ଆକାଶବାଣୀ ଜୟପୁର। ଆଜି ରବିବାର 1948 ଶତାବ୍ଦ ବୈଶାଖ 13 ଦିନ 2026 ମସିହା ମେ ମାସର 3 ତାରିଖ। ଆଜି ହେଉଛି ବିଶ୍ୱ ହାସ୍ୟ ଦିବସ। ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗା ହର୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57 ମାଙ୍ଗଳିକ।

ପ୍ରକୃତ ଶିକ୍ଷା ସେତେବେଳେ ଆରମ୍ଭ ହୁଏ ଯେତେବେଳେ ମନୁଷ୍ୟ ସମସ୍ତ ବାହ୍ୟ ସହାୟତାରୁ ବିମୁଖ ହୋଇ ନିଜ ଭିତରର ଅନନ୍ତ ସ୍ରୋତ ଆଡ଼କୁ ଅଗ୍ରସର ହୋଇଥାଏ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଓ ପକ୍ଷୀମାନଙ୍କର ସୁମଧୁର କଳରବ। ଏପରି ଏକ ଶୁଭ ମୁହୂର୍ତ୍ତରେ ସୂର୍ଯ୍ୟ ନାରାୟଣଙ୍କର ନାମ ଉଚ୍ଚାରଣ ସହ ସଂସାରର ମଙ୍ଗଳ କାମନା କରି ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ ସଂସ୍କୃତ ବନ୍ଦନା। କଣ୍ଠଶିଳ୍ପୀ ଜଗନ୍ନାଥ ପାଣିଗ୍ରାହୀ ଗାଇଛନ୍ତି ପୁରାତନ ରଚନାରୁ।

ସକଳ ସୃଷ୍ଟିର ଆଧାର ପରମପୁରୁଷ ଭଗବାନ ସବୁବେଳେ ଆମ ସହିତ ଆମ ହୃଦୟରେ ବିରାଜମାନ କରୁଛନ୍ତି। ହୃଦୟର ଦ୍ୱାର ଖୋଲି ତାଙ୍କର ପୂଜା ଉପାସନା କରିବା ସହ ଅନ୍ତରରେ ପ୍ରାର୍ଥନା କଲେ ସେ ନିଶ୍ଚୟ ଆମକୁ ସାହାଯ୍ୟ କରିବେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ରୀନା ମହାପାତ୍ର ଗାଇଛନ୍ତି ଅଶୋକ ପଟ୍ଟନାୟକଙ୍କ ରଚନାରୁ।

ସେ ଭକ୍ତର ଭଗବାନ, ଯୋଗେ ଯୋଗେ ଭକ୍ତର ଭାବରେ ବନ୍ଧା, ଭକ୍ତର ସେ ସଖା ସହଦର ସବୁକିଛି। ଭକ୍ତଟି ଭଗବାନଙ୍କର ସୁନ୍ଦର ରୂପ ଦର୍ଶନରେ ବିମୋହିତ ହୋଇଯାଏ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଗୋପୀନାଥ ମହାପାତ୍ର ଗାଇଛନ୍ତି ପରୀକ୍ଷିତ ସାହୁଙ୍କ ରଚନାରୁ।

ପରମପୁରୁଷ ଭଗବାନ ଯିଏକି ସମସ୍ତଙ୍କଠାରୁ ବଡ଼ ଆଉ ଅନନ୍ୟ, ଭକ୍ତି ଦ୍ୱାରା ସେ ମିଳିଥାନ୍ତି। ଯଦିଓ ସେ ତାଙ୍କର ଧାମରେ ଥାନ୍ତି, ତଥାପି ସେ ସର୍ବବ୍ୟାପକ। ହୃଦୟରେ ଭକ୍ତିଭାବ ରଖି ମନର ମନ୍ଦିରରେ ତାଙ୍କୁ ସ୍ଥାପନ କରି ଅନ୍ତରର ସହ ଆରାଧନା କଲେ ଆମ ଜୀବନରେ ଆସୁଥିବା ସମସ୍ତ ଦୁଃଖ ଆପେ ଆପେ ଦୂରେଇଯିବ। କାର୍ଯ୍ୟକ୍ରମର ଶେଷରେ ନିରୁପମା ଦାସ ଗାଇଛନ୍ତି ଭବାନୀ ଶଙ୍କର ମହାଲିଙ୍ଗଙ୍କ ରଚନାରୁ।

0: ସଂସାରରେ ସମସ୍ତଙ୍କ ସହିତ ପରମାତ୍ମା ରହିଛନ୍ତି। ସେ ପ୍ରତି ମୁହୂର୍ତ୍ତରେ ସମସ୍ତଙ୍କର ସହାୟକ ହୁଅନ୍ତି, ସମସ୍ତଙ୍କର ମଙ୍ଗଳ କାମନା କରନ୍ତି। ସେହି ପରମାତ୍ମାଙ୍କୁ ଭକ୍ତିପୂତ ପ୍ରଣାମ କରି ଜଗତର ମଙ୍ଗଳ କାମନା ସହ ଏଇଠି ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀ ମାନିଥିଲେ ଜଗନ୍ନାଥ ପାଣିଗ୍ରାହୀ, ରୀନା ମହାପାତ୍ର, ଗୋପୀନାଥ ମହାପାତ୍ର ଏବଂ ନିରୁପମା ଦାସ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ଅଶୋକ ପଟ୍ଟନାୟକ, ପରୀକ୍ଷିତ ସାହୁ ଏବଂ ଭବାନୀ ଶଙ୍କର ମହାଲିଙ୍ଗଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର ଷଷ୍ଠ ଭାଗ।
1: ଏପିସୋଡ୍ ନମ୍ବର 6।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର ଷଷ୍ଠ ଭାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଲକ୍ଷ୍ମୀଧର ସାହୁ।

0: ସୁଧୀବୃନ୍ଦ, ଆପଣ କୌଣସି ବଡ଼ ଅଫିସର ବା ଉଚ୍ଚ ଅଧିକାରୀଙ୍କ ସହ ଦେଖା କରିବାକୁ ଚାହୁଁଛନ୍ତି ତ ପ୍ରଥମେ ବୁଝି ନିଅନ୍ତି ତାଙ୍କ ସହିତ ସାକ୍ଷାତ କରିବାର ଉପଯୁକ୍ତ ସମୟଟି କେତେବେଳେ ସମ୍ଭବପର ହେବ, ସେ କେତେବେଳେ ଖାଲି ସମୟ ପାଆନ୍ତି, ଆପଣଙ୍କର ବ୍ୟକ୍ତିଗତ ସମସ୍ୟାଗୁଡ଼ିକୁ ଶୁଣିବା ପାଇଁ କେତେ ସମୟ ଦେଇପାରିବେ, ଏସବୁ ଉତ୍ତମ ରୂପେ ବୁଝିପାରିବା ପରେ ତାଙ୍କୁ ଦେଖା କରନ୍ତି। ଦେଖା କରିବା ପୂର୍ବରୁ ସମୟ ପ୍ରତି ନିଶ୍ଚିତ ଭାବେ ସତର୍କ ହେବା କଥା, କାହିଁକି ନା ବିଳମ୍ବରେ ପହଞ୍ଚିଲେ ତାଙ୍କ ସହିତ ଦେଖାଇ ପାରିବନି, କିମ୍ବା ସମୟ ପୂର୍ବରୁ ପହଞ୍ଚିଲେ ଅଯଥା ଆପଣ ବାହାରେ ବସି ବସି ରହିବାକୁ ପଡ଼ିବ। ଥରେ ଯଦି ଠିକ୍ ସମୟରେ ତାଙ୍କ ସହିତ ସାକ୍ଷାତ ନ ହୁଏ ତାହେଲେ ପୁଣି ଏହି ସୁଯୋଗ ମିଳିବ ନାହିଁ, ସେଥିପାଇଁ ଠିକ୍ ସମୟରେ ସାକ୍ଷାତକାର ପାଇଁ ଉପସ୍ଥିତ ହୋଇଯାଆନ୍ତି ଆପଣ। ସାକ୍ଷାତ ସମୟରେ ନିଜର ସମସ୍ତ ବିଷୟ ତାଙ୍କରି ଆଗରେ ଉପସ୍ଥାପନ କରନ୍ତି, ଆଉ କହିବା ସମୟରେ ଅଳ୍ପ ଶବ୍ଦରେ ଯେପରି ବହୁ କଥା କହିହେବ ସେ କଥା ମଧ୍ୟ ଚିନ୍ତା କରି ପ୍ରାଞ୍ଜଳ ଭାବେ ବୁଝାଇବାକୁ ଚେଷ୍ଟା କରନ୍ତି। ଦେଖା ସାକ୍ଷାତ ହେବା ପରେ ମନଟା ଟିକେ ହାଲୁକା ହୋଇଯାଏ ଆଉ ମନରେ ଏତିକି ସନ୍ତୋଷ ଆସେ ଯେ ଆପଣ ସମୟଟିକୁ ଠିକ୍ ଭାବରେ ଉପଯୋଗ କରିଛନ୍ତି, କୌଣସି ବିଷୟ ବାଦ୍ ପଡ଼ିନି। ସେହି ଯେଉଁ ମୂଲ୍ୟବାନ ସମୟ କେଇ ମୁହୂର୍ତ୍ତ ମିଳେ ତାହା କେବଳ ଅନୁଭବ ହିଁ ଜାଣେ। ସୁଧୀବୃନ୍ଦ, ଜଣେ ଉଚ୍ଚ କର୍ମକର୍ତ୍ତାଙ୍କ ସହିତ ସାକ୍ଷାତ କରିବା ପାଇଁ ଆପଣ ଯେତିକି ସମୟକୁ ସତ୍ ବିନିଯୋଗ କରନ୍ତି ସେହିଭଳି ଭଗବାନଙ୍କ ସହିତ ମିଳିତ ହେବା ପାଇଁ ସମୟର ମୂଲ୍ୟ ମଧ୍ୟ ଜାଣିବା ଦରକାର। ଆମର ଦୈନନ୍ଦିନ ଜୀବନରେ କର୍ମ ସହିତ କୁକର୍ମ ମଧ୍ୟ ଚାଲିଛି, କୁର୍ମ ହୋଇକି ଘଣ୍ଟା କଣ୍ଟା ଧରି ଆମେ ମଧ୍ୟ ଧାଇଁଛେ, ସବୁବେଳେ କିଛି ନା କିଛି ଚିନ୍ତା ମନକୁ ଘାରୁଛି। ତଥାପି ଆମେ ଚାହିଁଲେ କ'ଣ ଏହି ସମୟ ଭିତରୁ କିଛି ମିନିଟ୍ ତାଙ୍କ ପାଇଁ ଦେଲେ ହୁଅନ୍ତାନି? ଆପଣ ଜାଣନ୍ତି ଭଗବାନଙ୍କ ସହ ମିଶିବା ପାଇଁ ତାଙ୍କ ନିକଟକୁ ପ୍ରବେଶପତ୍ର ପଠାଇବା ଦରକାର ନାହିଁ, କିମ୍ବା ପୂର୍ବରୁ ସମୟ ଧାର୍ଯ୍ୟ କରିବାର କୌଣସି ଆବଶ୍ୟକତା ନାହିଁ। ଭଗବାନଙ୍କ ନିକଟରେ ନିଜର ଆପତ୍ତି, ଅଭିଯୋଗ, ବିନତି, ପ୍ରଣତି ଏହିସବୁ ଜଣାଇବା ପାଇଁ ହଜାର ହଜାର ଲୋକ ତାଙ୍କ ନିକଟକୁ ଯାଉଛନ୍ତି। ସେ କେବେ ହେଲେ ମଧ୍ୟ କାହାକୁ ନିରାଶ କରନ୍ତି ନାହିଁ, ସେ ସମସ୍ତଙ୍କୁ ସମୟ ଦେଇ ଆସିଛନ୍ତି ଆଉ ଦେଉଛନ୍ତି ମଧ୍ୟ, ସେ ସମସ୍ତଙ୍କ କଥା ଶୁଣୁଛନ୍ତି, କାହା ପ୍ରତି ପକ୍ଷପାତ କରୁନାହାନ୍ତି। କିନ୍ତୁ ବଡ଼ କଥା ହେଲା ଆମେ ଆମର ମନୋଭାବକୁ ତାଙ୍କ ନିକଟରେ କିଭଳି ଭାବରେ ଉପସ୍ଥାପନ କରୁଛୁ। ଦେଖନ୍ତୁ ଆମେ ଭୁଲ କରୁଛୁ କିନ୍ତୁ ଭୁଲ ମାନିବାକୁ ପ୍ରସ୍ତୁତ ନୁହଁ, ଆମେ ଅନ୍ୟାୟ କରୁଛୁ ତଥାପି ଅନୁଶୋଚନା ନାହିଁ। ଯେପରି ଅନେକ ବ୍ୟକ୍ତି ଦୋଷ ଦୁର୍ବଳତା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଲୁଚାଇଥାନ୍ତି, ସେହିଭଳି ଭଗବାନଙ୍କ ନିକଟରେ ମଧ୍ୟ ଅନେକ ଦୋଷ ତ୍ରୁଟିକୁ ପ୍ରକାଶ କରିନଥାଉ। ଯାହାଙ୍କର ଆଖି ଦୁଇଟି ସମଗ୍ର ସଂସାରର ଅଣୁ ପରମାଣୁକୁ ଦେଖିପାରୁଛି ସେ କ'ଣ ଆମ ଅନ୍ତରରେ ଥିବା ସଦ୍ଗୁଣ ଦୁର୍ଗୁଣ ଦେଖିପାରୁନଥିବେ? ନିଶ୍ଚୟ ଦେଖୁଥିବେ। ସହସ୍ର ଶୀର୍ଷ ପୁରୁଷ ସହସ୍ରାକ୍ଷ ସହସ୍ରପାତ ସ୍ୱଭୂମି ବିଶ୍ୱତ ବୃତ୍ତ୍ୟା ତ୍ୟତିଷ୍ଠ ଦଶାଙ୍ଗୁଳମ୍, ଅର୍ଥାତ୍ ସେହି ପରମ ପୁରୁଷଙ୍କର ସହସ୍ର ମସ୍ତକ, ସହସ୍ର ନେତ୍ର ଏବଂ ସହସ୍ର ଚରଣ ଅଛି। ସେ ଏହି ସମଗ୍ର ବିଶ୍ୱର ସମସ୍ତ ଭୂମିକୁ ନିଜକୁ ବ୍ୟାପ୍ତ କରି ତାଠାରୁ ଆହୁରି ଦଶ ଅଙ୍ଗୁଳ ବା ଅନନ୍ତ ଯୋଜନର ଉର୍ଦ୍ଧ୍ୱରେ ରହିଛନ୍ତି, ଅର୍ଥାତ୍ ସେ ସମଗ୍ର ବ୍ରହ୍ମାଣ୍ଡରେ ବିସ୍ତାର ଲାଭ କରିବା ସଙ୍ଗେ ସଙ୍ଗେ ତାର ଉର୍ଦ୍ଧ୍ୱରେ ମଧ୍ୟ ତାଙ୍କର ଅସ୍ତିତ୍ୱ ରହିଛି। ତାହେଲେ ଯିଏ ସର୍ବବ୍ୟାପୀ ସର୍ବଶକ୍ତିମାନ ତାଙ୍କ ନିକଟରେ ଆମ କଥା କ'ଣ ଅଛପା ଥିବ? ଯଦିକି ଭାବନ୍ତି ଯେ ଲୋକ ଦେଖିଲା ଭଳି କୌଣସି କୁକର୍ମ କଲେ ସିନା ତାଙ୍କୁ ପାପୀ ବୋଲି କହିବେ, କେହି ନ ଜାଣିଲା ଭଳି କର୍ମ କଲେ କିଏ ବା ଦୋଷ ଦେଖିବ ବା କିଏ କିଛି କହିବ? ଆମେ ସିନା ଅନ୍ୟମାନଙ୍କୁ ଲୁଚେଇ ଛପେଇ କାମ କରିଯିବା, କିନ୍ତୁ ସେ ଯେଉଁ ସହସ୍ର ଚକ୍ଷୁଧାରୀ ପରମ ପୁରୁଷ ବସିଛନ୍ତି ତାଙ୍କ ଆଖିରୁ କ'ଣ ଆମେ ବାଜାଇ ପାରିବା? ସୁଧୀବୃନ୍ଦ, ଏବେ ବି ବିଷୟରେ ଚିନ୍ତା କରିବାର ସମୟ ଅଛି, ନିଜକୁ ସୁଧାରିବାର ସୁଯୋଗ ଅଛି, କାହିଁକି ନା ଭଗବାନ ଦୟାମୟ, ସେ ଦଣ୍ଡ ବି ଦେଇଥାନ୍ତି କ୍ଷମା ବି ଦେଇପାରନ୍ତି।
1: ଶୁଣିଲେ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା କଲେ ଲକ୍ଷ୍ମୀଧର ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା କୋଲା ପିଆଜ ଚାଷ ସମ୍ପର୍କରେ। ପିଆଜରେ ସଲଫର, ପଟାସିୟମ, କ୍ୟାଲସିୟମ, ଭିଟାମିନ୍ ବି, ଭିଟାମିନ୍ ସି, ସୋଡିୟମ, ପ୍ରୋଟିନ୍,

0: ଆଦି ଭରପୁର ମାତ୍ରାରେ ରହିଛି। ପିଆଜ ଖାଇବା ଦ୍ୱାରା ଥଣ୍ଡା, କାଶ, ଜ୍ୱର, କଫ ଆଦି ରୋଗ ଭଲ ହୋଇଥାଏ। ପିଆଜ ଖାଇବା ଦ୍ୱାରା ଆମର ହଜମ ପ୍ରକ୍ରିୟା ଠିକ୍ ହୋଇଥାଏ। ପିଆଜ ଜୁସ୍ ପିଇଲେ ଚର୍ମରୋଗ ହୁଏ ନାହିଁ। କୋଲା ପିଆଜ ଚାଷ ଅଧିକ ବର୍ଷା, ଶୀତ ବା ଗରମ ହେଉଥିବା ଅଞ୍ଚଳରେ ଏହା ଭଲ ହୁଏ ନାହିଁ। 13°C-21°C ମଧ୍ୟରେ ଗଛ ବୃଦ୍ଧି ହୋଇଥାଏ। 15.5°C-25°C ମଧ୍ୟରେ ପିଆଜ ବୃଦ୍ଧି ହୋଇଥାଏ। ଫସଲ ବୃଦ୍ଧି ସମୟରେ ଶୁଖିଲା ପାଗ ଦରକାର ହୋଇଥାଏ। କୋଲା ପିଆଜ ଚାଷ ପାଇଁ ନିଗିଡ଼ା, ଉର୍ବର, ଦୋରସାରୁ ବାଲି ଦୋରସା ମାଟି ଚାଷ ପାଇଁ ଭଲ ହୋଇଥାଏ। ମାଟିର ଅମ୍ଳତା 5.8-6.5 ମଧ୍ୟରେ ରହିବା ଆବଶ୍ୟକ। ବର୍ଷାଦିନେ ଗଡ଼ାଣିଆ ଓ ନିଗିଡ଼ା ଜମିରେ ଏହି ଚାଷ କରାଯାଇଥାଏ। କୋଲା ପିଆଜର କିସମଗୁଡ଼ିକ ହେଲା ଏଗ୍ରିଫାଉଣ୍ଡ ରେଡ୍, CO1, CO2, CO3, CO4 ଓ ହାଇବ୍ରିଡ୍। କୋଲା ପିଆଜ ଚାଷ ପାଇଁ ଏକର ପ୍ରତି 4-5 କ୍ୱିଣ୍ଟାଲ ବିହନ ଆବଶ୍ୟକ ହୋଇଥାଏ। ଚାଷ ସମୟରେ ଜମିରେ 3-4 ଓଡ଼ ଗୁଣ୍ଡ ଚାଷ କରି ଜମିକୁ ସମତଳ ହୁଡ଼ା ପ୍ରଣାଳୀରେ 10 cm ବ୍ୟବଧାନ ଲଗାନ୍ତୁ। ଏକର ପ୍ରତି 8-10 ଟନ୍ କମ୍ପୋଷ୍ଟ ଓ 10 kg କ୍ଲୋରୋଫାଇରିପସ୍ ଗୁଣ୍ଡ ଓ ମୂଳସାର ଦେଇ ଲଗାନ୍ତୁ। କୋଲା ପିଆଜରେ ଖତ ସାର ପ୍ରୟୋଗ ସମୟରେ ଯବକ୍ଷାରଜାନ ସାର ଲଗାଇବା ସମୟରେ ଏକର ପ୍ରତି 25-30 କିଲୋଗ୍ରାମ ପ୍ରୟୋଗ କରିବେ। ତାର 30 ଦିନ ପରେ ଏକର ପ୍ରତି 12-15 କିଲୋଗ୍ରାମ ପ୍ରୟୋଗ କରିବେ। ତାର ଠିକ୍ 45 ଦିନରେ ଏକର ପ୍ରତି 12-15 କିଲୋଗ୍ରାମ ପ୍ରୟୋଗ କରିବେ। ଠିକ୍ ସେହିପରି ଫସ୍ଫରସ୍ ସାର ଲଗାଇବା ସମୟରେ ଏକର ପ୍ରତି 24 କିଲୋଗ୍ରାମ ସାର ପ୍ରୟୋଗ କରିବେ। ଆହୁରି ପଟାସ୍ ସାର ଏକର ପ୍ରତି 40 କିଲୋଗ୍ରାମ ପ୍ରୟୋଗ କରିବେ। ପିଆଜର ଚେର ସାଧାରଣତଃ 8 cm ମଧ୍ୟରେ ରହିଥାଏ। ତେଣୁ ମାଟି ଓଦା ରଖିବାକୁ ହେଲେ 15-20 ଜଳସେଚନ ଦରକାର ହୋଇଥାଏ। ଧ୍ୟାନ ଦେବେ, ଜମି ଯେପରି ଶୁଖି ନଯାଏ। ଜମି ଶୁଖିଗଲେ ପିଆଜ ଫାଟିଯାଏ ଓ ଅମଳ ମଧ୍ୟ କମିଯାଏ। ଅମଳର 15-20 ଦିନ ପୂର୍ବରୁ ଜଳସେଚନ ବନ୍ଦ କରି ଦିଅନ୍ତୁ। କିସମ ଅନୁସାରେ ଚାରା ଲଗାଇବାର 90-150 ଦିନ ପରେ ପିଆଜ ଅମଳ କରନ୍ତୁ। ଗଛର ପତ୍ର ଅଧା ଶୁଖିବାର 7 ଦିନ ପରେ ଅମଳ କରନ୍ତୁ। ଅମଳର 15-20 ଦିନ ପୂର୍ବରୁ ମାଲେଜ୍ ହାଇଡ୍ରାଜାଇଡ୍ 1 ଲିଟର ପାଣିରେ 2.5 ଗ୍ରାମ ସିଞ୍ଚନ କଲେ ଅମଳ ପରେ ଶୀଘ୍ର ଗଜ ବାହାରେ ନାହିଁ। ଗଛକୁ ଓପାଡ଼ି ପିଆଜକୁ ଜମିରେ 2-3 ଦିନ ପାଇଁ ଧାଡ଼ି ଧାଡ଼ି କରି ରଖି ଛାଡ଼ି ଦିଅନ୍ତୁ, ଯେପରି ପିଆଜରେ ଖରା ପଡ଼ିବ ନାହିଁ। ତାପରେ ପୁଣି ପିଆଜକୁ 7 ଦିନ ପର୍ଯ୍ୟନ୍ତ ଛାଇରେ ରଖି 2-2.5 cm ବ୍ୟବଧାନ ରଖି ଗଛକୁ କାଟନ୍ତୁ। ଚେର ଓ ଲାଗିଥିବା ମାଟି ମଧ୍ୟ ସଫା କରନ୍ତୁ। 1 ଏକର ଜମିରୁ 60-75 କ୍ୱିଣ୍ଟାଲ କୋଲା ପିଆଜ ଅମଳ କରନ୍ତୁ। ସାଧାରଣତଃ ଉଲି ପିଆଜ 100-180 କ୍ୱିଣ୍ଟାଲ ଅମଳ ହେବା ସ୍ଥଳେ କୋଲା ପିଆଜ 60-70 କ୍ୱିଣ୍ଟାଲ ପ୍ରତି ଏକର ଅମଳ ହୋଇଥାଏ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 MHz ତଥା 1467 KHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି। ଆଜି ଏଥିରେ ଅମନାତ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଶିବରାମ ଅମନାତ୍ୟ ଏବଂ ସାଥୀମାନେ।
2: ଆଜିର ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଅମନାତ୍ୟ ସମ୍ପ୍ରଦାୟର ଗୀତ। ପ୍ରଥମେ ସେମାନଙ୍କର ଗୋଟିଏ ଖେଳ ଗୀତ ଶୁଣିବା। ପରିବେଷଣ କରୁଛନ୍ତି ନବରଙ୍ଗପୁର ନିକଟସ୍ଥ ଦଳିଗୁଡ଼ା ଗ୍ରାମର ଶିବରାମ ଅମନାତ୍ୟ ଏବଂ ସାଥୀ।

ଶୁଣିଲେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଳି। ଆଜି ଏଥିରେ ଅମନାତ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କଲେ ଶିବରାମ ଅମନାତ୍ୟ ଏବଂ ସାଥୀମାନେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

10 ମିନିଟ୍ରେ, ହିନ୍ଦୀ ଚଳଚ୍ଚିତ୍ରର ଭକ୍ତି ଗୀତ ଶୁଣିବେ ଦିନ 1:05 ମିନିଟ୍ରେ, ଦିନ 1:20 ମିନିଟ୍ରେ ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାକ୍ଷାତକାର, ପିଲାଙ୍କୁ ଆମେ ପ୍ରାଥମିକ ସ୍ତରରେ କେମିତି ଶିକ୍ଷା ଦେଇପାରିବା। ଅପରାହ୍ନ 5:00ରେ ପ୍ରଚାର କରିବୁ ଯୁବବଣୀ କାର୍ଯ୍ୟକ୍ରମ, ଏଥିରେ ଆମ ଅତିଥିକ୍ରମରେ ଶୁଣିବେ ନିୟମିତ ଶ୍ରୋତାଙ୍କ ସହ ସାକ୍ଷାତକାର। ଅପରାହ୍ନ 5:30ରେ ଶୁଣିବେ ଚୈତି ଜହ୍ନ କାର୍ଯ୍ୟକ୍ରମ, ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ରେଡିଓ କେ ପାଚାରୁ, ବିଷୟ ରହିଛି ଜନମ ହେବା ପିଲାମାନଙ୍କ କାଜେ ICDS ଲାଗେ କାଇ ସୁବିଧା ଅଛି। ସନ୍ଧ୍ୟା 6:20ରେ ଶୁଣିବେ ଶ୍ରୀମଦ୍ ଭାଗବତ, ରାତି 7:30ରେ ଶୁଣିବେ କିଷାନବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ, ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00ରେ ଏବଂ ରାତି 8:00ରେ। ରାତି 8:15ରେ ଶୁଣିବେ ସମ୍ପର୍କ ସେତୁ, ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00ରେ। ରାତି 10:30ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। 7:05ରେ ଶୁଣିବେ ଆଞ୍ଚଳିକ ସମ୍ବାଦ, 7:10ରେ ଶୁଣିବେ ଆମର ସ୍ୱାସ୍ଥ୍ୟ ଏବଂ 7:15ରେ ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଆସନ୍ତାକାଲି ସହାୟତା ରାଶି ପ୍ରଦାନ କରାଯିବ। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଏହି ପର୍ଯ୍ୟାୟରେ 1,23,849 ଜଣ ହିତାଧିକାରୀଙ୍କୁ ସହାୟତା ରାଶି ମିଳିବ। ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିଶନ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ରାଜ୍ୟର 99 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ସାର୍ବଜନୀନ ଜଳ ଯୋଗାଣ ଏବଂ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଲକ୍ଷ୍ୟ ନେଇ 345 ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି। ଏଥିପାଇଁ 4,030 କୋଟି 18 ଲକ୍ଷ ଟଙ୍କା

0: ବ୍ୟୟ ବରାଦ ହୋଇଛି। ସେଥିମଧ୍ୟରେ 107 ପ୍ରକଳ୍ପ ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଥିବା ଜଣାପଡ଼ିଛି। ଦୂରଗାମୀ ହାଇପରସୋନିକ୍ ଆଣ୍ଟିସିପ୍ ମିସାଇଲ୍ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ବାଲେଶ୍ୱରସ୍ଥିତ ଚାନ୍ଦିପୁର ପ୍ରତିରକ୍ଷା କେନ୍ଦ୍ରରୁ ହୋଇଥିବା ଏହି ପରୀକ୍ଷଣରେ କ୍ଷେପଣାସ୍ତ୍ରଟି ସଫଳତାର ସହ ଲକ୍ଷ୍ୟଭେଦ କରିପାରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଦ୍ୱାରା ନିର୍ମିତ ଏହି ସ୍ୱଦେଶୀ କ୍ଷେପଣାସ୍ତ୍ର 1500 କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ଭେଦ କରିପାରିବ ବୋଲି କୁହାଯାଇଛି। ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷାରେ ପ୍ରବେଶ ପାଇଁ ଆଜି ନିଟ୍ ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ନ 2-5 ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ୱାରା କରାଯାଉଥିବା ପରୀକ୍ଷା ପାଇଁ ଅପରାହ୍ନ 2:30 ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ସରକାରୀ ଏବଂ ବେସରକାରୀ ଜମିଜମା ଅଭିଲେଖ ସମ୍ବନ୍ଧୀୟ ପ୍ରଚଳିତ ମାର୍ଗଦର୍ଶିକାକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ପ୍ରଚଳିତ ମାର୍ଗଦର୍ଶିକାର ସମୀକ୍ଷା କରି କମିଟି ସଂଶୋଧନ ସଂକ୍ରାନ୍ତ ପ୍ରସ୍ତାବ ଦାଖଲ କରିବ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିିିିତ ହେଉଥିବା ଝାଡ଼ାବାନ୍ତି ରୋଗୀଙ୍କୁ ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଭେଟିଛନ୍ତି। ଡାଇରିଆ ୱାର୍ଡକୁ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଚିକିତ୍ସାଧୀନ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଦଶରଥପୁର ବ୍ଲକ ପାଟପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟଜନିତ ପ୍ରତିକ୍ରିୟା ଯୋଗୁଁ ଅସୁସ୍ଥ ହୋଇଥିବା 50 ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସଡ଼କ ଏବଂ ରେଳ ଯୋଗାଯୋଗ ପ୍ରକଳ୍ପଗୁଡ଼ିକର ସ୍ଥିତିରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ସମୀକ୍ଷା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ନିର୍ମାଣ ବିଭାଗ ସମ୍ମିଳନୀ କକ୍ଷରେ ପୃଥକ୍ ପୃଥକ୍ ସମୀକ୍ଷା ବୈଠକରେ ଶ୍ରୀ ସିଂ ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ ପ୍ରକଳ୍ପ ରାଜ୍ୟ ରାଜପଥ ପ୍ରକଳ୍ପ ଏବଂ ରେଳବାଇ ଓଭରବ୍ରିଜ୍ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତାକୁ ନେଇ ଭୁବନେଶ୍ୱରଠାରେ ଗତକାଲିଠାରୁ ପ୍ରଜ୍ଞା ପ୍ରେରଣା ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ କର୍ମଶାଳାରେ ଦେଶର ବିଶିଷ୍ଟ ଶିକ୍ଷାବିତ୍, ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ଅଧ୍ୟାପକ ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗ ଦେଇଛନ୍ତି। ଜାତୀୟସ୍ତରୀୟ ଏହି କର୍ମଶାଳା ଆଜି ଉଦ୍ଯାପିତ ହେବ। ଓଡ଼ିଶା ପ୍ରଶାସନିକ ସେବା 2023 ବ୍ୟାଚ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପନୀ ସମାରୋହ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ଗତକାଲି ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ 30 ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଏବଂ 74 ଜଣ ଓଡ଼ିଶା ରାଜସ୍ୱ ସେବା ଅଧିକାରୀ ଯୋଗ ଦେଇଥିଲେ। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚଳିତ ବର୍ଷ ମାର୍ଚ୍ଚ ମାସ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ ଏଥିପାଇଁ ଆସନ୍ତା 15 ଯାଏଁ ଆବେଦନ କରିପାରିବେ। ଚଳିତ ମାସ 31 ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ଚୈତ୍ର ମହୋତ୍ସବ ରଥଦାଣ୍ଡଠାରେ ଆରମ୍ଭ ହେଉଛି। କୈବର୍ତ୍ତ ମହାସଭା ପକ୍ଷରୁ 2 ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଗତକାଲିର ଉଦ୍ଘାଟନୀ ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଶାନ୍ତିରେ ଭବିଷ୍ୟତ ଗଠନ, ମାନବାଧିକାର, ବିକାଶ ଏବଂ ସୁରକ୍ଷା ପାଇଁ ପ୍ରେସ୍ ସ୍ୱାଧୀନତାକୁ ପ୍ରୋହାହିତ କରିବା। ଜାତିସଂଘ ସାଧାରଣ ପରିଷଦ 1993 ମସିହାରେ ଆଜିର ଦିନକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବୋଚ୍ଚ ତାପମାତ୍ରା 41.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା ହସନ୍ତୁ ସୁସ୍ଥ ରୁହନ୍ତୁ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ।
2: ମନେ ପକାନ୍ତୁ ତ ଆପଣ କେତେ ଘଣ୍ଟା ପୂର୍ବରୁ ବା କେତେ ଦିନ ତଳେ ମନ ଖୋଲା ହସିଥିଲେ, ହସି ହସି ପେଟ ଫାଟିଗଲା ଭଳିଆ ଲାଗିଥିଲା, ଏପରିକି ହସି ହସି ବେଦମ ହେଇ ପଡ଼ିବାରୁ ଆଖିରୁ ଲୁହ ଗଡି ପଡ଼ିଥିଲା। ଆଧୁନିକ ବିଜ୍ଞାନ କ୍ରମେ ସ୍ୱୀକାର କରିବା ପାଇଁ ବାଧ୍ୟ ହେଉଛି ଯେ ହସଟା କେବଳ ଯେ ଉପଭୋଗ୍ୟ ସେତିକି ନୁହେଁ, ଏହାର

0: ରହିଛି ଅନେକ ସ୍ୱାସ୍ଥ୍ୟ ଅନୁକୂଳ ପ୍ରଭାବ। ପ୍ରଖ୍ୟାତ ଜର୍ମାନ ଦାର୍ଶନିକ ଫ୍ରେଡରିକ୍ ନିଏତ୍ସେ କହିଥିଲେ, ସଂସାରରେ ମଣିଷର ଜୀବନ ଏତେ ଯନ୍ତ୍ରଣା ଜର୍ଜରିତ ଯେ ସେ ହସ ଉଦ୍ଭାବନ କରିବା ପାଇଁ ବାଧ୍ୟ ହୋଇଥିଲା। ସେଥିପାଇଁ ହସକୁ ହୃଦୟର ନିଜସ୍ୱ ମହୌଷଧ ବୋଲି WB ନେସବିଟ୍ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଯଥାର୍ଥ। ଆର୍ନୋଲ୍ଡ ଗ୍ଲାସ୍କୋଙ୍କ ଭାଷାରେ, ହସଟା ମନକୁ ଶାନ୍ତ ରଖିପାରୁଥିବା ଟ୍ରାଙ୍କୁଲାଇଜର ଜାତୀୟ ଔଷଧ ସହ ତୁଳନୀୟ। କିନ୍ତୁ ଟ୍ରାଙ୍କୁଲାଇଜର ଔଷଧର ହେଲେ କିଛି ନା କିଛି ପାର୍ଶ୍ୱ ପ୍ରତିକ୍ରିୟା ରହିଛି, ମାତ୍ର ହସ ଏହି ଦୁର୍ଗୁଣରୁ ମୁକ୍ତ। ଶିଶୁମାନେ 10 ସପ୍ତାହ ବୟସରେ ପହଞ୍ଚିଗଲେ ହସିବା ଆରମ୍ଭ କରିଦିଅନ୍ତି। 4 ମାସ ବୟସ ବେଳକୁ ସେମାନେ ପ୍ରତି ଘଣ୍ଟାରେ ହସିଥାନ୍ତି ଅନ୍ତତଃ ଥରେ ଲେଖାଏଁ। 4 ବର୍ଷ ବୟସର ଶିଶୁ ପ୍ରତି 4 ମିନିଟରେ ଥରେ ଲେଖାଏଁ ହସେ, ଅର୍ଥାତ୍ ଘଣ୍ଟାକୁ 15 ଥର। ହେଲେ ଆମେ ବୟସ୍କ ବ୍ୟକ୍ତିମାନେ ଦିନମାନ ଭିତରେ ପ୍ରାୟ 15 ଥର ହସିଥାଉ। କୁହାଯାଏ ଯେ ବୟସ୍କ ମଣିଷ ଜୀବନ ଜଞ୍ଜାଳରେ ଏତେ ପେଶି ହେଇଯାଉଛି ଯେ ହସିବାଟା ସେ ପାଶୋରି ପକେଇଲାଣି। ତେବେ ପ୍ରଶ୍ନ ଉଠେ, ହସ କଣ ମଣିଷକୁ ସୁସ୍ଥ ରଖିପାରେ? ହଁ, ହସିବା ଦ୍ୱାରା ମଣିଷ ସୁସ୍ଥ ରହେ। ଚିକିତ୍ସା ବିଜ୍ଞାନୀମାନେ ପ୍ରମାଣ ପାଉଛନ୍ତି ଯେ ହସଖୁସିଆ ବ୍ୟକ୍ତିମାନେ ରୋଗ ବ୍ୟାଧିକୁ ସହଜରେ ସହି ନେଇପାରନ୍ତି। ରୋଗରେ ପଡ଼ିଲେ ସେମାନେ ବିଶେଷ ବିଚଳିତ ହୋଇପଡ଼ନ୍ତିନି। ହସ କୌତୁକ କରିପାରୁଥିବା ଓ ଏହାକୁ ମନଭରି ଉପଭୋଗ କରିପାରୁଥିବା ବ୍ୟକ୍ତିମାନେ ପ୍ରାୟତଃ ଦୀର୍ଘାୟୁ। ହସ ଏକ ଯନ୍ତ୍ରଣା ନିବାରକ ଭାବରେ କାମ କରେ। ଯନ୍ତ୍ରଣା ହେଉଥିଲେ ମାଂସପେଶୀମାନ ଟାଙ୍କିଯାଏ, କିନ୍ତୁ ପେଟ ଫଟେଇ ହସିଲେ ଶିଥିଳ ହୋଇଯାଏ ମାଂସପେଶୀମାନ। ଏହି କାରଣରୁ ମାଂସପେଶୀ ବ୍ୟଥା ମନ ଖୋଲି ହସିବା ଫଳରେ ଅସ୍ଥାୟୀ ଭାବରେ ଉପଶମ ହେଉଥିବାର ପ୍ରମାଣିତ। ହସିବା ସମୟରେ ମସ୍ତିଷ୍କରେ କ୍ଷରିତ ହୁଏ କାଟିକୋଲାମିନ୍ ହରମୋନ୍। ଏହାର ପ୍ରଭାବରେ ଏଣ୍ଡୋରଫିନ୍ସ ନାମକ ଉପାଦାନଗୁଡ଼ିକର କ୍ଷରଣ ବଢ଼ିଯାଏ। ଏଣ୍ଡୋରଫିନ୍ସ ହେଉଛି ଶରୀରର ପ୍ରାକୃତିକ ଯନ୍ତ୍ରଣା ହର, ଏହା ଯନ୍ତ୍ରଣା ହରଣ କରିନେଇ ଆରାମ ପ୍ରଦାନ କରେ। ସେଥିପାଇଁ ଯନ୍ତ୍ରଣାରେ ଛଟପଟ ହେଉଥିବା ବ୍ୟକ୍ତିକୁ କୌଣସି ଉପାୟରେ ହସେଇ ପାରିଲେ ଅଳ୍ପ ସମୟ ପାଇଁ ହେଉ ପଛେ ସେ ଯନ୍ତ୍ରଣା ମୁକ୍ତ ରହିପାରେ। ହସିବା କ୍ରିୟାକୁ ସ୍ୱାସ୍ଥ୍ୟବର୍ଦ୍ଧକ ମର୍ଦ୍ଦନ ବୋଲି କୁହାଯାଉଛି। ହସିଦେଲେ କ୍ରୋଧ ହ୍ରାସ ପାଇଯିବାରୁ ହାର୍ଟ ଆଟାକର ଆଶଙ୍କା କେତେକାଂଶରେ ନିବାରିତ ହୋଇଯାଏ। ଦୂର ହୋଇଯାଏ ବିଷାଦ। ବିଷାଦ ହ୍ରାସ ପାଇଗଲେ କର୍କଟ ରୋଗ ଜାତ ହେବାର ସମ୍ଭାବନା ହ୍ରାସ ପାଉଥିବ ବୋଲି କେହି କେହି ବିଶ୍ୱାସ କରୁଛନ୍ତି। ହସ ଉପରେ ଗବେଷଣା କରୁଛନ୍ତି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ହସ ବିଜ୍ଞାନୀ ଡକ୍ଟର ୱିଲିୟମ୍ ଏଫ୍ ଫ୍ରାଇ। ତାଙ୍କ ଅନୁଧ୍ୟାନରୁ ପ୍ରକାଶ ଯେ ହୃଦୟ ଖୋଲା ହସର ପ୍ରଭାବ ବ୍ୟାୟାମର ପ୍ରଭାବ ସହ ତୁଳନୀୟ। କାରଣ ମନ ଖୋଲି ହସିଲେ ମାଂସପେଶୀ ଗୁଡ଼ିକ ସକ୍ରିୟ ହୋଇପଡ଼ନ୍ତି, ହୃତ୍ସ୍ପନ୍ଦନର ହାର ଏବଂ ଶ୍ୱାସକ୍ରିୟାର ହାର ବଢ଼ିଯାଏ, ବୃଦ୍ଧି ପାଇଯାଏ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ବିନିମୟ, ମୁହଁ ହାତ ଗୋଡ଼ ପାକସ୍ଥଳୀ ମଧ୍ୟଚ୍ଛେଦ ଓ ଛାତିର ମାଂସପେଶୀ ଗୁଡ଼ିକ ଅଧିକ କ୍ରିୟାଶୀଳ ହୋଇଯାଆନ୍ତି। ଇଏ ତ ଗଲା ଶାରୀରିକ ସୁସ୍ଥତା ଲାଭ ବିଷୟରେ। ହସିବା ଫଳରେ ମଧ୍ୟ ଲାଭ କରିହୁଏ ମାନସିକ ଏବଂ ସାମାଜିକ ସୁସ୍ଥତା। ହସିବା ଫଳରେ ରୋଗ ଉପଶମ ହୋଇଯାଉଥିବାର ବଳିଷ୍ଠ ପ୍ରମାଣ ମିଳିଗଲା ପରେ ଏବେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ବିଭିନ୍ନ ଡାକ୍ତରଖାନାରେ ହସ କୋଠରୀ ବା ଲାଫିଂ ରୁମ୍ର ବ୍ୟବସ୍ଥା କରାଗଲାଣି। ରୋଗୀ, ରୋଗୀର ଆତ୍ମୀୟ ଏବଂ ଡାକ୍ତରଖାନାର କର୍ମଚାରୀମାନେ ସେହି କୋଠରୀ ଭିତରକୁ ଯାଇ ହସଜାତ କରୁଥିବା ବହିମାନ ପଢ଼ନ୍ତି ଏବଂ ହସେଇ ପାରୁଥିବା ଭିଡ଼ିଓ ଓ ସିନେମା ଦେଖନ୍ତି। ଏପରିକି ଡାକ୍ତରଖାନାରେ ରହିଛି ସ୍ୱତନ୍ତ୍ର ଠେଲା ଗାଡ଼ି, ସେଥିରେ ଖଞ୍ଜା ହୋଇଛି ଟେଲିଭିଜନ ଓ ଭିଡ଼ିଓ ଦେଖାଇବାର ସୁବିଧା, ରହିଛି ଜୋକ୍ ବହି। ଯେଉଁ ରୋଗୀମାନେ ଦିନଦିନ ଧରି ଖଟିଆରେ ପଡ଼ି ରହିଛନ୍ତି, ଚଲାବୁଲା କରିପାରୁନାହାନ୍ତି, ସେମାନଙ୍କୁ ହସେଇ ଖୁସି କରିବା ନିମନ୍ତେ ଏପରି ବ୍ୟବସ୍ଥା। ସୁତରାଂ ନିଜେ ହସନ୍ତୁ, ଅନ୍ୟମାନଙ୍କୁ ହସାନ୍ତୁ। ଯେଉଁ ଦିନଟିରେ ଆପଣ ହସି ନଥିବେ ସେହି ଦିନଟି ପୂରାପୂରି ବୃଥା ଗଲା ବୋଲି ଭାବିନେବେ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଆଲୋଚନା ହସନ୍ତୁ ସୁସ୍ଥ ରହନ୍ତୁ, ଆଲୋଚନା କରିଥିଲେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟାକୁ ବାତିଲ କଲେ ନିର୍ବାଚନ କମିଶନ। ଆସନ୍ତା 21 ତାରିଖରେ ହେବ ପୁନଃ ମତଦାନ। ସେଲ୍ ପ୍ରସାରଣ ବ୍ୟବସ୍ଥା ବିପର୍ଯ୍ୟୟ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଲେବାନନରେ ଇସ୍ରାଏଲ ବିମାନ ଆକ୍ରମଣରେ 13 ଜଣଙ୍କ ମୃତ୍ୟୁ। ଡାକ୍ତରୀ ଶିକ୍ଷାରେ ନାମଲେଖା ପାଇଁ ଦେଶରେ ଆଜି ଅନୁଷ୍ଠିତ ହେବ ନିଟ୍ UG ପରୀକ୍ଷା। ଏବଂ IPL କ୍ରିକେଟରେ ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 8 ୱିକେଟରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍। ନିର୍ବାଚନ କମିଶନ ପଶ୍ଚିମବଙ୍ଗର

ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ଭୋଟ୍ ପ୍ରକ୍ରିୟାକୁ ବାତିଲ କରିଛନ୍ତି। ସେଠାରେ ସହାୟକ ବୁଥ୍ ସମେତ ସମସ୍ତ 285 ମତଦାନ କେନ୍ଦ୍ରରେ ଚଳିତ ମାସ 21 ତାରିଖରେ ପୁଣି ଥରେ ମତଦାନ ଅନୁଷ୍ଠିତ ହେବ। ମଇ 24 ତାରିଖରେ ଭୋଟ୍ ଗଣନା କରାଯିବ। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଗତ ମାସ 29 ତାରିଖରେ ସେଠାରେ ମତଦାନ ସମୟରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଦେଖାଦେଇଥିଲା। ପର୍ଯ୍ୟବେକ୍ଷକଙ୍କଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଇଭିଏମ୍ରେ ଟ୍ୟାମ୍ପରିଂ କରାଯିବା ସହ ଭୋଟରମାନଙ୍କୁ ଭୟଭୀତ କରାଯାଇଥିଲା। ଅନେକଗୁଡ଼ିଏ ବୁଥ୍ରେ ବାଲାଟ ୟୁନିଟ୍ର ବଟନ୍ଗୁଡ଼ିକ ଉପରେ କଳାରଙ୍ଗର ଟେପ୍ ଲଗାଯାଇଥିଲା, ଯାହାଫଳରେ ସଠିକ୍ ଭାବରେ ମତଦାନ ସମ୍ଭବ ହୋଇନଥିଲା। କେତେକ ବୁଥ୍ରେ ବଳପୂର୍ବକ ଭାବେ ଲୋକମାନେ ପ୍ରବେଶ କରି ଅନ୍ୟମାନଙ୍କ ପାଇଁ ଭୋଟ୍ ଦେଉଥିବା ଜଣାପଡ଼ିଥିଲା। ତାମିଲନାଡୁରେ ଆସନ୍ତାକାଲି ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନର ଭୋଟ୍ ଗଣନା କରାଯିବ। ସକାଳ 8ଟାରୁ ନିର୍ଦ୍ଧାରିତ 62 ଗଣନା କେନ୍ଦ୍ରରେ ଭୋଟ୍ ଗଣତି ହେବ। ଏହି କାର୍ଯ୍ୟରେ 10,545 ଜଣ ଗଣନା ଅଧିକାରୀଙ୍କୁ ନିୟୋଜନ କରାଯାଇଛି। ଗଣନା କାର୍ଯ୍ୟ ତଦାରଖ କରିବା ଲାଗି ନିର୍ବାଚନ କମିଶନ 4,624 ଜଣ ମାଇକ୍ରୋ ଅବ୍ଜର୍ଭର ନିଯୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ 234 ଜଣ କାଉଣ୍ଟିଂ ଅବ୍ଜର୍ଭର ଅଛନ୍ତି। ପ୍ରତ୍ୟେକ ବିଧାନସଭା ଆସନ ପାଇଁ ଜଣେ କାଉଣ୍ଟିଂ ଅବ୍ଜର୍ଭର ଗଣନା କାର୍ଯ୍ୟର ତଦାରଖ କରିବେ। ଗଣନା କାର୍ଯ୍ୟକୁ ଦୃଷ୍ଟିରେ ରଖି ତାମିଲନାଡୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗଣନା ଦାୟିତ୍ୱରେ ଥିବା ପ୍ରତ୍ୟେକ ଅଧିକାରୀଙ୍କୁ ଫଟୋ ସମ୍ଭଳିତ ଚିହ୍ନଟ ପତ୍ର ଓ କ୍ୟୁଆର୍ କୋଡ୍ ପ୍ରଦାନ କରାଯାଇଛି। ଗଣନା କେନ୍ଦ୍ରର 100 ମିଟର ପରିଧିକୁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାମିଲ କରାଯାଇଥିବା ବେଳେ ରାଜ୍ୟ ସଶସ୍ତ ପୁଲିସ୍କୁ ଦ୍ୱିତୀୟ ପ୍ରବେଶ ଦ୍ୱାର ନିକଟରେ ମୁତୟନ କରାଯାଇଛି। ଗଣନା କକ୍ଷ ଏବଂ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ରେ ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ସୁରକ୍ଷା ବଳକୁ ପ୍ରଦାନ କରାଯାଇଛି। ରାଜ୍ୟ ପୁଲିସ୍ ସମେତ କେନ୍ଦ୍ରୀୟ ସୁରକ୍ଷା ବଳର 65 କମ୍ପାନୀ ମୁତୟନ କରାଯାଇଛି। ତାମିଲନାଡୁରେ 4,87,98,833 ଜଣ ମତଦାନ କରିଥିବା ବେଳେ 85.10% ମତଦାନ ହୋଇଥିଲା। 2,52,69,596 ଜଣ ମହିଳା ମତଦାନ କରିଥିବା ବେଳେ 2,35,34,720 ଜଣ ପୁରୁଷ ଓ 4,517 ଜଣ ତୃତୀୟ ଲିଙ୍ଗୀ ଭୋଟର ମତଦାନ କରିଥିଲେ। ସେଲ୍ ପ୍ରସାରଣ ବ୍ୟବସ୍ଥା ଏବଂ ସାଧାରଣ ସତର୍କତା ଜାରି କରିବା ଭଳି ପ୍ରଯୁକ୍ତିବିଦ୍ୟା ଆଧାରିତ ବ୍ୟବସ୍ଥା ବିପର୍ଯ୍ୟୟ ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଗତକାଲି ଦେଶରେ ସେଲ୍ ପ୍ରସାରଣ ବ୍ୟବସ୍ଥା ଆରମ୍ଭ ହେବା ପରେ ଶୁଭେଚ୍ଛା ଜଣାଇ ଶ୍ରୀ ଶାହା କହିଛନ୍ତି, ଏହି ବ୍ୟବସ୍ଥା ସମୟୋଚିତ ଏବଂ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବ। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏହି ବାର୍ତ୍ତା ପାଉଥିବା ନାଗରିକ ଭୟଭୀତ ହେବାର କୌଣସି କାରଣ ନାହିଁ। ପ୍ରଯୁକ୍ତିବିଦ୍ୟା ଆଧାରିତ ମୋବାଇଲ୍ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ବିପର୍ଯ୍ୟୟ ସତର୍କତା ନେଇ ଏଭଳି ବାର୍ତ୍ତା ପ୍ରଦାନ କରାଯାଇଛି। ଦୂରସଞ୍ଚାର ବିଭାଗ ଦ୍ୱାରା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି ବ୍ୟବସ୍ଥାର ବିକାଶ କରାଯାଇଛି। ସୁନାମି, ଭୂମିକମ୍ପ, ବଜ୍ରପାତ, ଗ୍ୟାସ୍ ଲିକ୍ ଏବଂ ରାସାୟନିକ ବିପଦ ଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ଲୋକମାନଙ୍କୁ ଦ୍ରୁତ ଗତିରେ ସତର୍କ କରାଇବା ଲାଗି ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତର ସମସ୍ତ 36 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହୋଇଛି। ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ ହୋଇଥିବା ଡକ୍ଟର ଆର୍ ବାଲସୁବ୍ରମଣ୍ୟମ୍ ଏବଂ ଡକ୍ଟର ଜୋରାମ ଆନିଆଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉଭୟ ସଦସ୍ୟଙ୍କ ଅଭିଜ୍ଞତା ଏବଂ ବୁଝାମଣା ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସହାୟକ ହେବ। ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ନବସୃଜନ ଏବଂ ଅଭିବୃଦ୍ଧିକୁ ଆଗେଇ ନେବ ବୋଲି ଶ୍ରୀ ମୋଦି କହିଛନ୍ତି। କ୍ୟାବିନେଟ୍ ସଚିବାଳୟ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତିରେ ଡକ୍ଟର ବାଲସୁବ୍ରମଣ୍ୟମ୍ ଏବଂ ଡକ୍ଟର ଆନିଆଙ୍କ ନିଯୁକ୍ତି ବିଷୟ ପ୍ରକାଶ ପାଇଛି। ଲେବାନନରେ ଇସ୍ରାଏଲ୍ର ବିମାନ ଆକ୍ରମଣ ଯୋଗୁଁ 4 ମହିଳା ଏବଂ ଜଣେ ଶିଶୁଙ୍କ ସମେତ 13 ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ଅନେକ ଆହତ ହୋଇଥିବା ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ସେଠାକାର ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ ଇସ୍ରାଏଲ୍ ସେନା ଲେବାନନର ସୀମାନ୍ତ ଅଞ୍ଚଳରେ ଥିବା ଏକ କାଥୋଲିକ କନ୍ୟାଶ୍ରମର କିଛି ଅଂଶ ନଷ୍ଟ କରିଛି। ଇସ୍ରାଏଲ୍ ସେନା ପକ୍ଷରୁ ଲେବାନନର ଦକ୍ଷିଣାଞ୍ଚଳର 9 ଗାଁର ବାସିନ୍ଦାଙ୍କୁ ଅନ୍ୟତ୍ର ପଳାଇଯିବା ଲାଗି ଚେତାବନୀ ଦିଆଯାଇଛି। ଗତ ମାସ 17 ତାରିଖରୁ ଆମେରିକା ମଧ୍ୟସ୍ଥତାରେ ଯୁଦ୍ଧବିରତି ସତ୍ତ୍ୱେ ଇସ୍ରାଏଲ୍ ସେନା ଏବଂ ଲେବାନନର ଆତଙ୍କବାଦୀ ହେଜବୋଲା ଗୋଷ୍ଠୀ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି। ଲେବାନନର କାଥୋଲିକ ଚର୍ଚ୍ଚରେ ଭଙ୍ଗାରୁଜା କରିବା ଦାବିକୁ ଇସ୍ରାଏଲ୍ ପ୍ରତ୍ୟାଖ୍ୟାନ କରିଛି। ଇସ୍ରାଏଲ୍ ସେନା କହିଛି ସମ୍ପୃକ୍ତ କୋଠା

0: ଧାର୍ମିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା। ସେଠାରେ କେବଳ ଦୁଇଜଣ ନନ୍ ରହୁଥିଲେ ବୋଲି ଇସ୍ରାଏଲ କହିଛି। ଜର୍ମାନୀରେ ଆମେରିକା ତା'ର ସୈନ୍ୟ ଉପସ୍ଥିତିକୁ ବହୁ ପରିମାଣରେ ହ୍ରାସ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ପ୍ରାୟ 5000 ସୈନିକଙ୍କୁ ଜର୍ମାନୀରୁ ଫେରାଇ ଅଣାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ବୋରିସ୍ କ୍ରିଷ୍ଟୋରିୟସ୍ କହିଛନ୍ତି, ଆମେରିକାର ସୈନ୍ୟ ହ୍ରାସ ପରେ ଜର୍ମାନୀ ତା'ର ସାମରିକ ଭିତ୍ତିଭୂମି ବିସ୍ତାର କରିବା ପାଇଁ ଯୋଜନା କରିଛି। ଜର୍ମାନୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ଲକ୍ଷ ଲକ୍ଷ ସୈନ୍ୟ ନିୟୋଜିତ କରିଥିଲା। ଏବେ ଜର୍ମାନୀରେ 36,000 ଅଧିକ ଆମେରିକୀୟ ସୈନ୍ୟ ଥିବାବେଳେ ଇଟାଲୀରେ 12,000 ଓ ବ୍ରିଟେନ୍ରେ 10,000 ସୈନ୍ୟ ମୁତୟନ ଅଛନ୍ତି। ସ୍ନାତକ ଡାକ୍ତରୀ ଶିକ୍ଷାରେ ନାମଲେଖା ପାଇଁ ଆଜି ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନେଟ୍ ଅନୁଷ୍ଠିତ ହେବ। ଅପରାହ୍ନ 2:00 ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ। ନିଟ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପରୀକ୍ଷାର୍ଥୀମାନେ ଅପରାହ୍ନ 1:30 ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟର ଅନୁମୋଦନ ଅନୁଯାୟୀ ଦେଶରେ ସ୍ନାତକ ଡାକ୍ତରୀ ଶିକ୍ଷାରେ ନାମଲେଖା ନିମନ୍ତେ 2019 ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆୟୋଜନ କରୁଛି। ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷଣ ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡ୍ମିଟ୍ କାର୍ଡ ସହ ଭୋଟର ପରିଚୟପତ୍ର, ଆଧାର କାର୍ଡ କିମ୍ବା ରାସନ କାର୍ଡ ଭଳି ଗୋଟିଏ ମୂଳ ଫଟୋ ପରିଚୟ ପ୍ରମାଣପତ୍ର ସାଙ୍ଗରେ ନେବାକୁ ପଡ଼ିବ। ଦେଶରୁ ଆତଙ୍କବାଦ ଦୂର କରିବା ଲାଗି ଅପରେସନ୍ ସିନ୍ଦୁରକୁ ମୋଦି ସରକାରଙ୍କ ଅଟଳ ସଂକଳ୍ପର ପ୍ରତିଫଳନ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି ଏହି ଅଭିଯାନ ସମୟରେ ସଶସ୍ତ ବାହିନୀର ଅତୁଳନୀୟ ବୀରତ୍ୱ ଭାରତୀୟ ସାମରିକ ଇତିହାସରେ ସୁବର୍ଣ୍ଣ ଅଧ୍ୟାୟ ଭାବେ ଚିହ୍ନିତ ହୋଇଛି। ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ ପୂର୍ବରୁ ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଶୌର୍ଯ୍ୟ ସନ୍ଧ୍ୟା ନାମକ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ସିଂ କହିଛନ୍ତି, ଗତବର୍ଷ ଏପ୍ରିଲ 22 ପହଲଗାମ ଆତଙ୍କବାଦୀ ଆକ୍ରମଣ ଜବାବରେ ମଇ ମାସ 7 ଅପରେସନ୍ ସିନ୍ଦୁର ଆରମ୍ଭ ହୋଇଥିଲା। ଏହି ଅଭିଯାନ ଜରିଆରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିଭିଭୂମିକୁ ଭାରତୀୟ ସେନା ନଷ୍ଟ କରିବା ସହ 4 ଧରି ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିଲା। ମଇ 10 ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ବୁଝାମଣା ହୋଇଥିଲା ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଦେଶର ସଶସ୍ତ ବାହିନୀ ଯୁଦ୍ଧକ୍ଷେତ୍ର ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସେବା ଯୋଗାଇଦେବା କ୍ଷେତ୍ରରେ ଅଦମ୍ୟ ସାହସ ପ୍ରଦର୍ଶନ କରୁଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନିଲ ଚୌହାନ ଯୋଗ ଦେଇଥିଲେ। ଆଇପିଏଲ୍ କ୍ରିକେଟରେ ଗତକାଲି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 8 ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 7 ବିନିମୟରେ 169 ରନ୍ ସ୍କୋର କରିଥିଲା। ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ 18 ଓଭର ଗୋଟିଏ ବଲ୍ରେ 2 ବିନିମୟରେ 160 ରନ୍ କରିଥିଲା। ଆଜି ଆଇପିଏଲ୍ କ୍ରିକେଟରେ 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ଧ୍ୟା 7:30 ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ ତଥା ଦକ୍ଷିଣରେ କେରଳ, ତାମିଲନାଡୁ ଆଦି ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ସେହିଭଳି ଓଡ଼ିଶା, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଆସନ୍ତା 2 ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟାକୁ ବାତିଲ କଲେ ନିର୍ବାଚନ କମିଶନ। ସେଲ୍ ପ୍ରସାରଣ ବ୍ୟବସ୍ଥା ବିପର୍ଯ୍ୟୟ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଲେବାନନରେ ଇସ୍ରାଏଲ ବିମାନ ଆକ୍ରମଣରେ 13 ମୃତ୍ୟୁ। ଡାକ୍ତରୀ ଶିକ୍ଷାରେ ନାମଲେଖା ପାଇଁ ଦେଶରେ ଆଜି ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 8 ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଟିକି ରାଇଜ କାର୍ଯ୍ୟକ୍ରମ ଉପସ୍ଥାପନା କରିଛନ୍ତି ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ନମସ୍କାର ପିଲାମାନେ,
1: ରାତି ପାହି ସୂର୍ଯ୍ୟ ଉଦୟ ହେଲା ମାନେ ଆମେ ଜାଣିବା ପିଲାମାନେ ସକାଳ ହେଲା। ସକାଳ ହେଲେ ତମମାନେ ଦେଖିଥିବ ପକ୍ଷୀମାନେ ସବୁ ବସା ଛାଡ଼ି ନିଜ ନିଜର ଖାଦ୍ୟ ପାଇଁ ଉଡ଼ି ବୁଲନ୍ତି। ସେମିତି ଯିଏ ଯାହାର କାମ କରିବା ପାଇଁ ଘରୁ ବାହାରି ପଡ଼ନ୍ତି। ତମମାନଙ୍କର ସ୍କୁଲ ଥିଲେ ତମେ କ'ଣ କର, ସକାଳ ଉଠି ନିତ୍ୟକର୍ମ ସାରି ସ୍କୁଲକୁ ଚାଲିଯାଅ। ଆମେ ଯଦି ଠିକ୍ ସମୟରେ ଠିକ୍ କାମ କରିବା ଆମେ ନିଶ୍ଚୟ ତାର ଗୋଟେ ଭଲ ଫଳ ପାଇବା। ଆଜି ଆସ କାର୍ଯ୍ୟକ୍ରମ ଆରମ୍ଭ କରିବା ଗୋଟେ ସୁନ୍ଦର ଗୀତରୁ।

ସବୁବେଳେ ଆମେ ପିଲାମାନଙ୍କୁ କହୁଛୁ ଯେ ପାଠ ପଢ଼ା ସହିତ ତମେ ସବୁ କରିବା ପାଇଁ ଆଗ୍ରହ ପ୍ରକାଶ କର, ଯେମିତି ଗୀତ ଗାଇବା, ନାଚିବା, ଡ୍ରଇଂ କରିବା, ବା ଏଇ ବୟସରୁ ତମମାନେ ପିଲାମାନେ ଯାହା ଦେଖୁଛ ଆଖି ବୁଝିକି ସେଟା ଲେଖ। ଯେମିତି ବଗିଚାକୁ ଦେଖିଲ, ସୁନ୍ଦର ବଗିଚା, କେତେ ରଙ୍ଗର ଫୁଲ ଫୁଟିଛି, ତମେ ନିଜ ଭାଷାରେ ଲେଖ। ତା ସହିତ ପିଲାମାନେ ଛୋଟ ଛୋଟ କାହାଣୀ ପଢ଼, କାହାଣୀରେ ତମେ ଯାହା ବୁଝିଲ ସେଇ କାହାଣୀକୁ ନେଇକି ଜୀବନରେ ଟିକେ ତାକୁ ଲଗାଅ। ଯେତେବେଳେ ପିଲାମାନେ ପରୀକ୍ଷା ଯିବା ସମୟରେ ବେଳେବେଳେ ବହୁତ କାନ୍ଦନ୍ତି ଯେ ମା ମୋର ଗଣିତ ହଉନି ଆଉ ଆଜି ପରୀକ୍ଷାକୁ ଯିବା ପାଇଁ ମତେ ଡର ଲାଗୁଛି, ମା ସେତେବେଳେ କହନ୍ତି ତୁ କରିକି ଦେଖେ, କରୁ କରୁ କରୁ କରୁ ତୋର ହେଇଯିବ, ଏବେ ସିନା କମ୍ ମାର୍କ ଆସିବ କିନ୍ତୁ ଆସନ୍ତା ପରୀକ୍ଷାରେ ତୋର ଭଲ ମାର୍କ ଆସିବ। ଡରେ ନା ବାବା, ପରିଶ୍ରମର ଫଳ ସବୁବେଳେ ମିଠା ହେଇଥାଏ ଏଇ ଯୋଉ କହନ୍ତି। ତେଣୁ କରିକି ବଡ ଭାଇ ଆଜି ପିଲାମାନଙ୍କ ପାଇଁ ଗୋଟେ ସୁନ୍ଦର କାହାଣୀ ନେଇକି ଆସିଛି।

0: ଚାଲ ଚାଲ ଅପା କାହାଣୀ ପଡ଼ି ଖୋଲିଲେଣି, ତମାନେ ଚୁପଚାପ ମନ ଦେଇ ଶୁଣ।
1: ସ୍କଟଲ୍ୟାଣ୍ଡରେ ଜଣେ ରାଜା ଥିଲେ। ସେ ରାଜା ବହୁତ ବୀର, ବହୁତ ବଡ଼ ଯୋଦ୍ଧା, କେହି ତାଙ୍କୁ ହରେଇ ପାରନ୍ତିନି ଯୁଦ୍ଧରେ। କିନ୍ତୁ ପିଲାମାନେ, ଆଉ ଗୋଟେ ରାଜ୍ୟର ରାଜା ଏଇ ସ୍କଟଲ୍ୟାଣ୍ଡ ରାଜ୍ୟକୁ ସେ ନିଜ ଅଧୀନକୁ ଆଣିବାକୁ ଚାହିଁଲେ। କଣ କଲେ ନା, ପଡ଼ୋଶୀ ରାଜା ଆକ୍ରମଣ କଲେ, କୋଉଠିକୁ, ସ୍କଟଲ୍ୟାଣ୍ଡକୁ। ତ ଏଇ ସମୟରେ ଇଏ ମଧ୍ୟ ବୀର ଯୋଦ୍ଧା ରାଜା, ଇଏ ବି ବା କଣ ପାଇଁ ହାରିବା ପାଇଁ ଚିନ୍ତା କରିବେ। କିନ୍ତୁ ଦୁଃଖର କଥା, କିଛି ଦିନ ଯୁଦ୍ଧ ପରେ ସ୍କଟଲ୍ୟାଣ୍ଡ ରାଜା ହାରିଗଲେ। ଯେହେତୁ ତାଙ୍କର ଭାରି ସ୍ୱାଭିମାନ ଥିଲା, ତାଙ୍କୁ ଅପମାନ ଲାଗିଲା ଯେ ପଡ଼ୋଶୀ ରାଜ୍ୟର ରାଜା ଆସିକି ତାଙ୍କୁ କଣ ବନ୍ଦୀ କରିକି ନେଇଯିବେ କି, ଏଇଭଳିଆ ଅପମାନ ତ ଆଉ କିଛି ନାହିଁ। ସେ କଣ କଲେ ନା, ଲୁଚିକି ତାଙ୍କ ରାଜ୍ୟରୁ ପଳେଇଲେ, ଆଉ ଜଙ୍ଗଲରେ ଗୋଟେ ଗୁମ୍ଫା ଭିତରେ ସେ ଲୁଚିଗଲେ। ଏହି ସମୟରେ ପିଲାମାନେ, ପଡ଼ୋଶୀ ରାଜ୍ୟ ତ ସ୍କଟଲ୍ୟାଣ୍ଡକୁ ନିଜର ଅଧୀନରେ ରଖିଲା, କିନ୍ତୁ ସେମାନେ ରାଜାଙ୍କୁ ଖୋଜୁଛନ୍ତି। ଏହି ସମୟରେ ରାଜା ତ ସେଇ ଗୁମ୍ଫା ଭିତରେ ଅଛନ୍ତି, ଭାରି ମନ ଦୁଃଖ ଲାଗୁଛି, ଅପମାନ ଲାଗୁଛି, ମାନସିକ ସ୍ତରରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। କାରଣ ନିଜ ରାଜ୍ୟର ଲୋକମାନଙ୍କର ଦୁରାବସ୍ଥା ଦେଖିଲେ ତାଙ୍କୁ ଭାରି କଷ୍ଟ ଲାଗିବ। ଏମିତି ସବୁ କଥା ଭାବି ଭାବି ରାଜା ସେଇଠି ଅଛନ୍ତି। ହଠାତ୍ ରାଜାଙ୍କ ଉପରେ ଗୋଟେ ବୁଢ଼ିଆଣୀଟେ ପଡ଼ିଗଲା। ଯେମିତି ରାଜା ବହୁତ ରାଗିଗଲେ, କହିଲେ, ଆରେ ବୁଢ଼ିଆଣୀର ଏତେ ସାହସ ରାଜାଙ୍କର ଗୋଡ଼ ଉପରେ ଚାଲୁଛି। ଏହି ସମୟରେ ପିଲାମାନେ, ପଥର କାନ୍ଥ ଉପରେ ଗୁମ୍ଫାର ବୁଢ଼ିଆଣୀଟି ଆସ୍ତେ ଆସ୍ତେ ଚଢ଼ିଲା। ଚଢ଼ିକି କଣ କଲା ନା, ସେ ସେଇଠି ତାର ଜାଲ ବୁଣିବା ପାଇଁ ଆରମ୍ଭ କଲା। ସେ ଯେତେବେଳେ ଜାଲ ଟିକେ ବୁଣିବାକୁ ଆରମ୍ଭ କରୁଛି, ତଳେ ଦୁଲ୍ କି ଖସି ପଡୁଛି। ରାଜା ଦେଖୁଛନ୍ତି, ପୁଣି ସେ ଚଢୁଛି, ପୁଣି ଯାଇକି ଯେତିକି ଜାଲ ବୁଣୁଥିଲା ସେଇଠୁ ପୁଣି ସେ ଆରମ୍ଭ କରୁଛି, ପୁଣି ଅଳ୍ପ ଟିକେ ବୁଣୁଛି, ପୁଣି ତଳେ ପଡ଼ିଯାଉଛି। ଏମିତି ପିଲାମାନେ ଗୋଟେ ଚାରି ପାଞ୍ଚ ଥର ବୁଢ଼ିଆଣୀଟି ତଳେ ପଡ଼ିଲା। ରାଜା ଦେଖୁଛନ୍ତି ଆଉ ମନେ ମନେ ଭାବୁଛନ୍ତି, ମୂର୍ଖ ବୁଢ଼ିଆଣୀ ଗୋଟେ ଜାଲ ବୁଣିପାରୁନି, ପୁଣି ଛଅ ଥର ଲେଖେ ତଳେ ପଡ଼ିଲାଣି, ଆଉ ଥରେ ଯଦି ପଡ଼ିବ ତଳେ ତା ଗୋଡ଼ ହାତ ଭାଙ୍ଗିଯିବ, ସେ ମରି ହିଁ ଯିବ। ଏମିତି ସବୁ ମନେ ମନେ ଭାବୁଛନ୍ତି ରାଜା, ବିରକ୍ତ ବି ହେଉଛନ୍ତି, ଏପଟେ ରାଜ୍ୟର ଚିନ୍ତା। ହଠାତ୍ ପିଲାମାନେ ରାଜା ଦେଖିଲେ, ଯେତେବେଳେ ଶେଷ ଥର ବୁଢ଼ିଆଣୀଟି ପଡ଼ିଛି, ଆଉ ଥରେ ଯେତେବେଳେ ଯାଇକି ସେ ଜାଲ ବୁଣିବାରେ ଲାଗିଛି, ରାଜା ଦେଖୁ ଦେଖୁ ବିରାଟ ବଡ଼ ଜାଲ ସେ ବୁଣିଦେଲା, ଏବଂ ଅପେକ୍ଷା କଲା କିଏ ଗୋଟେ ଶିକାର ଆସିବ, ସେ ତାକୁ ଖାଇବ ବୋଲି। ଏଇଟା ଯେତେବେଳେ ସେ ଦେଖିଛନ୍ତି ରାଜା, ହଠାତ୍ ତାଙ୍କ ମନରେ ଗୋଟେ ସାହସ ଆସିଲା। ସେ ମନେ ମନେ ଭାବିଲେ ଯେ ଗୋଟେ ଛୋଟ ବୁଢ଼ିଆଣୀ ଯଦି ଛଅ ଥର ପଡ଼ିକି ପୁଣି ଉଠିକି ଯାଇକି ସେ ତାର ଜାଲ ବୁଣିବାରେ ସଫଳତା ହାସଲ କଲା, ମୁଁ ତ ଗୋଟେ ରାଜା, କଣ ଥରକରେ ମୁଁ ହାର ମାନିଯିବି। ପ୍ରଶ୍ନ ଉଠୁନି, ମୁଁ ମଧ୍ୟ ବୁଢ଼ିଆଣୀ ଭଳି ଜୀବନର ଶେଷ ପର୍ଯ୍ୟନ୍ତ ମୁଁ ଶତ୍ରୁମାନଙ୍କ ସହିତ ଲଢ଼ିବି ହିଁ ଲଢ଼ିବି, ଆଉ ମୋ ରାଜ୍ୟକୁ ନିଶ୍ଚିତ ଭାବେ ମୁଁ ଫେରେଇ ଆଣିବି, ମୋର ଜନତାଙ୍କର ଭଲ କାମନା କରିବି। ପିଲାମାନେ, ଶେଷରେ ରାଜା କଣ କଲେ ନା, ନିଜେ ଚେଷ୍ଟା କଲେ, ଲୋକମାନଙ୍କୁ ପୁଣି ଥରେ ଏକଜୁଟ କରିଲେ, ପୁଣି ଥରେ ଯୁଦ୍ଧ ଅଭ୍ୟାସ କଲେ। ଶେଷରେ ସ୍କଟଲ୍ୟାଣ୍ଡ ରାଜା ପଡ଼ୋଶୀ ରାଜ୍ୟର ରାଜାଙ୍କୁ ହରେଇଦେଲେ ଏବଂ ସେ ତାଙ୍କ ରାଜ୍ୟକୁ ପୁଣି ଫେରିପାଇଲେ। ଏ କାହାଣୀରୁ ଆମେ କଣ ଜାଣିଲେ, ଦେଖ, ସୃଷ୍ଟିରେ ଭଗବାନ କେତେ ଜୀବ ଜନ୍ତୁ କୀଟ ପତଙ୍ଗ ସବୁଠାରୁ ଶ୍ରେଷ୍ଠ ଜୀବ ଭାବରେ ମଣିଷଙ୍କୁ ଗଢ଼ିଛନ୍ତି, କିନ୍ତୁ ମଣିଷ ତାର ବୁଦ୍ଧି ବିବେକକୁ ଯଦି ସତ୍ମାର୍ଗରେ ଖଟେଇବ, ନିଶ୍ଚିତ ଭାବେ ତାର ସଫଳତା ହାସଲ କରିବ। ଗୋଟିଏ ଛୋଟ ବୁଢ଼ିଆଣୀ ହେଲେ ମଧ୍ୟ କଣ ହେଲା, ତା ପାଖରେ ଯେଉଁ ଭଲ ଗୁଣ ରାଜା ଦେଖିଲେ ତାକୁ ସେ ଗ୍ରହଣ କଲେ ଏବଂ ତାଙ୍କ ଜୀବନରେ ଲଗେଇଲେ ଏବଂ ସଫଳତା ମଧ୍ୟ ପାଇଲେ। ତେଣୁକରି ପିଲାମାନେ, ଭଗବାନ ଯେଉଁ ସୃଷ୍ଟିଟା ଏତେ ସୁନ୍ଦର କରିକି ତିଆରି କରିଛନ୍ତି, ପ୍ରତ୍ୟେକ ଜିନିଷ ଭିତରେ କିଛି ନା କିଛି ଶିଖିବାର ଅଛି, ଆମେ ନିଶ୍ଚିତ ଭାବେ ଶିଖିବା। ହଁ ପିଲାମାନେ, ସୂର୍ଯ୍ୟଙ୍କଠୁ ଆମେ କଣ ଶିଖୁଛେ, ସୂର୍ଯ୍ୟ ପୂର୍ବ ଦିଗରେ ସେ ତାଙ୍କର ଠିକ୍ରେ ଉଦୟ ହେଉଛନ୍ତି, ସନ୍ଧ୍ୟାରେ ଅସ୍ତ ହେଉଛନ୍ତି, ସେ ଗୋଟେ ଶୃଙ୍ଖଳା ଭିତରେ ରହୁଛନ୍ତି। ତେଣୁକରି ପିଲାମାନେ

ବଡ଼ଙ୍କର କଥା ମାନିବା, ଭଲ ଭଲ କଥା ଶୁଣିବା, ଏଇ ଯେଉଁ ଛୁଟି ହେଇଛି ଭଲ ଭଲ ବହିର କାହାଣୀ ପଢ଼ିବା ବା କାହାଣୀ ଶୁଣିବା, ମଧ୍ୟ ଅଜା ଜେଜାପାଙ୍କ ପାଖରୁ କିଛିଟା ଭଲ କଥା ଶିଖିବା, ତାହେଲେ ଯାଇକି ଆମ ଜୀବନକୁ ଆମେ ସୁନ୍ଦର କରିକି ଗଢ଼ିବା। କେମିତି ଲାଗିଲା କାହାଣୀ? ତାହେଲେ ପିଲାମାନେ ବର୍ତ୍ତମାନ ଗୋଟେ ଗୀତ ଶୁଣିନେବା।

0: କଣ ପିଲାମାନେ ଅପାଙ୍କର କାହାଣୀ କେମିତି ଲାଗିଲା? କାହାଣୀ କହିବା ଭିତରେ
1: ଜଣେ ଗୁଲୁଗୁଲିଆ ଭାଇ ଆସିକି ବସି ପଡ଼ିଲେଣି ଯେ,
0: ସିଏ ତାଙ୍କ ବିଷୟରେ କହିବେ, ତମମାନେ ସବୁ ଚୁପଚାପ ଶୁଣ।

0: ତମ ନାଁଟି କଣ କହିଲ?
1: ବିଶ୍ୱଶ୍ରୀ ମହାପାତ୍ର।
0: କୋଉ ଶ୍ରେଣୀରେ ତମେ ପାଠ ପଢ଼?
1: ଏଲକେଜି।
0: ଏଲକେଜି ରେ କଣ କଣ ସବୁ ପାଠ ଅଛି ଟିକେ କହିଦେଲ।
1: ଷ୍ଟୋରି, ଜିକେ, ମ୍ୟାଥ, ଇଂଲିଶ।
0: ବହୁତ ବଢିଆ। ଆଚ୍ଛା, ସବୁ ପାଠଠୁ କୋଉ ପାଠଟା ତମକୁ କଷ୍ଟ ଲାଗୁଛି, ପାଠ ପଢିବାକୁ ଇଚ୍ଛା ଲାଗୁନି?
1: ମତେ ସବୁ ପାଠ ଭଲ ଲାଗୁଛି।
0: ଭଲ ଲାଗୁଛି। ବାଃ, ତାହେଲେ ସବୁ ହୋମୱାର୍କ କରିଦଉଛ କି ନାହିଁ? ତମେ ପାଠପଢା ସହିତ କଣ କଣ ସବୁ ଖେଳୁଛ ଟିକେ କହିଦିଅ।
1: ଖେଳୁଛି, ବାପା ମୋ ପାଇଁ ବସ୍ ଆଣିଲେ, ଟ୍ରକ୍ ଆଣିଲେ, ମୋ ପାଖରେ ଡ୍ରଜର ଅଛି, ବୋଲ ଅଛି, ସବୁ ଖେଳନା ଅଛି।
0: ସବୁ ଖେଳୁଛ ନାଇକି? ଆଚ୍ଛା, କେତେବେଳେ କେମିତି ଖେଳନା ସବୁ ଫିଙ୍ଗି ଦେଇକି ମାଙ୍କ ଠୁ ଗାଳି ମାଡ ଟିକେ ଖାଉଛ କି ନାହିଁ?
1: ନାଇଁ, ମୁଁ ସବୁ ଖେଳନା ସୁନ୍ଦର କି ସଜାଡିକି ରଖୁଛି।
0: ତମେ ଯୋଉ କହିଲ ବସ୍ ଅଛି, ଟ୍ରେନ ଅଛି, କେତେ ଅଛି, କେବେ ଟ୍ରେନରେ ବସିଛ କି ତମେ?
1: ନା, କିନ୍ତୁ ମାଙ୍କ ପାଖକୁ ବସିକି ଯିବି ଟ୍ରେନରେ।
0: ଟ୍ରେନରେ ତମେ ଯିବ? ବସ୍ରେ ବସିଛ କି?
1: ହଁ, ବସ୍ରେ ବସିଛି।
0: ବସ୍ରେ ଗଲା ବେଳକୁ ଝରକା ପଟେ କଣ କଣ ସବୁ ଦେଖୁଛ?
1: କଣ? ଗଛ, ପତ୍ର, ପାହାଡ।

0: ଆଚ୍ଛା ଭାଇ, ତମେ ସବୁ କଣ କଣ ଖାଇବାକୁ ଭଲ ପାଉଛ?
1: ଖାଇବାକୁ ଭାତ, ଛତୁଆ ଆଉ ଗୁପ୍ଚୁପ୍।
0: ଗୁପ୍ଚୁପ୍ ଖାଇବାକୁ ଭଲ ଲାଗେ? କେତେଟା ଖାଇପାର ତମେ ଗୁପ୍ଚୁପ୍? ଦଶଟା? ବାହ, ଗୁପ୍ଚୁପ୍ ର ଖଟା ଖଟା ପାଣି କେମିତି ଲାଗେ?
1: ବଢିଆ ଲାଗେ। ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ ଖାଉଛି।
0: ଆଚ୍ଛା, କେବେ କେମିତି ବହୁତ ଖାଇ ଦେଇକି ତମ ପେଟ ଖରାପ ହେଇଛି କି?
1: ନା।
0: ତାହେଲେ ତମେ ପନିପରିବା ସବୁ କଣ ଖାଉଛ? ଆଳୁ, ଭେଣ୍ଡି, ବାଇଗଣ, ଏ ଭିତରୁ ସବୁ କଣ କଣ ଖାଉଛ ତମେ?
1: କଣ? ଟମାଟୋ, ପୋଟାଟୋ,
0: ସବୁଗୁଡା ଖାଇ ଦଉଛ। ଆଚ୍ଛା, ତମେ କେତେବେଳେ କେମିତି ଅନ୍ଧାରରେ ଡରୁଛ କି?
1: ନା, ଶୋଇଲା ବେଳକୁ ନିଦରେ ଗୋଡରେ ଶୋଇଯାଉଛି।
0: ଆଚ୍ଛା, ବାପା ମାଙ୍କ କଥା ତମେ ଶୁଣୁଛ କହୁଛ ଯେ କଣ କଣ ସବୁ ଶୁଣୁଛ କଥା ଟିକେ କହିଦେଲ। ମା ଯଦି କହୁଛନ୍ତି ବାବୁରେ ଘର ଅପରିଷ୍କାର କରନା, ତମେ କରୁନ ନା?
1: ଯେତେବେଳେ ଅପରିଷ୍କାର ହେଇଯିବ ସେତେବେଳେ ସବୁ ଖେଳଣା ଡବାରେ ରଖିବ।
0: ବହୁତ ବଢିଆ। ଆଚ୍ଛା, ତମେ ସ୍କୁଲରୁ ଗଲା ପରେ ତମ ଡ୍ରେସ୍, ଜୋତା ତମେ କେମିତି ସାଇତିକି ରଖୁଛ ଟିକେ କହିଦେଲ।
1: ମୁଁ ଘରକୁ ଯିବି, ତାପରେ ଜୋତା ଏମିତି ଥୋଇବି, ତାପରେ ଏମିତି ଥୋଇବି।
0: ମାନେ ସୁନ୍ଦର ଭାବେ ତମେ ରଖୁଛ, ତାପରେ ତମେ ଘରକୁ ଯାଉଛ। ଘରକୁ ଗଲା ପରେ କଣ କରୁଛ?
1: କଣ କରୁଛେ? ମୁଁ ସକାଳୁ ଉଠି ଗାଧେଇ ଦଉଛି, ତାପରେ ମୁଁ ଯାଉଛି, ତାପରେ ଗାଧଉ ନାହିଁ, ତାପରେ ମୁଁ
0: ଗୋଡ଼ ହାତ ଧୋଇକି ଭାତ ଖାଉଛ।
1: ହଁ,
0: ନାଇଁ କି? ଆଚ୍ଛା, ତମେ ଯୋଉ ସକାଳୁ ଉଠୁଛ, ମା ତ ଘରେ ପୂଜା କରୁଥିବେ, ତମେ ପୂଜା କରିବା ଦେଖିକି ତମେ କେବେ ପୂଜା କର କି ମାଙ୍କ ସାଙ୍ଗରେ ଯାଇକି?
1: ନା।
0: ଆଚ୍ଛା, ମା ଯୋଉ ମନ୍ତ୍ର ପଢୁଛନ୍ତି, ତମକୁ କିଛି ମନ୍ତ୍ର ବୁଝୁଛି କି? ହଁ। ଆରେ ଆରେ, ତମେ ମନ୍ତ୍ର ପଢିପାରୁଛ? ଦେଖିବା କୋଉ ମନ୍ତ୍ର ଜଣା, ତମେ ଟିକେ କହିଦେଲ ଗୋଟେ ମନ୍ତ୍ର।

0: ଆମେ ଅବନ୍ଧୁ ଚାଷ କାଟ ପାଇବା ତମେ ବିଦ୍ୟା ଦ୍ରବିଡ଼ଙ୍କୁ ଆମେ ତୁମେ ବସାରକ ମହମ୍ମଦ ବୋଧେ
1: ଏତେ ସୁନ୍ଦର ମନ୍ତ୍ର ତମେ କୋଉଠୁ ଶିଖିଲ?
0: ଆମ ସରସ୍ୱତୀରୁ।
1: ହଁ, ମା ସରସ୍ୱତୀ ତମକୁ ସବୁ ଶିକ୍ଷା ଦେଇ ଦେଇଛନ୍ତି। ତମେ ସକାଳୁ ଉଠିଲେ ବାପା ମାଙ୍କର ପାଦ ସ୍ପର୍ଶ କରୁଛ କି?
0: ଯେତେବେଳେ ସକାଳୁ ଉଠିକି ଏମିତି ଏମିତି କରିକି ମୁଣ୍ଡରେ
1: ମା ବାବାଙ୍କର ପାଦ ଲଗଉଛ ନା? ୟା ଛଡା ଆଉ କଣ ମନ୍ତ୍ର ତମକୁ ଜଣା କି?
0: ହଁ, ବକ୍ରତୁଣ୍ଡ
1: କହିଦିଅ।
0: ବକ୍ରତୁଣ୍ଡ ମା କାୟା ସୂର୍ଯ୍ୟ କୋଟି ସମପ୍ରଭା ନିର୍ବିଘ୍ନ କୁରୁମେ ଦେବ ସର୍ବକାରେ ସର୍ବଦା
1: ସକାଳୁ କରୁଛ କି? କେମିତି କରୁଛ? ହାତ ଦେଖିକିରି କରୁଛ? ଏମିତି କରୁଛ? ଆରେ ବା, ତାହେଲେ ଦୁଇଟା ପାପୁଲିକୁ ମିଶେଇ ଦେଇକି ତମେ ଦର୍ଶନ କରୁଛ ଠାକୁରଙ୍କୁ, ବହୁତ ବଢିଆ। ଆଚ୍ଛା, ତମେ ବଡ ହେଲେ କଣ ହେବି ବୋଲି ଭାବୁଛ?
0: କଣ ହେବି? ଡକ୍ଟର।
1: ଡକ୍ଟର? ଆଚ୍ଛା, ଡକ୍ଟର ମାନେ କଣ କରନ୍ତି ଟିକେ କହିଦେଲ?
0: ଡକ୍ଟର ଇଞ୍ଜେକ୍ସନ ଦିଅନ୍ତି।
1: ଇଞ୍ଜେକ୍ସନ ଦିଅନ୍ତି? କେତେବେଳେ ଦିଅନ୍ତି? ଯେତେବେଳେ ତମ ଦେହ ଖରାପ ହେଇଯାଏ। ତମେ କୁଆଡେ କୁଆଡେ ସବୁ ବୁଲିଛ ଟିକେ କହିଦେଲ?
0: ମାର୍କେଟ, ଆଉ କଣ ନା ମଲ, ସେଇଥିରେ ମୁଁ ସପିଂ କରୁଛି ଆଉ ଟ୍ରଲି ଧରୁଛି।
1: ବହୁତ ବଢିଆ। ମା ସବୁ କିଣୁଥିବେ ନାଇଁ କି?
0: ହଁ, ମୋ ପାଇଁ ମା ଗୋଟେ ଦିନ ବଡ ଆଣିଥିଲି ମୋ ପାଇଁ।
1: ବହୁତ ବଢିଆ। ଯିଏ ସୁନା ପିଲା ହୁଅନ୍ତି ମା ତାଙ୍କ ପାଇଁ ଚିପ୍ସ ଆଣିଦିଅନ୍ତି। ଆଚ୍ଛା, ତମେ କହିଲ ଦେଖି ଯେ ତମ ସାଙ୍ଗମାନେ ଯଦି ଦୁଷ୍ଟ ହେଲେ ତମେ ତାଙ୍କୁ କଣ କହୁଛ?
0: ଦୁଷ୍ଟ ହନି, ନହେଲେ ନହେଲେ ମାଡ ଖାଇବ।
1: ଆଚ୍ଛା, ତମେ କେତେବେଳେ କେମିତି ଦୁଷ୍ଟ ହେଇକି ମାଙ୍କ ପାଖରୁ ମାଡ ଖାଇଛ କି? ମୁଣ୍ଡ ହଲେଇକି ହଁ କହୁଛ? ଆଚ୍ଛା, ଆମେ ଦୁଷ୍ଟ ହବାନି, ଆମେ ମାଡ ଖାଇବାନି, ହେଲା? ଆମେ ଗୋଟେ ଭଲ ପିଲା ହବା। ତମେ ଗୁଡ୍ ବଏ ନା ବେଡ୍ ବଏ?
0: ଗୁଡ୍ ବଏ।
1: ଗୁଡ୍ ବଏ। ଗୁଡ୍ ବଏ ମାନେ କେବେ ମଧ୍ୟ ବଦମାସି କରନ୍ତି ନାହିଁ, ଠିକ କଥା ନା? ତମେ ଯେତେବେଳେ ଖାଉଛ, ତମ ସାଙ୍ଗମାନେ ଯଦି ଜଳଖିଆ ଆଣିନଥାନ୍ତି ତମେ କଣ କରୁଛ ସେତେବେଳେ?
0: ଜଳଖିଆ ଆଣୁନାହାନ୍ତି ସେତେବେଳେ ମୁଁ ବାହାରକୁ ଯାଉଛି ଆଳୁ ଚପ ବରା ଖାଇକି ଆସୁ।
1: ତମେ ସିନା ଖାଇଦଉଛ, ତମ ସାଙ୍ଗମାନେ ଯଦି ଖାଇନଥିବେ ତମକୁ ଦୟା ଲାଗୁନି କି?
0: ମୁଁ ଆମ ସାଙ୍ଗ

0: ମାନଙ୍କ ପାଇଁ ଆଣୁଛି।
1: ଓହୋ, ସାଙ୍ଗମାନଙ୍କ ପାଇଁ ବରା ସବୁ ଧରିକି ଆସୁଛ, ବହୁତ ବଢ଼ିଆ ଲାଗିଲା ଭାଇ। ଏମିତି ସମସ୍ତଙ୍କୁ ଆମେ ସାହାଯ୍ୟ କରିବା। ଆଚ୍ଛା, ତମେ କିଛିଟା ରାଇମ୍ସ ଜାଣିଛ କି? ଟିକେ ଆମକୁ ରାଇମ୍ସ କହିଦେବ କି? କହିଦିଅ କହିଦିଅ।
0: Hello Mr. Bunny Rabbit, will you have some tea? No, no, no, thank you, not for me. I like to eat carrot, I don't like tea. Jack and Jill went up the hill to fetch a pail of water. Jack fell down and broke his crown. Jill came tumbling after. Here this a chimney, here this a top. Open the lid and out Santa will pop. Elephants so big, so fat, walk like this, walk like that. He has no finger, he has no foot. Toes, oh my, wetting my nose.
1: Baba, elephant mane kona?
0: Elephant mane hathi.
1: Hathi tame dekhi cha ki?
0: Haan, animals lagi thi se TV se dekhi chi.
1: Achha, hathi kitte bada na?
0: Haan, itik bada.
1: Itik bada? Aray ba, ta sundha kitte lomba achi na? Haan, nakkuru pra lombi jai thi ba. Achha, ও যে জেন করো হাতি বলিয়া মুন্ড আছে কই দিও তো
0: গণেশ।
1: হ্যাঁ, গণেশ জে জেন করো হাতি বলিয়া মুন্ড আছে। তুমি গণেশ জে জেন কো কোন মুন্ডিয়া মারি করি মাগুছ আশীর্বাদ?
0: মাগুছি গণেশ ঠাকুর মতে গড়ে লড়ু দিও
1: সে দেই দো চিন্তি। আরে বা, বহুত বড়িয়া। আউ পাঠ মাগুছ কি নাই, বিদ্যা মাগুছ কি নাই?
0: হ্যাঁ, পাঠ পাঠ মাগুছি, বিদ্যা মাগুছি।
1: মাগুছ? ହଉ, ଭଗବାନ କରନ୍ତୁ ତମେ ବହୁତ ବଢ଼ିଆ ପାଠ ପଢ଼, ତମେ ସୁନ୍ଦର ଭାବେ ଗୋଟେ ଡକ୍ଟର ହୁଅ, ସମସ୍ତଙ୍କର ସେବା କର। ହଁ, ଆଉ କାହାକୁ ମାରିବନି, କାହାକୁ ଗାଳି ଦେବନି, ହେଲା? ହଉ ଭାଇ, ତମ ସାଙ୍ଗେ କଥା ହେଇକି ତ ବହୁତ ମଜା ଲାଗିଲା। ତମେ କିଛି ଷ୍ଟୋରୀ ଜାଣିଛ କି? କିଛି ଷ୍ଟୋରୀ ଜାଣିନ? ହଉ, ମୁଁ ଗୋଟେ ଷ୍ଟୋରୀ କହୁଛି, ହେଲା, ମନ ଦେଇକି ଶୁଣିବ, ଚୁପଚାପ ଶୁଣିବ, ମୁଁ ପ୍ରଶ୍ନ କରିବି ତମକୁ, ହେଲା। ଗୋଟେ ଜଙ୍ଗଲରେ ଗୋଟେ ହରିଣ ଥିଲା। କିଏ ଥିଲେ?
0: ହରିଣ।
1: ସେଇ ହରିଣଟା ଏମିତି ବୁଲୁ ବୁଲୁ ବୁଲୁ ବୁଲୁ ଦେଖିଲା ଗୋଟେ ସୁନ୍ଦର ଗୁମ୍ଫାଟେ ଅଛି, ଗୋଟେ ପାହାଡ଼ ଭିତରେ ଯୋଉ କଣା ହେଇକି ଥାଏ ତା ଭିତରେ ପଶୁମାନେ ରୁହନ୍ତି, ତାକୁ ଗୁମ୍ଫା କହନ୍ତି, ହେଲା। ସେ ହରିଣ ସେ ଭିତରେ ରହିଛି। ପ୍ରକୃତରେ ସେ ଗୁମ୍ଫାଟା କାହାର ଜାଣିଛ କି? ସେ ଗୁମ୍ଫାଟା ହଉଛି ବାଘର। ତ ବାଘ ହରିଣକୁ ଖାଇଦେବ ନା? ନିରୀହ ପଶୁମାନଙ୍କୁ ଖାଇଦିଏ ନା ବାଘ? ତମେ ବାଘ ଦେଖିଛ କି ନାହିଁ? ଦେଖିଛ ନା? ହଁ। ତ ସେ ହରିଣଟା ସେ ଭିତରେ ରହିଯାଇଛି ସତ କଥା, କିନ୍ତୁ ବାଘ ଯେତେବେଳେ ଆସିବା ସମୟ ହେଇଛି, ହରିଣକୁ ବହୁତ ଡର ଲାଗିଛି। ବାଘ ତାକୁ ଖାଇଦେବ, ଯେମିତି ହେଲେ ବି ଖାଇଦେବ। ସେ କ'ଣ କରିବ? ଯେତେବେଳେ ବାଘ ଆସିଛି, ସେଇ ସମୟରେ ହରିଣ ତାର ବୁଦ୍ଧି କାଢ଼ିଛି। ତମେ ଯେମିତି ମାମାଙ୍କୁ ମିଛ କଥା କହିବାକୁ ବୁଦ୍ଧି କାଢ଼, ମାମା ଯଦି ଚକୋଲେଟ୍ ଲୁଚେଇକି ରଖିଥିବେ, କେମିତି କୋଉ ଟେବୁଲ ଉପରେ ଚଢ଼ିକି ଚେୟାର ଉପରେ ଚଢ଼ିକି ଯାଇକି ଚକୋଲେଟ୍ କାଢ଼ି ଦିଅ ନା ତମ ବୁଦ୍ଧିରେ? ଭାଇ ତ ଭାରି ମୁଣ୍ଡ ଓହ୍ଲାଉଛନ୍ତି। ସେମିତି ସେ ହରିଣଟା,
0: ଦେଖ ମୁଁ କଣ କହୁଥିଲି, ନନା ଲୁଚେଇକି ଚକୋଲେଟ୍ ଉପରେ ରଖିଥିଲି, ମୁଁ ଯେ ଚେୟାର ଆଣିଲି ତାପରେ ଚଢ଼ିକି ନେଇଗଲି ସେଟା।
1: ଠିକ ସେମିତି ହରିଣ କଣ କଲା ନା, ବାଘ ତ ତାକୁ ଖାଇଦେବ ଜାଣିକି ତା ବୁଦ୍ଧି ଗୋଟେ କାଢ଼ିଲା, ହେଲା। କଣ କଲା ଜାଣିଛ? ତାର ପୁରା ଯୋଉ କହିବା ଶୈଳୀକୁ ଚେଞ୍ଜ କରିଦେଲା। ତା ସେ କୁଇଁ କୁଇଁ ହେଇକି କଥା କହୁଥିଲା, ସେମିତି କହିଲା, କିଏ ଆସିଲା ରେ ଗୁମ୍ଫା ଆଗକୁ? ମୋର ଗୋଜା ଗୋଜା ସିଂହ ଅଛି, ଆସିଲେ ତତେ ମାରିକି ଖାଇଦେବି। ଏମିତି ତାର ସ୍ୱରୂପ ମାନେ ଚେଞ୍ଜ କରିକି କହିଲା। ବାଘ ଟିକେ ହଟକି ଗଲା, କଣ ଆରେ ଆରେ ଆରେ, ଗୁମ୍ଫା ଭିତରେ କିଏ ରେ? ଏଇଟା ଗୋଟେ କଣ ନୂଆ ସ୍ୱର ଶୁଭୁଛି, ପୁଣି ଗୋଜା ଗୋଜା ସିଂହ ଅଛି କହୁଛି। ବାଘ ଡରିଗଲା, ଡରିକି ପଛୁ ପଛୁ ପଛୁ ପଛୁ ଗଲା। ତାପରେ ନା ହରିଣ ଆଉ ଟିକେ ବୁଦ୍ଧି ଖର୍ଚ୍ଚ କଲା, କହିଲେ ଓହୋ ହୋ ହୋ, ଆଜି ମୁଁ ଗୋଟେ ବାଘକୁ ମାରିକି କେଡ଼େ ସୁନ୍ଦର ଖାଉଛି, ଆଉ ଗୋଟେ ଯୋଡ଼େ ବାଘ ଆସିଲେ ବହୁତ ଭଲ ହୁଅନ୍ତା। ବାଘ ଡରିଗଲା, କହିଲା ଏମିତି କି ଜୀବ ଗୋଟେ ଜଙ୍ଗଲକୁ ପଳେଇ ଆସିଲା ଯେ ସେ ବାଘ ମାଂସ ଖାଉଛି। ବାଘ ପୁରା ଡରିଗଲା। ତାପରେ ହରିଣ ଦେଖିଲା ବାଘ ତଥାପି ବସିଛି, କହିଲା ଏରେ ଏ କିଏ ରେ ସେ ଗୁମ୍ଫା ଆଗରେ ଅଛ? ଯିଏ ବି ଅଛ, ମତେ ଗୋଟେ ବାଘ ନାହିଁ, ଦଶଟା ବାଘ ଆସିଲେ ବି କାଢ଼ିପାରିବେନି। କହିବାରୁ ବାଘ କହିଲା, ଟିକେ ଟିକେ ଭାବିଲା ଯେ କିଛି ବି ହଉନା, କାହିଁକି କଣ ଦଶଟା ବାଘକୁ ଇଏ ହରେଇ ଦବ, କହିକି ସେ ଗଲା ଜଙ୍ଗଲକୁ, ଯାଇକି ତାର ସାଙ୍ଗ ସାଥି ଭାଇ ବନ୍ଧୁ

ଜଣଙ୍କୁ 10 ଜଣଙ୍କୁ ଧରିକି ଆସିଲା। କହିଲା ଯେମିତି ହେଲେ ଏଇ ଗୁମ୍ଫା ଭିତର ଯୋଉ ଜୀବଟା ଅଛି ତାକୁ ମାରିବା ପାଇଁ। ଯେତେବେଳେ ହରିଣ ଦେଖିଲା 10 ଜଣ ବାଘ ଆସୁଛନ୍ତି, ସେ ଭୟରେ ଥରିଲା। କହିଲା ଏଥର ତ ମରିବା ସୁନିଶ୍ଚିତ, ତଥାପି ଭାବିଲା ମରିବା ଆଗରୁ ଆଉ ଟିକେ ବୁଦ୍ଧି ଟିକେ ଖର୍ଚ୍ଚ କରିଦେବା। ତାପରେ କହିଲା ଏରେ ବାଘ, ତତେ କହିଥିଲି ନା 10 ଜଣକୁ ଧରିକି ଆସିଲେ ବି ଡରିବିନି, ତୁ 10 ଜଣକୁ କଣ ଆଣିଲୁ, ତୁ 11-12 ଜଣକୁ ଧରିକି ଆସିଲେ ବି ମୋର କିଛି କରିପାରିବେନି। ଯଦି ତମର ବଞ୍ଚିବାର

0: କହିଥିଲି ନା, ଦଶ ଜଣକୁ ଧରିକି ଆସିଲେ ବି ଡରିବିନି। ତୁ ଦଶ ଜଣକୁ କଣ ଆଣିଲୁ? ତୁ ଏଗାର ବାର ଜଣକୁ ଧରିକି ଆସିଲେ ବି ମୋର କିଛି କରିପାରିବେନି। ଯଦି ତମର ବଞ୍ଚିବାର ଇଚ୍ଛା ଅଛି ଚାଲିଯାଅ ଏଠୁ। ବାଘ କହିଲା, ଆରେ ହେ, ଦଶ ଜଣ ବାଘ ଆସିଲେ ବି ଇଏ କଣ ଡରୁନି? ତୋରେ ରେ ବାପା, ଇଏ ଗୋଟେ ଭୟଙ୍କର ଜୀବ। ତାପରେ ଅନ୍ୟାନ୍ୟ ବନ୍ଧୁ ବାନ୍ଧବ ମାନେ କହିଲେ, ତୋ ଲାଗି ଆମେ କାହିଁକି ମରିବୁ ରେ ବାପା? ଏମିତି କଣ ଗର୍ଜନ ତର୍ଜନ କରିକି କେଉଁଟା କହୁଛି, ସିଙ୍ଗରେ ମାରିଦେବି କହୁଛି, ଚାଲ ଚାଲ ପଳେଇ ଚାଲ। ବାଘ ମଧ୍ୟ ପଳେଇ ଗଲା। ଯେତେବେଳେ ସକାଳ ହେଲା, ହରିଣ ଧୀରେ ଧୀରେ ସେ ଗୁମ୍ଫାରୁ ବାହାରିକି ଡେଇଁକି ସେ ପଳେଇ ଯାଇଛି। ଏଥିରୁ ଆମେ କଣ ଶିଖିଲେ? ଯଦି ବୁଦ୍ଧି ଅଛି, ଆମେ ସବୁ କାମ କରିପାରିବା। ସତ କଥା ନା? ଟିକେ ତାଳି ମାରିଦିଅ, ତାଳି ମାରିଦିଅ। ବଢିଆ ଲାଗିଲା ନା? ହଁ, ସେମିତି ଯେତେବେଳେ ତମେ ମ୍ୟାଥମେଟିକ୍ସ କରିପାରୁନ, ଟିକେ ବୁଦ୍ଧି ଲଗେଇବ ହେଲା। ବୁଦ୍ଧି ଲଗେଇଲେ ମ୍ୟାଥମେଟିକ୍ସ ହେଇଯିବ। ହଉ ଭାଇ, ତାହେଲେ ତମେ ଏବେ ଘରକୁ ଯିବ, ଗୋଡ଼ ହାତ ମୁହଁ ଧୋଇବ, ସଫା ସୁତୁରା ହବ। ଯେତେ ଥର ବାହାରକୁ ଯିବ ସେତେ ଥର ତମେ ଗୋଡ଼ ହାତ ଧୋଇବ। ଦେଖିବା ତମ ନଖ ଦେଖିବା ଅଛି କି ନାହିଁ? ନଖ ଚୁନା ଭାଇଙ୍କର ନଖ ନାହିଁ, ନଖରେ ମଇଳା ବି ନାହିଁ ଭାଇ। ଇ ଗଲ ଇ ବାହା, ଦାନ୍ତ ଗୁଡା ବି ଭାରି ସଫା ଅଛି। କାନ ଦେଖିବା, କାନ ଦେଖିବା, କାନ ବି ସଫା ଅଛି। ବହୁତ ବଢିଆ ଭାଇ, ସବୁବେଳେ ଏମିତି ସଫା ସୁତୁରା ହେଇକି ରହିବ ହେଲା। ଆଚ୍ଛା ହଉ, ଧନ୍ୟବାଦ ଭାଇ।
1: ଧନ୍ୟବାଦ।
2: ପିଲାମାନେ, ଆଜିର କାର୍ଯ୍ୟକ୍ରମରେ ତମମାନେ କାହାଣୀ ଶୁଣିଲ। ଆଗରୁ ଆମେ କହିସାରିଛୁ ଯେ ଖରାଦିନ ଆସିଛି, ତମମାନେ ଦେହର ଯତ୍ନ ନିଅ, ଟାଣ ଖରାରେ ଜମା ବାହାରକୁ ବାହାରନି, ଆଉ ଗୁରୁଜନ ବା ବାପା ମାଙ୍କ କଥା ଶୁଣି ଘରେ ହିଁ ରୁହ।

0: ହଁ ପିଲାମାନେ, ଏବେ ଯେମିତି ଖରା ହେଉଛି, ବାରମ୍ବାର ଆମେ ତମମାନଙ୍କୁ କହୁଛୁ ଜମା ତୁମେ ବାହାରକୁ ବାହାରିବନି, ବିଶେଷ କରିକି 11ଟାରୁ 4ଟା ସମୟ ପର୍ଯ୍ୟନ୍ତ। ତା ସହିତ ପିଲାମାନେ ଯଥେଷ୍ଟ ପାଣି ପିଇବ, ଯଦି ଲେମ୍ବୁ ପାଣି ବି ପିଇବ ଆହୁରି ଭଲ। ତା ସହିତ ପିଲାମାନେ ଯେତେବେଳେ ତମେ ଖରାରେ କୁଆଡ଼େ ଯାଉଛ ବାହାରକୁ, ତାହେଲେ ମୁଣ୍ଡରେ ଟୋପି ପିନ୍ଧିବ, ଆଖିରେ କଳା ଚଷମା ଲଗାଇବ, ଧଳା ପୋଷାକ ପିନ୍ଧିବ ଆଉ ଠିଲା ପୋଷାକ ପିନ୍ଧିବ। ତା ସହିତ ପିଲାମାନେ ସବୁବେଳେ ମନେ ରଖ, ଯେତେବେଳେ ତମକୁ ଶୋଷ ହେଉଛି କି ମୁଣ୍ଡ ବୁଲାଉଛି, ସାଙ୍ଗେ ସାଙ୍ଗେ ବାପା ମାଆଙ୍କୁ ଯାଇକି କହିବ ଯେ ତମକୁ ଏମିତି ଅସୁସ୍ଥ ଲାଗୁଛି ବୋଲି। କାହିଁକି ପିଲାମାନେ, ଅଂଶୁଘାତ ବୋଲି ଯେଉଁ ଗୋଟିଏ ରୋଗ ରହିଛି ତାହା ବହୁତ ବିପଜ୍ଜନକ, ଅତି କମ୍ ସମୟରେ ଲୋକମାନେ ଜୀବନ ହରାଇଥାନ୍ତି। ତୁମେମାନେ ତ ଛୋଟ ପିଲା, ତେଣୁକରି ତ କୁହାଯାଉଛି ଯେ ତୁମେ ଯୁଆଡ଼େ ବି ଯିବ ହାତରେ ଛତା ଧରିବ। ପିଲାମାନେ ଜାଗ୍ରତ ନିଅ ଦେହର, ଆଉ ଗୋଡ଼ରେ ମଧ୍ୟ ଢିଲା ଚପଲ ପିନ୍ଧିବ। ହଁ ପିଲାମାନେ, ଏଇ ଯେଉଁ ଖରାଦିନ ଆସୁଛି, ଆମେ ଆମର ଶରୀରର ନିଶ୍ଚୟ ଯତ୍ନ ନେବା ଆଉ ଅନ୍ୟମାନଙ୍କୁ ମଧ୍ୟ କହିବା।
1: ତାହେଲେ ସମୟ ହେଲାଣି, ଆଜି ପାଇଁ ଉଠିବା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶୁଣିଲେ ଟିକି ରାଇଜ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ। ସକାଳ 9:00 ଶୁଣିବେ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ। ପୂର୍ବାହ୍ନ 10:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟି। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବ ପୂର୍ବାହ୍ନ 10:30। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ। ଓଡ଼ିଆ ଭକ୍ତି ଗୀତ ଶୁଣିବେ ଦିନ 12:30। ଦିନ 1:20 ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର, ପିଲାଙ୍କୁ ଆମେ ପ୍ରାଥମିକ ସ୍ତରରେ କେମିତି ଶିକ୍ଷା ଦେଇପାରିବା। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ସାମ୍ବାଦିକତାରେ ମହିଳାଙ୍କ ଭୂମିକା ଓ ଚ୍ୟାଲେଞ୍ଜ। ଅପରାହ୍ନ 5:00 ପ୍ରଚାର କରିବ ଯୁବବଣୀ କାର୍ଯ୍ୟକ୍ରମ। ଏଥିରେ ଆମ ଅତିଥି କ୍ରମରେ ଶୁଣିବେ ନିୟମିତ ଶ୍ରୋତାଙ୍କ ସହ ସାକ୍ଷାତକାର। ଅପରାହ୍ନ 5:30 ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ଜନ୍ମ ହେବା ପିଲାମାନଙ୍କ କାଜେ ICDS ଲାଗେ କାଇ ସୁବିଧା ଅଛେ। ଏଥିରେ ବିଶେଷଜ୍ଞ ଭାବେ ଯୋଗଦେଇ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତର ଦେବେ ନବରଙ୍ଗପୁର ଉପଖଣ୍ଡର କାର୍ଯ୍ୟକାରୀ ଅଧିକାରୀ ପୁଷ୍ପାରାଣୀ ପଟ୍ଟନାୟକ। ରାତି 8:15 ଶୁଣିବେ ସମ୍ପର୍କ ସେତୁ। ରାତି 7:30 ଶୁଣିବେ କିଷାନବାଣୀ ଡାଇଲଗ୍ କାର୍ଯ୍ୟକ୍ରମ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ପଣ୍ଡିତ ଭୀମସେନ ଯୋଶୀଙ୍କ ଗାୟନ ଶୁଣିବେ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 8:00 ବାଜିବାକୁ ଯାଉଛି। ପ୍ରଥମେ ସମାଚାର ପ୍ରଭାତ, ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି ସମୟ ଭିତରେ।

0: ସମୃଦ୍ଧି ଆଣନ୍ତୁ।
1: ଇପକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
4: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ମଧୁମିତା ମହାନ୍ତି ଗାଇଛନ୍ତି ହରିକୃଷ୍ଣ ମିଶ୍ରଙ୍କ ଅନ୍ୟ ଏକ ରଚନାରୁ।

ଶୁଣିଲେ ସୁର ଲହରୀ କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ଗୀତଗୁଡ଼ିକ ଥିଲା ହରିକୃଷ୍ଣ ମିଶ୍ରଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ମେ ମାସ 3 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଜନମ ହେବା ପିଲାମନର କାଜେ ଆଇସିଡିଏସ୍ ଲାଗେ କାଇ ସୁବିଧା ଅଛେ। ଏ ସମ୍ପର୍କରେ ଆପଣ ମେ ମାସ 3 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 0685423060। ବିଷୟଟି ପୁଣି ଥରେ କହି ରଖୁଛୁ, ଜନମ ହେବା ପିଲାମନର କାଜେ ଆଇସିଡିଏସ୍ ଲାଗେ କାଏ ସୁବିଧା ଅଛେ। ଆମର ଫୋନ୍ ନମ୍ବର ହେଲା 0685423060। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏଇଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ମନିତା ତ୍ରିପାଠୀ ଗାଇଛନ୍ତି ବିଜୟ ମଲ୍ଲଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି

ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ବୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
4: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
5: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
4: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
5: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
4: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
5: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି କୁମାର ବାପି ଗାଇଛନ୍ତି ପ୍ରତୀତି ମହାନ୍ତିଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ରଞ୍ଜନ କୁମାର।

ଶୁଣିଲେ ସୁଗମ ସଙ୍ଗୀତ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ମୋ ପସନ୍ଦ।

ନମସ୍କାର, ବହୁତ ବହୁତ ସ୍ୱାଗତ ଆଜିର ମୋ ପସନ୍ଦ କାର୍ଯ୍ୟକ୍ରମର ପରିସରକୁ। ଏଜଲୁଇଚ ଆପଣଙ୍କ ପାଖେ ଅଛି, ମୁଁ ଦମୟନ୍ତୀ ବୈକାର। ଆଜି ସଣ୍ଡେ, ପୁଣି ସମୟ ସକାଳ 9ଟା ଆପଣ ସମସ୍ତେ ଅପେକ୍ଷା କରିଥିବେ ନିଜ ନିଜ ପସନ୍ଦର ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବା ପାଇଁ। ଆମର ଫୋନ୍ ନମ୍ବର ଶୁଣି ରଖନ୍ତୁ, 06854230690। ଯିବା ଆପଣମାନଙ୍କର ଫୋନ୍ କଲ୍ ନେବା ଆଉ ଆପଣଙ୍କ ପସନ୍ଦର ମିଠା ମିଠା ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବା।

0: ଆପଣଙ୍କ ନନା ଲଗେଇଥିଲେ ବୋଲି ଆଜି ଆପଣ ମନେ ପକଉଛନ୍ତି।
1: ଗୋଟେ ଛୋଟିଆ ଗଛଟେ ସେ ସ୍କୁଲରେ ଥିଲେ, ସ୍କୁଲ ବାଟରେ ରହିଲା ବେଳେ ଗୋଟେ ଛୋଟିଆ ଗଛଟେ ଦେଖିଥିଲେ, ଆଣିକି ତାକୁ ଲଗେଇ ଦେଇଥିଲେ ସେଠି। ମ୍ୟାଡମ ଆମର ରାମାୟଣ ପରାୟଣ 14 ବର୍ଷ ହେଇଥିଲା।
0: ଆଜ୍ଞା ଆଜ୍ଞା,
1: ସେଇଠି ରାମାୟଣ ପରାୟଣ ଯେମିତି ସରିଲା 14 ବର୍ଷ ପରେ ସେଇଠି ଗୋଟେ ଗଛ ଲଗେଇ ଦେଲା। ବେଲ ଗଛ ବଢିଆ ହେଇଛି, କେତେ ଲୋକ ତାକୁ ଖାଇଲେ, ସେ ବେଲର ସ୍ୱାଦ ଅତି ବଢିଆ, ଯିଏ ଖାଇଛନ୍ତି ବଢିଆ ବେଲ।
0: ଗୋଟେ
1: ଆମେ ଚୌତରା କରିଦେଇଛି, ବେଲ ଗଛ ଚାରିପଟେ ଛାଡି ଦେଇକିରି ସେଠି ବସନ୍ତି ଲୋକମାନେ, ଆଉ ଆମେ ତାକୁ ପୂଜା କରୁ ସବୁଦିନ, ପାଣି ଦଉ ଆଉ ମନ୍ଦାର ଫୁଲ ଦଉ, ଏମିତି ଦେଇ ସେ ବୃକ୍ଷକୁ ଆମେ ଭଲ ଯତ୍ନ ରଖିଛୁ। ସେ ବୃକ୍ଷଟି ବଢିଆ, ଆମକୁ କେତେ ସିଏ ଉପକାର ଦେଲାଣି।
0: ବହୁତ ବଢିଆ, ବହୁତ ବଢିଆ। ଆପଣଙ୍କ କଥା ଶୁଣିକି ବହୁତ ଭଲ ଲାଗିଲା ଡଲି। ଏଥର କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ କଣ ଶୁଣିବେ?
1: ନୀଲ ଗଗନରେ ବାଦଲ।
0: ଆଚ୍ଛା ଆଚ୍ଛା,
1: ରହିଲେ, ନମସ୍କାର
0: ନମସ୍କାର।

0: ହ୍ୟାଲୋ ମ୍ୟାମ୍, ନମସ୍କାର।
1: ହଁ ନମସ୍କାର।
0: ହଁ ମ୍ୟାମ୍,
1: କୁହନ୍ତୁ ଆପଣଙ୍କ ନାଁ ଗାଁ କୁହନ୍ତୁ, କୋଉଠୁ କହୁଥିଲେ?
0: ମ୍ୟାମ୍ ନମସ୍କାର, ମୁଁ ବରଗଡ଼ରୁ ଚନ୍ଦ୍ର ପ୍ରଭାକର କହୁଛି।
1: ଟିକେ ଜଲ୍ଦିରେ ଅଛନ୍ତି ବୋଧେ?
0: ଆଜି ବଜାର ଅଛି, କାମ ଦାମ ଅଛି, ରୋଷେଇ ବାସ।
1: ଆଚ୍ଛା, କଣ ଖବର ଆପଣଙ୍କ ଗାଁର କୁହନ୍ତୁ, ଗରମ ହଉଛି କି ନାହିଁ?
0: ଖବର ତ ସବୁ ଭଲ ଅଛି ମ୍ୟାମ୍, ଗରମ ତ ବହୁତ ହଉଛି, ଖରା ପ୍ରବଳ ହଉଛି, ବହୁତ ଟାଣ ଖରା, ବାହାରି ହଉନି ଘରୁ, ସେମିତି କାହିଁ ଯିବାର ନାହିଁ, କାମ ଥିଲେ ଯାଉଛୁ ନହେଲେ ଘରେ ଅଛୁ। ପାଣିର ବି ଆମ ଗାଁରେ ସବୁ ପାଣିର ବି ସୁବିଧା ଅଛି, କାହାରି ଅସୁବିଧା ନାହିଁ। ମ୍ୟାମ୍
1: ମାନେ କେତେଟା ଟ୍ୟୁବୱେଲ ଥିବ ଗାଁରେ?
0: ହଁ, ଟ୍ୟୁବୱେଲ ତ ବହୁତ ଅଛି ମ୍ୟାମ୍, ଆମ ପ୍ରତି ଘରେ ବି ପ୍ରାୟ ସମସ୍ତଙ୍କ ଘରେ ବୋରୱେଲ ଅଛି, ଆଉ ସମସ୍ତଙ୍କ ପାଇଁ ବି, ସାଧାରଣ ଜନତା ମାନଙ୍କ ପାଇଁ ବି, ପ୍ରତି ପଡ଼ାରେ ଯେତେ ଆମ ବଡ ଗାଁ, ସବୁଆଡେ ପୁରା ଆଭେଲେବୁଲ ଅଛି ନଳକୂପ।
1: ବହୁତ ବଢିଆ।
0: କେନାଲ ବି, ମୁଖ୍ୟ କେନାଲ ବି, ବଡ କେନାଲ ଯାଉଛି, ସେ ଚାଷ ଜମି ହଉଛି, ଏବେ ଧାନ ହେଲେ କେନାଲ ପାଣି ବନ୍ଦ ହବ। ମୁଁ
1: କୁହନ୍ତୁ ଆପଣଙ୍କ ପସନ୍ଦ।

0: ଗୀତ କୋଉ ଗୀତ ଶୁଣିବେ?
1: ଆଜି ଗୀତ ଶୁଣିବା ଅମିତ କୁମାରଙ୍କ କଣ୍ଠରେ ତିସରି ଜମି, ଆଉ ସେ ଗୀତଟା ୟେ ଜମି ଗା ରହି ହେ ଆସମା ଗା ରହା ହେ ସାଥ ମେରେ ସାରା ଜହାଁ ଗା ରହା ହେ।
0: ଠିକ ଅଛି,
1: ଗୀତଟା ଶୁଣାନି।
0: ଧନ୍ୟବାଦ ଆପଣଙ୍କୁ।

0: ନରେନ୍ଦ୍ର କୁମାର ସାହୁ ଆରକପାଟନା ଆଠଗଡ଼ କଟକ ଜିଲ୍ଲାରୁ କହୁଅଛି।
1: ଆଜ୍ଞା, କୋଉ ଗୀତ ଶୁଣିବେ
0: ଆଜି?
1: ଗୀତ କେମିତି ଚାଲିଛି ଆପଣଙ୍କର ଦୋକାନ?
0: ଦୋକାନ ତ ନାହିଁ, ଚାଲିଛି, ରେଷ୍ଟ ନଉଛି, ଆଖି ଅପରେସନ ହେଇଛି।
1: ଠିକ ଅଛି, ଆଖି
0: ଅଛି, ଟିକେ ଇଏ ଅଛି, ରେଷ୍ଟ ନଉଛି, କାହିଁକି ନା ଟିକେ ରେଷ୍ଟ ନେବାକୁ କହିଛି ଡାକ୍ତର।
1: ଆଖିର କେୟାର କରନ୍ତୁ, ଚାଲନ୍ତୁ ଆମେ ଶୁଣିବା ଗୀତ।
0: ଆଜ୍ଞା।

0: ହ୍ୟାଲୋ ମୋ ପସନ୍ଦ।
1: ଆଜ୍ଞା ନମସ୍କାର।
0: ନମସ୍କାର,
1: ମୁଁ ଲୋକନାଥ ଭାଇ କହୁଥିଲି କୋରାପୁଟରୁ।
0: କଣ କହିବା ପାଇଁ ଚାହିଁବେ ଲୋକନାଥ ବାବୁ?
1: ଏଇ ଶୋଇଛି, ଶୋଇକି ଲଗେଇଲି ଆଉ ଲାଗିଲା ଭଗବାନ ଆଜି ଶୁଣେଇ ଦେବେ। ଶ୍ୟାମତେରି ବାଣେଶ୍ୱରୀ ସୁତାରେ ରାଧାରାମ।
0: କୋରାପୁଟରେ କେମିତି ଗରମ ହଉଛି?
1: ଭୀଷଣ ଗରମ ଆଜ୍ଞା।
0: ଆଗରେ ଏମିତି ଗରମ ହଉନଥିବ କୋରାପୁଟରେ?
1: ନା, ତିନି ବର୍ଷ ହେଲା ଟିକେ ଟିକେ ହଉଛି।
0: କାହିଁକି ହଉଛି ବୋଲି ଆପଣ ଭାବୁଛନ୍ତି?
1: ଗଛ ପଛ ସବୁ କାଟି ପକେଇଲେ ସବୁଆଡେ ତ କଳ ବାଡ଼ି, ଟ୍ରେନ ଲାଇନ, ଅମର ଲାଇନ, ସବୁ ତ ଗଛ କାଟି ପକେଇଲେ ଖରା ତ ଅଟୋମେଟିକ ହବ।
0: ଆଜ୍ଞା ଆଜ୍ଞା।

0: ହ୍ୟାଲୋ ମୋ ପସନ୍ଦ।
1: ହଁ ହ୍ୟାଲୋ ମ୍ୟାଡାମ ନମସ୍କାର।
0: ଆଜ୍ଞା ନମସ୍କାର କୁହନ୍ତୁ।
1: ଗ୍ରାମ ରହନମାଲ ବ୍ଲକ ପାଟନାଗଡ଼ ଜିଲ୍ଲା ବଲାଙ୍ଗୀରୁ ଶଶିଭୂଷଣ କୁମାର କହୁଥିଲି।
0: ଶଶିଭୂଷଣ କୁମାର ବହୁତ ଦିନ ପରେ ଆପଣ ଫୋନ କଲେ।
1: ହଁ ମ୍ୟାଡାମ ମାସେ ପାଖାପାଖି ହେଇଯିବ କଲ କରିନି।
0: ଆଚ୍ଛା କେମିତି ଅଛନ୍ତି କୁହନ୍ତୁ।
1: ମ୍ୟାଡାମ ମୁଁ ଭଲ ଅଛି, ଆପଣ ମାନେ ମ୍ୟାଡାମ?
0: ହଁ ସମସ୍ତେ ଭଲ। ଆପଣଙ୍କ ଗାଁରେ ବର୍ତ୍ତମାନ ଗରମ ହଉଛି ନା ବର୍ଷା ହଉଛି?
1: ମ୍ୟାଡାମ ଏଇଟା ଦୁଇ ତିନି ତଳେ ବର୍ଷା, ଏବେ ଖରାର ଫେର ଷ୍ଟାର୍ଟିଂ ହେଇଗଲାଣି ବେଶୀ।
0: ଆଚ୍ଛା
1: ହଁ ମ୍ୟାମ
0: ଆହୁରି ଗରମ ହବ।
1: ମ୍ୟାଡାମ ହଁ
0: କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ।
1: ମ୍ୟାଡାମ ଟାଇଟିଲ ସଙ୍ଗ ଦେଇ ଦେବି। ମ୍ୟାଡାମ ମୋ ସେ ପୁତ୍ରା ମାନଙ୍କ ନାଁଟି କହୁଛି, ମଧୁକେଶ ନାରାୟଣ କୁଅର, କଲିକେଶ ନାରାୟଣ ଝିଆରୀ, ସୁଜାତା କିଶୋରୀ କୁଅର।
0: ଧନ୍ୟବାଦ ଶଶିଭୂଷଣ, ନମସ୍କାର।

0: ଶାନ୍ତନୁ ପଣ୍ଡା କହୁଛି
1: ଆଜ୍ଞା
0: ହରିହର ନଗର ଗୋବିନ୍ଦଲା ସମ୍ବଲପୁର
1: ଆପଣଙ୍କୁ ୱେଲକମ୍ କରୁଛୁ
0: ଧନ୍ୟବାଦ
1: ଗରମ କେମିତି ହଉଛି ଆପଣଙ୍କ ସମ୍ବଲପୁରରେ
0: ଗରମ ତ ଷ୍ଟାର୍ଟ ହେଇଗଲାଣି ବହୁତ ଜୋର ବର୍ଷା ହେଇଥିଲା
1: ତାର ଟିକେ ଟିକେ ଅସର ଥିବ ବୋଧେ ନା ଏଇ ଯୋଉ ବର୍ଷା ସବୁଆଡେ ହଉଛି ଦେଶରେ
0: କାଲ ବୈଶାଖୀ ସେତେ ମାତ୍ରା ହେଇନି
1: ଆଚ୍ଛା କେବଳ ବର୍ଷା ହେଇଛି ତ ଶାନ୍ତନୁ କଣ ସବୁ ଶୁଣିଲେ ସପ୍ତାହରେ ଆପଣ
0: ଏ ସପ୍ତାହରେ ଶୁଣୁଛି ସବୁ ତ ଶୁଣୁଛି
1: ତ ଠିକ ଅଛି ଆପଣ ଗୋଟେ ଜଲି ମୁଡ୍ରେ ଫୋନ କରିଛନ୍ତି ସୁନ୍ଦର ସୁନ୍ଦର ଗୀତ ଆପଣ ଅନୁରୋଧ କରନ୍ତି କୁହନ୍ତୁ ଏ ସପ୍ତାହରେ କଣ ଶୁଣିବେ
0: ଆଜି ଗୋଟେ ଆମକୁ ଇନ୍ଧନ ଏସବୁ ଟିକେ ବହୁତ କମ ଇଏ କରିବାକୁ ପଡିବ
1: ଟିକେ
0: କରିବାକୁ ପଡିବ ତ ସେଇ ପ୍ରକାର ଗୋଟେ ଗୀତ ଅଛି
1: ଚାଲନ୍ତୁ ଗୀତ ଶୁଣିବା
0: ଧନ୍ୟବାଦ।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ।

0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସମ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
2: ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର ଓ ନି ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ଆଧୁନିକ ପଦ୍ଧତିରେ ଚିକିତ୍ସା ସେବା ସହ ଆମେ ଦେଉଛୁ ଆଶାର ନୂଆ କିରଣ।
1: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର।

0: ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଶ୍ରୋତା ବନ୍ଧୁ, ଆମେ ଜାଣିଛେ ଶରୀରରେ ଯଦି ଗଣ୍ଠି ନଥାନ୍ତା ଆମେ ଚଳପ୍ରଚଳ ହେଇପାରିନଥାନ୍ତେ, ନାଚଗୀତ କରିପାରିନଥାନ୍ତେ, ଚାଲି ବି ପାରିନଥାନ୍ତେ। କିନ୍ତୁ ଦେଖାଯାଉଛି ଯେ ଯେଉଁ ଗଣ୍ଠି ଯଦି ଠିକ୍ ନ ରହୁଛି ସେଇଟା ଆମ ପାଇଁ ବଡ଼ ଅସୁବିଧାର କଥା। କିନ୍ତୁ ସମସ୍ତଙ୍କ ଧାରଣା ଯେ ଗଣ୍ଠି ରୋଗଟା ଗୋଟେ ବୟସଗତ ସମସ୍ୟା, ତ ୟାକୁ କେମିତି ଆମେ ଦୂର କରିପାରିବା, ୟା ପାଇଁ କ'ଣ ସବୁ ପ୍ରତିକାର ଅଛି, କ'ଣ ଖାଇବା, ବହୁତ ପ୍ରକାର ଜିନିଷ ଅଛି ଯେଉଁଟାକି ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଆଜିର ଆମର କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ। ସେଇଥିପାଇଁ ଏଥର ବିଷୟବସ୍ତୁ ଆଣ୍ଠୁଗଣ୍ଠି ବାତ। ଏ ବିଷୟ ନେଇ ଫୋନ୍ ଯୋଗେ ଆପଣ April 29 ଦିନ ଆମ ପାଖକୁ ଫୋନ୍ କରିଥିଲେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ସହିତ ଏ ବିଷୟରେ ବିସ୍ତୃତ ଭାବରେ ବୁଝାଇବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଥିଲେ ଅସ୍ଥିଶଲ୍ୟ ଚିକିତ୍ସା ବିଭାଗର ବିଶେଷଜ୍ଞ ଡକ୍ଟର ରଞ୍ଜିତ କୁମାର ପାତ୍ର। ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ। ସାର୍ ନମସ୍କାର।
1: ନମସ୍କାର।
0: ପ୍ରଥମେ ଆମେ ଜାଣିବାକୁ ଚାହିଁବୁ, ଯେହେତୁ ସବୁ ଶରୀର ଅଛି ମାନେ ରୋଗ ଆସିବ ନିଶ୍ଚୟ, ଆମେ ଭାବୁଛୁ ଯେ ବୟସ ହେଲେ ହିଁ ଗଣ୍ଠି ଯୋଉ ହାଡ଼ ଗଣ୍ଠି ବଥା ବା ସେ ଯୋଉ ବାତ ରୋଗ ସବୁ ବାହାରୁଛି, ବିଶେଷ କରି ଆଜି ଆମେ ଆଣ୍ଠୁ ଉପରେ କଥାବାର୍ତ୍ତା କରିବା, ତ ୟାର ରୋଗ କ'ଣ ସବୁ ଅଛି ମୁଖ୍ୟ ରୋଗ?
1: ଆଣ୍ଠୁର ଯଦି ଆମେ କନସିଡର କରିବା, ବହୁତ ସାରା ଭେରାଇଟିର ରୋଗ ରହୁଛି। ଯେମିତି ମୋଷ୍ଟଲି ଆମେ କନସିଡର କରିପାରିବା ଦୁଇ ପ୍ରକାରର ରହୁଛି। ଗୋଟେ ହେଉଛି ଯେମିତି ଆମର ହାଡ଼ ଭାଙ୍ଗୁଛି, ଟ୍ରମାଟିକ ବୋଲି କହୁ, ଆଟ୍ରମାଟିକ କଣ୍ଡିସନ ଯୋଉଗୁଡ଼ା ରହୁଛି, ଯେମିତି ମାନେ ଖାଲି ନଟ୍ ଓନ୍ଲି ହାଡ଼ ଭଙ୍ଗା, ହାଡ଼ ଭଙ୍ଗା ସହିତ ଲିଗାମେଣ୍ଟ ଇଞ୍ଜୁରି ବି ରହୁଛି। ଆଉ ନନ୍ ଟ୍ରମାଟିକ କଣ୍ଡିସନ ଯଦି ଆମେ ଦେଖିବା, ଯେଉଁଥିରେ ମାନେ ବିନା ମାଡ଼ରେ ଆଣ୍ଠୁର ପ୍ରୋବ୍ଲେମ ରହୁଛି, ଡିଜେନେରେଟିଭ କଣ୍ଡିସନ ଯେଉଁଟା ଆମର ଆର୍ଥରାଇଟିସ ରହିଲା, ତା ସହିତ ଟ୍ୟୁମରସ କଣ୍ଡିସନ ରହିଲା, ମେଟାବୋଲିକ ଡିସଅର୍ଡର୍ସ ଯୋଗୁଁ ବି ଏସବୁ ଜିନିଷ ହୁଏ, ତ ଏହିସବୁ ଜିନିଷ ମୋଟାମୋଟି ଉପରେ ଆଣ୍ଠୁର ପ୍ରୋବ୍ଲେମ ରହେ।
0: ଏଇ ଯୋଉ କହୁଛନ୍ତି ଅଷ୍ଟିଓ ଆର୍ଥରାଇଟିସ, ସେଇଟା କ'ଣ, ସେଇଟା କ'ଣ ପାଇଁ ହେଉଛି?
1: ଅଷ୍ଟିଓ ଆର୍ଥରାଇଟିସରେ କ'ଣ ହୁଏ ମ୍ୟାଡମ୍, ଅଷ୍ଟିଓ ଆର୍ଥରାଇଟିସ ହେଉଛି ଆଣ୍ଠୁର ଆଣ୍ଠୁ ବା ଗଣ୍ଠିର ଯେଉଁ ରୋଗ, ଯାହାଦ୍ୱାରା କ'ଣ ହୁଏ ନା ଆମର ଯେଉଁ ଜଏଣ୍ଟ ଗୁଡ଼ା ଅଛି ତା ଉପରେ ଗୋଟେ କାର୍ଟିଲେଜ ବୋଲି ଗୋଟେ ଲେୟର ଥାଏ, ସେ ଲେୟରଟା ଧୀରେ ଧୀରେ ଧୀରେ ଧୀରେ ଡ୍ୟାମେଜ ହେଇଚାଲେ। ସେଥିପାଇଁ ଯେତେବେଳେ ଡ୍ୟାମେଜ ହେଇଯାଏ ଆମ ଆଣ୍ଠୁ ଗଣ୍ଠି ଦରଜ ହୁଏ, ଆଣ୍ଠୁ ଫୁଲେ, ଏଇ ଯେଉଁ କଣ୍ଡିସନଟା ହୁଏ ଆମେ ଏହାକୁ ଅଷ୍ଟିଓ ଆର୍ଥରାଇଟିସ ବୋଲି କହିଥାଉ।
0: ଆମେ ଏହା ବିଷୟରେ ଆହୁରି କଥା ହେବା, ଏଠି ଗୋଟେ କଲ୍ ରିସିଭ କରିଦେବା। ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ।
2: ନମସ୍କାର।
0: କିଏ କହୁଛନ୍ତି?
2: ଶୁଭଶ୍ରୀ କହୁଛି।
0: ଶୁଭଶ୍ରୀ କହୁଛନ୍ତି, କୋଉଠୁ କହୁଛନ୍ତି ଆପଣ? ବରହମପୁର ଧର୍ମନଗରରୁ। ଆମର ସାର୍ ଆସୁଛନ୍ତି, ଆପଣ କୁହନ୍ତୁ ଆପଣଙ୍କର କଣ ସମସ୍ୟା ରହିଛି, କଣ ଜାଣିବାକୁ ଚାହୁଁଛନ୍ତି?
2: ସାର୍ ଜାଣିବା ପାଇଁ ଚାହୁଁଛି ଯେ ଯୋଉ ୟୁରିକ ଏସିଡ ବଢିଲେ ବାତ ହଉଛି, ଆଉ ଡାଇବେଟିସ ର ବାତ ସହିତ କଣ ମାନେ ସମ୍ବନ୍ଧ ଅଛି, ଆମେ ୟୁରିକ ଏସିଡ ଟାକୁ କେମିତି ଡେଲି ଲାଇଫ ରେ କଣ୍ଟ୍ରୋଲ କରିପାରିବା?
1: ଭଲ କ୍ୱେଶ୍ଚିନ୍ ଟେ ପଚାରିଲେ ମ୍ୟାଡମ୍। ଦେଖନ୍ତୁ ଆପଣ ଯେଉଁ ଦୁଇଟା ଜିନିଷ କହିଲେ, ଡାଇବେଟିସ ଆଉ ଗୋଟେ ହେଉଛି ୟୁରିକ ଏସିଡ, ୟୁରିକ ଏସିଡରେ କ'ଣ ହୁଏ ନା ଆମର ଯେଉଁ ୟୁରିକ ଏସିଡ ଗୁଡ଼ା କ୍ୟାଲସିୟମ ସହିତ ମିଶି କ୍ରିଷ୍ଟାଲ କ୍ରିଏଟ୍ କରେ, ସେ କ୍ରିଷ୍ଟାଲ ଗୁଡ଼ା ଜଏଣ୍ଟରେ ସବୁ ଡିପୋଜିଟ୍ ହେଇଯାଏ, ବୁଝିପାରିଲେ? ତ ସେଇଟାକୁ ଆମେ କ୍ରିଷ୍ଟାଲ ଆର୍ଥୋପାଥି ବୋଲି କହୁ। ଆଉ ଡାଇବେଟିସରେ କ'ଣ ହୁଏ, ଯେଉଁ ତାକୁ ଆକ୍ଚୁଆଲି ମାଇକ୍ରୋ ଟ୍ରମା ହେଇଚାଲେ, ଯେତେବେଳେ ଡାଇବେଟିସ ଅଧିକ ବଢି ବଢିକି ଲଙ୍ଗ ଟାଇମ୍ ଯାଏ ରହେ, ସେଥିରେ କ'ଣ ହୁଏ ଆମର ଯେଉଁ ସେନ୍ସେସନ ଥାଏ, ଟିକେ ମାଡ଼ ହେଇଗଲେ ଦରଜ ହେଉଛି କି କ'ଣ ଆମେ ସେ ଜାଗାରେ ରହିଯିବା, ସେ ସେନ୍ସେସନ କମିଯାଏ, ବାରମ୍ବାର ବାରମ୍ବାର ଇଞ୍ଜୁରି ହେବା ଫଳରେ ସେ ଜଏଣ୍ଟ ଡ୍ୟାମେଜ୍ ହୁଏ, ତାକୁ ଆମେ ଚାରକୋଟ୍ସ ଜଏଣ୍ଟ ବୋଲି କହୁ। ଆଉ ଚାରକୋଟ୍ସ ଜଏଣ୍ଟରେ କ'ଣ ନା ଜେନେରାଲି ଲଙ୍ଗ ଷ୍ଟାଣ୍ଡିଂ ଡାଇବେଟିସ୍, ଅନକଣ୍ଟ୍ରୋଲ ଡାଇବେଟିସ୍ର ହିଷ୍ଟ୍ରି ଥାଏ, ତ ୟା ପାଇଁ ମେନ୍ ଜିନିଷ ହେଉଥାଏ ଯେ ଡାଇବେଟିସକୁ ପ୍ରପର୍ଲି କଣ୍ଟ୍ରୋଲ କରିବେ, ଡାଇବେଟିସ୍ ଆଉ ଟ୍ରମା। ଡାଇବେଟିସ୍ ଯଦି ଆପଣ କଣ୍ଟ୍ରୋଲ ରହିଲା, ଆପଣଙ୍କ ନର୍ଭ ଷ୍ଟାଟସ୍ ସେନ୍ସେସନ ସବୁ ଇଣ୍ଟାକ୍ଟ ରହିଲେ ଏ ଜିନିଷ ହେବନି। ଆଉ ଗୋଟେ ଜିନିଷ, ଇଞ୍ଜୁରି ଯେମିତି ନ ହଉ, ଯେଉଁ ଯେଉଁ ଜିନିଷରେ ଇଞ୍ଜୁରି ହେଉଛି ସେଟାକୁ ପ୍ରୋଟେକ୍ଟ କରିବାକୁ ପଡ଼ିବ। ଆଉ ୟୁରିକ ଏସିଡ୍ ଯଦି ବାରମ୍ବାର ବଢ଼ୁଛି, ୟୁରିକ ଏସିଡ୍ ବଢ଼ିବାର ମୋଷ୍ଟ କମନ୍ କଜ୍ ହେଉଛି ହାଇ ପ୍ରୋଟିନ୍ ଇନ୍ଟେକ୍। ଯଦି ଆପଣ ପ୍ରୋଟିନେସିୟସ୍ ଜିନିଷ ଅଧିକ ଖାଉଛନ୍ତି, ଚିକେନ୍ ହେଲା, ଡାଲି ହେଲା, ସୋୟାବିନ୍ ହେଲା, ଏହିସବୁ ଜିନିଷରେ ପ୍ରୋଟିନ୍ ଅଂଶ ଅଧିକ ଥାଏ, ଯେତେବେଳେ ବଡି ତାକୁ ପ୍ରପର୍ଲି ମେଟାବଲାଇଜ୍ ନ କରିପାରେ, ଆମର ୟୁରିକ ଏସିଡ୍ର ଆମାଉଣ୍ଟଟା ବଢି ବଢି ଚାଲେ। ତ ସେଇଟାକୁ ଆମେ ଯଦି ପ୍ରୋଟିନ୍ ଆମାଉଣ୍ଟଟା ଯେମିତି ଆମେ ସୁଷମ ଖାଦ୍ୟ ଖାଉଛେ, ସେହି ଅନୁସାରେ ପ୍ରୋଟିନ୍, ସୁଗାର ଆଉ ଫ୍ୟାଟ୍ ତିନିଟାଙ୍କ ଯଦି ପ୍ରପର୍ ଲେବୁଲ୍ରେ ରହିଲା, ତାହେଲେ ଆମେ ୟୁରିକ ଏସିଡ୍କୁ ଅଟୋମେଟିକାଲି କଣ୍ଟ୍ରୋଲ କରିବାକୁ ପଡ଼ିବ। ୟୁରିକ ଏସିଡ୍ ଯଦି ଅତ୍ୟଧିକ ରହୁଛି, ରେଗୁଲାରଲି ରହୁଛି, ତାହେଲେ ମେଡିକାଲ କନ୍ସଲଟେସନ୍ କରିକି ଆପଣଙ୍କୁ ୟୁରିକ ଏସିଡ୍ ଲେବୁଲ୍ ଚେକ୍ କରିକି

0: ମେଡିସିନ ବି ନେବାକୁ ପଡିପାରେ।
1: ବୁଝିପାରିଲେ?
2: ଧନ୍ୟବାଦ।
1: ଓକେ, ଧନ୍ୟବାଦ ଭଉଣୀ। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
3: ନମସ୍କାର।
1: ନମସ୍କାର, କିଏ କହୁଥିଲେ? ଗୌରାଙ୍ଗ ଭାଇ, କୋଉଠୁ କହୁଛନ୍ତି? ଦିଗପହଣ୍ଡିରୁ କହୁଛନ୍ତି। ଆପଣଙ୍କର କଣ ସମସ୍ୟା ରହିଛି ନା ସାର୍ଙ୍କଠୁ କଣ ପରାମର୍ଶ ନେବାକୁ ଚାହୁଁଛନ୍ତି କୁହନ୍ତୁ, ସାର୍ ଶୁଣୁଛନ୍ତି। ବସିବା ଉଠିବା ବେଳେ ତାଙ୍କର ଆଣ୍ଠୁର ପ୍ରୋବ୍ଲେମ ହେଉଛି। ଠିକ ଅଛି, ଶୁଣନ୍ତୁ ସାର୍ କହୁଛନ୍ତି।
0: ତ ଏଇଟା ଗୋଟେ ଆପଣ ଆପଣଙ୍କ ବୟସ କେତେ ହବ ସାର୍? ଆପଣ ଯୋଉ ଏଜ୍ ଗ୍ରୁପରେ ଅଛନ୍ତି, ସାଧାରଣତଃ ଏଇ ଏଜ୍ରେ ଡିଜେନେରେଟିଭ ଚେଞ୍ଜେସ୍ ହୁଏନି। ଆପଣଙ୍କର ଆଣ୍ଠୁ କିଛି ମାଡ଼ ହେଇଥିଲା କି ବି କେବେ ଗୋଡ଼ ମୋଡ଼ି ହେଇଯାଇଥିଲା? ଯଦି ଆଣ୍ଠୁ ମାଡ଼ ହେଇଛି କି ମୋଡ଼ି ହେଇଯାଇଛି, ଏଥିରେ କ'ଣ ହେଇଥାଏ ନା ଜେନେରାଲି ମାନେ ସାଧାରଣତଃ ଆଣ୍ଠୁର ହାଡ଼ର ଉପରେ କିଛି ପ୍ରୋବ୍ଲେମ୍ ହେଇନଥାଏ, ତା'ଦେହରେ ଲିଗାମେଣ୍ଟ ଇଞ୍ଜୁରୀ ହେଇଥାଏ। ଆମର ଅଛି ACL, PCL, ମେନିସ୍କସ୍ ଅଛି, ମେନିସ୍କସ୍ ଇଞ୍ଜୁରୀ ହେଇଥାଏ। ସେଥିଫଳରେ କି ଯଦି ଆଣ୍ଠୁ ମାଡ଼ ହେଇକି କିଛି ଇଞ୍ଜୁରୀ ହେଇଛି, ଆଣ୍ଠୁ ଭିତରେ କିଛି ଫୁଲା ରହିଯାଇଛି, ପାଣି ଜମିକି ରହିଯାଇଛି, ସେଥିଫଳରେ ଆଣ୍ଠୁ ଠିକ୍ରେ ଭାଙ୍ଗି ହୁଏନି। ତା ସହିତ କିଛି ମସଲ ୱିକନେସ୍ ଯଦି ରହୁଛି, ସେଥିଫଳରେ ବି ଆଣ୍ଠୁ ଭାଙ୍ଗି ହୁଏନି। ତ ଏହାକୁ ପ୍ରପର୍ଲି ଦେଖିବାକୁ ହେଲେ କ'ଣ ପାଇଁ ଆପଣ ଆଣ୍ଠୁ ଭାଙ୍ଗି ପାରୁନାହାନ୍ତି, କ'ଣ କରୁଛନ୍ତି, ତାକୁ ପ୍ରପର୍ଲି ଦେଖିକି ଇଭାଲୁଏଟ୍ କରିପାରିଲେ ଆମେ କହିପାରିବୁ। ଆଉ ବର୍ତ୍ତମାନ ପାଇଁ ଆପଣ ଯଦି ଇମ୍ପ୍ରୁଭ୍ କରିବାକୁ ଚାହୁଁଛନ୍ତି, ଡେଲି ଆପଣ କିଛି ଏକ୍ସରସାଇଜ୍, ଆଣ୍ଠୁ ଭାଙ୍ଗିବା ଏକ୍ସରସାଇଜ୍, ଆଣ୍ଠୁ ସିଧା କରିବା ଏକ୍ସରସାଇଜ୍ ଯଦି କରୁଛନ୍ତି, ନିହାତି ଭାବେ କିଛି ପ୍ରଭାବିତ ରହିବ, କିଛି ଭଲ ରହିବ। ହଁ, ତ ଆପଣଙ୍କର ଯଦି ବସିବାରେ ପ୍ରୋବ୍ଲେମ୍ ହେଉଛି, ଆପଣଙ୍କର କ୍ୱାଡ୍ରିସେପ୍ସ ମସଲ ଯଦି ଟାଇଟନେସ୍ ରହୁଛି, ତାକୁ ରିଲାକ୍ସ କରିବାକୁ ଏକ୍ସରସାଇଜ୍ ଗୁଡ଼ା କରିଲେ ଆପଣଙ୍କୁ ନିଶ୍ଚିତ ଭାବେ କିଛି ନା କିଛି ବେନିଫିଟ୍ ମିଳିବ।
1: ବୁଝିପାରିଲେ? ମାନେ ପ୍ରକୃତରେ ଆପଣ ଯଦି ଏବେ ଟିକେ ଡକ୍ଟର ସାର୍ଙ୍କ ସହିତ କଥାବାର୍ତ୍ତା ହେଇଯିବେ, ଦେଖେଇଦେବେ, ଆପଣଙ୍କର ପ୍ରପର ଆହୁରି ଭଲକି ଟ୍ରିଟମେଣ୍ଟଟା ହେଇଯାଇପାରିବ, ଚିକିତ୍ସା ହେଇପାରିବ, ଆପଣ ସୁସ୍ଥ ହେଇପାରିବେ। ଧନ୍ୟବାଦ। ନମସ୍କାର।
4: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
5: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
4: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
5: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆପଣ କହୁଥିଲେ ଆମର ସେଇ କାହିଁକି ହୁଏ
0: ଅଷ୍ଟିଓଆର୍ଥ୍ରାଇଟିସ୍ ହେବାର ମୁଖ୍ୟତଃ ବହୁତ ସାରା କାରଣ ଅଛି। ଫାର୍ଷ୍ଟ ଦେଖନ୍ତୁ, ଦେଖିବା ଯଦି ଆମେ ଇଞ୍ଜୁରୀ, ଯଦି ଆପଣଙ୍କର ଆଗରୁ କେବେ କିଛି ମାଡ଼ ହେଇଛି ଆଣ୍ଠୁରେ, ଆପଣଙ୍କ ଜଏଣ୍ଟ ସର୍ଫେସ୍ ଅଲରେଡି ଡ୍ୟାମେଜ୍ ଅଛି, ତ ଅଷ୍ଟିଓଆର୍ଥ୍ରାଇଟିସ୍ ହେଇପାରେ।
1: ଠିକ ଅଛି, ଏଠି ଆଉ ଗୋଟେ କଲ୍ ଆସିଛି, ଆମେ କଥା
0: ହେବା।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ। ନମସ୍କାର, କିଏ କହୁଥିଲେ? ରଞ୍ଜିତ ଭାଇ, କେମିତି ଅଛନ୍ତି କହିଲେ? ଆମର ପୁଷ୍ପିତା ଭଉଣୀ କହୁଛନ୍ତି, ଆମ ସାର୍ ବି ଶୁଣୁଛନ୍ତି। ଆପଣଙ୍କର ଆଜି କଣ ସମସ୍ୟା ରହିଛି ନା ଆପଣ କଣ ଜାଣିବା ପାଇଁ ଚାହୁଁଛନ୍ତି ପଚାରିଲେ?
6: ନମସ୍କାର।
0: ନମସ୍କାର
6: ସାର, ମୋ ଜଙ୍ଗ ପାଖରୁ ଆଗ ଜଙ୍ଗରୁ ଆଣ୍ଠୁରୁ ଏମିତି ପାଦ ଜଙ୍ଗରୁ ମଧ୍ୟ ଆଗ ଫେଣ୍ଡା ଲାଗିଛି ଜୋର।
0: ଆପଣଙ୍କର ଜେନେରାଲି ଆପଣ ମତେ ଯେତିକି କହୁଛନ୍ତି ମତେ ଲାଗୁଛି ସେଥିରୁ ଆପଣଙ୍କର ମୋର ଅଫ୍ ମସଲ ପେନ୍ ହଉଛି, ମାଂସପେଶୀ ଅଧିକ ଦର୍ଜ ହଉଛି। ଆଚ୍ଛା, ବେଲ୍ଟ କାଢିଦେଲେ ଆପଣଙ୍କ ଆଣ୍ଠୁଟା ଅଧିକ ବିନ୍ଧା ହଉଛି, କିନ୍ତୁ ବେଲ୍ଟ ଚାପି ଧରିଲେ ଆପଣଙ୍କୁ ଭଲ ଲାଗୁଛି?
6: ଆଜ୍ଞା, ବେଲ୍ଟ ଫିଡ଼ିଲେ କିଛି ହଉନି, ବେଲ୍ଟ ଦେଖିଥିଲେ ଆଜ୍ଞା, ସେମାନେ ଅର୍ଥୋପେଡିକ୍ ସାର୍ ଦେଖେଇଥିଲେ, ସେ ସାର୍ ଦେଖେଇଥିଲେ ତ ତାଙ୍କେ ସେ ବେଲ୍ଟ ଦେଇଥିଲେ, ତ ସେ ବେଲ୍ଟ ଫିଡ଼ିଲେ କିଛି ହଉନି, ଆଣ୍ଠୁ ମଧ୍ୟ ଫେଣ୍ଡା ପନ୍ଦି ବେଲ୍ଟରେ ଭିଡ଼ିଓ ଦେଇଛନ୍ତି, ଫିଡ଼ିଦେଲେ ଆଉ କିଛି ହଉନି, ବେଲ୍ଟ କହିଛନ୍ତି ଚାଲିବାକୁ, ଚାଲିଲେ ଆଉ କିଛି ହଉନି, କାଢ଼ିଦେଲା ପରେ ଜୋର ସାର୍ ବେଶୀ ପେନ୍ ହଉନି ସାର୍, ଜଣ୍ଡା ପିମ୍ପୁଡ଼ି ଦୁର୍ବଳ ବେଶୀ।

0: ଆପଣଙ୍କ ଆଗରୁ କେବେ ଆଣ୍ଠୁ ଫାଣ୍ଠୁ ମାଡ଼ ହେଇଥିଲା କି ଜଙ୍ଗ କିଛି ମାଡ଼ ହେଇଥିଲା କି?
1: ମାସ ଦୁଇ ମାସ ତଳେ ଗୋଟେ ଚାରି ମାସ ତଳେ ଦି ଭାଇ ମାଡ଼ ଲାଗିଗଲ, ସେ କିସ କଲା ଭାଇ କିସ କଲା ଜଙ୍ଗଡ଼ା ଧରିକି ମୁଡ଼ ଗଲା ଆଗରେ। ସାନ ଭାଇ ତ ଥିଲାବେଳେ ସେ ଜଙ୍ଗଡ଼ା ଥିଲେ ମୁଡ଼ ଗଲା ସାର, ମୁଡ଼ ଗଲାକୁ ଆସିକି ପବନ ତାପରେ କିଛି ହେଲାନି ଚାରି ଆଠ ଦିନ ପରେ, ତାପରେ ପେନ୍ଟା ବେଶି ଦଶ ଦିନ ପରେ ପେନ୍ଟା ସାର ଦେଖିଲା ସେମିତି।
2: ଆପଣ ଯାଇକି ଡକ୍ଟରଙ୍କୁ ଦେଖେଇଥିଲେ, ସେ ଗୋଟେ ବେଲ୍ଟ ଦେଲେ ଆପଣଙ୍କୁ ପିନ୍ଧିବା ପାଇଁ, ବେଲ୍ଟ ପିନ୍ଧିଲେ ଆପଣଙ୍କୁ ଭଲ ଲାଗୁଛି, ବେଲ୍ଟ ବାହାର କରିଦେଲେ ଆପଣଙ୍କୁ କଷ୍ଟ ହଉଛି। ଆପଣ ବର୍ତ୍ତମାନ ଚାହୁଁଛନ୍ତି ଆହୁରି କେମିତି ରିଲିଫ ହେବେ, କଣ କଲେ ଭଲ ଲାଗିବ, ସେଇ କଥା ତ?
0: ତ ୟାର ଯଦି ଆପଣ ଟ୍ରିଟମେଣ୍ଟ ଚାହିଁବେ, ମୋ ମତରେ ଆପଣ ଟିକେ, ମତେ ଲାଗୁଛି ଏଥିରୁ ଆପଣଙ୍କ ମସଲ ଇଞ୍ଜୁରୀ ବହୁତ ସାରା ହେଇଛି, ତ ଆପଣ ଯଦି ଫିଜିଓଥେରାପି ଟିକେ କରିବେ, ମାଂସପେଶୀର ଏକ୍ସରସାଇଜ କରିବେ, ନିହାତି ଆପଣଙ୍କୁ ଇମ୍ପ୍ରୁଭମେଣ୍ଟ ମିଳିବ।
2: ଧନ୍ୟବାଦ। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
3: ହ୍ୟାଲୋ
2: ହ୍ୟାଲୋ ନମସ୍କାର, କିଏ କହୁଥିଲେ?
3: ନମସ୍କାର
2: ନମସ୍କାର, କିଏ କହୁଥିଲେ?
3: ମ୍ୟାଡ଼ାମ ମୁଁ ଶଶିଭୂଷଣ କଣ କହୁଥିଲି, ରହିଣମାଲ ପାଟନା ବ୍ଲକ ବଲାଙ୍ଗୀର ଡିଷ୍ଟ୍ରିକ୍ଟ।
2: ଶଶିଭୂଷଣ ଭାଇ ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି? ଭଲ ଲାଗିଲା, ଖୁସି ଲାଗିଲା, ଆପ୍ ମାଧ୍ୟମରେ ଆପଣ ଶୁଣୁଛନ୍ତି
3: ନାଇଁ?
2: ଆପଣ ତାହେଲେ ଜାଣିଛନ୍ତି ଆଜି ଆମର ଅର୍ଥୋପେଡିକ ଉପରେ ସାର ଆସିଛନ୍ତି ବୋଲି? ହଁ ଜାଣିଛନ୍ତି। ଆପଣଙ୍କର କଣ ସମସ୍ୟା ରହିଛି, କଣ ଜାଣିବାକୁ ଚାହୁଁଛନ୍ତି ପଚାରନ୍ତୁ, ସାର ଶୁଣୁଛନ୍ତି।
3: ହଁ ସାର, ସାର ନମସ୍କାର।
0: ନମସ୍କାର
3: ସାର, ମୋର ପିଉସ ଜଣେ ଅଛନ୍ତି, ସେମାନଙ୍କ ବୟସ ପାଖାପାଖି ହେବ ଷାଠିଏ ଭିତରେ ହେବ।
0: ଆଜ୍ଞା।
3: ତାଙ୍କର ଗୋଡ଼ଟା କଣ ହଉଛି, ପାତ ଜନିତ ଭଳିଆ ଟାଇପର ହଉଛି,
0: ଚାଲିଲା ବେଳେ ମାନେ
3: ମାନେ ପେନ୍ ହଉଛି। ଆଉ
0: କୋଉଟା କାଟୁଛି, ପାଦ କାଟୁଛି, ଆଣ୍ଠୁ କାଟୁଛି,
3: ଆଣ୍ଠୁଗଣ୍ଠିଟା
0: ଆଣ୍ଠୁ ଗଣ୍ଠି କାଟୁଛି? ତ ଏଇ ବୟସରେ ସାଧାରଣ କଣ ନା, ଟିକେ ଅଷ୍ଟିଓଆର୍ଥ୍ରାଇଟିସ୍ ର ପାର୍ଟ ଥାଏ, ତ ସେଟାକୁ ଆମେ ଆକ୍ଚୁଆଲି ଠିକରେ ଦେଖିକି ଆମେ କହିପାରିବା ଏଟାକୁ କୋଉ ଷ୍ଟେଜରେ ଅଛି ରୋଗର, ଆମେ ତାକୁ ସେଇ ଅନୁସାରେ ଦେଖିକି ଟ୍ରିଟମେଣ୍ଟ ଦେବାକୁ ପଡ଼ିବ। ହୁଏ ତ ଯଦି ବହୁତ ଆଡଭାନ୍ସ ଷ୍ଟେଜରେ ଥିବ ତ ଆମକୁ ସର୍ଜରୀ କରିବାକୁ ପଡ଼ିପାରେ, କିମ୍ବା ଯଦି ଇୟର୍ଲି ଷ୍ଟେଜରେ ଥିବ ଆମେ ଫିଜିଓଥେରାପି, ଏକ୍ସରସାଇଜ, ମେଡିସିନ ଆଉ କିଛି ଲାଇଫ ଷ୍ଟାଇଲ ମୋଡିଫିକେସନ ସହିତ ତାକୁ ଇମ୍ପ୍ରୁଭମେଣ୍ଟ ବି କରିବାକୁ ଚେଷ୍ଟା କରିପାରିବା। ଠିକ ଅଛି, ସେମିତି ବୟସଟା ଏତେ ନେସେସରୀ ଫ୍ୟାକ୍ଟର ନୁହେଁ, ଆମେ ଦେଖିକି ଆମେ ଡିସାଇଡ କରିବାକୁ ପଡ଼ିବ ତାଙ୍କର କଣ ହେଇଛି ଆକ୍ଚୁଆଲି। ତ ଚାଳିଶ ବର୍ଷରେ ଅଷ୍ଟିଓଆର୍ଥ୍ରାଇଟିସ୍ ହୁଏନି ବୋଲି ସେମିତି ବି ନାହିଁ, ବୁଝିପାରିଲେ? ତ ଆମେ ତାଙ୍କୁ ଦେଖିକି ଆମକୁ ଡିସାଇଡ କରିବାକୁ ପଡ଼ିବ କଣ ହେଇଛି କଣ ନାହିଁ, ତାକୁ ଭଲରେ ପ୍ରୋବ୍ଲେମଟା ଜାଣିଲେ ହିଁ ଆମେ ତାଙ୍କୁ ପ୍ରପର ଚିକିତ୍ସା ଦେଇପାରିବୁ।
2: ଆପଣ ଗୋଟେ କାମ କରନ୍ତୁ, ଆପଣଙ୍କ ନିକଟରେ ଯୋଉ ଆମର ଅଛି ହସ୍ପିଟାଲ, ସାର୍ଙ୍କ ସହିତ ଯାଇକି ସେଠି ଦେଖା ସାକ୍ଷାତ କରନ୍ତୁ, ଥରେ ଦେଖେଇ ଦିଅନ୍ତୁ, ଭଲ ହବ, ଆପଣଙ୍କର ରୋଗଟା ବି ଜଣା ପଡ଼ିବ, ଆପଣ ତାର ପ୍ରପର ଚିକିତ୍ସା ବି ନେଇପାରିବେ, ବୁଝିପାରିଲେ? ଠିକ ଅଛି, ନମସ୍କାର ଭାଇ।
3: ନମସ୍କାର ମ୍ୟାଡମ।
0: ନମସ୍କାର।
2: ହଁ ଆମେ କଥା ହଉଥିଲେ ଯୋଉ ଅଷ୍ଟିଓଆର୍ଥ୍ରାଇଟିସ୍ ବିଷୟରେ, ତାର ଲକ୍ଷଣ ବିଷୟରେ।
0: ଅଷ୍ଟିଓଆର୍ଥ୍ରାଇଟିସ୍ କଣ ପାଇଁ ହୁଏ,
2: କାହିଁକି ହୁଏ?
0: ତ ଅଷ୍ଟିଓଆର୍ଥ୍ରାଇଟିସ୍ ଗୋଟେ ଇଞ୍ଜୁରୀ
2: ଉପରେ,
0: ଇଞ୍ଜୁରୀ ହେଲେ ଯଦି ଆଗରୁ ଛୋଟବେଳୁ କି କେତେବେଳେ ବି ମାଡ଼ ବାଜି ଜଏଣ୍ଟରେ କିଛି ପ୍ରୋବ୍ଲେମ୍ ହେଇଛି, ସେମାନଙ୍କୁ ଟିକେ ଅଷ୍ଟିଓଆର୍ଥ୍ରାଇଟିସ୍ ଜଲ୍ଦି ହେବାର ଚାନ୍ସେସ୍ ଥାଏ। ତା ସହିତ ଯଦି ଦେଖିବେ କିଛି ଜେନେଟିକ୍ କଣ୍ଡିସନ୍ ରହିଲା, ଯେମିତି ଯୋଉଥିରେ ରିମାଟଏଡ୍ ଆର୍ଥ୍ରାଇଟିସ୍ ହୁଏ, ସେଥିରେ ଖାଲି ଆଣ୍ଠୁ ବୋଲି ନୁହେଁ, ବହୁତ ସାରା ଜଏଣ୍ଟସ୍ ଇନଭଲ୍ଭ ହୁଏ। ତା ସହିତ ଯଦି ଆପଣଙ୍କ ଗୋଡ଼ ସିଧା ନାହିଁ ଯେତିକି ନର୍ମାଲ ରହିବା କଥା, କେଉଁଥିରେ କିଛି ଆଲାଇନମେଣ୍ଟ ପ୍ରୋବ୍ଲେମ୍ ଅଛି, ଛୋଟବେଳୁ ଆପଣ ଦେଖିଥିବେ କିଛି ଲୋକଙ୍କ ଗୋଡ଼ ବଙ୍କା ହେଇଯାଇଥାଏ, ଗୋଡ଼ ମୋଡ଼ି ହେଇଯାଇଥାଏ, ତା ଦ୍ୱାରା କ'ଣ ହୁଏ ନା, ଆଣ୍ଠୁ ଉପରେ ଯେମିତି ନର୍ମାଲ ପ୍ରେସର ପଡ଼ିବା କଥା ସେମିତି ନ ପଡ଼ିକି ଗୋଟେ ପଟକୁ ଅଧିକ ପ୍ରେସର ପଡ଼ିବା ଦ୍ୱାରା ସେଇ ଜାଗାରେ ଆର୍ଥ୍ରାଇଟିସ୍ଟା ଜଲ୍ଦି ହୁଏ। ମାନେ ବୟସ ଥିଲା ଲୋକଙ୍କୁ ହେଇପାରେ, ଅଧିକ ବୟସ ଲୋକଙ୍କୁ ହେଇପାରେ, କମ୍ ବୟସର ଲୋକଙ୍କୁ ବି ହେଇପାରେ। ତାର ଲକ୍ଷଣ ତ ଫାର୍ଷ୍ଟ ଜିନିଷ ରହିବ ଯେ ଆପଣଙ୍କ ଆଣ୍ଠୁ ଦରଜ ହବ, ଆଣ୍ଠୁ ଫୁଲା ହବ, ସିଡି ଚଢିଲା ବେଳେ କି ଓହ୍ଲେଇଲା ବେଳେ ଅଧିକ ତ କଷ୍ଟ ହବ, ବସିକି ହଠାତ୍ ଉଠି ହବନି ଆଣ୍ଠୁ କଷ୍ଟ ହବ, ଚକା ମାଡି ବସିବାରେ କଷ୍ଟ ହବ, ଝାଡା ଯାଇକି ଉଠିଲା ବେଳେ କଷ୍ଟ ହବ, ଏଇସବୁ ଜିନିଷ ସାଧାରଣତଃ ନି ପେନ୍ ଉପରେ ଥାଏ।
2: ମାନେ ଆମେ କୋଉ କୋଉ କାମ ଏମିତି କରିବା ନ କରିବା ତା ଉପରେ କିଛି ଡିପେଣ୍ଡ କରୁଛି ଆମର ଯୋଉ ବଥା ପାଇଁ, ଆଣ୍ଠୁ ପାଇଁ?
0: ହଁ ନିହାତି, ଦେଖନ୍ତୁ ଯୋଉ ଜଏଣ୍ଟଟା ଆମ ଭଗବାନ ଯୋଉ ଜଏଣ୍ଟଟା ଦେଇଛନ୍ତି ସେଥିରେ ଅଛି ଯେ ଆମେ ଏତିକି ଲୋଡ୍ ରେଗୁଲାରଲି କଲେ ଭଲ ହବ। ଯଦି ଆମେ ତାକୁ ଓଭର ୟୁଜ୍ କରିବା, କୋଉ ବି ଜିନିଷ, ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ଶୁଣିକି ସବୁ ଜିନିଷ,

0: ତ ସେଇ ଜିନିଷ ଆମେ ଯେତିକି ଆମକୁ ସମ୍ଭାଳିବାକୁ ଅଛି ଆମ ଆଣ୍ଠୁକୁ ଆମେ ଯଦି ଅତ୍ୟଧିକ କାମ କରିବା ତାହେଲେ ବି ଆଣ୍ଠୁ ଉପରେ ଖରାପ ଇଫେକ୍ଟଟା ପଡିବ।
1: ତ ଆମେ ବ୍ୟାୟାମ ଯଦି ସେଥିପାଇଁ କରିବା କେମିତି ବ୍ୟାୟାମ କରିବା ସାର୍ଙ୍କୁ ପରାମର୍ଶ ମାନେ ଡାକ୍ତରଙ୍କୁ ପରାମର୍ଶ ନେଲା ପରେ କରିପାରିବା ନା କଣ ସେ ବ୍ୟାୟାମ ଉପରେ କଣ କରିବା ନା ବ୍ୟାୟାମ କରିବା ଦରକାର
0: ସିମ୍ପଲ ୱାକିଂ କରନ୍ତୁ ସେଇଟା ସବୁଠୁ ବେଷ୍ଟ ସିମ୍ପଲ 45 ମିନିଟ୍ ହାଫ୍ ଆନ୍ ଆୱାର 45 ମିନିଟ୍ ୱାକିଂ କରନ୍ତୁ ବ୍ରିସ୍କ ୱାକିଂ ସେଇଟା ସବୁଠୁ ବଢିଆ ଷ୍ଟ୍ରେଚିଂ ଏକ୍ସରସାଇଜେସ୍ କରନ୍ତୁ ସେଗୁଡ଼ା ଭଲ ସାଇକ୍ଲିଂ ଏଟା ଡିବେଟେବୁଲ ଅଛି କିଛି ଲୋକ କହୁଛନ୍ତି ଯେ ସାଇକ୍ଲିଂ କଲେ ଅଧିକ ପ୍ରେସର ପଡ଼େ କିନ୍ତୁ ଅଳ୍ପ ସାଇକ୍ଲିଂ କଲେ ବି ବହୁତ କିଛି ଖରାପ ନାହିଁ ଭଲ
2: ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର
3: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଆକ୍ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ ଏଠାରେ କାର୍ଡିଓଲୋଜି ଅତ୍ୟାଧୁନିକ କ୍ୟାଥଲାଭ ଏବଂ ଅଭିଜ୍ଞ ସିଟିଭିଏସ୍ ସର୍ଜନଙ୍କ ସେବା ମାଧ୍ୟମରେ ହୃଦରୋଗର ସଠିକ୍ ନିର୍ଣ୍ଣୟ ଓ ଆଧୁନିକ ଚିକିତ୍ସା ଉପଲବ୍ଧ
2: ହୃଦରୋଗର ଉତ୍ତମ ଚିକିତ୍ସା ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ ସୀତାଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା
1: ଏଠି ଗୋଟେ କଲ୍ ଆସିଯାଇଛି
4: ହ୍ୟାଲୋ
1: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ ନମସ୍କାର ନମସ୍କାର
4: ନମସ୍କାର ଆଜ୍ଞା
1: କିଏ କହୁଥିଲେ
4: ମୁଁ ଗୋଲାପି
1: ଆସ୍କାରୁ କହୁଛନ୍ତି ଗୋଲାପି ଭାଇଙ୍କର କଣ ଅସୁବିଧା ହେଇଛି ନା କଣ ଜାଣିବାକୁ ଚାହୁଁଛନ୍ତି ସାର୍ ଶୁଣୁଛନ୍ତି ପଚାରନ୍ତୁ
4: ଦେଖେଇଲି ଡାକ୍ତରକୁ ମୋ ନାତି କହୁଛି ଆଣ୍ଠୁଟା କାଢି ଆଉ ଗୋଟେ ଆଣ୍ଠୁଟି ପକେଇବାକୁ ପଡିବ ବୋଲି କହୁଛି ମତେ ଡର ନାଗୁଛି ଆଜ୍ଞା
0: ଶୁଣନ୍ତୁ ମା ଯଦି ଆପଣଙ୍କ ଆଣ୍ଠୁ ଅତ୍ୟଧିକ ଖରାପ ହେଇଯାଇଛି ଆପଣ ମେଡିସିନ କାମ କରୁନି କି ଏକ୍ସରସାଇଜ୍ ବଗେରା ଯେତିକ ଜିନିଷ ଆପଣଙ୍କୁ କନଜରଭେଟିଭଲି ମାନେ ବିନା ଅପରେସନରେ ଟ୍ରିଟମେଣ୍ଟ ଦେଇକି ବି ସେସବୁ ଜିନିଷ କାମ ହଉନି ତାପରେ ଅପରେସନ କରିବାକୁ ପଡେ ଆଉ ଯେତେବେଳେ କଥା ଅପରେସନର ଆସିଛି ୟାର ଗୋଟିଏ ମାତ୍ର ସଲ୍ୟୁସନ୍ ନି ରିପ୍ଲେସମେଣ୍ଟ ଯୋଉଟା ଆପଣଙ୍କୁ କହିଛନ୍ତି ଯେ ଆଣ୍ଠୁଟା ଚେଞ୍ଜ କରିବାକୁ ପଡିବ ସେ ଅପରେସନରେ କିଛି ଡରିଲା ଭଳିଆ ନାହିଁ ଅପରେସନଟା ବହୁତ ସୁନ୍ଦର ଅପରେସନ ଅପରେସନର ରିକଭରି ମାନେ ସକ୍ସେସ ରେଟ୍ ଯଦି ଆମେ ଦେଖିବା ଆରାଉଣ୍ଡ ମୋର ଦେନ୍ 90% ସକ୍ସେସ ରେଟ୍ ଆପଣଙ୍କର ନି ରିପ୍ଲେସମେଣ୍ଟରେ ସାଧାରଣତଃ ଦୁଇଟା ଜିନିଷକୁ ଆମେ ଠିକ୍ କରାହୁଏ ଗୋଟେ ହେଉଛି ଆପଣଙ୍କ ଗୋଡ଼ ଯେଉଁ ବଙ୍କା ହେଇଥାଏ ତାକୁ ସିଧା କରାହୁଏ ଆଉ ଆପଣଙ୍କର ଯେଉଁ ଡ୍ୟାମେଜ୍ ପାର୍ଟକୁ ବାହାର କରିକି ନୂଆ ପାର୍ଟ ଯେଉଁ ଆମ ନି ରିପ୍ଲେସମେଣ୍ଟ ପ୍ରୋସ୍ଥେସିସ୍ ଥାଉଛି ତାକୁ ଲଗାଯାଉଛି ଯାହାଫଳରେ ଆପଣ ଗୋଟେ ଦିନରେ କି ନେକ୍ସଟ ଦିନରେ ଆରାମସେ ଚାଲିପାରିବେ ବିନା ପେନ୍ରେ ନାଇଁ ଆପଣ ସିଧା କରିକି ଚାଲିବେ ଛୋଟେଇ ଚାଲିବା ଦରକାର ନାହିଁ ବିନା କଷ୍ଟରେ ଆପଣ ଆରାମସେ ଚାଲିପାରିବେ ତ ମା ଯଦି ଆଣ୍ଠୁ ଛଡା ସବୁ ଜିନିଷ ଦରଜ ହଉଛି ତାର ଆଉ ଗୋଟେ କାରଣ ଥାଇପାରେ ଅଷ୍ଟିଓପୋରୋସିସ୍ ଯୋଉଟା ହଉଛି ଆପଣଙ୍କ ଦେହରେ କ୍ୟାଲସିୟମ ଭିଟାମିନ ଡି ର ଡେଫିସିଏନ୍ସି ରହିବାର କାରଣ ତ ସେଇଗୁଡ଼ାକୁ ସପ୍ଲିମେଣ୍ଟ ଦେବାକୁ ପଡିପାରେ ସାଧାରଣତଃ ଆମେ ଯେତେବେଳେ ବୟସ ଆଗକୁ ଆଗକୁ ବଢି ଚାଲେ ଆମକୁ ସଫିସିଏଣ୍ଟ ନ୍ୟୁଟ୍ରିସନ୍ ମିଳେନି ଆମକୁ ଖାଇବାରେ ଯେତିକି ଜିନିଷ ଦରକାର ଥାଏ ଆମକୁ ସେତିକି ମିଳେନି ଆମକୁ ଅଧିକ ଦରକାର ଥାଏ ବୟସ ଅଧିକ ଅଧିକ ବଢିଲେ ଅଧିକ ଅଧିକ କିଛିଟା ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଅଧିକ ଅଧିକ ପରିମାଣରେ ଦରକାର ଥାଏ କିନ୍ତୁ ଆମେ ଯେହେତୁ ସେଗୁଡ଼ା ସବୁବେଳେ ନେଇନଥାଉ ଆମ ହାଡ଼ ସବୁ ଦୁର୍ବଳ ହେଇଯାଇଥାଏ ତ ସେଇଥିପାଇଁ ଅଣ୍ଟା ପିଠି ସବୁ ଜିନିଷ ଦରଜ ହେବାକୁ ଲାଗେ ତ ଆପଣ ଖାଇବାରେ ଟିକେ ମୋଡିଫାଏ କରନ୍ତୁ କ୍ଷୀର ପିଅନ୍ତୁ ଛେନା ଦହି ଖାଆନ୍ତୁ ସୂର୍ଯ୍ୟ କିରଣ ଦେହର ମିନିମମ୍ ଭିଟାମିନ୍ ଡି ପାଇଁ ଆପଣଙ୍କୁ ଦରକାର ସୂର୍ଯ୍ୟ କିରଣ ଅଧ ଘଣ୍ଟେ ଘଣ୍ଟେ ଖରାରେ ଟିକେ ବସନ୍ତୁ ବୁଝିପାରିଲେ ମା କଣ କରିବା ସେଟା ମା ସମସ୍ତଙ୍କୁ ସେମିତି ନଥାଏ କାହାର ଜେନେଟିକ ରହୁଛି କାହାର ଫ୍ୟାମିଲିଆଲ ରହୁଛି କାହାର ନ୍ୟୁଟ୍ରିସନ ଯେମିତି ଆମେ ମୁଁ ଆଗରୁ କିଛି ସମୟ ପୂର୍ବରୁ କହୁଥିଲି ଯେ ବହୁତ ସାରା କାରଣରୁ ଅଷ୍ଟିଓଆର୍ଥ୍ରାଇଟିସ୍ ହୁଏ ହୁଏତ ଆପଣଙ୍କ ମାଆଙ୍କୁ ତାଙ୍କର ଖାଇବା ତାଙ୍କ ଜୀବନଶୈଳୀ ବହୁତ ଭଲ ଥିବ ସେ ଟାଇମ୍ ଟୁ ଟାଇମ୍ ଏକ୍ସରସାଇଜ୍ କରୁଥିବେ ଡେଲି ଏକ୍ସରସାଇଜ୍ କରୁଥିବେ
1: ଯୋଉଟା ଆପଣ ଯାଉଛନ୍ତି କହୁଛନ୍ତି ଏବେ ଯଦି ଯାଉଛନ୍ତି କହୁଛନ୍ତି ମାନେ ସେ ନିଶ୍ଚୟ ସେ ତାଙ୍କର ଗୋଟେ ବ୍ୟାୟାମ
0: ହଁ ତ ଯୋଉ ସେଇ ଜିନିଷଟା ଯଦି ଆପଣ ଫଲୋ ନ କରୁଥିବେ ଆପଣଙ୍କ ୱେଟ୍ ବି ଗୋଟେ ବହୁତ ବଡ ଜିନିଷ ଏହା ପାଇଁ
1: ଏବେ କହୁଥିଲେ ଓଜନ
0: ଓଜନ ହେଲେ ଆଣ୍ଠୁଟା ଖରାପ ହବ ନା ମା ଯଦି ଅଧିକ ପ୍ରେସର ପଡିବ ଆଣ୍ଠୁକୁ ଆଣ୍ଠୁକୁ ଅଧିକ ପ୍ରେସର ନେଇ ଚାଲିବାକୁ ପଡେ ତ ଆଣ୍ଠୁ ଉପରେ ଡେଫିନେଟଲି କ୍ଷୟ ହବ ଅଧିକ ତ ସେଇଟା ହିଁ କାରଣ ବୁଝିପାରିଲେ
4: ହେଲେ ଭାତ ଖିଆ ଛାଡିଦେଲେ ଭଲ ହବ
0: ମା ଭାତ ଖିଆ

0: ଖାଦ୍ୟ ଥାଳିରେ ସବୁ ପ୍ରକାର ଭିଟାମିନ ପ୍ରୋଟିନ ଥାଇକି ଖାଦ୍ୟ ଥାଳିଟା ସଜେଇକି ଖାଇବା ଦରକାର।
1: ଆମେ ପଢିଥିଲେ ଛୋଟ ବେଳେ ସୁଷମା ଖାଦ୍ୟ, ଆମକୁ ଯେତିକି ଦରକାର ସବୁ ପରିମାଣରେ ଠିକ ଠିକ ପରିମାଣରେ ଖାଇଲେ ତାହେଲେ ଯାଇ ଠିକ। ଖାଲି ଭାତ ଥାଳିଏ ଖାଇଦେବି, ତରକାରୀ ଟିକେ ନାକୁ ଥିବ, ସେଟା କଣ ହବ? ସେଟା ହବନି। ସବୁ ତକ ସୁଷମା ଖାଦ୍ୟ ହିସାବରେ ଖାଇବାକୁ ପଡିବ,
0: ବୁଝିପାରିଲେ? ହଁ, ଧନ୍ୟବାଦ। ଯୋଉ ଏବେ ଆମେ ଯୋଉ କଥାବାର୍ତ୍ତା କରିଲେ, ଯୋଉ ଅପରେସନ କରିବାକୁ ପଡିବ, ଚେଞ୍ଜ କରିବାକୁ ପଡିବ, ଇଞ୍ଜେକ୍ସନ କି ଔଷଧ ସେ କାମ ହେଇପାରିବ?
1: ଦେଖନ୍ତୁ, ଆମେ ଯେତେବେଳେ ଅଷ୍ଟିଓଆର୍ଥରାଇଟିସ୍ ର ଟ୍ରିଟମେଣ୍ଟକୁ ଯାଉ, ଆମେ ସେତେବେଳେ ଷ୍ଟେଜ୍ ଦେଖିକି ନୀ ର କୋଉ ଅବସ୍ଥା ଅଛି ବର୍ତ୍ତମାନ। ସବୁ ନୀ ଆର୍ଥରାଇଟିସ୍ ଷ୍ଟାର୍ଟ ହଉ ହଉ, ଆମେ ଯଦି ଆମେ ଦେଖିବା ବର୍ତ୍ତମାନ ଏଜ୍ରେ, ଆମ ଉପରେ ମୋର ଦେନ୍ 50% ଯେଉଁମାନେ ଆସୁଛନ୍ତି ଆଣ୍ଠୁ ପେନ୍ କହୁଛନ୍ତି, ସମସ୍ତଙ୍କର ଆର୍ଥରାଇଟିକ୍ ନି, ବଟ୍ ସମସ୍ତଙ୍କୁ ସର୍ଜରୀ ଦରକାର ବୋଲି ମାନେ ନାହିଁ, ବୁଝିପାରିଲେ?
0: ମାନେ କହିବା କଥା, ଆମେ ଯୋଉ ଶେଷ ଅବସ୍ଥା ଯାଏ ରହିକି ଲାଷ୍ଟରେ ଡକ୍ଟର ପାଖକୁ ଯାଉଛୁ, ସେଇଟା ମଧ୍ୟ ଆମର ପ୍ରଥମ ଭୁଲ।
1: ଏକ୍ଜାକ୍ଟଲି, ଯଦି ଆମେ ଆରମ୍ଭରୁ ଟ୍ରିଟମେଣ୍ଟ ନେବା ଷ୍ଟାର୍ଟ କରିବା, ହୁଏତ ଯୋଉ ନି ରିପ୍ଲେସମେଣ୍ଟ ଆମକୁ 50 ବର୍ଷ 60 ବର୍ଷରେ ଦରକାର ପଡୁଛି, ସେଟା ହୁଏତ 80 ବର୍ଷରେ ଦରକାର ପଡିବ, ସେତେବେଳକୁ ଆମେ ନ କରିଲେ ବି ଚଳିପାରେ, ବୁଝିପାରିଲେ?
0: ରୋଗଟା ଟିକେ ହଉ ହଉ, ଯଦି ଟିକେ ଡାକ୍ତର ସହିତ
1: ପରାମର୍ଶ କଲେ, ଠିକ ଟ୍ରିଟମେଣ୍ଟ ଯଦି ଆପଣ ନଉଛନ୍ତି, ତ ନିର ଲଞ୍ଜିଭିଟି ବଢିଯିବ,
0: ଫଳପ୍ରଦ ହବ, ସୁବିଧା
1: ନିଶ୍ଚୟ ଫଳପ୍ରଦ ହବ।
0: ପିଆରପି ଥେରାପି ସେଟା କଣ?
1: ପିଆରପି ଥେରାପି ଗୋଟେ କନଜରଭେଟିଭ ଥେରାପି, ଯେମିତି ଆମର ଇଞ୍ଜେକ୍ସନ କଥା କହୁଥିଲେ। ଟ୍ରିଟମେଣ୍ଟ ଷ୍ଟେଜ୍ ୱାଇଜ୍ ମୁଁ ଯିବି, ଯେ ଆପଣ ଷ୍ଟେଜ୍ ୱାନ୍ ଟୁ ବେଳକୁ ଆମେ କି ଷ୍ଟେଜ୍ ୱାନ୍ ଟୁ ଥ୍ରୀ ଯାହା କନସିଡର କରିବେ, ଇନିସିଆଲି ଆମେ ଫାର୍ଷ୍ଟ ଜିନିଷ କହୁ ଲାଇଫ୍ ଷ୍ଟାଇଲ୍ ମୋଡିଫିକେସନ। ଗୋଟେ ହେଉଛି ଶରୀରର ଓଜନ
0: କମିବା,
1: ଶରୀରର ଓଜନ ନ କମିଲେ ଆପଣ ଯେତେ ଯାହା କଲେ ଆଣ୍ଠୁ ଉପରେ ପ୍ରେସର ପଡ଼ି ଚାଲିଥିବ, ତ ପ୍ରେସରଟାକୁ କମେଇବାକୁ ହେଲେ ଫାର୍ଷ୍ଟ ଜିନିଷ ନିଜ ଦେହର ଓଜନ କମେଇବାକୁ ପଡିବ। ସେକେଣ୍ଡ ଜିନିଷ ଆକ୍ଟିଭିଟି, ଆପଣ ଯଦି କାମ ନ କରିବେ ଆପଣଙ୍କର ହାଡ଼ ମାଂସପେଶୀ ସବୁ ଦୁର୍ବଳ ହେଇଚାଲିବ, ତ ଆପଣ ଯେତେ ଏକ୍ସରସାଇଜ କରିବେ ସେତେ ଭଲ ରହିବ। ତାପରେ ଗଲା ଆପଣ ଟିକେ ଯୋଉ ଫିଜିଓଥେରାପି ମୋଡାଲିଟିଜ୍ ଅଛି, ଆପଣ ଗରମ ପାଣି ସେକ ଦେବା କି ବରଫ ସେକ ଦେବା କି IFT ଥେରାପି ଦେବା, ଏଥିରେ ପେନ୍ ମୋଡୁଲେସନ, ଆପଣ ପେନ୍ କମିଯିବ। ତା ସହିତ ଦରକାର ହେଲେ ଆମେ କିଛି ପେନ୍ କିଲର ମେଡିସିନ ଏକ୍ସଟ୍ରା ସବୁ ଦେଇଥାଉ, ଯୋଉଥିରେ କି ଆପଣ ପେନ୍ କଣ୍ଟ୍ରୋଲ ହେଲେ, ଏକ୍ସରସାଇଜ ୱେଟ କମିଲେ, ଏତିକିରେ ଆପଣଙ୍କ ନିର ବହୁତ ପରିମାଣରେ ପେନ୍ କମିଯିବ, ବୁଝିପାରିଲେ? ଏଗୁଡ଼ା ହେଉଛି ଲାଇନ୍ ଅଫ୍ କନଜରଭେଟିଭ ଥେରାପି। ତାପରେ ଟିକେ ଆମେ ଯିବା, ଯଦି ଏତିକିରେ ବି କଣ୍ଟ୍ରୋଲ ନ ହେଲା, ଆମେ କିଛି ଇଞ୍ଜେକ୍ସନ ଟ୍ରାଏ କରିପାରିବା, ଯେମିତି ଆମେ ଷ୍ଟେରଏଡ୍ ଇଞ୍ଜେକ୍ସନ ଦିଆହଉଛି ଆଣ୍ଠୁ ଭିତରେ, ସେଥିରେ ପେନ୍ କମୁଛି। ତାପରେ ଆଉ ଗୋଟେ ଦିଆହଉଛି ହାଇଲୁରୋନିକ୍ ଏସିଡ୍ ଇଞ୍ଜେକ୍ସନ, ଆମ ଆଣ୍ଠୁ ଭିତରେ ଯୋଉ ଲାଳ ଅଂଶଟା ରହୁଛି, ଯେଉଁଥିପାଇଁ ଆଣ୍ଠୁଟା ଭାଙ୍ଗୁଛେ, ସେ ଲାଳ ଅଂଶଟା ମେନଲି କମ୍ପୋଜିସନ ଥାଏ ତାର ହାଇଲୁରୋନିକ୍ ଏସିଡ୍, ତ ହାଇଲୁରୋନିକ୍ ଏସିଡ୍ ଆଣ୍ଠୁ ଭିତରେ ଦେବା ଫଳରେ କୁହାହଉଛି ଯେ କାର୍ଟିଲେଜ୍ ରିଜେନେରେସନ ହେବାର କାପାସିଟି ରହୁଛି, ଇଣ୍ଟରନ୍ୟାସନାଲ ଜର୍ନାଲରେ ଯେତିକି ପବ୍ଲିଶ ହଉଛି, କିଛି ଲୋକ କହୁଛନ୍ତି ବହୁତ ଭଲ କାମ କରୁଛି, କିଛି ଲୋକ କହୁଛନ୍ତି ନା ଏତେ ବି ଖାସ କାମ କରୁନି। ତ ସେମ୍ ଫର୍ ପିଆରପି ଅଲସୋ, ପିଆରପି କିଛି ନାହିଁ, ଆପଣଙ୍କ ରକ୍ତର ଗୋଟେ ଥାଏ ପ୍ଲେଟଲେଟ୍ ରିଚ୍ ପ୍ଲାଜମା, ଆପଣଙ୍କ ରକ୍ତର ଗୋଟେ କୋଷିକା ଅଛି ଯାହାର ନାଁ ହଉଛି ପ୍ଲେଟଲେଟ୍, ସେ ପ୍ଲେଟଲେଟ୍ ଆଉ ପ୍ଲାଜମା ମିଶିକି ଯୋଉ ଆପଣଙ୍କ ବ୍ଲଡ୍ରୁ ବାହାର କରାହଉଛି, ଆପଣଙ୍କ ବ୍ଲଡ୍ ନିଆକି ତାକୁ ସେଣ୍ଟ୍ରିଫ୍ୟୁଜ୍ କରାହବ, ସେଣ୍ଟ୍ରିଫ୍ୟୁଜ୍ କଲା ପରେ ସେଥିରୁ ପ୍ଲେଟଲେଟ୍ ରିଚ୍ ପ୍ଲାଜମା ବାହାରିବ, ସେଇଟା ଆପଣଙ୍କ ଆଣ୍ଠୁ ଭିତରେ ଦିଆହବ, ଯୋଉଟା ସେମ୍ ଜିନିଷ ଯେମିତି ହାଲୁନିକ ଏସିଡ୍ର କାମ ଥାଏ ଯେ ଆମର ରିମଡୁଲେଟ୍ କରିବା ପାଇଁ, ଲୁବ୍ରିକେସନ୍ ବଢ଼ାଇବା ପାଇଁ। ପିଆରପି ଆଉ ଟିକେ ବେଟର, ଆପଣ ଶୁଣିଥିବେ ହେୟାର ଲସ୍ ହଉଛି ପିଆରପି ଥେରାପି ଦ୍ୱାରା ଦିଆହଉଛି, ସ୍କିନ୍ ରିଙ୍କିଙ୍ଗ ହଉଛି ପିଆରପି, କାହିଁକି? କାରଣ ତା ଟିକେ ରିଜେନେରେସନ କାପାସିଟି ରହୁଛି, ତ ଆଣ୍ଠୁରେ କାର୍ଟିଲେଜ୍ ରିଜେନେରେଟ୍ କରିବ, ସେଇଥିପାଇଁ ସେ ଇଞ୍ଜେକ୍ସନ ଗୁଡ଼ା ଦିଆହଉଛି। ବଟ୍ ଏଗେନ୍ ସେଇଟା ବି ଡିବେଟେବୁଲ, ବହୁତ ଲୋକ କହୁଛନ୍ତି ଭଲ କାମ ଦଉଛି, ବହୁତ ଲୋକ କହୁଛନ୍ତି କାମ ଦଉନି।
0: ତ ଏଇ ଯୋଉ ଆପଣ କହିଲେ ରିପ୍ଲେସମେଣ୍ଟ ହଉଛି, ମାନେ ତାକୁ ପୁଣି ଭଲ ହବା ପାଇଁ କେତେ ଦିନ ସମୟ ନଉଛି, ବା ରିପ୍ଲେସମେଣ୍ଟ ହେଲା ପରେ ସେ ପ୍ରକୃତରେ ପୁରା ସୁସ୍ଥ ହେଇକି ଆଗ ଭଳିଆ ଚାଲିପାରିବ କି, ସେ ଭୟଟା ସମସ୍ତଙ୍କୁ ରହିଯାଉଛି, ଯେମିତି ଜଣେ ଭଉଣୀ ଆମକୁ ପଚାରୁଥିଲେ।
1: ହଁ, ମୁଁ ସେଇ ଜିନିଷଟା ଆପଣଙ୍କୁ କହିଲି ଯେ ନି ରିପ୍ଲେସମେଣ୍ଟ ଇଜ୍ ଏ ଭେରି ବ୍ୟୁଟିଫୁଲ ସର୍ଜରୀ, ଆପଣଙ୍କ ସର୍ଜରୀ ହେବାର ମାନେ ଆଜିକା ଯୁଗରେ ଆନାସ୍ଥେଟିକ୍ ଟେକ୍ନିକ୍, ପେନ୍ ରିଲିଭିଂ ଟେକ୍ନିକ୍ ଏତେ ବଢ଼ିଗଲାଣି, ଯଦ୍ୱାରା ଅପରେସନ ହେବାର 4-6 ଘଣ୍ଟା ଭିତରେ ବି ଲୋକ ଚାଲିପାରୁଛନ୍ତି ଆରାମସେ। ସକାଳେ ସର୍ଜରୀ ହେଇଥିବ ଆପଣ

0: ଇନିଂରେ ଚାଲି ଥୁଏ।
1: ଶ୍ରୋତା ବନ୍ଧୁ, ଗୋଟିଏ କଥା କହି ରଖୁଛୁ, ଯେହେତୁ କାର୍ଯ୍ୟକ୍ରମର ସମୟସୀମା ସରି ଆସିଲାଣି, ଏହାର ଅବଶିଷ୍ଟାଂଶ ଆସନ୍ତା ରବିବାର ଦିନ ଆମେ କାର୍ଯ୍ୟକ୍ରମରେ ପ୍ରସାରଣ କରିବୁ। ରହୁଛୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
3: ସମ୍ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
2: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

0: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

ଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ମମତା ମାଗେ ମୂଲ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ମହମ୍ମଦ ଅଜିଜ, ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଅକ୍ଷୟ ମହାନ୍ତି।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଉଲ୍କା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଭୂପିନ୍ଦର ଏବଂ ସୁରେଶ ୱାର୍କର। ଗୀତ ରଚନା ସଚ୍ଚି ମହାନ୍ତି।

ଏଥର ଶୁଣନ୍ତୁ କାବେରୀ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀ ଚନ୍ଦ୍ରାଣୀ ମୁଖାର୍ଜୀ ଗାଇଛନ୍ତି ଦୀନବନ୍ଧୁ ରଥଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ବାସୁଦେବ ରଥ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସୁନା ସଂସାର ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅର୍ଜୁନ ଚରଣ ସାମଲ, ଗୀତ ରଚନା ନିଶାକର ବେହେରା, ସଙ୍ଗୀତ ପରିଚାଳନା ସୁନାକର ସାହୁ ଏବଂ ଅର୍ଜୁନ ଚରଣ ସାମଲ।

ଏଥର ଶୁଣନ୍ତୁ ଗପ ହେଲେ ବି ସତ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ଅମିତ କୁମାର ଏବଂ ସୁମନ କଲ୍ୟାଣପୁରକର। ଗୀତ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ। ସଙ୍ଗୀତ ପରିଚାଳନା ଭୁବନ ହରି।

କାର୍ଯ୍ୟକ୍ରମରେ ଶେଷରେ ଶୁଣନ୍ତୁ ଚିହ୍ନା ଅଚିହ୍ନା ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀମାନେ ହେଲେ ପ୍ରଣବ, ତାନସେନ, ସ୍ୱାଗତିକା ଏବଂ ଚନ୍ଦନ। ଗୀତ ରଚନା ନାରାୟଣ ପ୍ରସାଦ ସିଂ। ସଙ୍ଗୀତ ପରିଚାଳନା ବାସୁଦେବ ରଥ।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତ୍ୟଜହ୍ନ କାର୍ଯ୍ୟକ୍ରମରେ ମେ ମାସ 3 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପାଚାରୁ। ଏଥିରେ ବିଷୟ ରହିଛି ଜନମ ହେବା ପିଲା ମନର କାଜେ, ଆଇସିଡିଏସ୍ ଲାଗେ କାଇ ସୁବିଧା ଆଜେ। ଏ ସମ୍ପର୍କରେ ଆପଣ ମେ ମାସ 3 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଜନମ ହେବା ପିଲା ମନର କାଜେ, ଆଇସିଡିଏସ୍ ଲାଗେ କାଇ ସୁବିଧା ଅଛେ। ଆମର ଫୋନ୍ ନମ୍ବର ହେଲା 06854230690। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

ଆଜିର ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଉଛି। କଥାରେ ଅଛି, ଅହଙ୍କାର ସମ୍ପର୍କକୁ ଦୂରେଇ ଦିଏ, ଜିତି ସମ୍ପର୍କକୁ ଭାଙ୍ଗିଦିଏ, କ୍ରୋଧ ନିଜର କ୍ଷତି କରେ, ଆଉ ଅଭିମାନ ସମ୍ପର୍କକୁ ନିବିଡ଼ କରେ, ସ୍ନେହ ସମ୍ପର୍କକୁ ବାନ୍ଧି ରଖେ, ହସ ସମ୍ପର୍କ ସୃଷ୍ଟି କରେ। ସେଥିପାଇଁ ଆମେ ସବୁବେଳେ ଅହଙ୍କାର, ଜିତି ଆଉ କ୍ରୋଧ ଭାବନାଠାରୁ ଦୂରେଇ ରହି ଅଭିମାନ, ସ୍ନେହ ଓ ହସକୁ ଆପଣାର କରି ନିଜର ସମ୍ପର୍କକୁ ଦୃଢ଼ କରିବା, ଜୀବନର ଅଙ୍କାବଙ୍କା ଚଲାପଥରେ ଆଗକୁ ଆଗେଇ ଯିବା, ହସଖୁସିରେ ରହିବା। ଏପରି ଏକ ସୁନ୍ଦର ଚିନ୍ତାଧାରା ସହିତ ମୁଁ ଆପଣଙ୍କ ରେଡିଓ ସାଥୀ ଅରୁଣା, ନମସ୍କାର।

0: অনলাইন রেজিস্ট্রেশন করে প্রথম গ্যাস বিল রে পান্তু 200 টাকা ছাড় ও রেফারেল উপরে ক্যাশব্যাক আজই কল করুন তো 1800102982
1: গিল গ্যাস সহজ কানেকশন ভরসা যোগ্য গ্যাস
2: নিজ সম্পর্ককু দৃঢ় করিবা হস খুশিরে দিন কটাইবা সহ প্রথমে জানিবা আজি দিনর মহত্ব বিষয়ে প্রত্যেক দিনর কিছু না কিছু মহত্ব রয়েছে যেমিতি মে মাসর প্রথম রবিবার হচ্ছে বিশ্ব হাস্য দিবস ଏହି ଦିବସ ପାଳନ କରିବାରେ ଅନେକ କାରଣ ରହିଛି ହସିବା ଦ୍ୱାରା ଆମର କ'ଣ ସବୁ ଲାଭ ହୋଇଥାଏ ତାହା ଆଜିର ଦିନରେ ଲୋକମାନଙ୍କ ମନରେ ସଚେତନ କରାଯାଇଥାଏ ଆଜିର ଏହି ଚାପଗ୍ରସ୍ତ ଦୁନିଆରୁ ଚାପମୁକ୍ତ ପାଇଁ ହସିବା ନିହାତି ଆବଶ୍ୟକ ହସିବା ଦ୍ୱାରା ସଙ୍ଗେ ସଙ୍ଗେ ଚାପର ପରିମାଣ କମ୍ ହୋଇଯାଇଥାଏ ଏବଂ ଏହା ଆମକୁ ଅନ୍ୟ ଲୋକଙ୍କର ନିକଟତର କରିଥାଏ ଆମେ ସେମାନଙ୍କ ସହିତ ଆମର ଖୁସି ବାଣ୍ଟିଥାଉ ହସିବା ଦ୍ୱାରା କେବଳ ଆମ ମନ ପ୍ରଫୁଲ୍ଲିତ ହୁଏ ତାହା ନୁହେଁ ଏହା ମାଧ୍ୟମରେ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ସକାରାତ୍ମକ ପ୍ରଭାବ ପଡ଼ିଥାଏ ଆଜିର ବିଶ୍ୱ ହାସ୍ୟ ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କ ମଧ୍ୟରେ ହସର ଗୁରୁତ୍ୱ ଓ ଏହାର ଉପକାରିତା ବିଷୟରେ ସଚେତନ କରାଇବା ହଁ ଶ୍ରୋତା ବନ୍ଧୁ ତାହେଲେ ଆମେ ସବୁବେଳେ ଏମିତି ହସ ଖୁସିରେ ଜୀବନ କଟାଇବା ଆଉ ଆଜିର ବିଶ୍ୱ ହାସ୍ୟ ଦିବସ ପାଳନ କରିବା ନା କ'ଣ କହୁଛନ୍ତି ଆଉ ବର୍ତ୍ତମାନ ଖୁସିରେ ଖୁସିରେ ଶୁଣିନେବା ଏହି ଗୀତଟି

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଆଜି ବିଶ୍ୱ ହାସ୍ୟ ଦିବସ ସହିତ ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ସାମ୍ବାଦିକମାନେ କିମ୍ବା ଯେଉଁମାନେ ଗଣମାଧ୍ୟମକୁ ନିଜର ବୃତ୍ତି ରୂପେ ଗ୍ରହଣ କରିଛନ୍ତି, ସେମାନେ ଅନେକ ସମୟରେ ଏପରି କିଛି ତଥ୍ୟର ଆବିଷ୍କାର କରିଥାନ୍ତି ଯାହା ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଜରୁରୀ ହୋଇଥାଏ, କିନ୍ତୁ ସେ ସମୟରେ ଏପରି କିଛି ପରିସ୍ଥିତି ଆସି ପହଞ୍ଚିଯାଏ ଯାହାଫଳରେ ସେମାନେ ନିଜର ତଥ୍ୟଗୁଡ଼ିକୁ ପୂର୍ଣ୍ଣ ସ୍ୱାଧୀନତାର ସହ ପ୍ରକାଶ କରିପାରିନଥାନ୍ତି। ଯେଉଁମାନେ ପ୍ରକାଶିତ କରିଥାନ୍ତି ସେମାନେ ଅନେକ ବିପଦର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି। ସେଥିପାଇଁ ଆଜିର ଦିବସକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭୟ କିମ୍ବା ପକ୍ଷପାତିତା ବିନା

ଆଧିକାରିକତା କରିବା ଓ ସାର୍ବଜନୀନ ହିତ ଭାବରେ ସୂଚନା ପ୍ରଦାନ କରିବା। ଏପରି କଲେ ନିଶ୍ଚୟ ଆମ ଦେଶ ଉନ୍ନତିର ଶିଖର ଦେଶରେ ପହଞ୍ଚିପାରିବ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଜିର ଦିବସର ମହତ୍ତ୍ୱ ଜାଣିବା ସହିତ କିଛି ପାଣିପାଗ ଜଳବାୟୁ ବିଷୟରେ ମଧ୍ୟ କଥା ହେବା। ହଁ ଶ୍ରୋତାବନ୍ଧୁ, ବର୍ତ୍ତମାନ ପରିସ୍ଥିତିରେ ଦିନକୁ ଦିନ ସୂର୍ଯ୍ୟଙ୍କର ତାପ ବଢ଼ିବାରେ ଲାଗିଛି, ପ୍ରବଳ ଗରମ ମଧ୍ୟ ଅନୁଭୂତ ହେଉଛି। ଆମେ କିଛି ନିୟମ ପାଳନ କଲେ ସୁରକ୍ଷିତ ରହିପାରିବା, ଯେମିତି ପ୍ରବଳ ଖରା ସମୟରେ ବାହାରକୁ ଯାଆନ୍ତୁ ନାହିଁ, ଯଦି ନିହାତି ଆବଶ୍ୟକ ପଡ଼େ ତେବେ ଯିବା ସମୟରେ ଢିଲା ଓ ଫିକା ରଙ୍ଗର ସୂତା ପୋଷାକ ପରିଧାନ କରନ୍ତୁ, କଳା ଚଷମା ବ୍ୟବହାର କରନ୍ତୁ, ସାଥିରେ ଛତା ଓ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଯଦି କିଛି ଅସୁସ୍ଥତା ଅନୁଭବ କରୁଛନ୍ତି, ଛାଇଥିବା ସ୍ଥାନରେ ବିଶ୍ରାମ ନିଅନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଯିବା ସମୟରେ କିଛି ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରନ୍ତୁ। ଏପରି ଛୋଟ ଛୋଟ ସତର୍କତା ଅବଲମ୍ବନ କରି ନିଜେ ସୁରକ୍ଷିତ ରୁହନ୍ତୁ ଓ ଖୁସିରେ ଖୁସିରେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଅନୁଭବ କରନ୍ତୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ସମ୍ପର୍କ ତ ଅନେକ ପ୍ରକାରର, ଏଗୁଡ଼ିକ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରୂପରେ ଆମ ଆଗରେ ଦେଖାଯାଏ। ଏହା ସମ୍ପୂର୍ଣ୍ଣ ରୂପରେ ଆମ ଚିନ୍ତାଧାରାକୁ ନେଇ ଗଢ଼ି ଉଠିଥାଏ। ଗୋଟିଏ ସକାରାତ୍ମକ ଚିନ୍ତାଧାରା, ଗୋଟିଏ ଆଶାବାଦୀ ମନୋଭାବ ଫଳରେ ସୁସମ୍ପର୍କ ଗଢ଼ି ଉଠିଥାଏ। ଆଉ ସୁସମ୍ପର୍କର ପ୍ରଭାବ ଆମ ଶାରୀରିକ ଓ ମାନସିକ ଉଭୟ କ୍ଷେତ୍ରରେ ପଡ଼ିଥାଏ। ସୁସମ୍ପର୍କ ରକ୍ଷା କରିବାର ଅର୍ଥ ନୁହେଁ ଆମେ ବାସ୍ତବତାକୁ ଅଣଦେଖା କରିବା କିମ୍ବା କୌଣସି ସମସ୍ୟାର ସମାଧାନ କରିବାନି। ସୁସମ୍ପର୍କର ଅର୍ଥ ହେଲା ଭଲ ହେଉ ବା ଖରାପ ହେଉ, ସୁଖ ହେଉ ବା ଦୁଃଖ ହେଉ, ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରି ସମ୍ପର୍କର ସୂତାକ୍ଷକୁ ବାନ୍ଧି ଧରି ଠିକ୍ ବାଟରେ ଆଗକୁ ଆଗେଇ ଯିବା। ନା କ'ଣ କହୁଛନ୍ତି?

ଗୋଟିଏ ସୁସ୍ଥ ସମ୍ପର୍କକୁ ଦୃଢ଼ କରିବା ପାଇଁ ଅନେକଗୁଡ଼ିଏ ମୁଖ୍ୟ ଉପାଦାନର ଆବଶ୍ୟକତା ରହିଛି। ଯେମିତି ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ପରସ୍ପରର ଆବଶ୍ୟକତା ଓ ସୀମାକୁ ପ୍ରକାଶ କରିପାରିବେ ଆଉ ନିଜ ନିଜର ସମ୍ପର୍କରେ ସମାନତା ଭାବନା ରକ୍ଷା କରିପାରିବେ, ନିଜର ଭାବନାକୁ ସଚ୍ଚୋଟ ଭାବରେ ଅନ୍ୟ ଆଗରେ ପ୍ରକାଶ କରିପାରିବେ, ପୁଣି ଜୀବନସାଥୀ ପ୍ରତି ସଚ୍ଚୋଟ ରହିବେ, ତାଙ୍କର ବିଶ୍ୱସ୍ତ ହେବେ। ଏହିପରି ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା, ବିଶ୍ୱାସ ଓ ଭଲ ପାଇବା ଗଢ଼ି ଉଠିଲେ ସମ୍ପର୍କଟି ସୁସମ୍ପର୍କ ରୂପେ ଆଗକୁ ବଢ଼ି ଚାଲିବ।

ସୁସମ୍ପର୍କ ମଧ୍ୟରେ ସବୁଠାରୁ ବଡ଼ କଥା ହେଲା ପରସ୍ପରର ମନୋଭାବକୁ ବୁଝିବା ଆଉ ସମ୍ମାନ କରିବା। ସୁସମ୍ପର୍କ ଭିତରେ ସମ୍ମାନ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଆସୁଛି। ଆମେ ଯଦି ଅନ୍ୟକୁ ସମ୍ମାନ ଦେବା, ତାଙ୍କର ଭାବନା ସବୁକୁ ଗୁରୁତ୍ୱ ଦେବା, ତାହେଲେ ସେ ମଧ୍ୟ ଆମର ସମସ୍ତ ଭାବନାକୁ ବୁଝିପାରିବେ। ସେ ଆମ ପ୍ରତି ସେହିପରି ମନୋଭାବ ରଖିବେ ଆଉ ଆମର ସୁସମ୍ପର୍କ ଚିରଦିନ ପାଇଁ ଗଢ଼ି ଉଠିବ। ଆମେ

ଯଦି ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବା ତେବେ ସବୁବେଳେ ଖୁସିରେ ରହିପାରିବା। ସେଥିପାଇଁ କୌଣସି କଥା ଚିନ୍ତା ନକରି ନିଜ ସମ୍ପର୍କକୁ ଦୃଢ଼ କରନ୍ତୁ।

ଶେଷରେ ଏତିକି କହିବି, ଜୀବନରେ ସମ୍ପର୍କର ଡୋରିକୁ ଦୃଢ଼ତାର ସହିତ ବାନ୍ଧି ରଖନ୍ତୁ। ରାଗ, ରୁଷା, ମାନ, ଅଭିମାନ ତ ସବୁଠି ରହିଛି, ରହିଥିବ ମଧ୍ୟ। ଏସବୁକୁ ଜାବୁଡ଼ି ନ ଧରି ଆପଣ ନିଜେ ଆଗକୁ ଆସିଯାଆନ୍ତୁ ସମ୍ପର୍କର ସୂତାକ୍ଷଟିକୁ ଭିଡ଼ି ବାନ୍ଧିବା ପାଇଁ। ଦେଖିବେ ଆପଣଙ୍କର ସମ୍ପର୍କ ଆପେ ଆପେ ବାନ୍ଧି ହୋଇ ଶେଷରେ ଏପରି ଏକ ଶକ୍ତ ଗଣ୍ଠିରେ ପରିଣତ ହୋଇଯିବ, ଯାହାକୁ କେହି କେତେ ଚେଷ୍ଟା କଲେ ବି ଖୋଲିପାରିବେ ନାହିଁ।

ଶେଷରେ ସମସ୍ତଙ୍କର ମଙ୍ଗଳ କାମନା କରି ଆଉ ଏକ ଦିନରେ କିଛି ନୂଆ କଥା ନେଇ ଆପଣମାନଙ୍କ ନିକଟରେ ପହଞ୍ଚିବାର ପ୍ରତିଶ୍ରୁତି ଦେଇ ରହୁଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅରୁଣା, ନମସ୍କାର।

ଶୁଣିଲେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଅଜହର ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅରମାନ ମଲ୍ଲିକ, ଗୀତ ରଚନା ରଶ୍ମି ବିରାଗ, ସଙ୍ଗୀତ ନିର୍ଦ୍ଦେଶନା ଅମଲ ମଲ୍ଲିକ।

ଶ୍ରୋତାବନ୍ଧୁ, ଆପଣମାନେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆପନେ ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଶିଳ୍ପୀ ହିମେଶ ରେଶମିଆ ଏବଂ ଅକୀର୍ତ୍ତି କକ୍କର, ଗୀତିକାର ସମୀର, ସଙ୍ଗୀତ ହିମେଶ ରେଶମିଆ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ହାଉସଫୁଲ ଟୁ ଚଳଚ୍ଚିତ୍ରରୁ। ଦ୍ୱେତକଣ୍ଠରେ ଶିଳ୍ପୀ ହେଲେ ଶାନ ଏବଂ ଶ୍ରେୟା ଘୋଷାଲ, ଗୀତିକାର ସମୀର ଅଞ୍ଜନ, ସଙ୍ଗୀତ ସାଜିଦ ୱାଜିଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ପାଟନର ଚଳଚ୍ଚିତ୍ରରୁ। ଶିଳ୍ପୀ ସୋନୁ ନିଗମ, କୁନାଲ ଗଞ୍ଜୱାଲା, ଶ୍ରେୟା ଘୋଷାଲ ଏବଂ ସିଜୁ କ୍ୟୁ। ଗୀତିକାର ସବିର ଅହମ୍ମଦ, ସଙ୍ଗୀତ ସାଜିଦ ୱାଜିଦ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ବସ୍ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ନୀତି ମୋହନ, ଗୀତିକାର ମନୋଜ ଯାଦବ, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ସୋନୁ ନିଗମ, ଗୀତିକାର ଡକ୍ଟର ଶିବକୁମାର ରଥ, ସଙ୍ଗୀତ ଅମରେନ୍ଦ୍ର ମହାନ୍ତି।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତାବନ୍ଧୁ ଆପଣମାନେ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ନମିତା ଅଗ୍ରୱାଲ, ଗୀତିକାର ଡକ୍ଟର ପ୍ରସନ୍ନ ସାମଲ, ସଙ୍ଗୀତ ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଭିକାରୀ ବଳ, ଗୀତିକାର ଅଲେଖ ବିଶ୍ୱାଳ, ସଙ୍ଗୀତ ଅମରେନ୍ଦ୍ର ମହାନ୍ତି।

ପ୍ରଚାର କଲୁ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଭକ୍ତିଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଜୟ ସନ୍ତୋଷୀମା ଚଳଚ୍ଚିତ୍ରରୁ। ଶିଳ୍ପୀ ଉଷା ମଙ୍ଗେସ୍କର ଏବଂ ସାଥୀ ଗୀତିକାର ପ୍ରଦୀପ, ସଙ୍ଗୀତ ସି ଅର୍ଜୁନ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ବେଖବର ଚଳଚ୍ଚିତ୍ରରୁ। ଶିଳ୍ପୀ ସୁରେଶ ୱାଡେକର ଏବଂ ହରିହରନ, ଗୀତିକାର ଦେବ କିଶାନ, ସଙ୍ଗୀତ ଉଷା ଖାନ୍ନା।

0: ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଭକ୍ତିଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଚାଷବାସ କଥା।
1: ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା ଅଦା ଚାଷ ସମ୍ପର୍କରେ। ଅଦାକୁ ଖାଦ୍ୟର ପ୍ରତ୍ୟେକ ଦିନ ବିଭିନ୍ନ ଖାଦ୍ୟପାନୀୟରେ ବ୍ୟବହାର କରାଯାଏ। ଅଦା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ସକାଳୁ ଖାଲି ପେଟରେ ନଖ ଉଷୁମ ପାଣିରେ ଅଧ ଚାମଚ ଅଦା ରସ ମିଶାଇ ପିଇଲେ ସମସ୍ତ ପେଟ ସମସ୍ୟା ଦୂର ହୋଇଥାଏ। ଅଦା ଫୁଟା ପାଣି ପିଇଲେ କାଶ ଦୂର ହେବା ସହିତ ଶରୀରକୁ ଶକ୍ତି ମିଳିଥାଏ। ଅଦା ରସ ପିଇବା ଦ୍ୱାରା ଓଜନ ନିୟନ୍ତ୍ରଣ ରହିଥାଏ ଓ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଅଦାରେ ପ୍ରୋଟିନ୍, କାଲସିୟମ୍ ଓ କାର୍ବୋହାଇଡ୍ରେଟ୍ ବହୁ ପରିମାଣରେ ଥାଏ। ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଅଦା ରସ ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ବଥା ଦୂର ହୋଇଥାଏ। ଏହି ଅଦା ଚାଷ ବାଲିଆ, ଦୋରସା, ଦୋରସା ପଟୁ, ନାଲି ମାଟି, ପଟୁ ମାଟି ଓ ଅନେକ କିସମର ମାଟିରେ ଅଦା ଚାଷ କରାଯାଇପାରେ, କିନ୍ତୁ ଏହା ନିଗିଡ଼ା ହୋଇଥିବା ଉଚିତ। ଏହି ଚାଷରେ ଜମିକୁ 5-8 ଥର ଚାଷ କରି ମାଟିକୁ ଗୁଣ୍ଡ କରି ହେକ୍ଟର ପ୍ରତି ପ୍ରାୟ 12 ଟନ୍ ଗୋବର ଖତ ବା କମ୍ପୋଷ୍ଟ ଦେଇ 1 ମିଟର ଓଷାର 15 ସେଣ୍ଟିମିଟର ଉଚ୍ଚତା ଓ ସୁବିଧା ଅନୁଯାୟୀ ଲମ୍ବା ପଟାଳିମାନ କରନ୍ତୁ। 2ଟି ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ରଖିବା ଉଚିତ। ସାଧାରଣତଃ ଚାଷୀମାନେ ଦେଶୀ ବିହନ ବ୍ୟବହାର କରିଥାନ୍ତି। ଅଦାର ଉନ୍ନତ କିସମ ହେଲା ସୁପ୍ରଭା, ସୁରୁଚି ଓ ସୁରଭି। ଅଦା ଚାଷରେ ବିହନ ଅଦାକୁ ଖଣ୍ଡ ଖଣ୍ଡ କରନ୍ତୁ, ଯେପରିକି ପ୍ରତ୍ୟେକ ଖଣ୍ଡରେ 2-3ଟି ଲେଖାଏଁ ଆଖି ରହିବ ଓ ଓଜନ ପ୍ରାୟ 15-20 ଗ୍ରାମ ରହିବା ଉଚିତ। ମଞ୍ଜି ଲଗାଇବା ପୂର୍ବରୁ 1 ଲିଟର ପାଣିରେ 5 ଗ୍ରାମ ମାଙ୍କଜେବ୍ କିମ୍ବା 1.5 ଗ୍ରାମ କାର୍ବୋଡାଜିମ୍ ମିଶାଇ ଦ୍ରବଣ ତିଆରି କରନ୍ତୁ। ଉକ୍ତ ଦ୍ରବଣରେ ବିହନ ଅଦାକୁ ଅଧଘଣ୍ଟା ଭିଜାଇ ଛାଇ ଜାଗାରେ ଖେଳାଇ ପାଣି ନିଗାଡ଼ି ଦିଅନ୍ତୁ। ଏଗୁଡ଼ିକ ପଟାଳି ଉପରେ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର, ମଞ୍ଜିକୁ ମଞ୍ଜି 20 ସେଣ୍ଟିମିଟର ଓ 5 ସେଣ୍ଟିମିଟର ଗଭୀରରେ ଲଗାନ୍ତୁ। ପ୍ରତି ହେକ୍ଟର ପ୍ରତି 17-18 କ୍ୱିଣ୍ଟାଲ ବିହନ ଦରକାର ପଡ଼ିଥାଏ। ହେକ୍ଟର ପ୍ରତି 25 ଟନ୍ ମଲିଚିଂ ବା ଶୁଖିଲା ନଡ଼ା ଦରକାର ହୋଇଥାଏ। ଅଦା ଲଗା ହେବା ପରେ 15 ଟନ୍ ଆଚ୍ଛାଦନ ଦରକାର ହୋଇଥାଏ। ଦ୍ୱିତୀୟ ଓ ତୃତୀୟ ଆଚ୍ଛାଦନ ଲଗାଇବାର 45 ଦିନରେ 5 ଟନ୍ ହିସାବରେ ଶୁଖିଲା ନଡ଼ା ଦିଆଯାଏ। ମଲ୍ଚିଂ ଦିଆଗଲେ ଅଦା ଭଲ ଗଜା ହୁଏ। ଅଦା ଚାଷରେ ଶେଷ ଓଡ଼ ଚାଷ ବେଳେ 6 ଟନ୍ ଓ ଅଦାଖଣ୍ଡ ଲଗା ହେବା ପରେ ସିଆର ଓ ପଟାଳିରେ 6 ଟନ୍ ଖତ, ଏପରି ହେକ୍ଟର ପ୍ରତି 12 ଟନ୍ ଖତ ପ୍ରୟୋଗ କରନ୍ତୁ। ହେକ୍ଟର ପ୍ରତି 125 କିଲୋଗ୍ରାମ ଯବକ୍ଷାରଜାନ, 100 କିଲୋଗ୍ରାମ ଫସ୍ଫରସ୍ ଓ 100 କିଲୋଗ୍ରାମ ପଟାସ୍

0: ତିନି ଥର ଦିଅନ୍ତୁ। ଅଦା ଗଜା ହେବାର 45 ଦିନରେ ଦ୍ୱିତୀୟ ଥର କେବଳ ଅଧା ଯବକ୍ଷାର ଯାନ ସାର ଧାଡ଼ି ମଝିରେ ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ। ଅଦା ଲଗା ହେବା ପରେ ଗଜା ହେବା ପାଇଁ ଥରେ ଜଳସେଚନ କରନ୍ତୁ। ମଞ୍ଜି ଲଗାଠାରୁ 8 ମାସ ମଧ୍ୟରେ ପତ୍ରଗୁଡ଼ିକ ହଳଦିଆ ପଡ଼ିଆସେ ଓ ଗଛ ଶୁଖିବାକୁ ଆରମ୍ଭ କଲେ ଅଦା ପାକଳ ହୁଏ। ଠିକ୍ ଏତିକିବେଳେ ଫାଉଡ଼ା ଦ୍ୱାରା ଖୋଳି ଅଦା ବାହାର କରି ମାଟି ଝାଡ଼ି ଚେର ବାହାର କରନ୍ତୁ ଓ ଗୋଟିଏ ଦିନ ଖରାରେ ଶୁଖାଇ ଦିଅନ୍ତୁ। ହେକ୍ଟର ପ୍ରତି 150-200 କ୍ୱିଣ୍ଟାଲ ଅଦା ଅମଳ ହୁଏ। ଅଦାକୁ ଅଧିକ ଦିନ ରଖିବାକୁ ହେଲେ ଏହାକୁ ଚେନ୍ ଲକ୍ ଥିବା ବ୍ୟାଗ୍ରେ ରଖନ୍ତୁ। ଅଦାକୁ ଏପରି ସ୍ଥାନରେ ରଖିବେ ଯେଉଁଠି ପବନ ବାଜିବ ନାହିଁ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଘର ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା ଧରିତ୍ରୀ ଶତପଥୀ ଓ ସୁନିତା ପାତ୍ର।

0: ଛୋଟ ଛୋଟ ଆନନ୍ଦକୁ ଅନୁଭବ କରିବା, ସମସ୍ତଙ୍କ ସହିତ ହସଖୁସିରେ ମିଶିବା ଆଉ ତା ସହିତ ସକାରାତ୍ମକ ଚିନ୍ତାଧାରା ରଖିବା ତ ଜୀବନ ସୁନ୍ଦର ହୋଇପାରିବ। ଖୁସିରେ ରହିବା ହେଉଛି ଜୀବନର ସବୁଠାରୁ ବଡ଼ ସମ୍ପଦ। ତେଣୁ ସବୁବେଳେ ହସନ୍ତୁ ଆଉ ଖୁସିରେ ରୁହନ୍ତୁ, ଏହି କାମନାର ସହ ଆରମ୍ଭ କରିବା ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ ଧରିତ୍ରୀ
1: ଆଉ ମୁଁ ସୁନିତା।
0: ନମସ୍କାର। ଅପା, ଜାଣିଛ ହସ ଏମିତି ଏକ ଭାଷା ଯାହାକୁ ସମସ୍ତେ ବୁଝିପାରନ୍ତି, ଏଥିପାଇଁ କୌଣସି ଶବ୍ଦର ଆବଶ୍ୟକତା ପଡ଼େ ନାହିଁ।
1: ହଁ, ଛୋଟ ହସଟିଏ ଅନ୍ୟର ମନକୁ ଖୁସି କରିଦିଏ। ଏହା ସହିତ ଆମ ଶରୀର ସୁସ୍ଥ ରହେ ଆଉ ମନ ମଧ୍ୟ ଶାନ୍ତ ରହେ।
0: ସେଇଥିପାଇଁ ତ ପ୍ରତ୍ୟେକ ବର୍ଷ ମେ ମାସର ପ୍ରଥମ ରବିବାରକୁ ସାରା ବିଶ୍ୱ ହସ ଦିବସ ରୂପେ ପାଳନ କରୁଛି।
1: ଏହି ଦିବସ ଆମକୁ ଶିଖାଏ ଜୀବନରେ ଯେତେ ସମସ୍ୟା ଆସୁ ତାର ସମ୍ମୁଖୀନ କରିବା।
0: ସମସ୍ତଙ୍କ ମନରେ ଖୁସି, ଶାନ୍ତି ଓ ସମ୍ପ୍ରତିର ସନ୍ଦେଶ ଦେବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ତେଣୁ ଚାଲନ୍ତୁ ନା ଆମେ ସମସ୍ତେ ହସକୁ ଜୀବନର ଅଂଶ କରିବା ଓ ଅନ୍ୟମାନଙ୍କ ମୁହଁରେ ମଧ୍ୟ ହସ ଫୁଟାଇବା।

0: ଅପା ଛୋଟ ପିଲାଙ୍କୁ ପଢ଼େଇବା କେତେ କଷ୍ଟ ନା?
1: ହଁ ଧରିତ୍ରୀ, ପ୍ରାଥମିକ ସ୍ତରରେ ପିଲାଙ୍କୁ କୌଣସି କଥା ଶିଖାଇବା କଷ୍ଟ, କିନ୍ତୁ ପିଲାଙ୍କୁ ଛୋଟବେଳେ ଶିକ୍ଷା ଦେବାର ଗୋଟିଏ କଳା ରହିଛି,
0: ଯେମିତିକି ପିଲାଙ୍କୁ ଭୟ ଦେଖାଇ ନୁହେଁ, ପିଲାଙ୍କୁ ଖେଳ ଖେଳରେ ଶିଖାଇବା, ଗୀତ, କାହାଣୀ, ଚିତ୍ର, ଖେଳନା ମାଧ୍ୟମରେ ଶିଖାଇବା, ତ ସେମାନେ ଖୁସି ହେବେ ଆଉ ଶିକ୍ଷା ବି ପାଇପାରିବେ।
1: ପ୍ରତ୍ୟେକ ପିଲାର ମନୋଭାବ ଅଲଗା ଥାଏ, ଯେମିତିକି କେହି ଶୀଘ୍ର ବୁଝନ୍ତି, କେହି ଧୀରେ ଧୀରେ ବୁଝନ୍ତି, ସେଥିପାଇଁ ସେମାନଙ୍କୁ ସ୍ନେହ ଓ ଧୈର୍ଯ୍ୟର ସହ ଶିକ୍ଷା ଦେବା।
0: ତାହେଲେ ଅପା, ପିଲାଙ୍କୁ ପ୍ରାଥମିକ ସ୍ତରରେ କେମିତି ଶିକ୍ଷା ଦେବା ଏ ବିଷୟରେ ଅଧ୍ୟାପିକା ବାସନ୍ତୀ ଶ୍ରୀ ପଟ୍ଟନାୟକ କଣ କହୁଛନ୍ତି ଶୁଣିବା।
2: ମ୍ୟାଡାମ ନମସ୍କାର।
3: ନମସ୍କାର,
2: ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୁଁ ଶ୍ରୀଗୁଡ଼ା ମହାବିଦ୍ୟାଳୟର ଅବସରପ୍ରାପ୍ତ ମନୋବିଜ୍ଞାନ ଅଧ୍ୟାପିକା, ବର୍ତ୍ତମାନ ମଧ୍ୟ ମୁଁ ଅତିଥି ଅଧ୍ୟାପକ ହିସାବରେ କାମ କରୁଛି। ମୋ ନାମ ହେଉଛି ବାସନ୍ତୀ ଶ୍ରୀ ପଟ୍ଟନାୟକ, ଅବିଭକ୍ତ କୋରାପୁଟର ପ୍ରଥମ ମନୋବିଜ୍ଞାନ ଅଧ୍ୟାପିକା।
2: ଆଜି ଆମର ଘର ଅଘରଣୀ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ପିଲାଙ୍କୁ ଆମେ ପ୍ରାଥମିକ ସ୍ତରରେ କେମିତି ଶିକ୍ଷା ଦେଇପାରିବା। ପ୍ରଥମେ କୁହନ୍ତୁ, ପ୍ରାଥମିକ ଶିକ୍ଷାରେ ପିଲାମାନଙ୍କର ମୂଳ ଆଧାର କଣ ହେବା ଉଚିତ?
3: ଯାହା ମୋର

0: অভিজ্ঞতা ଆଉ ମୁଁ ଯୋଉ ବିଷୟଟି ପଢାଏ ଶିଶୁ ମନୋବିଜ୍ଞାନ, ମୁଁ କହିବାକୁ ଚାହେଁ ପ୍ରାଥମିକ ସ୍ତରରେ ଶିକ୍ଷା କେବଳ ପଢା ଲେଖା ବା ମନେ ରଖିବା କଥା ହିଁ ନୁହଁ, ଆମେ ଛାତ୍ରଛାତ୍ରୀଙ୍କୁ ଜୀବନ ପାଇଁ କେମିତି ସେ ପ୍ରତ୍ୟେକ ସ୍ତରରେ ନିଜେ ଉପଯୋଜନ ହୋଇ ରହିପାରିବ ସେଇଥିପାଇଁ ଆମେ ନିହାତି ପିଲାଙ୍କୁ ଶିକ୍ଷଣ ଦେବା ଉଚିତ, ଏବଂ ଯାହା ଶିକ୍ଷା ସହିତ ଅନ୍ୟ ସାମାଜିକ ଭାବନାତ୍ମକ ବା ଆନ୍ତରିକତା କିପରି ପିଲାଙ୍କ ଭିତରେ ଉତ୍ପନ୍ନ ହେବ ସେଥିପାଇଁ ଆମେ ଦୃଷ୍ଟି ଦେବା ଉଚିତ। ପ୍ରଥମେ ଅତ୍ୟନ୍ତ ଦରକାର ହଉଛି ଆମର କୌଶଳ ପ୍ରୟୋଗ କରିବା ପାଠପଢା, ନିଜେ କେମିତି ପିଲାଟା ଚେଷ୍ଟା କରିକି ପାଠ ପଢିବ। ଆଜିକାଲି କଣ ହଉଛି, ସବୁ ଏଇ ରୋଟ ଲର୍ଣ୍ଣିଂ ବା ପିଲାଙ୍କୁ ଏକଦମ ଘୋଷିକିରି ମନେ ରଖିବା ଆଉ କହିଦେବା, ସେ କିଛି ତାର ମାନେ ନିଜର ଚିନ୍ତା କରିକି କିଛି କହିବାର ଆବଶ୍ୟକତା ସେ ଭୁଲି ଯାଉଛି। ତାକୁ ଏତେ ଦୂର ଆମେ ସାହାଯ୍ୟ କରିଦଉଛେ, ପିଲା ନିଜେ ଆଉ ଚିନ୍ତା ଚେଷ୍ଟା କରିବାକୁ ଆଉ ପ୍ରୟାସ କରୁନି। ପୁଣି ମୁଁ କହିବି, ଯୋଉ ପ୍ରାଥମିକ ସ୍ତରରେ ଯୋଉ ପିଲାମାନଙ୍କୁ ଆମେ ଶିକ୍ଷା ଦେବା, ତା ପୂର୍ବରୁ ପିତାମାତାଙ୍କୁ ମୋର ଗୋଟିଏ ନିର୍ଦ୍ଦେଶ ଯେ ପ୍ରଥମେ ପିତାମାତା ହିଁ ପିଲାଙ୍କୁ ସାମାଜିକ ସ୍ତରରେ ବା ଅନ୍ୟମାନଙ୍କ ସହିତ କିଛି ସମ୍ପର୍କ କେମିତି ରଖିପାରିବେ, କେବଳ ଯେ ପାଠ ପଢା, ୟୁନିଫର୍ମ, ଡ୍ରେସ ଷ୍ଟାଇଲ ଏଗୁଡାକ ନ କହିକିରି ଆମର ଯୋଉ ପାରିବାରିକ ସମ୍ପର୍କ, ଯେମିତି ଆମର ଘରେ ଅଛନ୍ତି ଅନ୍ୟ ସମ୍ପର୍କୀୟ ସେମାନଙ୍କ ସହିତ କେମିତି କଥାବାର୍ତ୍ତା କରିବା, ସେମାନଙ୍କ ସହିତ କେମିତି ବ୍ୟବହାର ଦେଖେଇବା, ବଡ଼ ସାନ ପ୍ରଭେଦଟା କେମିତି ଆମେ ସେମାନଙ୍କୁ ଶିକ୍ଷା ଦେବା, ତା ସହିତ ଦୟା କ୍ଷମା ଯୋଉ ଆନ୍ତରିକତା ଭାବ କିପରି ପିଲାଙ୍କ ଭିତରେ ଆସିବ ସେଇଟା ଆମେ ନିଜେ ପ୍ରୟୋଗ କରି ତାଙ୍କୁ ଶିଖେଇବା। ସବୁବେଳେ ଆମେ ଆମର ସୁବିଧା ପାଇଁ ପିତାମାତା ସାଧାରଣତଃ ଆଜିକାଲି ଯୋଉ ଚାଲିଛି ଆମର ଛୋଟିଆ ଯନ୍ତ୍ରପାତିକା, ଏଇ ଯୋଉ ସେଲଫୋନ, ଆମେ ନିଜର କାର୍ଯ୍ୟ ବହୁଳତାର ବାହାନା ଦେଖେଇ ଆମେ ଆମର ନିଜର ଧୈର୍ଯ୍ୟ ଆଗ ପ୍ରଥମେ ହରଉଛୁ, ପିଲାଙ୍କୁ ସମୟ ଆମେ କିଛି ଦେଇପାରୁନୁ, ସେମାନଙ୍କୁ ଗୋଟେ ଫୋନଟେ ଧରେଇ ଦଉଛୁ। ତା ଦ୍ଵାରା କଣ ହଉଛି, ପିଲା ସେଥିରେ ହିଁ ଏଙ୍ଗେଜ ରହିଯାଉଛି, ନିଜର ଯାହା ଅଛି ସୃଜନଶୀଳ, ଯେମିତି ହେଲା କିଛି ସଜେଇବା ବା କିଛି ତିଆରି କରିବା ଜିନିଷ ବା କିଛି ଆଙ୍କିବା ବା କିଛି ଗୀତ ଗାଇବା, ଛୋଟ ଛୋଟ କାହାଣୀ ଗୁଡାକ ଲେଖିବା, ଏଗୁଡାକ ବିଷୟରେ ପିଲା ଆଉ କିଛି ଜାଣିପାରୁନି।
1: ପିଲାଙ୍କୁ ଶୃଙ୍ଖଳା ଶିଖାଇବା ସହ ପିଲାଙ୍କୁ କିଭଳି ସୃଜନଶୀଳ ହୋଇପାରିବେ, ଏଥିପାଇଁ ଗୋଟେ ଅଭିଭାବକ ବା ଗୋଟେ ପିତାମାତା କଣ କରିବା ଦରକାର?
0: ପିଲାଙ୍କ ଭିତରେ ଆମର ଯୋଉ ଆଜିକାଲି ସଭ୍ୟ ସମାଜ ଯୋଉ କହୁଛେ, ଆମେ ଆଧୁନିକ ସମାଜ ଯୋଉ କହୁଛେ, ପିତାମାତା କେବଳ ପିଲାଙ୍କୁ ଆମେ କଣ କରୁଛେ, କେବଳ ଷ୍ଟାଇଲଟା ଶିଖେଇ ଦଉଛେ, ଗୋଟେ ସେଲଫୋନ ଦେଲେ ପିଲାଙ୍କୁ ଛାଡିଦେଲେ, ପିଲା କେମିତି ମାନେ ନିଜେ ଗୋଟେ ଲେଖାଲେଖି କରିବ ବା ତାର ସୃଜନ ଶକ୍ତିଟା କେମିତି ଆସିବ, ସେଥିପାଇଁ ଆମେ ଯିଏ ବି ଘରେ ଅଛେ ଆମର ଯେତିକି ବାପା ମା ସହିତ ଅନ୍ୟ ଅଭିଭାବକ, ଯେମିତି ଆମର ଜେଜେମା ଜେଜେବାପା କି ଅଜା ହେଇକି ଅଛନ୍ତି, ତାଙ୍କ ସହିତ ସେମାନଙ୍କୁ ଏକ୍ୱାଣ୍ଟେଡ କରିବା, ଯେମିତି ସେମାନେ ଆମର ବୈଦିକ ପ୍ରଥା ଥିଲା ଆଗ ଶିକ୍ଷା, ଗୁରୁକୁଳ ଆଶ୍ରମ ଯୋଉ ଥିଲା, ଗୁରୁକୁଳ ଅଧ୍ୟାପନା ଯୋଉ ଥିଲା, ସେ ବିଷୟରେ ବର୍ତ୍ତମାନ ବହୁତ ଆବଶ୍ୟକତା ରହିଛି ପିଲାଙ୍କ ଭିତରେ, ସେଇ ପ୍ରକାର ଶିକ୍ଷା ଆମେ ଦେବୁ। ତେଣୁ ଏବେ ଆମର ଯୋଉ ଶିକ୍ଷା ବ୍ୟବସ୍ଥାରେ ସେଟା ନଥିଲେ ମଧ୍ୟ ଘରେ ଆମେ ଯେତିକି ଆମେ ଅନଲାଇନ ଲର୍ଣ୍ଣିଂ ଥ୍ରୁରେ ଯାହା ଆମର ଶିକ୍ଷାର ବ୍ୟବସ୍ଥାର ପ୍ରଭାବ ବର୍ତ୍ତମାନ ଦେଖୁଛେ, ତାକୁ ଆମେ ନିଜେ ଅଭିଭାବକ ଅନୁଭବ କରିକି ପିଲାଙ୍କୁ ନିହାତି ନୈତିକ ଶିକ୍ଷା ତ ଦେବା, ତା ସହିତ ପୁରୁଣା ବୁଢା ବୁଢୀ ଯୋଉ ଶିଖଉଥିଲେ, ମନେକର ଆମର ଗଣିତ କଥା ହେଲା, ଗଣିତରେ କଣ ହଉଥିଲା, ଆମର ଯେମିତି ଛୋଟ ଛୋଟ ଗୁଡି ନେଇକି ବା ମାଟିରେ ଏମିତି ଗାର ଦେଇକି ସବୁ ଆମର ବୁଢା ବୁଢୀ ଯାହା ବାପା ଆମର ପୁରୁଣା କାଳରେ ଶିଖଉଥିଲେ, ସେଇ ପ୍ରକାର ଶିକ୍ଷା ଦେବା ଦ୍ଵାରା ପିଲାଙ୍କ ଭିତରେ ମାନେ ଇଣ୍ଟରେଷ୍ଟ ଟା ବଢିବ, ସେ ଖେଳ ଖେଳରେ ହିଁ କିଛି ଶିଖିଯିବ। ବୈଦିକ ଗଣିତ ବର୍ତ୍ତମାନ ଯୋଉ ବହୁତ ପ୍ରଚାର ହଉଛି, ତାହା ଆମର ଯୋଉ ପୁରୁଣା ପ୍ରଥା ଥିଲା, ସେଟା ସେ ଅନୁସାରେ ପିଲାଙ୍କୁ କେମିତି ଆମେ ପ୍ରଥମରୁ ପଞ୍ଚମ ଭିତରେ ପିଲା ଗ୍ରାଜୁଏସନ ପର୍ଯ୍ୟନ୍ତ ଗଣିତଟା ସହଜରେ କରିଦେଇ ପାରୁଛି, କିନ୍ତୁ ସେ ଅନୁସାରେ ପ୍ରତ୍ୟେକ ବାପା ମା ନିଜେ ଶିକ୍ଷିତ ହବା ଦରକାର, କେମିତି ପୁରୁଣା ପ୍ରଥାକୁ ଆମେ ଆଣିବା, ଯୋ ଦ୍ଵାରା କି ପିଲାମାନେ ଖେଳ ମଜାରେ ସେ ପାଠଟା ପଢିଯିବେ, ସେ ଜ୍ଞାନଟା ପାଇଯିବେ, ଆଉ ଟିକେ ଇଣ୍ଟରେଷ୍ଟେଡ ହେବେ ତାଙ୍କ ଭିତରେ, ସାଧାରଣତଃ ତ ସେଇଟା ଆମେ ଶିକ୍ଷା ଦେବା। ତା ସହିତ ଆମର ଯୋଉ ପିଲାଙ୍କ ଭିତରେ ରହିଛି, ଯେମିତି ଗୋଟେ ଗୋଟେ ପିଲା ବଢିଆ ସ୍ପିଚ ଦିଅନ୍ତି, ଗୋଟେ ଗୋଟେ ପିଲା ବଢିଆ କି ମାନେ କବିତା ଲେଖିପାରନ୍ତି, ଗୀତ ଗାଇପାରନ୍ତି, ପେଣ୍ଟିଂ କରିପାରନ୍ତି, ତେଣୁ ଆମେ ଯୋଉ ସ୍କୁଲ ସ୍ତରରେ ଯେମିତି ଆମର ଶିକ୍ଷକ ମାନେ ସବୁ ଦେଖୁଛନ୍ତି, ତା ଆଗରୁ ପିତାମାତାଙ୍କର କର୍ତ୍ତବ୍ୟ ରହୁଛି ଆମେ ପିଲାଙ୍କ ଭିତରେ କଣ ଇଚ୍ଛା ଅନିଚ୍ଛାକୁ ଫାଇଣ୍ଡ ଆଉଟ କରିକି ସେ ଅନୁସାରେ ଆମ ପିଲାଙ୍କୁ ଆମେ ଗଢିବା ଦରକାର। ତା ଦ୍ଵାରା ତାଙ୍କର ଯୋଉ ମାନସିକ ଚାପଟା ରହିବନି ଯେ

0: ଏଇଟା ପଢିବି, ଏଇଟା ମୁଁ କରିବି, ତାଙ୍କ ଭିତରେ ଖୁସିରେ ମଜାରେ ହିଁ ସେ ସେଇ ପାଠଟାକୁ କଣ୍ଟିନ୍ୟୁ କରିବ ପଢା ତାର।
1: ତ ପ୍ରାଥମିକ ସ୍ତରରେ ଡିଜିଟାଲ ଶିକ୍ଷାର କେତେ ଆବଶ୍ୟକତା ରହିଛି?
0: ଠିକ କଥା, ପ୍ରାଥମିକ ସ୍ତରରେ ଡିଜିଟାଲ ଶିକ୍ଷାର ଜମା ଆବଶ୍ୟକତା ନାହିଁ। ପ୍ରତ୍ୟେକ ପିତାମାତା ବା ଅଭିଭାବକ ହୁଅନ୍ତୁ, ସେମାନେ ନିଜର ପ୍ରାଥମିକ ଶିକ୍ଷା ସ୍ତରରେ କେମିତି ଶିକ୍ଷା ଦେବା, ନିଜେ ଶିକ୍ଷିତ ହେବା ସତ୍ତ୍ୱେ ପିଲାଙ୍କୁ କେମିତି କଥୋପକଥନ ମାଧ୍ୟମରେ, ଷ୍ଟୋରି ଟେଲିଂ ବା କାହାଣୀ ମାଧ୍ୟମରେ, ବା ଯେମିତି ଆମର ସ୍କୁଲ ଲେଭେଲରେ ରହିଛି ନର୍ସରୀ ଲେଭେଲରେ ପିଲାଙ୍କୁ ଗୋଟେ ବିଭିନ୍ନ ଯୋଉ ମେପ୍ ଚାର୍ଟ ହେଲା କି ଯେତିକି ଜିନିଷପତ୍ର ହେଲା ସବୁ ଦେଖିକି ଆମେ ଶିକ୍ଷା ଦଉଛେ, ସେମିତି ପ୍ରାଥମିକ ସ୍ତରରେ ଆମ ପିତାମାତା ଆମେ ସେମାନଙ୍କୁ ଶିକ୍ଷା ଦେବା ଦରକାର। ଡିଜିଟାଲ ନଲେଜ ପୂର୍ବରୁ ଆମେ ଆମର ନିଜର ଜ୍ଞାନ ପିଲାଙ୍କୁ ଦେବା ଦରକାର, ଶୃଙ୍ଖଳା ସହିତ କେମିତି ପିଲା ନିଜର ସୃଜନଶୀଳ ଶକ୍ତି ମାଧ୍ୟମରେ ଶିକ୍ଷାଟାକୁ ଗ୍ରହଣ କରିପାରିବ, ସେଇ ପ୍ରକାର ଶିକ୍ଷା ଆମେ ନିଜେ ପ୍ରଥମେ ପିଲାଙ୍କୁ କିଛି ସମୟ ଦେଇକି, ପିତାମାତା କେମିତି ପ୍ରାଥମିକ ସ୍ତରରେ ଠିକ ଶିକ୍ଷାଟା ଦେଇପାରିବେ ସେଥିପାଇଁ ପ୍ରତ୍ୟେକ ପିତାମାତା ମଧ୍ୟ କିଛି ଶିକ୍ଷା କରିବାର ଆବଶ୍ୟକତା ରହୁଛି। କାରଣ ପ୍ରତ୍ୟେକ ପିତାମାତା ଯେ ଗୋଟେ ଶୃଙ୍ଖଳିତ ଶିକ୍ଷା ପିଲାଙ୍କୁ ଦେବେ ତାର ମାନେ କିଛି ନାହିଁ। ତେଣୁ ପିତାମାତା ମଧ୍ୟ ପିଲାଙ୍କର ଯୋଉ ଡିଜିଟାଲ ଶିକ୍ଷା ଯୋଉ କହୁଥିଲେ ତା ପୂର୍ବରୁ ପିତାମାତାଙ୍କୁ ଆମେ ଏଭର ସଚେତନ କରିଦେବାର ଆବଶ୍ୟକତା ରହିଛି। ତାର ଉପକାରିତା କଣ, ତାର ଅପକାରିତା କଣ, ଯେତେବେଳେ ଆସ୍ତେ ଡିଜିଟାଲ ଶିକ୍ଷା ଯେତେବେଳେ ଆମେ ଦେଇଦଉଛେ ତାର ଯୋଉ ଉପକାରିତା ପିଲା କିଛି ସମୟ ପାଇବା ପରେ ଯେତେବେଳେ ସମୟ ପାଉଛି ସିଏ ତାକୁ ପ୍ରୟୋଗ କରିବାକୁ ଚେଷ୍ଟା କରୁଛି। ତେଣୁ ପ୍ରାଥମିକ ସ୍ତରରେ ପିତାମାତାଙ୍କର କର୍ତ୍ତବ୍ୟ ହେଲା ଡିଜିଟାଲ ଶିକ୍ଷା ଠାରୁ ଦୂରରେ ରଖିବା।
1: ଆମେ ଏଠି ଜାଣିବା ଯେ ପ୍ରାଥମିକ ସ୍ତରରେ ନୀତି ଶିକ୍ଷାର କେତେ ଆବଶ୍ୟକତା ରହିଛି?
0: ପ୍ରାଥମିକ ସ୍ତରରେ ନୈତିକ ଶିକ୍ଷାର ବହୁତ ଆବଶ୍ୟକତା ରହିଛି, କାହିଁକି ନା ସେଇଟା ହଉଛି ମୂଳଦୁଆ। ତା ସହିତ ନୈତିକ ଶିକ୍ଷା ମାନେ କଣ, ମୁଁ ଯାହା କହୁଥିଲି ପିତାମାତା କି ଅଭିଭାବକ ଅନ୍ୟମାନଙ୍କ ସହିତ କେମିତି ଆମେ ବ୍ୟବହାର କରିବା, କେମିତି କଥାବାର୍ତ୍ତା କରିବା, ପିଲାଙ୍କୁ କେବେ ବି ଓଭର ବର୍ଡନ କରିବା ନାହିଁ। ପିଲାଙ୍କୁ ଗୋଟେ ପୁରେଇ ଦେବାନି ଯେ ତୁ ମାନେ 95% ରଖିଲେ ହିଁ ଠିକ, ନହେଲେ ତୁ କିଛି ନୁହଁ। କମ୍ପିଟିସନରେ ପିଲାଙ୍କ ଭିତରେ କିଛି ମାନେ ନାହିଁ। ପ୍ରଥମ ଶିକ୍ଷା ହେଲା ସେ କେମିତି ସହଜରେ ସେଟାକୁ ପଢିପାରିବ ବା ଗୋଟେ ଫଣ୍ଡାମେଣ୍ଟାଲ ନଲେଜଟା ପାଇପାରିବ। କେବଳ ଯୋଉ ଘୋଷା ବିଦ୍ୟା ଦେବାର ଉଚିତ ନୁହଁ, ସେମାନେ କେମିତି ଖୁସିରେ ନିଜର ସୃଜନଶୀଳ ଶକ୍ତି ମାଧ୍ୟମରେ ବା କିଛି ଖେଳ ମାଧ୍ୟମରେ ବା ଗୀତ ମାଧ୍ୟମରେ ଶିକ୍ଷାଟାକୁ ସହଜରେ ପ୍ରକୃତ ଶିକ୍ଷାଟା ସେ ଗ୍ରହଣ କରିପାରିବ, ଯାହାକି ଭବିଷ୍ୟତରେ ତାକୁ ଗୋଟେ ଠିକ ମଣିଷ ଗଢିବାରେ ସେ ଶିକ୍ଷାଟା ସାହାଯ୍ୟ କରିବ। ବର୍ତ୍ତମାନ କଣ ହଉଛି, କେବଳ ଯୋଉ କ୍ୱେଶ୍ଚିନ୍ ଆନ୍ସର ଥ୍ରୋରେ ଯୋଉ ଯାହା ବି ନଲେଜ ଅଛି ସେମାନଙ୍କୁ କେବଳ ଘୋଷେଇ ଦିଆ ହଉଛି, ଏକଦମ ଘୋଷି ଦେଲେ ସେଇଟାକୁ ସେମିତି ଥୋଇଦେଲେ ପେପରରେ। ତା ଦ୍ଵାରା କଣ ହଉଛି, ପିଲା ନିଜର ଯୋଉ ଅଛି କନଷ୍ଟ୍ରକ୍ଟିଭ ଏବିଲିଟି ତାକୁ ସିଏ ଆଉ ୟୁଜ କରିପାରୁନି, ତାର ଯୋଉ କ୍ରିଏଟିଭିଟି ଅଛି ତାକୁ ସେ ୟୁଜ କରିପାରୁନି। ଯାହା ପଢୁଛି ଯାହା ଘୋଷୁଛି ସେଇଟାକୁ ହିଁ ପ୍ରେଜେଣ୍ଟ କରିଦଉଛି, ସେ ଅନୁସାରେ କେବଳ 90-95% ପିଲା ପାଇଲେ ବାପା ମା ଖୁସ, କିନ୍ତୁ ପିଲାଟା ଯେ ରିଏଲ ନଲେଜ ପାଇଲା କି ନାହିଁ, ସେଇ ଯୋଉ ନଲେଜ ବା ଶିକ୍ଷାଟା ପାଇଛି ସେଟା ସେ ତାର ଭବିଷ୍ୟତରେ ସାହାଯ୍ୟ କରିବ ନା ନାହିଁ, ତାର ଯୋଉ ଜୀବିକାରେ କିଛି ସହାୟକ ହେବ କି ନାହିଁ ସେ କଥା ଆମେ ଆଉ ଭାବୁନେ, ସେଇଟା ହଉଛି ଅସୁବିଧା।
1: ଶେଷରେ ମତେ ଗୋଟେ କଥା କୁହନ୍ତୁ, ଆଜି ଯୋଉ ଆମର ଶ୍ରୋତା ଭଉଣୀ ମାନେ ଶୁଣୁଛନ୍ତି ବା ଅଭିଭାବକ ମାନେ ଶୁଣୁଛନ୍ତି, ତାଙ୍କର ଭୂମିକା ଏଠି କଣ ରହିବା ଦରକାର?
0: ପ୍ରତ୍ୟେକ ପିତାମାତା ବା ଅଭିଭାବକ ଟିକେ ଧୈର୍ଯ୍ୟଶୀଳ ହେବାର ଆବଶ୍ୟକତା ଅଛି, କିଛି ପିଲାଙ୍କୁ ସମୟ ଦେବାର ଆବଶ୍ୟକତା ଅଛି। ଆମେ ଆମର ବ୍ୟସ୍ତତା ବାହାନାରେ ସେମାନଙ୍କର ଭବିଷ୍ୟତକୁ ଯେ ଅନ୍ଧାରକୁ ଠେଲି ଦଉଛୁ ସେଇ କଥା ଆମେ ନିହାତି ଭାବରେ ଭାବିବା ଦରକାର, କାହିଁକି ନା ଆମେ ଆମର ଯୋଉ କାର୍ଯ୍ୟ ବହୁଳତା ବାହାନାରେ ସେମାନଙ୍କୁ ଯୋଉ ଡିଜିଟାଲ ଏଇଟା ଧରେଇ ଦଉଛେ ବା ସିଏ ଗୋଟେ ଶିକ୍ଷିତ ହେଇଗଲା ବା ସିଏ ବଢିଆ ମାର୍କଟେ ରଖିଦେଲା ସେଇଟା ହିଁ ସବୁ କିଛି ବୋଲି ଭାବୁଛେ, ସେଟା ସମ୍ପୂର୍ଣ୍ଣ ଭାବରେ ଭୁଲ। ପ୍ରତ୍ୟେକ ପିତାମାତା ବା ଅଭିଭାବକଙ୍କୁ ମୋର ଏତିକି ଉପଦେଶ, ମୁଁ ମଧ୍ୟ ଗୋଟେ ଅଭିଭାବକ, ପିଲାଙ୍କୁ କେମିତି ଶୃଙ୍ଖଳିତ ଭାବରେ ନିଜର ସୃଜନ ଶକ୍ତି ବ୍ୟବହାର କରିକି ପିଲା ପଢିପାରିବେ, ତାଙ୍କ ଭିତରେ କଣ କଣ ସୃଜନଶୀଳ ଲକ୍ଷଣ ଗୁଡିକ ଅଛି।

0: ଯୋଉ ଆମର ପ୍ରାଥମିକ ସ୍ତରରେ ଯୋଉ ମହାପୁରୁଷ ମାନଙ୍କ ବିଷୟରେ ହଉ ବା କୌଣସି ଯୋଉ ପଞ୍ଚତନ୍ତ୍ର ହଉ କି ଆମର ପୌରାଣିକ ବିଷୟବସ୍ତୁ ହଉ ସେଗୁଡିକ ବିଷୟରେ ଆଲୋଚନା ଯଦି କରିବା ତାହେଲେ ଶିଶୁଟି ପ୍ରାଥମିକ ସ୍ତରରୁ ଗୋଟିଏ ଶୃଙ୍ଖଳିତ ଶିକ୍ଷା ଆରମ୍ଭ କରିବା ପାଇଁ ପ୍ରୟାସ କରିବ।
1: ଆପଣ ବହୁତ ସୁନ୍ଦର ଭାବରେ ଆମ ପିଲାମାନେ କେମିତି ଆଗକୁ ବଢିବେ ଆଉ ପ୍ରାଥମିକ ସ୍ତରରେ ଅଭିଭାବକଙ୍କ ଦାୟିତ୍ୱ କଣ ରହିଛି ତା ବିଷୟରେ କହିଲେ। ସେଥିପାଇଁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ଧନ୍ୟବାଦ।

0: ଆମ ସମାଜରେ ସରକାରୀ କାର୍ଯ୍ୟ, ସାମାଜିକ ଘଟଣା ଓ ଲୋକମାନଙ୍କ ସମସ୍ୟାକୁ ସମ୍ମୁଖରେ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ପ୍ରେସ୍।
1: ଏଥିପାଇଁ ସାମ୍ବାଦିକମାନେ ସାହସ ଓ ନିଷ୍ଠାର ସହିତ ଖବର ସଂଗ୍ରହ କରି ସମାଜକୁ ସଚେତନ କରିଥାନ୍ତି। ତେଣୁକରି ପ୍ରତ୍ୟେକ ବର୍ଷ ମେ ମାସର 3 ତାରିଖକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଏ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରେସ୍ର ସ୍ୱାଧୀନତାର ଗୁରୁତ୍ୱକୁ ସ୍ମରଣ କରିବା ଓ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା।
0: ସତ୍ୟ, ନ୍ୟାୟ ଓ ଲୋକତନ୍ତ୍ର ପାଇଁ ସ୍ୱାଧୀନ ପ୍ରେସ୍ର ଆବଶ୍ୟକତା ରହିଛି। ସେଥିପାଇଁ ପ୍ରେସ୍ର ସ୍ୱାଧୀନତାକୁ ଓ ସାମ୍ବାଦିକମାନଙ୍କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ।
1: ଆଜିର ସାମ୍ବାଦିକତାରେ ମହିଳାମାନଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମହିଳାମାନଙ୍କ ସମ୍ବେଦନଶୀଳ ଚିନ୍ତାଧାରା ଓ ଧୈର୍ଯ୍ୟ ସାମ୍ବାଦିକତାକୁ ଅଧିକ ସଶକ୍ତ କରେ।
0: ମହିଳା ସାମ୍ବାଦିକ ଅନେକ ଅବହେଳିତ ବିଷୟକୁ ଆଗକୁ ଆଣି ସମାଜରେ ପରିବର୍ତ୍ତନ ଆଣିଥାନ୍ତି।
1: ତାହେଲେ ଶ୍ରୋତା ଭଉଣୀ, ସାମ୍ବାଦିକତାରେ ମହିଳାମାନଙ୍କ ଭୂମିକା ଓ ଚ୍ୟାଲେଞ୍ଜ କଣ ରହିଛି, ଚାଲନ୍ତୁ ଶୁଣିବା।
2: ସାର୍ ନମସ୍କାର।
3: ନମସ୍କାର।
2: ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ପ୍ରମୋଦ କୁମାର ସାହୁ, ବରିଷ୍ଠ ସାମ୍ବାଦିକ, ରାୟଗଡ଼ା ଜିଲ୍ଲା।
2: ଆଜି ଆମର ଆଲୋଚନାର ବିଷୟ ରହିଛି ସାମ୍ବାଦିକତା କ୍ଷେତ୍ରରେ ମହିଳାର ଭୂମିକା ଓ ଚ୍ୟାଲେଞ୍ଜ। ତ ଆଜିର ମହିଳା କେମିତି ସାମ୍ବାଦିକତାକୁ ନିଭେଇ ପାରୁଛି, ସେ ବିଷୟରେ କିଛି କୁହନ୍ତୁ।
3: ଦେଖନ୍ତୁ, ଆପଣ ଯୋଉ ଗୋଟେ ପ୍ରଶ୍ନ କରିଛନ୍ତି, ମହିଳା ସାମ୍ବାଦିକତା ଏବଂ ବର୍ତ୍ତମାନ ସମାଜରେ ତାହାର ଭୂମିକା, ଏ ହେଉଛି ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯୋଉଟାକି ସାମ୍ବାଦିକତା ହେଉଛି ଲୋକତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ। ଏହା ସମାଜରେ ସତ୍ୟକୁ ଉଜାଗର କରିବା, ଲୋକମତ ଗଠନ କରିବା ଏବଂ ଶାସନକୁ ଦାୟୀ କରିବାର ମୁଖ୍ୟ ଭୂମିକା ନିଭାଇଥାଏ। ଏଣୁ ଏହି ପରିପ୍ରେକ୍ଷୀରେ ମହିଳା ସାମ୍ବାଦିକଙ୍କ ଗୁରୁତ୍ୱ ବହନ ଅଧିକ ନିଶ୍ଚିତ ଭାବେ ରହିଛି। ଏହି ମହିଳାମାନଙ୍କ ଜୀବନ, ସମସ୍ୟା ଓ ସଫଳତାକୁ ଆଲୋକିତ କରିଥାଏ। ଆପଣ ଦେଖନ୍ତୁ, ଯଦି ଆମେ 20-25 ବର୍ଷ ତଳକୁ ଯିବା, ସେ ସମୟରେ ସାମ୍ବାଦିକ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା କିଛି ନଥିଲା। ବର୍ତ୍ତମାନ ଆଜିକା ଦିନରେ ଯଦି ଦେଖିବା, ମହିଳାମାନେ ସବୁ ଜିନିଷରେ ସେମାନେ ଆଗକୁ ଯାଇପାରୁଛନ୍ତି, ଅଗ୍ରଣୀ ଭୂମିକା ମଧ୍ୟ ନିଭାଇଥାନ୍ତି। ତେଣୁ ମହିଳା ସାମ୍ବାଦିକର ଅର୍ଥ ହେଉଛି ସେହି ପ୍ରକାର ସାମ୍ବାଦିକତା ଯେଉଁଠାରେ ମହିଳାମାନଙ୍କ ସମ୍ପର୍କିତ ବିଷୟ ଯଥା ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ସମାନତା, ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥାଏ, ସେହି କ୍ଷେତ୍ରରେ ସେମାନଙ୍କର ଭୂମିକା ନିଶ୍ଚିତ ଭାବେ ରହିଛି। ଏହି ମହିଳାମାନଙ୍କ ଶବ୍ଦକୁ ମଜବୁତ କରେ ଏବଂ ସମାଜରେ ତାର ସ୍ଥାନକୁ ସୁଦୃଢ଼ ଭାବେ ପରିଚିତ କରାଇଥାଏ। ସାମ୍ବାଦିକମାନଙ୍କର ଭୂମିକା ହେଉଛି 1, ସମାଜର ଅନ୍ୟାୟକୁ ଉଜାଗର କରିବା। ଆଜିକା ଦିନରେ ଘରୋଇ ହିଂସା କୁହାଯାଉ ବା ମହିଳାମାନଙ୍କର ଘରୋଇ ହିଂସା କୁହାଯାଉ ବା ଯୋଉ ପ୍ରକାର ଘଟଣା ଯେତେବେଳେ ଆମେ ଟିଭି ବା ରେଡିଓ ବା ପେପର ଖୋଲୁଛେ, ସେତେବେଳେ ମହିଳା ହିଂସା ବିଷୟ ଆଗରେ ରହୁଛି। ତେଣୁ ସମାଜରେ ନ୍ୟାୟକୁ ଉଜାଗର କରିବା, ଅନ୍ୟାୟକୁ ଉଜାଗର କରିବା ଏବଂ ମହିଳା ସାମ୍ବାଦିକମାନଙ୍କ ପ୍ରତି ଯୋଉ ଘରୋଇ ହିଂସା ହେଉଛି, ମହିଳା ସାମ୍ବାଦିକମାନେ ଘରୋଇ ହିଂସା, ଦାରିଦ୍ର୍ୟ ପ୍ରଥା, ଲିଙ୍ଗ ଭେଦଭାବ ଭଳି ସମସ୍ୟାକୁ ସମାଜରେ ଆଗରେ ନେଇଥାନ୍ତି। ଦ୍ୱିତୀୟ ହେଉଛି ମହିଳାମାନଙ୍କର ଅଧିକାର।

ଆବାଜ ଉଠେଇବା। ଆଜି ରାଜନୈତିକ କ୍ଷେତ୍ରରେ ହଉ ବା ସମାଜର ଯେକୌଣସି କ୍ଷେତ୍ରରୁ ଆମେ ମହିଳାମାନଙ୍କୁ ଗୋଟେ ନ୍ୟୁନ ସ୍ତରରେ ଦେଖୁଥିଲେ, କିନ୍ତୁ ମହିଳା ସାମ୍ବାଦିକମାନେ ଯେତେବେଳେ ସମାଜରେ ଅଗ୍ରଣୀ ଭୂମିକା ଗଠନ କଲେ, ସେମାନେ ମହିଳାମାନଙ୍କର ଅଧିକାର ପାଇଁ ନିଶ୍ଚିତ ଭାବେ ଆବାଜ ଉଠେଇବେ ବା ସ୍ୱର ଉଠେଇବେ, ଏବଂ ଆଇନ ନୀତି ଏବଂ ସରକାର ଯୋଜନାରେ ମଧ୍ୟ ସେମାନେ ଲୋକ ମହିଳାମାନଙ୍କ ପାଖରେ ନିଶ୍ଚିତ ଭାବେ ସଚେତନତାର ସୃଷ୍ଟି କରିବାର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଠିକ ସେହିଭଳି ସତ୍ୟ ଓ ନିଖଣ ଖବର ପ୍ରସ୍ତୁତ କରିବା, ଯେତେବେଳେ ସମାଜରେ ପୁରୁଷମାନଙ୍କର ସାମ୍ବାଦିକତା ଥିଲା, ଆମେ କାହା ପାଖରେ ଗୋଟେ ଅଫିସର ପାଖରେ ହଉ ବା କାହା ପାଖରେ ମନ୍ତ୍ରୀ ପାଖରେ ହଉ, ଆମେ ତା ପାଖରେ ମୁଣ୍ଡ ନୁଆଁଇକିରି ତାର ଯେକୌଣସି ସେ ହିଂସା କଲେ ମଧ୍ୟ ସେ ଖବରଟାକୁ ଆମେ ଲୋକଲୋଚନକୁ ଆଣିପାରୁନଥିଲୁ, କିନ୍ତୁ ମହିଳା ସାମ୍ବାଦିକମାନେ ସେମାନେ ନିଷ୍ପଷ୍ଟ ଭାବରେ ସମାଜର ଘଟଣାକୁ ଲୋକମାନଙ୍କୁ ଜଣାନ୍ତି ଏବଂ ଲୋକମାନଙ୍କର ସମ୍ମୁଖରେ ପରିପ୍ରକାଶ କରନ୍ତି। ଚତୁର୍ଥ ହେଲା ପ୍ରେରଣାଦାୟକ କାହାଣୀ ପ୍ରଚାର। ସଫଳ ମହିଳା ଗୋଟେ ଯଦି ଆମେ ଦେଖିବା, ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର କଥା ହଉ ବା ରାଷ୍ଟ୍ରପତି ଆମର ଯିଏ ବର୍ତ୍ତମାନ ଯିଏ ଅଛନ୍ତି ଦ୍ରୌପଦୀ ମୁର୍ମୁଙ୍କର କଥା ହଉ ବା ଗୋଟେ ନିପଟ ମଫସଲ ଅଞ୍ଚଳରେ ଯଦି ଜଣେ ମହିଳାଙ୍କର ସଫଳ କାହାଣୀ ଅଛି, ସେହି ସଫଳ କାହାଣୀକୁ ମହିଳାମାନେ ସାମ୍ବାଦିକତା କ୍ଷେତ୍ରରେ ସକାରାତ୍ମକ ମତ ଗଠନ କରି ଲୋକଲୋଚନକୁ ଆଣିପାରିଛନ୍ତି ଏବଂ ମହିଳାମାନଙ୍କ ମଧ୍ୟରେ ଗୋଟେ ପରିବର୍ତ୍ତନର ବିଶେଷ ଭୂମିକା ମଧ୍ୟ ଗ୍ରହଣ କରିପାରିଛନ୍ତି। ଆଜିକାଲି ହେଉଛି ଡିଜିଟାଲ ମିଡିଆର ଭୂମିକା। ଏହି ଡିଜିଟାଲ ମିଡିଆର ଭୂମିକାରେ ସୋସିଆଲ ମିଡିଆ ବା ଅନଲାଇନ୍ ପ୍ଲାଟଫର୍ମରେ ମହିଳା ସାମ୍ବାଦିକମାନଙ୍କ ଦ୍ରୁତ ଏବଂ ବ୍ୟାପକ ଖବର ପହଞ୍ଚାଇ ପାରୁଛନ୍ତି। ଆଜିକାଲି ଯଦି ଆମେ ହ୍ୱାଟ୍ସଆପ୍ ଖୋଲିବା, ସେଠି ଅନଲାଇନ୍ ବା ସୋସିଆଲ ମିଡିଆରେ ମହିଳାମାନଙ୍କର ବା ମହିଳା ସାମ୍ବାଦିକମାନେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଭାବେ ରହୁଛି। ତେଣୁ ନିଶ୍ଚିତ ଭାବେ ଯଦି ଆଜି ଆମେ ସମାଜରେ କହିବା, ସାମ୍ବାଦିକ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଭାବେ ରହିଛି ଏବଂ ମହିଳା ସାମ୍ବାଦିକତାର ଗୁରୁତ୍ୱ କ'ଣ ସେ ଉତ୍ତରରେ ମୁଁ ଆପଣଙ୍କୁ 2-3 ପଏଣ୍ଟ ଆପଣଙ୍କୁ ମୁଁ କହିଦେବି। ଲିଙ୍ଗ ସମାନତାକୁ ବଢ଼ାଏ। ଆଗ କ'ଣ ଥିଲା, ପ୍ରଥମେ ଆଗ ପୁରୁଷ ଲିଙ୍ଗ ଏବଂ ସ୍ତ୍ରୀ ଲିଙ୍ଗ ଥିଲା, ପୁରୁଷ ଲିଙ୍ଗକୁ ପ୍ରାଧାନ୍ୟ ଦିଆଯାଉଥିଲା, ସ୍ତ୍ରୀ ଲିଙ୍ଗକୁ ନିମ୍ନ ସ୍ତରରେ ରଖାଯାଉଥିଲା, କିନ୍ତୁ ଆଜିକାଲି ପୁରୁଷ ଏବଂ ସ୍ତ୍ରୀ ବା ପୁଅ ଏବଂ ଝିଅ ସମାଜରେ ଉଭୟ ସମାନ ସ୍ଥାନ ଅଧିକାର କରିଛନ୍ତି। ଯଦି ତ ଦେଖିବା ପୁରୁଷମାନଙ୍କ ଠାରୁ ଝିଅମାନେ ଅଧିକ ଆଗକୁ ଯାଇପାରୁଛନ୍ତି, ଯେକୌଣସି ପରୀକ୍ଷା କ୍ଷେତ୍ରରେ ହଉ ବା ପାଠପଢା କ୍ଷେତ୍ରରେ ହଉ ବା ଚାକିରି କ୍ଷେତ୍ରରେ ହଉ, ଆପଣଙ୍କର ଯେକୌଣସି ମିଲିଟାରୀ କ୍ଷେତ୍ରରେ ହଉ ବା ଏରୋପ୍ଲେନ ଉଡ଼ାଜାହାଜ ଏବଂ ଟ୍ରେନ ଇତ୍ୟାଦି କ୍ଷେତ୍ରରେ ଯଦି ଦେଖିବା ପୁରୁଷମାନଙ୍କ ଠାରୁ ମହିଳାମାନଙ୍କ ନିଶ୍ଚିତ ଭାବେ ଅଧିକା ସ୍ଥାନରେ ସେମାନେ ରହିଛନ୍ତି। ଏସବୁ କିଏ କରୁଛି, ଏସବୁ ସେ ମହିଳା ସାମ୍ବାଦିକମାନେ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେଇକି ସେମାନଙ୍କର ସାମ୍ବାଦିକତା କ୍ଷେତ୍ରରେ ସେମାନଙ୍କୁ ସଚେତନତା କରି ଆଜି ସମାଜରେ ଗୋଟେ ମୁଖ୍ୟ ଭୂମିକା ଗ୍ରହଣ କରିପାରିଛନ୍ତି। ଆଉ ଗୋଟେ ଯଦି ଦେଖିବା ସୁରକ୍ଷା ଓ ହାରାସମେଣ୍ଟ, ସୁରକ୍ଷା ଓ ହାରାସମେଣ୍ଟ କ'ଣ ଆମକୁ ସୁରକ୍ଷା ଦେଇପାରୁନାହାନ୍ତି, ମହିଳାମାନଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳତା ଲାଭ କରିଛନ୍ତି। ଯେକୌଣସି ସରକାର ହଉ, ଓଡ଼ିଶାର କଥା କୁହାଯାଉ ବା ଭାରତ ବର୍ଷର ସରକାରଙ୍କ କଥା ଯାଉ, ଆଜିକାଲି ମହିଳାମାନେ ସୁରକ୍ଷିତ ନୁହନ୍ତି ଏବଂ ସେମାନଙ୍କୁ ବିଶେଷ ଭାବରେ ହାରାସମେଣ୍ଟ ମଧ୍ୟ କରାଯାଉଛି ଏବଂ ସେମାନଙ୍କୁ କାର୍ଯ୍ୟସ୍ଥଳରେ ଅସମାନତା ବ୍ୟବହାର କରାଯାଉଛି ବା ସେମାନେ ଯଦି ରାତିରେ କାମ କରିବାରେ ଯାଉଛନ୍ତି ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଏବଂ ପରିବାର କ୍ଷେତ୍ରରେ କୁହାଯାଉ ବା କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସେମାନଙ୍କର ସମନ୍ୱୟର ଅଭାବ ରହୁଛି, ପୁରୁଷ ପ୍ରଧାନ କ୍ଷେତ୍ରରେ ସ୍ଥାନ ପାଇବାରେ କଷ୍ଟ ପାଉଛନ୍ତି ସେମାନେ। ତେଣୁ ଏସବୁକୁ ଯଦି ଦେଖିବା ଆଜିକା ଯୁଗରେ ମହିଳା ସାମ୍ବାଦିକମାନେ ନିଶ୍ଚିତ ଭାବେ ଆଗରେ ରହିଛନ୍ତି ଏବଂ ସଚେତନତାର ବାର୍ତ୍ତା ଦେଇ ମହିଳାମାନଙ୍କୁ ଉର୍ଦ୍ଧ୍ୱ ସ୍ଥାନରେ ନେବାର ମଧ୍ୟ ସେମାନଙ୍କର ବିଶେଷ ଭୂମିକା ରହିଛି। ଆଉ ଯୋଉ କଥା ମୁଁ ଗୋଟେ କହିଲି, ଉନ୍ନତି ପାଇଁ ସେମାନେ କ'ଣ କରିପାରିବେ, ଦେଶ ହଉ ବା ଘର ହଉ ବା ରାଜ୍ୟ ହଉ ବା ଯେକୌଣସି ଗ୍ରାମାଞ୍ଚଳର ବିକାଶ ପାଇଁ ମହିଳାମାନଙ୍କର ଭୂମିକା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ। ମହିଳାମାନଙ୍କୁ ଯଦି ଆମେ ସୁରକ୍ଷିତ କାମରେ ପରିବେଶ କରିପାରିବା ବା ସମାନ ସୁଯୋଗ ଦେଇପାରିବା, ସମ୍ମାନ ଦେଇପାରିବା ଶିକ୍ଷା କ୍ଷେତ୍ରରେ ବା ସେମାନଙ୍କୁ ଯଦି ଆମେ ଯଥାର୍ଥ ସମ୍ମାନ ଦେଇପାରିବା, ନିଶ୍ଚିତ ଭାବେ ଦେଶ ହଉ ରାଜ୍ୟ ହଉ ଏବଂ ଯେକୌଣସି ଜାଗା ହଉ ନିଶ୍ଚିତ ଭାବେ ଆମର ବିକାଶ ହୋଇପାରିବ। ତେଣୁ ଏ ଯୋଉ ମହିଳାମାନଙ୍କ ଭୂମିକାକୁ ନେଇ ଆଜି ଆମେ ଯୋଉ ଆଲୋଚନା କରୁଛେ ବା ବିତର୍କ କରୁଛେ, ଏଇ କ୍ଷେତ୍ରରେ ମହିଳାମାନେ ନିଶ୍ଚିତ ଭାବେ ଆଗରେ ଅଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ଏବଂ ମହିଳାମାନଙ୍କୁ ଯଦି ଆମେ ସୁରକ୍ଷିତ ଯୋଗାଇ ପାରିବା ତାହେଲେ ନିଶ୍ଚିତ ଭାବେ ମହିଳାମାନେ ଦିନେ ସୋସାଇଟିର ବା ସମାଜରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭୂମିକା କରିପାରିବେ। ଆଉ ଗୋଟେ କଥା କହୁଛି, ମହିଳାମାନଙ୍କ ସାମ୍ବାଦିକର ଅର୍ଥ କ'ଣ, ଆମେ ପ୍ରଥମେ ଜାଣିବାକୁ ପଡିବ ପୁରୁଷ ସାମ୍ବାଦିକର ଅର୍ଥ କ'ଣ ଏବଂ ମହିଳା ସାମ୍ବାଦିକର ଅର୍ଥ କ'ଣ। ମହିଳା ସାମ୍ବାଦିକର ଅର୍ଥ ହେଉଛି ମହିଳା ସାମ୍ବାଦିକମାନେ ସେହି ପ୍ରକାର ସାମ୍ବାଦିକ ଯେଉଁଠାରେ ମହିଳାମାନଙ୍କ ସମ୍ପର୍କିତ ବିଷୟ ଯଥା ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ସମାନତା, ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥାଏ, ସେହି ଜାଗାରେ ମହିଳାମାନଙ୍କର ସାମ୍ବାଦିକତାର ଅର୍ଥ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ବହନ କରିଥାଏ ଏବଂ ସେମାନେ ସମାଜରେ ଯେଉଁ ଅନ୍ୟାୟ ଅଛି ତାକୁ ଉଜାଗର କରିବା, ଏପରିକି ଘରୋଇ ହିଂସା, ଦାହିଜ୍ୟ ପ୍ରଥା ବା ଯୌତୁକ ପ୍ରଥା, ଲିଙ୍ଗ ଭେଦଭାବ ଭଳି ସମସ୍ୟାକୁ ସେମାନେ ଆଗକୁ ଆଣନ୍ତି ଏବଂ ଆଇନ ନୀତି ଏବଂ ସରକାରୀ ଯୋଜନାରେ ସେମାନଙ୍କୁ ଲୋକମାନଙ୍କୁ ସଚେତନତା କରିଥାନ୍ତି ଏବଂ ସେମାନେ ନିଷ୍ପଷ୍ଟ ଭାବରେ ସମାଜର ଲୋକମାନଙ୍କୁ ଜଣାନ୍ତି ଏବଂ ସମାଜରେ ସଚେତନତାର ବାର୍ତ୍ତା ମଧ୍ୟ କରିଥାନ୍ତି। ମହିଳା ଜଣେ ସଫଳ ସ୍ଥାନରେ ପହଞ୍ଚିଛି, ସେ ଗ୍ରାମାଞ୍ଚଳର ହଉ ବା ସହରାଞ୍ଚଳର ହଉ ବା ଯେକୌଣସି ଜାଗାରେ ହଉ, ସେମାନଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ମହିଳା

0: ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଶ୍ଚିତ ଭାବେ କରିଥାନ୍ତି ଏବଂ ଲୋକମତ ଆଜିକାର ଯଦି ଦେଖିବା ରାଜନୈତିକ କ୍ଷେତ୍ରରେ ଆମେ ଦେଖିବା ମହିଳାମାନେ ନିଶ୍ଚିତ ଭାବେ ରାଜନୈତିକ କ୍ଷେତ୍ରରେ ମଧ୍ୟ ଆଗକୁ ଯାଇପାରୁଛନ୍ତି ପୁରୁଷ ସମାଜଠାରୁ ଏବଂ ମହିଳାମାନେ ଯେଉଁଭଳି କାମ କରୁଛନ୍ତି ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ରାଷ୍ଟ୍ରପତି ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ସାମ୍ବାଦିକ କ୍ଷେତ୍ରରେ ମଧ୍ୟ ଆମେ ଦେଖିବା ପ୍ରତ୍ୟେକ ମିଡିଆ ଯୋଉ ଅଛି ମିଡିଆରେ ଯେଉଁମାନେ ଆଗ ପୁରୁଷ ସାମ୍ରାଜ୍ୟ ଥିଲା ବର୍ତ୍ତମାନ ଯଦି ଦେଖିବା ଆମେ ମହିଳାମାନେ ସେହି ସ୍ଥାନରେ ଦାୟିତ୍ୱ ନେଉଛନ୍ତି ନିଶ୍ଚିତ ଭାବେ ତାହାର ବିକାଶ ହୋଇପାରୁଛନ୍ତି ବିକଶିତ ହୋଇପାରୁଛନ୍ତି ଯଦି ଆମେ ବିକଶିତ ଭାରତ ବିକଶିତ ଓଡ଼ିଶା ଏବଂ ବିକଶିତ ଗ୍ରାମାଞ୍ଚଳକୁ ଯଦି ଆଖିର ଦୃଷ୍ଟିରେ ରଖିବା ତାହେଲେ ନିଶ୍ଚିତ ଭାବେ ମହିଳା ସାମ୍ବାଦିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ
1: ଆମେ ଦେଖିବା ସାମ୍ବାଦିକତା କ୍ଷେତ୍ରରେ ପୁରୁଷ ସାମ୍ବାଦିକ ସହିତ ମହିଳା ସାମ୍ବାଦିକ ମାନେ ସେମିତି କିଛି ଚ୍ୟାଲେଞ୍ଜ ଭଳିଆ ରହୁଛି କି
0: ନିଶ୍ଚିତ ରହୁଛି ଯେତେବେଳେ ସମାଜରେ ଆମେ ପୁରୁଷମାନେ ସାମ୍ବାଦିକତା କରୁଥିଲୁ ଆମେ ଝିଅମାନେ ଯେତେବେଳେ ଆସୁ ସେମାନଙ୍କୁ ଆମେ ପଛରେ ଦଉଥିଲୁ ବର୍ତ୍ତମାନ ଯଦି କ୍ଷେତ୍ରରେ ଦେଖିବା ଆପଣଙ୍କର ଦେଖନ୍ତୁ ଯେକୌଣସି ମିଡିଆ କ୍ଷେତ୍ର ହଉ ମିଡିଆ ହାଉସ ହଉ ମିଡିଆ ହାଉସରେ ଆଜି ମୁଖ୍ୟ ଯୋଉ ଭୂମିକା ରହୁଛନ୍ତି ବା ତାର ଯୋଉ ଡାଇରେକ୍ଟର ବା ଯୋଉ ଜାଗା ଚଳୁଛନ୍ତି ସେଇ ସ୍ଥାନରେ ଜଣେ ମହିଳା ରହୁଛନ୍ତି ଏବଂ ସେମାନଙ୍କର ମଧ୍ୟ ଦେଖନ୍ତୁ ଘୋଷିକା ବା ଉଦ୍ଘୋଷିକା ସାମ୍ବାଦିକତା କ୍ଷେତ୍ରରେ ରିପୋର୍ଟିଂ କ୍ଷେତ୍ରରେ ଆଜିକାଲି ମହିଳାମାନେ ହିଁ ବାହାରୁଛନ୍ତି ଆପଣଙ୍କର ପୁରୁଷ ସଂଖ୍ୟା କମ୍ ଥିଲା ଯଦି ଦେଖିବା ଆମେ 40 ବର୍ଷ ତଳକୁ ଯିବା ସାମ୍ବାଦିକ କ୍ଷେତ୍ରରେ ଉଦ୍ଘୋଷକ ଭାବରେ ଜଣେ ପୁରୁଷ ସ୍ପିଚ୍ ଦଉଥିଲେ ବା ବୁଝାଉଥିଲେ ରେଡିଓରେ ହଉ ବା ଟିଭିରେ ହଉ କିନ୍ତୁ ଆଜିକାଲି ଦେଖିବା ଟିଭି ଯେତେବେଳେ ଆମେ ଖୋଲିବା ମହିଳା ଉଦ୍ଘୋଷିକାମାନେ ନିଶ୍ଚିତ ଭାବେ ରହୁଛନ୍ତି ନିଶ୍ଚିତ ଭାବେ ଏହା ପୁରୁଷ ସାମ୍ବାଦିକମାନଙ୍କ ମଧ୍ୟରେ ଗୋଟେ ଚ୍ୟାଲେଞ୍ଜ ହେଉଛି ଏବଂ ସାମ୍ବାଦିକ କ୍ଷେତ୍ରରେ ଯଦି ଆମେ ଦେଖିବା ମହିଳା ସାମ୍ବାଦିକମାନଙ୍କୁ ସୋସାଇଟିରେ ଲୋକ ଗ୍ରହଣ କରୁଛନ୍ତି ପୁରୁଷ ସାମ୍ବାଦିକଙ୍କୁ ଏତେଟା ଭାବରେ ଗ୍ରହଣ କରିପାରୁନାହାନ୍ତି କିନ୍ତୁ ଆମେ ଦବଦବା ରଖିକି ଆଗକୁ ଯାଉଛେ କିନ୍ତୁ ସେମାନେ ମଧ୍ୟ ଆମକୁ ଦବଦବା କରିକି ସେମାନେ ତାଙ୍କ ଦବଦବାରେ ସେମାନେ ଆଗକୁ ଯାଇପାରୁଛନ୍ତି ଏବଂ ସମାଜର ଗୋଟେ ମୁଖ୍ୟ ଭୂମିକାରେ ମଧ୍ୟ ରହିପାରୁଛନ୍ତି
1: ହଁ ସାର୍ ଶେଷରେ ଆମ ଶ୍ରୋତା ଭଉଣୀଙ୍କୁ ଆପଣ କିଛି ବାର୍ତ୍ତା ଦିଅନ୍ତୁ
0: ଦେଖନ୍ତୁ ମହିଳା ବିକଶିତ ହେଲେ ଦେଶ ବିକଶିତ ହେବ ଗ୍ରାମ ବିକଶିତ ହେବ ଅଞ୍ଚଳ ବିକଶିତ ଏବଂ ଭାରତ ବର୍ଷ ମଧ୍ୟ ଗୋଟେ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ମହିଳାମାନେ ବିକଶିତ ହେଲେ ଦେଶ ବିକଶିତ ହେବ ସମାନ ସୁଯୋଗ ସେମାନଙ୍କୁ ସମ୍ମାନ ଦେବାର ଆବଶ୍ୟକତା ରହିଛି ବର୍ତ୍ତମାନ ପରିପ୍ରେକ୍ଷୀରେ ଶିକ୍ଷା କ୍ଷେତ୍ର ହେଉ ପ୍ରଶିକ୍ଷଣ କ୍ଷେତ୍ର ହେଉ ଯେକୌଣସି ଆଇନଗତ କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କୁ ଆଗକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି ମହିଳା ସାମ୍ବାଦିକତା ସମାଜରେ ପରିବର୍ତ୍ତନ ଏକ ଶକ୍ତିଶାଳୀ ମାଧ୍ୟମ ଏହି ମହିଳାଙ୍କ ଶବ୍ଦକୁ ଶକ୍ତି ଦେଇ ସମାନତା ଓ ନ୍ୟାୟର ପଥକୁ ସୁଗମ କରେ ତେଣୁ ଏହାକୁ ଆଗକୁ ବଢାଇବା ଆମ ସମସ୍ତଙ୍କର ଆବଶ୍ୟକତା ନିଶ୍ଚିତ ଭାବେ ରହିଛି ଏବଂ ଆପଣଙ୍କର ରେଡିଓ ମାଧ୍ୟମରେ ଯଦି ମହିଳାମାନେ ଏ ବିଷୟ ଶୁଣୁଛନ୍ତି ମୁଁ ମହିଳାମାନଙ୍କୁ ଗୋଟେ କଥା କହିବି ଆପଣ ବର୍ତ୍ତମାନ ପଛକୁ ଯାଆନ୍ତୁ ନାହିଁ ଆଗକୁ ଚାଲନ୍ତୁ ବଢି ଚାଲନ୍ତୁ ମହିଳାମାନେ ବର୍ତ୍ତମାନ ସଶକ୍ତିକରଣର ସମୟ ଆସିଛି ମହିଳାମାନେ ଆଗକୁ ଗଲେ ଗ୍ରାମାଞ୍ଚଳର ବିକାଶ ହେବ ଜିଲ୍ଲାର ବିକାଶ ହେବ ଏବଂ ଦେଶ ଏବଂ ରାଷ୍ଟ୍ରର ମଧ୍ୟ ବିକାଶ ନିଶ୍ଚିତ ଭାବେ ହୋଇପାରିବ
1: ଯାହା ସାର୍ ଆଜି ଆପଣ ଆମକୁ ସମୟ ଦେଲେ ଆଉ ସାମ୍ବାଦିକତା କ୍ଷେତ୍ରରେ ମହିଳାଙ୍କର ଭୂମିକା ଓ ଚ୍ୟାଲେଞ୍ଜ ବିଷୟରେ ବହୁତ ସୁନ୍ଦର ଭାବରେ ବୁଝେଇ କହିଲେ ସେଥିପାଇଁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ
0: ନମସ୍କାର।

0: ତାହେଲେ ଶ୍ରୋତା ଭଉଣୀ, ଆମେ ତ ଆଜି ଅନେକ କଥା ଜାଣିଲେ। ପ୍ରତ୍ୟେକ କ୍ଷେତ୍ରରେ ଆମେ ଯଦି ସମସ୍ୟାକୁ ବୁଝିବା ଏବଂ ଧୈର୍ଯ୍ୟର ସହିତ ଆଗକୁ ବଢ଼ିବା ତ ପ୍ରତ୍ୟେକ ସମସ୍ୟାର ସମାଧାନ ଆମକୁ ନିଶ୍ଚୟ ମିଳିବ। ଅପା, ଏବେ ତ ପ୍ରଚଣ୍ଡ ଖରା ହେଉଛି, ତେଣୁ ଆମେ ସମସ୍ତେ ସତର୍କତାର ସହିତ ରହିବା। ପ୍ରବଳ ଝାଳ ବୋହିବା, ମାଂସପେଶୀ ଟାଣି ନେବା, ଚର୍ମ ଶୁଷ୍କ, ଲାଲ ଓ ଉତ୍ତପ୍ତ ହେବା, ମୁଣ୍ଡ ବୁଲାଇବା, ଏସବୁ ହେଉଛି ଅଂଶୁଘାତର ଲକ୍ଷଣ। ତେଣୁ ଏଥିପ୍ରତି ଆମେ ସତର୍କ ରହିବା। ସେଇଥିପାଇଁ ଜରୁରୀ କାମ ନଥିଲେ ଦିନ 11ଟାରୁ 3ଟା ମଧ୍ୟରେ ବାହାରକୁ ଯିବା ନାହିଁ। ଯଦି ବାହାରକୁ ଗଲେ ଯଥେଷ୍ଟ ପାଣି ପିଇବା, ସାଥିରେ ଛତା ଓ ଚପଲ ନେବା, ତା ସହିତ ଚେଷ୍ଟା କରିବା ଧଳା ରଙ୍ଗର ଢିଲା ପୋଷାକ ପିନ୍ଧିବା ପାଇଁ।
1: ଯଦି କେହି ଅଂଶୁଘାତର ଶିକାର ହୁଅନ୍ତି ତେବେ ଆକ୍ରାନ୍ତକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯିବା, ORS ଦେବା ବା ଚିନି ଲୁଣ ସର୍ବତ ଦେବା, ଦରକାର ପଡ଼ିଲେ ରୋଗୀକୁ ଅଦା କପଡ଼ାରେ ପୋଛିଦେବା। ଯଦି ରୋଗୀର ଅବସ୍ଥାରେ ଅଧିକ
2: ପ୍ରଚାର କଲୁ ଘର ଘରଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର।
3: ସମ୍ବାଦ ପଢୁଛନ୍ତି ସରିତା ସାହୁ। ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ଆମେରିକାକୁ 14 ସୂତ୍ରୀ ପ୍ରସ୍ତାବ ପ୍ରଦାନ କରିଛି ଇରାନ। ପ୍ରସ୍ତାବର ସମୀକ୍ଷା କରାଯାଉଛି କହିଲେ ଆମେରିକା ରାଷ୍ଟ୍ରପତି। ପଶ୍ଚିମବଙ୍ଗ କେରଳ

ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆସନ୍ତାକାଲି ହେବ ଭୋଟ୍ ଗଣତି। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ଆଉ ଅଳ୍ପ ସମୟ ମଧ୍ୟରେ ହେବ ଆରମ୍ଭ। ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ଯୁଦ୍ଧ ସମାପ୍ତିକୁ ଦୃଷ୍ଟିରେ ରଖି ଇରାନ୍ ପକ୍ଷରୁ ଆମେରିକାକୁ ଏକ 14 ସୂତ୍ରୀ ପ୍ରସ୍ତାବ ପ୍ରଦାନ କରାଯାଇଛି। ଯୁଦ୍ଧ ବିରତି ସମୟସୀମାକୁ ବୃଦ୍ଧି କରିବା ପରିବର୍ତ୍ତେ ଯୁଦ୍ଧ ସମାପ୍ତିକୁ କୂଟନୈତିକ ପ୍ରୟାସ ମାଧ୍ୟମରେ ଆଗକୁ ନେବାକୁ ଏଥିରେ ପ୍ରାଥମିକତା ପ୍ରଦାନ କରାଯାଇଛି। ଲେବାନନ ସମେତ ଇସ୍ରାଏଲ୍ ଏବଂ ଆମେରିକା ସହ ଯୁଦ୍ଧ ପରିପ୍ରେକ୍ଷୀରେ ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷକୁ ସମାପ୍ତ କରିବା ନେଇ ଏଥିରେ ପ୍ରସ୍ତାବ ରହିଛି। 30 ଦିନ ମଧ୍ୟରେ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ନେଇ ଇରାନ୍ ଦାବି ଉପସ୍ଥାପନ କରିଛି। ଆମେରିକା ପକ୍ଷରୁ ସାମରିକ ଆକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବା ଏବଂ ଇରାନ୍ ଚତୁଃପାର୍ଶ୍ୱ ଅଞ୍ଚଳରୁ ଆମେରିକୀୟ ବାହିନୀକୁ ପ୍ରତ୍ୟାହାର କରିବା ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି। ଏଥିସହିତ ଜବତ ଇରାନ୍ ସମ୍ପତ୍ତିର ମୁକ୍ତି, ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବା ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସଂକ୍ରାନ୍ତ ସର୍ତ୍ତ ଏହି ପ୍ରସ୍ତାବରେ ରହିଛି। ଇରାନ୍ର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘରିବାବାଦୀ କହିଛନ୍ତି ସଂଘର୍ଷର ସ୍ଥାୟୀ ଅନ୍ତକୁ ଦୃଷ୍ଟିରେ ରଖି ଇରାନ୍ ପକ୍ଷରୁ ଏହି 14 ସୂତ୍ରୀ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ତେବେ ପ୍ରସ୍ତାବରେ ଆମେରିକାର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି ବୋଲି ଶ୍ରୀ ଘରିବାବାଦୀ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଏହି ପ୍ରସ୍ତାବ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ସମୀକ୍ଷା କରାଯାଉଛି ବୋଲି କହିଛନ୍ତି। ସାମରିକ ଅଭିଯାନର ଅନ୍ୟାନ୍ୟ ବିକଳ୍ପ ଉପରେ ଆମେରିକା ଚିନ୍ତା କରୁଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଇତିମଧ୍ୟରେ ଇରାନ୍ ସହିତ ସଂଘର୍ଷର ପରିସମାପ୍ତି ଲକ୍ଷ୍ୟ ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ କୂଟନୈତିକ ଦଳର ପରାମର୍ଶଦାତା ଭାବେ ନିକ୍ ଷ୍ଟୁଆର୍ଟଙ୍କୁ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିସହ ଅନ୍ୟ କେତୋଟି ରାଜ୍ୟରେ ହୋଇଥିବା ଉପନିର୍ବାଚନର ମଧ୍ୟ ଭୋଟ୍ ଗଣତି ଆସନ୍ତାକାଲି କରାଯିବ। ଆସାମର ସମସ୍ତ 126ଟି ଆସନ, କେରଳର 140, ପୁଡୁଚେରୀର 30ଟି ଆସନ ପାଇଁ ଗତ ମାସ 9 ତାରିଖରେ ମତଗ୍ରହଣ କରାଯାଇଥିଲା। ତାମିଲନାଡୁର 234 ଯାକ ବିଧାନସଭା ଆସନ ପାଇଁ ଏକକ ପର୍ଯ୍ୟାୟରେ ଗତ 23 ତାରିଖରେ ଏବଂ ପଶ୍ଚିମବଙ୍ଗର 294 ବିଧାନସଭା ଆସନ ପାଇଁ 2 ପର୍ଯ୍ୟାୟରେ 23 ଓ 29 ତାରିଖରେ ମତଗ୍ରହଣ କରାଯାଇଥିଲା। ତେବେ ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗ୍ରହଣକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାରୁ ଆସନ୍ତାକାଲି 293 ଆସନର ଭୋଟ୍ ଗଣତି ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲା ଅନ୍ତର୍ଗତ 15 ବୁଥ୍ରେ ଗତକାଲି ପୁନଃ ମତଦାନ ପ୍ରକ୍ରିୟା ହୋଇଥିଲା। ଭୋଟ୍ ଗଣତି ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଶ୍ଚିମବଙ୍ଗରେ ଭୋଟ୍ ଗଣତି ପାଇଁ 77 କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗଣନାରେ ସ୍ୱଚ୍ଛତା ଓ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯିବ ଏବଂ ପରେ ଇଭିଏମ୍ ମେସିନ୍ ଭୋଟ୍ ଗଣନା କାର୍ଯ୍ୟ ଆରମ୍ଭ ହେବ। ଅପରାହ୍ନ ସୁଦ୍ଧା କେତେକ ଆସନରେ ଫଳାଫଳ ସ୍ୱଷ୍ଟ ହେବାର ସମ୍ଭାବନା ରହିଛି। ତାମିଲନାଡୁରେ ଆସନ୍ତାକାଲି ସକାଳ 8 ନିର୍ଦ୍ଧାରିତ 62 କେନ୍ଦ୍ରରେ ଭୋଟ୍ ଗଣତି ଆରମ୍ଭ ହେବ। ଏଥିପାଇଁ 10,545 ଜଣ ଗଣନାକାରୀ ନିୟୋଜିତ ହେବେ। କେରଳମ୍ରେ ଆସନ୍ତାକାଲି ଭୋଟ୍ ଗଣତି ପାଇଁ 140 କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ ସକାଳ 6 ସୁଦ୍ଧା ସମସ୍ତ କର୍ମଚାରୀଙ୍କୁ ଗଣନା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି। ସକାଳ 7 ଭୋଟ୍ ଗଣତି ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରିଟର୍ଣ୍ଣିଂ ଅଧିକାରୀଙ୍କ ସମେତ ଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ପାଇଁ ନୂତନ ଭାବେ ପ୍ରଚଳିତ କ୍ୟୁଆର୍ କୋଡ୍ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସାମର 126 ଯାକ ବିଧାନସଭା ମଣ୍ଡଳୀର ଭୋଟ୍ ଗଣତି ପାଇଁ 35 ଜିଲ୍ଲାରେ 40 କେନ୍ଦ୍ର ସ୍ଥାପନ କରାଯାଇଛି। 69 ଜଣ ମହିଳା ପ୍ରାର୍ଥୀଙ୍କ ସମେତ 722 ଜଣଙ୍କର ରାଜନୈତିକ ଭାଗ୍ୟ ଆସନ୍ତାକାଲି ନିର୍ଦ୍ଧାରିତ ହେବ।

ପହଞ୍ଚିବା କୁହାଯାଇଛି। ସକାଳ 7ଟାରୁ ଭୋଟ୍ ଗଣତି ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରିଟର୍ଣ୍ଣିଂ ଅଧିକାରୀଙ୍କ ସମେତ ଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ପାଇଁ ନୂତନ ଭାବେ ପ୍ରଚଳିତ କ୍ୟୁଆର୍ କୋଡ୍ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସାମର 126ଟି ଯାକ ବିଧାନସଭା ମଣ୍ଡଳୀର ଭୋଟ୍ ଗଣତି ପାଇଁ 35ଟି ଜିଲ୍ଲାରେ 40ଟି କେନ୍ଦ୍ର ସ୍ଥାପନ କରାଯାଇଛି। 69 ଜଣ ମହିଳା ପ୍ରାର୍ଥୀଙ୍କ ସମେତ 722 ଜଣଙ୍କର ରାଜନୈତିକ ଭାଗ୍ୟ ଆସନ୍ତାକାଲି ନିର୍ଦ୍ଧାରିତ ହେବ। ପୁଡୁଚେରୀର 3 କେନ୍ଦ୍ରରେ ଆସନ୍ତାକାଲି 30ଟି ଯାକ ବିଧାନସଭା ମଣ୍ଡଳୀ ପାଇଁ ଭୋଟ୍ ଗଣତି କରାଯିବ। କରେକାଲ୍, ୟାନମ୍ ଏବଂ ମାହେଠାରେ ଏହି 3 ଗଣନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସ୍ୱଚ୍ଛ ତଥା ଅବାଧ ଗଣନାକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷାରେ ନାମଲେଖା ପାଇଁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ଆଉ ଅଳ୍ପ ସମୟ ମଧ୍ୟରେ ଆରମ୍ଭ ହେବ। ଅପରାହ୍ନ 2ଟାରୁ 5ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ପାଇଁ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ଆରମ୍ଭ କରିସାରିଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ଏହି ପରୀକ୍ଷାକୁ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନେଇ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁବାଇ ଏବଂ ସାର୍ଜାହଠାରେ ମଧ୍ୟ ଏହି ପ୍ରବେଶିକା ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ଦୁବାଇରେ ଥିବା ଭାରତୀୟ କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟ ପରୀକ୍ଷା ପରିଚାଳନା ନେଇ ତଦାରଖ କାର୍ଯ୍ୟ କରୁଛନ୍ତି। ବିଶାଖାପଟ୍ଟନମ୍ ବନ୍ଦରଠାରେ ଆସନ୍ତା 13 ଏଟି ସର୍ବଶକ୍ତି ନାମକ ଏକ ପଣ୍ୟବାହୀ ଜାହାଜ ଆସି ପହଞ୍ଚିବାର ସମ୍ଭାବନା ରହିଛି। ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ 18 ଭାରତୀୟଙ୍କ ସମେତ 20 କ୍ରୁ ସଦସ୍ୟଙ୍କୁ ଧରି ଏହି ଜାହାଜଟି ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଜାହାଜରେ 46,313 ଟନ୍ ଏଲ୍ପିଜି ଆସୁଛି। ମନ୍ତ୍ରଣାଳୟ କହିଛି ଉପସାଗରୀୟ ଅଞ୍ଚଳରେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଭାରତୀୟ ପତାକାଯୁକ୍ତ ଜାହାଜ ସହିତ କୌଣସି ଅଘଟଣ ଘଟିବାର ଖବର ହସ୍ତଗତ ହୋଇନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତୀୟ ସମ୍ପ୍ରଦାୟଙ୍କ ସୁରକ୍ଷା ତଥା ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଉପସାଗରୀୟ ଏବଂ ପଶ୍ଚିମ ଏସିଆ କ୍ଷେତ୍ର ଉପରେ ତୀକ୍ଷ୍ଣ ନଜର ରଖିବା ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। 1991 ୟୁନେସ୍କୋର 26ତମ ସାଧାରଣ ଅଧିବେଶନରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 1993 ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ଭାବେ ଭବିଷ୍ୟତର ଗଠନ, ଅଭିବ୍ୟକ୍ତିର ସ୍ୱାଧୀନତାକୁ ପ୍ରୋହାହନ ପ୍ରଦାନ କରିବା ଏବଂ ଭବିଷ୍ୟତ ପାଇଁ ଏକ ଦୃଢ଼ ସୂଚନା ଇକୋସିଷ୍ଟମ୍ ପ୍ରସ୍ତୁତ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ପଞ୍ଚାୟତ ସ୍ତରରେ ବିକାଶ ଯୋଜନାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏକ ଦୁଇଦିନିଆ ଜାତୀୟ କର୍ମଶାଳା ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ପଞ୍ଚାୟତ ବିକାଶ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ରୂପରେଖ ପ୍ରସ୍ତୁତ କରାଯିବ। ମନ୍ତ୍ରଣାଳୟ କହିଛି 16 ଅର୍ଥ କମିଶନଙ୍କ ସତ୍ତାବଳୀ ଆଧାରିତ ତୃଣମୂଳ ସ୍ତରରେ ତଥ୍ୟ ପରିଚାଳନା ମାଧ୍ୟମରେ ସୁବ୍ୟବସ୍ଥିତ ଢଙ୍ଗରେ ବିକାଶ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ଆସନ୍ତାକାଲି କର୍ମଶାଳାକୁ ଉଦ୍ଘାଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କିରଣ ରିଜିଜୁ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ସରକାରୀ ସଂସ୍ଥା ନିର୍ବାଚନ ଆୟୋଗ ଇଭିଏମ୍ ପରେ ଏବେ ନ୍ୟାୟପାଳିକାକୁ ନେଇ ଆରୋପ ଲଗାଇଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି ଏହି ଦଳଗୁଡ଼ିକ ଦେଶର ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି କଂଗ୍ରେସ ଦଳ ଶାସନରେ ଥିବା ସମୟରେ 1975 ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା। ସେ କହିଛନ୍ତି କଂଗ୍ରେସ ସରକାର ସମୟରେ ସାମ୍ବିଧାନିକ ଦାୟିତ୍ୱରେ ଥିବା ଏଜେନ୍ସିର ବରିଷ୍ଠ ପଦଗୁଡ଼ିକୁ ସିଧାସଳଖ ସରକାର ନିଯୁକ୍ତି ଦେଉଥିଲେ, କିନ୍ତୁ ବର୍ତ୍ତମାନ ସମୟରେ ଏହିଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକୁ କମିଟି ମାଧ୍ୟମରେ ନିଯୁକ୍ତି ଦିଆଯାଉଛି। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆଜିର ଦ୍ୱିତୀୟ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ।
ଉତ୍ତର ପୂର୍ବ ଭାରତ କେରଳମ୍ ମାହେ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ସିକ୍କିମ୍ ତାମିଲନାଡୁ ଏବଂ ପୁଡୁଚେରୀର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ଆକଳନ କରିଛି। ଜାମ୍ମୁ କାଶ୍ମୀର ଲଦାଖ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ଓଡ଼ିଶା ସମେତ ହରିୟାଣା ଚଣ୍ଡିଗଡ଼ ଦିଲ୍ଲୀ ବିହାର କେରଳମ୍

0: 21st of this month. A massive fire claims 9 lives in Vivek Vihar area of Delhi. OPEC plus countries agree in principle to raise oil output targets next month amid ongoing West Asia conflict. World Press Freedom Day been observed today. And in IPL cricket, Sunrisers Hyderabad to take on Kolkata Knight Riders today. And for details of these stories and more, log on to our website www.newsonair.gov.in and News on AIR app. And with that, we end the midday news.
1: ଶୁଣିଲେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଦିୱାନା ଚଳଚ୍ଚିତ୍ରରୁ। ଶିଳ୍ପୀ ବିନୋଦ ରାଠୋଡ୍ ଏବଂ ଅଲକା ଏଗ୍ନିକ୍, ଗୀତିକାର ସମୀର, ସଙ୍ଗୀତ ନଦୀମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ସଲାମୀ ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ସାନୁ ଏବଂ ଆଶା ଭୋସଲେ, ଗୀତିକାର ମଦନ ପାଲ, ସଙ୍ଗୀତ ନଦୀମ ଶ୍ରବଣ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର, ସମୟ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: आकाशवाणी कटक आम परवर्ती कार्यक्रम आंचलिक संवाद।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିଶ୍ୱ ଶାନ୍ତିରେ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଭୁବନେଶ୍ୱରଠାରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରିତାକୁ ନେଇ ଚାଲିଥିବା ପ୍ରଜ୍ଞା ପ୍ରେରଣା କର୍ମଶାଳାକୁ ଆଉ କିଛି ସମୟ ପରେ ସମ୍ବୋଧନ କରିବେ ରାଜ୍ୟପାଳ। ଓମ୍ଫେଡ୍ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି ଏବଂ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏହାକୁ ଦୃଷ୍ଟିରେ ରଖି ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହେଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଶାନ୍ତିରେ ଭବିଷ୍ୟତ ଗଠନ, ମାନବାଧିକାର, ବିକାଶ ଏବଂ ସୁରକ୍ଷା ପାଇଁ ପ୍ରେସ୍ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା। ଜାତିସଂଘ ସାଧାରଣ ପରିଷଦ 1993 ଆଜିର ଦିନକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା। ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ସ୍ୱାଧୀନ, ସଶକ୍ତ ଏବଂ ଉତ୍ତରଦାୟୀ ଗଣତନ୍ତ୍ର ଅପରିହାର୍ଯ୍ୟ। ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ସୂଚନା ପ୍ରସାରଣ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଗଣମାଧ୍ୟମର ସ୍ୱାଧୀନତା ପାଇଁ ସାମୁହିକ ପ୍ରୟାସ ଆବଶ୍ୟକତା ରହିଛି। ଏ ନେଇ ଆଜି ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ସମୁଦାୟକୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ବାର୍ତ୍ତାରେ କହିଛନ୍ତି, ଏକ ମୁକ୍ତ ଏବଂ ଦାୟିତ୍ୱପୂର୍ଣ୍ଣ ପ୍ରେସ୍ ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରେସ୍ ସ୍ୱାଧୀନତାକୁ ବଜାୟ ରଖିବା ଏବଂ ସତ୍ୟପୂର୍ଣ୍ଣ ନିର୍ଭୀକ ସାମ୍ବାଦିକତାକୁ ସମର୍ଥନ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ଆକାଶବାଣୀକୁ କହିଛନ୍ତି,
1: ସୂଚନା ହିଁ ଆମେ ସଶକ୍ତ ବନାତି ହେ, ଜାନକାରିଆ ହିଁ ଆମେ ସଶକ୍ତ ବନାତି ହେ।

ବାବାମଣିଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସରିବା ପରେ ବାବାଙ୍କ ପାଖରୁ ଆଜ୍ଞାମାଳ ଆସି ସୁସଜିତ ବିମାନରେ ସେବାୟତଙ୍କ ଦ୍ୱାରା ଲଗ୍ନ ଚିଟାଉ ଶୋଭାଯାତ୍ରାରେ ନଗର ପରିକ୍ରମା କରି କନ୍ୟାଘର ମାତା ପାର୍ବତୀଙ୍କ ଘରେ ପହଞ୍ଚିବା ପରେ ସ୍ୱାଗତ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଆମ୍ବପୁଆଠାରେ ଥିବା ହେଲେନ୍ କେଲର ରେଡ୍କ୍ରସ୍ ଅନ୍ଧମୁକ ବଧିର ବିଦ୍ୟାଳୟ ଦଶମ ବୋର୍ଡ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛି। ଏହି ବିଦ୍ୟାଳୟରେ ଦୀର୍ଘ 30 ବର୍ଷ ଧରି ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଆସୁଛନ୍ତି। ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାରୁ ବ୍ରହ୍ମପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରରେ ଏକ ଦିନିକିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୃଷି ଉତ୍ପାଦ କମ୍ପାନୀ ଓ ସ୍ୱେଚ୍ଛାସେବୀ ସଂସ୍ଥା ପ୍ରତିନିଧିମାନଙ୍କୁ ରପ୍ତାନୀ କରିବାର ସରକାରୀ ନୀତି, ଜ୍ଞାନ ଓ ବିଭିନ୍ନ ଦ୍ରବ୍ୟ ବିଷୟରେ ତାଲିମ ଦିଆଯାଇଛି। ଓଡ଼ିଶା ଜିମ୍ନାଷ୍ଟିକ୍ସ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜୁନିୟର ଓ ସିନିୟର ଜାତୀୟ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ 2026-27ର ଉଦ୍ଯାପନୀ ସମାରୋହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଛି। ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରୁଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏକ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଅନୁସାରେ ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ, ହେଲେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବାତ୍ୟାର କୌଣସି ସମ୍ଭାବନା ନାହିଁ, ତେଣୁ ରାଜ୍ୟବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ। ଅନ୍ୟପକ୍ଷରେ ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆଇଏମ୍ଡି ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ, ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସତର୍କ ଓ ସଜାଗ ରହିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ପାଣିପାଗ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବୋଚ୍ଚ ତାପମାତ୍ରା 41.6°C ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ବିଶ୍ୱ ଶାନ୍ତିରେ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଭୁବନେଶ୍ୱରଠାରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରିତାକୁ ନେଇ ଚାଲିଥିବା ପ୍ରଜ୍ଞା ପ୍ରେରଣା କର୍ମଶାଳାକୁ ଆଉ କିଛି ସମୟ ପରେ ସମ୍ବୋଧନ କରିବା ରାଜ୍ୟପାଳ। ଓମ୍ଫେଡ୍ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି ଏବଂ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ, ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 2:45। ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଆମ ଅତିଥି କ୍ରମରେ ଶୁଣିବେ ନିୟମିତ ଶ୍ରୋତାଙ୍କ ସହ ସାକ୍ଷାତକାର। ଅପରାହ୍ନ 5:30 ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ଜନମ ହେବା ପିଲାମାନଙ୍କ କାଜେ ICDS ଲାଗେ କାଇ ସୁବିଧା ଅଛି। ଏଥିରେ ବିଶେଷଜ୍ଞ ଭାବେ ଯୋଗଦେଇ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତର ଦେବେ ନବରଙ୍ଗପୁର ଉପଖଣ୍ଡର କାର୍ଯ୍ୟକାରୀ ଅଧିକାରୀ ପୁଷ୍ପାରାଣୀ ପଟ୍ଟନାୟକ। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ। ହିନ୍ଦୀ ଭଜନ ପ୍ରଚାର କରିବୁ ସନ୍ଧ୍ୟା 6:30। ସନ୍ଧ୍ୟା 6:55 ଶୁଣିବେ ଜନଜୀବନ ସମ୍ବାଦ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 7:30 ଶୁଣିବେ କିଷାନବାଣୀ ଡାଏଲଅଟ୍ କାର୍ଯ୍ୟକ୍ରମ। ରାତି 8:15 ଶୁଣିବେ ସମ୍ପର୍କ ସେତୁ। ରାତି 8:30 ଶୁଣିବେ ସମାଚାର ଦର୍ପଣ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ପଣ୍ଡିତ ଭୀମସେନ ଯୋଶୀଙ୍କ ଗାୟନ ଶୁଣିବେ। ଏ ଥିଲା ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର। ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଶ୍ରୋତାମାନଙ୍କୁ କହି ରଖୁଛୁ ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏଁ ଏଫ୍ଏମ୍ର 103.6 MHz ଆପଣମାନେ ଶୁଣିପାରିବେ ମୁମ୍ବାଇ ବିବିଧ ଭାରତୀର କାର୍ଯ୍ୟକ୍ରମ। ଅପରାହ୍ନ 5:00 ଆରମ୍ଭ କରିବୁ ଆମର ସାନ୍ଧ୍ୟ ଅଧିବେଶନ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

आप चाहे लग जाए गड़िया।

빠르대.

ବର୍ତ୍ତମାନ ସମୟ ଅପରାହ୍ନ 5ଟା। ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇର ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ଭି ନା ଥିଲା ମୋବାଇଲ, ଆସିଥିଲା ସେ ଧ୍ୱନି ଲେଖି ଅନୁଭବର ଫାଇଲ। ଗାଁ ହେଉ କିମ୍ବା ସହର, ସବୁଠି ଥିଲା ଆକାଶବାଣୀର ସ୍ୱର। ଖବର, ଗୀତ, ତଥ୍ୟ ଓ ଉପଦେଶ ଆକାଶବାଣୀ ଲେଖିଥିଲା ଜୀବନର ଅନୁବେଶ। ମୁଁ ଶୁଣିଥିଲି ଧୀର ଏକ ଧ୍ୱନି, ଏହା ଆକାଶବାଣୀ। ଗାଁର ଲୋକ କରୁଥିଲେ ତାଠାରେ ଭରସା, ଆକାଶବାଣୀ କହିଲେ ହେବ ନିଶ୍ଚିନ୍ତ ଆଶା। ଏକ ସ୍ଥିର ଧ୍ୱନି ଆସୁଥିଲା ଆକାଶ ଭିତରୁ, ନଥିଲା ଚିତ୍ର ତଥାପି ମନ ହେଉଥିଲା ଗୁରୁ। ଏକ ଆବାଜ ଥିଲା ସାଥୀ, ଏକ ସ୍ନେହମୟ ଶବ୍ଦ, ସେ ଆକାଶବାଣୀ, ଆମ ଆକାଶବାଣୀ। ପିଲା ଶୁଣୁଥିଲେ କାହାଣୀ, ବଡ଼ ଲୋକ ଖବର, ଆକାଶବାଣୀ ଥିଲା ସଭିଙ୍କ ପାଇଁ ଶିକ୍ଷା ଓ ଅନ୍ତର। ଆଜି ବଦଳି ଯାଇଛି ଦୃଶ୍ୟ ଏବଂ ମାଧ୍ୟମର ରୂପ, ତଥାପି ଆକାଶବାଣୀ ଅଛି ଏକ ସଂସ୍କୃତିର ସ୍ୱରୂପ। ନୂଆ ମଞ୍ଚ ଆସିଲେ ବି ଆଦର ଅକ୍ଷୟ ରହି ମନେ ଥାଏ ସେ ଧ୍ୱନି, ଏହା ଆକାଶବାଣୀ, ଏହା ଆକାଶବାଣୀ।
1: ସାଥୀ, ସୁନ୍ଦର କବିତା ସହ ଆରମ୍ଭ କରୁଛୁ ଆଜିର ସୁରଭି କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ପୁଷ୍ପାଞ୍ଜଳି ଗୌଡ଼
2: ଆଉ ମୁଁ ବର୍ଷାରାଣୀ ପଟ୍ଟନାୟକ।
3: ନମସ୍କାର।

0: ସାଥୀ, ଆଜି ହେଉଛି ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଡେ। ଏହା ପ୍ରତିବର୍ଷ ମେ ମାସର 3 ତାରିଖରେ ସମଗ୍ର ବିଶ୍ୱରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଏ। ଏହି ଦିନଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମ୍ବାଦିକତାର ସ୍ୱାଧୀନତାକୁ ସମ୍ମାନ ଦେବା ଓ ପ୍ରେସ୍ ଉପରେ ଥିବା ଅନ୍ୟାୟ ଚାପକୁ ନିୟନ୍ତ୍ରଣ କରିବା। ଲୋକତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ପ୍ରେସ୍।
1: ତେବେ ସାଥୀ, ଆଜି ହେଉଛି ୱାର୍ଲ୍ଡ ଲାଫ୍ଟର୍ ଡେ, ଅର୍ଥାତ୍ ବିଶ୍ୱ ହାସ୍ୟ ଦିବସ। ମେ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ଭାବେ ପାଳନ କରାଯାଏ। ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହସିବାକୁ ଗୁରୁତ୍ୱ ଦେବା। ଏହା ସହ ଲୋକଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା। ତେବେ ସାଥୀ, ବର୍ତ୍ତମାନ ଶୁଣିବା ଏକ ସୁନ୍ଦର ବିଚାର।
0: ଗର୍ବ ଅହଙ୍କାର ସେଇମାନେ କରନ୍ତି ଯେଉଁମାନେ ବିନା ପରିଶ୍ରମରେ ସବୁକିଛି ପାଇଯାଆନ୍ତି, ଆଉ ଯେଉଁମାନେ କଠିନ ପରିଶ୍ରମ କରି ସଫଳ ହାସଲ କରିଥାନ୍ତି ସେମାନେ ଅନ୍ୟର ପରିଶ୍ରମକୁ ସମ୍ମାନ କରିଥାନ୍ତି।
1: ତେବେ ପୁଷ୍ପା, କାର୍ଯ୍ୟକ୍ରମକୁ ଆଗକୁ ନେବା ଏବଂ ଆମ ଅତିଥି ମାନେ ଆମର ଜଣେ ନିୟମିତ ଶ୍ରୋତାଙ୍କ ସହିତ କଥା ହେବା।
2: ନମସ୍କାର ସାର୍, ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ ଜଣାଉଛି। ପ୍ରଥମେ ଆପଣଙ୍କ ପରିଚୟଟି ଦେଇ ଦିଅନ୍ତୁ।
3: ମୋ ତରଫରୁ ମଧ୍ୟ ଆପଣଙ୍କୁ ପ୍ରତି ସ୍ୱାଗତ ଏବଂ ଯୁବବାଣୀର ପ୍ରତ୍ୟେକ ଶ୍ରୋତା ବନ୍ଧୁମାନଙ୍କୁ ମୋ ହୃଦୟରୁ ଅନେକ ଅନେକ ଅଭିନନ୍ଦନ। ମୁଁ ଚିନ୍ତାମଣି ପ୍ରଧାନ, ସ୍ୱପ୍ନ ନିଳୟ, କୋରବେତୀ କୁଡା, ବୋରିକିନା, ଜଗତସିଂହପୁର କହୁଛି।
2: ଆଜ୍ଞା, ଆପଣ ତ ଆମର ନିୟମିତ ଶ୍ରୋତା ବନ୍ଧୁ, ତାହେଲେ ଆପଣ ଆମର ସବୁ ପ୍ରକାର କାର୍ଯ୍ୟକ୍ରମ କେବେଠୁ ଶୁଣିବାକୁ ପସନ୍ଦ କରୁଛନ୍ତି ସାର୍?
3: ମୁଁ ବିଶେଷ ଭାବରେ 1988 ଆକାଶବାଣୀ କଟକ ସହିତ ସମ୍ପୃକ୍ତ। ମୁଁ ଆକାଶବାଣୀ କଟକ, ଆକାଶବାଣୀ ଜୟପୁର, ସମ୍ବଲପୁର, କେନ୍ଦୁଝର ଆଉ ପୁରୀ 1.4 FM ବିଭିନ୍ନ ପ୍ରକାର ଆକାଶବାଣୀ ସହିତ ସମ୍ପୃକ୍ତ। ବିଶେଷ ଭାବରେ ମୁଁ ଜୟପୁର ଆକାଶବାଣୀ କେନ୍ଦ୍ରକୁ 1998 ଶୁଣି ଆସୁଛି, ଆଉ ବହୁ ଖୁସିର କଥା ମୁଁ 1999 ପ୍ରଥମ ବିଜେ

0: ହେଇଥିଲେ ଯେ କି କୃଷି ସଂସ୍ଥାର କାର୍ଯ୍ୟକ୍ରମରୁ ଯେ କି ସେତେବେଳେ ଥିଲେ ଉପସ୍ଥାପନ କରୁଥିଲେ ହିନ୍ଦୁରା ମୁଣ୍ଡା, କିନ୍ତୁ ବହୁ ଦୂରତ୍ୱ ସତ୍ତ୍ୱେ ମୁଁ ସେ ପ୍ରାଇଜ ଟି ପାଇ ଯାଇପାରିଲି ନାହିଁ। ମୋର ଦୁଇ ବନ୍ଧୁ ଆମ ଜଗତସିଂହପୁର ଡିଷ୍ଟ୍ରିକ୍ଟର ଉମେଶ ଚନ୍ଦ୍ର ଲେଙ୍କା ଏବଂ ଯାଜପୁରର ଅନୁପମା ପଣ୍ଡା ପୁରସ୍କାର ଗ୍ରହଣ କରିଥିଲେ। ମୁଁ 1998 ମସିହାରୁ ଆକାଶବାଣୀ ଜୟପୁର ସହିତ ସମ୍ପୃକ୍ତ ଅଛି, ଏବେ ସୁଦ୍ଧା ପ୍ରତ୍ୟେକ କାର୍ଯ୍ୟକ୍ରମରେ ଭାଗ ନେଉଛି ଏବଂ ଶୁଣୁଛି ମଧ୍ୟ।
1: ତାହେଲେ ଆପଣଙ୍କୁ କେଉଁ କେଉଁ କାର୍ଯ୍ୟକ୍ରମ ଶୁଣିବାକୁ ପସନ୍ଦ କରନ୍ତି?
0: ମତେ ବିଶେଷ ଭାବରେ ଜୟପୁର ଯେଉଁ ସବୁ କାର୍ଯ୍ୟକ୍ରମ ପ୍ରଚାର ହଉଛି, ମୁଁ ଏଇଠି ଧନ୍ୟବାଦ ଦେବି ଆକାଶବାଣୀ ଜୟପୁର ଡାଇରେକ୍ଟରଙ୍କୁ, ସୁନ୍ଦର ଭାବରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। ବିଶେଷ ଭାବରେ ଯୁବବାଣୀ କାର୍ଯ୍ୟକ୍ରମ ମୋର ସବୁଠାରୁ ଅତି ପ୍ରିୟ କାର୍ଯ୍ୟକ୍ରମ, ଆଉ ଯୁବବାଣୀ ସହିତ ମୁଁ ସମ୍ପୃକ୍ତ ଭାବରେ ସବୁଦିନ ପାଇଁ ଜଡିତ, ଆଉ ଯୁବବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ବହୁତ ଭଲ ଲାଗେ ଏବଂ ଆକାଶବାଣୀ ଜୟପୁରର କାର୍ଯ୍ୟକ୍ରମ ମତେ ସବୁଠାରୁ ବହୁତ ପସନ୍ଦ ଏବଂ ସବୁଠୁ ଭଲ ଲାଗେ।
1: ଆଜ୍ଞା ସାର୍, ତାହେଲେ ଆପଣ ଆମ ଯୁବବାଣୀ କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି ସାର୍?
0: ପ୍ରତ୍ୟେକ କାର୍ଯ୍ୟକ୍ରମ ସବୁଦିନ ଶୁଣେ, ପ୍ରତ୍ୟେକଟି କାର୍ଯ୍ୟକ୍ରମ ମତେ ଭଲ ଲାଗେ। ବିଶେଷ ଭାବରେ ସାହିତ୍ୟ ପତ୍ରିକା କୁଇଜ ପ୍ରୋଗ୍ରାମ ହଉ, ବିଭିନ୍ନ ନାଟକ ଯେକୌଣସି ହଉ, କିନ୍ତୁ ମୋର ଗୋଟେ ଲକ୍ଷ୍ୟ, ମୁଁ ଗୋଟେ ଭିନ୍ନ ଧରଣର ଶ୍ରୋତା। ମୋ କାର୍ଯ୍ୟକ୍ରମ ଶୁଣିବା ବ୍ୟତୀତ ମୁଁ ଶୁଣେ ଉପସ୍ଥାପନର ସ୍ୱର। ଉପସ୍ଥାପନ ଯେଉଁମାନେ କରୁଛନ୍ତି, ଆଜି ମାନେ ଉପସ୍ଥାପକ ଉପସ୍ଥାପିକା କରୁଛନ୍ତି, ସେମାନେ କୌଣସି ଜାଗାରେ ତ୍ରୁଟି କରୁଛନ୍ତି କି? କେକଡି ଉପସ୍ଥାପନ ସ୍ୱର ଦେଲାବେଳେ ବିଭିନ୍ନ ସାହିତ୍ୟିକ କଥା କୁହନ୍ତି, ସାହିତ୍ୟ କଥାରେ ବିଭିନ୍ନ ଭୁଲ ଭଟକା ଥାଏ, ତ ମୁଁ ତାକୁ ସବୁବେଳେ ନିରୀକ୍ଷଣ କରେ ଏବଂ ନିଜେ ମନ ଧ୍ୟାନ ସେଇ ଶୁଣେ, ଆଉ ସଦାସର୍ବଦା ମୁଁ ତାର ହଉଛି କମ୍ପ୍ଲେନ୍ ଦିଏ, ଆଉ ସଦାସର୍ବଦା ସେଇ ଜିନିଷକୁ ମୁଁ ନିଜେ ଅନୁଭବ କରେ ଏବଂ ନିଜେ ମଧ୍ୟ ତାକୁ ଉପସ୍ଥାପନ କରେ ସିଧାସଳଖ ପ୍ରଯୋଜକ ପାଖରେ କିମ୍ବା ଉପସ୍ଥାପକ ମାନଙ୍କ ପାଖରେ।
1: ବହୁତ ବଢିଆ ସାର୍, ତାହେଲେ ଆପଣଙ୍କୁ ଆମ ସୁରଭି କାର୍ଯ୍ୟକ୍ରମ କେମିତି ଲାଗେ ସାର୍?
0: ସୁରଭି କହୁଛନ୍ତି ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ, ଯାହାକି ଆନନ୍ଦ ଉତ୍ସାହର ମହଲ ଯୋଗାଏ। ସୁରଭି ଏତେ ସୁନ୍ଦର ପ୍ରୋଗ୍ରାମ, ଯେତେ ମାନେ ସତେ ଯେପରି ସୁରଭିତ ଏ ପୃଥିବୀ ବା ମର୍ତ୍ତମଣ୍ଡଳକୁ ଯେମିତି ସକାଳର ସୂର୍ଯ୍ୟକଣ ସୁରଭିତ କରେ, ସେମିତି ସନ୍ଧ୍ୟାର ସେ ସୁରଭିତ ନିଶ୍ଚିନ୍ତ କରେ, ତା ମନମୁଗ୍ଧ କରେ, ପ୍ରତ୍ୟେକଟି ଶ୍ରୋତାମାନଙ୍କ ହୃଦୟକୁ ସେ କିଣିନିଏ, ଆଉ ସୁରଭିରେ ଶୋଭିତ କରେ, ଆଉ ତାର ସୁଗନ୍ଧ ସାରା ବିଶ୍ୱକୁ ପରିବ୍ୟାପ୍ତିତ କରେ, ଆଉ ସୁରଭିକୁ କେବେ ଭୁଲି ହେବନି। ସୁରଭି ହେଉଛି ମୋ ଅନ୍ତରର କଥା ବୁଝେ, ଆଉ ସୁରଭି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ।
1: ବହୁତ ବଢିଆ ସାର୍, ତାହେଲେ ଆପଣଙ୍କୁ ଆମ ମଙ୍ଗଳବାର ଦିନ ଯୋଉ ସନ୍ଧାନ କାର୍ଯ୍ୟକ୍ରମ ବିଜ୍ଞାନ ବିଚିତ୍ର ସବୁ ରହିଥାଏ, ସେ ସେହି କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗେ?
0: ସନ୍ଧାନ କାର୍ଯ୍ୟକ୍ରମ ନୂତନତାର ପରିପନ୍ଥୀ ସୃଷ୍ଟି ହୁଏ। ଆମେ ସନ୍ଧାନ ଅର୍ଥ କଣ? ବିଜ୍ଞାନର କିଛି ଜିନିଷ ଆମେ ସଂଗ୍ରହ କରିଥାଉ, କୋଉ ଟାଇପ୍ର କଣ କଲେ ମାନେ କେମିତି ପାଇବା, ବିଭିନ୍ନ ପ୍ରକାର ଗବେଷଣା ବିଷୟ ବସ୍ତୁ ଏଥିରେ ଉପସ୍ଥାପନ କରାଯାଏ, ବିଶିଷ୍ଟ ଗବେଷକ ମାନଙ୍କ ସହିତ ସାକ୍ଷାତକାର କରାଯାଏ, ଭଲ କାର୍ଯ୍ୟକ୍ରମଟି ହୁଏ। ଆମେ ସେଠୁ ବଡ ଧରଣର ଶିକ୍ଷା ଲାଭ, ବିଜ୍ଞାନର ଉପଯୁକ୍ତ ମାର୍ଗରେ ଆମେ ଯାଉଥାଉ ଏବଂ ଶିକ୍ଷା ଲାଭ ମଧ୍ୟ କରିଥାଉ।
1: ତାହେଲେ ବୁଧବାର ଦିନ ଯାହା ଆମର ସମ୍ଭାର କାର୍ଯ୍ୟକ୍ରମ ରହିଛି, ତାହା ଆପଣଙ୍କୁ କିପରି ଲାଗେ?
0: ସମ୍ଭାର କାର୍ଯ୍ୟକ୍ରମ ମୋର ସେଦିନ ଆକାଶବାଣୀ, ମୁଁ ବିଶେଷ ଭାବରେ ସମୟ ସମୟ ଶୁଣେ, ସମୟ ସମୟ ଶୁଣିପାରେନି, କାହିଁକି ନା ସମ୍ଭାର କାର୍ଯ୍ୟକ୍ରମ ଦିନ ମୋର ବିଶେଷ କାର୍ଯ୍ୟକ୍ରମ ଥାଏ ଆକାଶବାଣୀ ସମ୍ବଲପୁର ମାଧ୍ୟମରେ, ତେଣୁ ସମ୍ଭାର କାର୍ଯ୍ୟକ୍ରମ ମତେ ବହୁତ ଭଲ ଲାଗେ। ବିଶେଷ ଭାବରେ ଉପସ୍ଥାପନ ବହୁତ ଭଲ, ସ୍ୱର ଉପସ୍ଥାପନ ଯେଉଁମାନେ କରନ୍ତି, ସାହିତ୍ୟିକର ସ୍ୱର ସୃଷ୍ଟି କରନ୍ତି, ଆଉ ଆମକୁ ସବୁବେଳେ ଦେଖେ ମାନେ ତାର ଏଡିଟିଂଟା କିପରି ରହୁଛି, ମ୍ୟୁଜିକଟା ଠିକ ରହୁଛି କି ନାହିଁ, ଯୋଉଠି ଯୋଉ ଫ୍ରିକ୍ୱେନ୍ସି ରହିବା କଥା ରହୁଛି କି ନାହିଁ, ସବୁବେଳେ ମୁଁ ଲକ୍ଷ୍ୟ ନେଇ କରେ, କିଏ ସାକ୍ଷାତକାର ଦେଲା କି କେମିତି ପ୍ରଶ୍ନ ପଚାରୁଛନ୍ତି। କିନ୍ତୁ ଆକାଶବାଣୀ ଜୟପୁରରେ ସମସ୍ତ ଉପସ୍ଥାପକ ଉପସ୍ଥାପକ ଟ୍ୟାଲେଣ୍ଟେଡ, କ୍ୱେଶ୍ଚିନ୍ ପଚାରରେ ମହର, ସେମାନେ କୌଣସି ସମୟରେ ପରିସ୍ଥିତିର ଦାସ, ସେ ପରିସ୍ଥିତିକୁ ନେଇକରି ସେମାନେ ସଦାସର୍ବଦା କ୍ୱେଶ୍ଚିନ୍ କୁ ଟ୍ରାକ୍ କରନ୍ତି ଏବଂ ପ୍ରଶ୍ନକୁ ସେମାନେ ପଚାରିଥାନ୍ତି, ସେଥିପାଇଁ ବହୁତ ଧନ୍ୟବାଦ ସେମାନଙ୍କ ମୋ ହୃଦୟରୁ।
1: ଆଜ୍ଞା, ତାହେଲେ ଗୁରୁବାର ଦିନ ଯାହାକି ଆମର ସ୍ପନ୍ଦନ କାର୍ଯ୍ୟକ୍ରମ, ତାହା ଆପଣଙ୍କୁ କିପରି ଲାଗେ ସାର୍?
0: ସ୍ପନ୍ଦନ ତ ହୃଦୟରେ ସ୍ପନ୍ଦନ ସୃଷ୍ଟି କରେ, ଏଇ ସ୍ପନ୍ଦନ କାର୍ଯ୍ୟକ୍ରମ ଆମ ଆକାଶବାଣୀର ସ୍ପନ୍ଦନ ଥିଲା, ଆକାଶବାଣୀ କଟକ କେନ୍ଦ୍ରରେ ଥିଲା 1988 ମସିହାରେ, ସେଥିରେ କ୍ୱେଶ୍ଚିନ୍ ପଚରା ହଉଥିଲା, କିନ୍ତୁ ସେ ଆକାଶବାଣୀ ଜୟପୁର ଯୋଉ ସ୍ପନ୍ଦନ ସୃଷ୍ଟି କରୁଛି ତା ବାସ୍ତବିକ ଶ୍ରୋତାଙ୍କୁ ଫିଙ୍ଗି ନେଇଛି। ସ୍ପନ୍ଦନ କାର୍ଯ୍ୟକ୍ରମ ଗୋଟେ ଶିକ୍ଷାର ମହାର ରହିଛି, ସ୍ପନ୍ଦନ କାର୍ଯ୍ୟକ୍ରମରେ ଆନନ୍ଦର ମହାର ରହିଛି, ସ୍ପନ୍ଦନ କାର୍ଯ୍ୟକ୍ରମରେ ପ୍ରତ୍ୟେକଙ୍କ ହୃଦୟକୁ ସେ ସ୍ପନ୍ଦିତ କରୁଛି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମ।
1: ଆଜ୍ଞା, ସେହି ଗୁରୁବାର ଦିନରେ ହିଁ ମାସର ପ୍ରଥମ ଗୁରୁବାରରେ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ ବି ହୁଏ, ଯାହାକି ଆମର ଶ୍ରୋତାମାନେ ସମସ୍ତେ କଲ୍ କରିକି ନିଜର ମାନେ ଗୋଟେ ଟପିକ ଦିଆଯାଇଥାଏ, ନିଜର ପ୍ରତିକ୍ରିୟା ମତ ପ୍ରଦାନ କରନ୍ତି, ସେଥିରେ ଆପଣ କେବେ ଭାଗ ନେଇଛନ୍ତି କି ସାର୍?
0: ମୁଁ ସବୁ ଦିନ ଭାଗ ନିଏ, ସବୁ ମାସରେ ଭାଗ ନିଏ ସ୍ପନ୍ଦନ କାର୍ଯ୍ୟକ୍ରମରେ। ରଞ୍ଜନ ଭାଇ ଯେତେବେଳେ ତାଙ୍କର ଭଏସ୍ ପଠାନ୍ତି ଗ୍ରୁପରେ, ମୁଁ ପ୍ରସ୍ତୁତ ହୋଇଯାଏ ଏବଂ ଟପିକ କୁ ନେଇକିରି ଟପିକ କୁ ନେଇକି ସୁନ୍ଦର ଭାବରେ ମତାମତ ଦିଏ, ଆଉ ମଧ୍ୟ ଏଥିରେ 100% ସବୁବେଳେ ମୁଁ ଭାଗ ନେବାକୁ ଚେଷ୍ଟା କରେ, ସବୁବେଳେ ଭାଗ ନେଇଛି ଏବଂ ଭାଗ ପାଇଛି ମଧ୍ୟ, ଟେଲିଫୋନ ପାଇଛି, ଆଉ ନିଜକୁ ଧନ୍ୟମନେ କରୁଛି।
1: ଏମିତି ସବୁବେଳେ ଭାଗ ନିଅନ୍ତୁ ସାର୍, ଆଉ ଆମକୁ ଏମିତି ହିଁ ଉତ୍ସାହ କରନ୍ତୁ, ସବୁବେଳେ ଶୁଣନ୍ତୁ ସାର୍। ତାହେଲେ ଆମର ଯୋଉ ଶୁକ୍ରବାର ଦିନର କାର୍ଯ୍ୟକ୍ରମ ହେଲୋ ଗୁଞ୍ଜନ, ଯୋଉଟାକି ବହୁତ

0: ସ୍ପେଶାଲ କାର୍ଯ୍ୟକ୍ରମ ସମସ୍ତ ଶ୍ରୋତା ବନ୍ଧୁଙ୍କ ପାଇଁ, ସେ କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗେ ସାର୍?
1: ମୁଁ ସେ କାର୍ଯ୍ୟକ୍ରମରେ ଭଲ ଲାଗେ, ମୁଁ କେବେ ମାନେ ହଉଛି ସେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରି ନାହିଁ ଆଜି ପର୍ଯ୍ୟନ୍ତ ବି ହାଲୋ ଗୁଞ୍ଜନ କାର୍ଯ୍ୟକ୍ରମରେ, କିନ୍ତୁ ଶ୍ରୋତାମାନଙ୍କ ପାଇଁ ଭଲ କାର୍ଯ୍ୟକ୍ରମଟି ମୁଁ ଟିକେ ଶୁଣେ, କିନ୍ତୁ ମୁଁ ନିଜେ ବି ହଉଛି ଯୋଗାଯୋଗ କରିପାରେ ନାହିଁ। ହାଲୋ ଗୁଞ୍ଜନ କାର୍ଯ୍ୟକ୍ରମ ହଉଛି ଶ୍ରୋତାମାନଙ୍କର ପ୍ରିୟ କାର୍ଯ୍ୟକ୍ରମ, ନିଜର ହଉଛି ମାନେ ମତ ସ୍ଥାପିତ କରିବା, ତେଣୁ ସେଟା ଭଲ କାର୍ଯ୍ୟକ୍ରମ ସବୁଠାରୁ।
0: ଆଜ୍ଞା, ଆଉ ଆମର ରହିଲା ଶନିବାର, ଯାହାକି ଜୁଆନ କଥା କାର୍ଯ୍ୟକ୍ରମ, ଆମ ଜୟପୁରର ଲୋକାଲ ଅଞ୍ଚଳର ଯୋଉ ଭାଷା ତାହା ସବୁ କରାଯାଏ, ଆପଣଙ୍କୁ ତାହା କିପରି ଲାଗେ? ଶୁଣିଛନ୍ତି ସାର୍?
1: ହଁ ମୁଁ ଶୁଣେ, କିନ୍ତୁ ଟିକେ ଭାଷା ଜୟପୁର ଆକାଶବାଣୀର ଭାଷା ଟିକେ ଅଲଗା ଥାଏ ଜୟପୁରର କୋରାପୁଟର ଭାଷା। ମୁଁ ଏବେ ମୋ ଏଠି ଅପ୍ରିୟ ସତ କଥା କହିବି, ମୋ ପୁଅ ବର୍ତ୍ତମାନ କୋରାପୁଟର ପଣ୍ଡାଗଡ଼ରେ ପୋଷ୍ଟାଲ ପାଇଯାଇଛି 4 ବର୍ଷ ହେଲା। ମୁଁ ତା କଥା ହେଲା ବେଳେ ସିଏ ମତେ ଜୟପୁରର କୋରାପୁଟର ଭାଷା କହେ, ମୁଁ ବି ଜାଣିଗଲି ଭାଷା କଣ। ଯଦି ଭାଷା ମାନେ ଆମର ରେଡିଓକୁ ପଚାର ଯୋଉଟା ଆସେ ଅନେକ ଥର ଭାଷାଟା ଆସେ, ମୁଁ ନ ବୁଝିପାରେ, କାରଣ ସେଟା ମାନେ କୋରାପୁଟିଆ ଭାଷା ଆସେ। ମୁଁ ପ୍ରଥମେ ପଚାରିଦେଲା ପରେ ମୁଁ ପୁଅ ମୋର କହିଦିଏ, ମୁଁ ମଧ୍ୟ ଜାଣିପାରେ, ତେଣୁ ସେଇ ଯୋଉ ଭାଷାଟା ବହୁତ ଖୁସି ଲାଗେ। ସେମାନଙ୍କ ଭାଷାର ଯେମିତି ମାଧୁର୍ଯ୍ୟତା ରହିଛି, କାଲକାଟାରେ ଆମେ ଯେମିତି ବେଙ୍ଗଲୀ ଭାଷା, କିନ୍ତୁ କୋରାପୁଟ ଅଞ୍ଚଳ ଭାଷା ଆଉ ସେମାନଙ୍କର ହଉଛି ଚାଲିଚଳନ, ଆଚାର ବ୍ୟବହାର ଆଉ ତାଙ୍କର ଭାଷା, ତାଙ୍କ ମନ ଭିତରେ ଗୋଟେ କଣ ଦିଗ୍ଧା ନାହିଁ, ମନ ଭିତରେ ଗୋଟେ କଳୁଷିତର ଭାବ ନାହିଁ, ଯାହାକି ଭାଷା ମାଧ୍ୟମରେ ସେମାନେ ପ୍ରକାଶ କରିଥାନ୍ତି। କିନ୍ତୁ ଅନ୍ୟ ଆଡେ ମୁଁ କହୁନି ଏରିଆ କଥା, ସେମାନଙ୍କର ସ୍ୱାର୍ଥପରତା ଲୁଚି ରହିଥାଏ, ଭାଷା କହିଲା ବେଳେ ସେ ଭାଷାର ସ୍ୱାର୍ଥପରତା ଲୁକାୟିତ ଥାଏ। କିନ୍ତୁ ଜୟପୁରର ଲୋକ ବା କୋରାପୁଟ ଲୋକଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେବି, ତାଙ୍କ ଭାଷା ମହାନ, ତାଙ୍କ ଭାଷା ପାଖରେ ମୋ ମଥାନତ ପ୍ରଣାମୀ ମୁଁ ଏଇଠି ଜଣାଉଛି ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ।
0: ଆଜ୍ଞା ସାର୍, ତାହେଲେ ପୂର୍ବର ପ୍ରୋଗ୍ରାମ ଆଉ ବର୍ତ୍ତମାନର ପ୍ରୋଗ୍ରାମରେ କଣ ତଫାତ ରହିଛି ସାର୍?
1: ନିଶ୍ଚିନ୍ତ ସମୟର ପରିବର୍ତ୍ତନ ଘଟିଛି, ବର୍ତ୍ତମାନ ଆଧୁନିକତାର ଦୁହାଇ ଦେଇ ମଣିଷ ଆଗକୁ ଚାଲିଛି, ଆଗକୁ ଚାଲିଛି, ସେ ସବୁବେଳେ ଚାହୁଁଛି ମୁଁ ନୂତନତାର ପରିପନ୍ଥୀ ହେବି, ନୂତନତାର ଦିଗ୍ଦର୍ଶନ ହେବି, ନୂତନତାକୁ ଅନୁସନ୍ଧାନ କରିବି। ପୂର୍ବରୁ କାର୍ଯ୍ୟକ୍ରମ ବର୍ତ୍ତମାନ କାର୍ଯ୍ୟକ୍ରମ ଭିତରେ ଡିଫେନ୍ସ କଣ ରହୁଛି, ପୂର୍ବରୁ କାର୍ଯ୍ୟକ୍ରମ ଯାହା ଥିଲା ବର୍ତ୍ତମାନ କାର୍ଯ୍ୟକ୍ରମ ନିଶ୍ଚିନ୍ତ ଆଗେଇଛି। ଶ୍ରୋତାମାନଙ୍କୁ କିପରି ଶୁଆଇବ, ଶ୍ରୋତାମାନଙ୍କ ମନକୁ କିପରି ହରଣ କରିବ, ଶ୍ରୋତାମାନେ କିପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବେ, ସେହିପରି ଭିତ୍ତିଭୂମି ବର୍ତ୍ତମାନ ସମସ୍ତ ଆକାଶବାଣୀ, କେବଳ ଆକାଶବାଣୀ ଜୟପୁର ନୁହେଁ, ଆକାଶବାଣୀ କଟକ, ଆକାଶବାଣୀ ପୁରୀ, ଆକାଶବାଣୀ ସମ୍ବଲପୁର, ଆକାଶବାଣୀ କେନ୍ଦୁଝର, ଯୋଉ ପ୍ରୋଗ୍ରାମ ସବୁ 1.4 FM, ଆକାଶବାଣୀ ରେଡିଓ ସଂସ୍କାର 91.2 FM, ସମସ୍ତ କାର୍ଯ୍ୟକ୍ରମ ଶ୍ରୋତାମାନଙ୍କ ମନକୁ ନେଇ କରିଛି। ବିଶେଷ ଭାବେ ଆକାଶବାଣୀ ଯୋଉ କାର୍ଯ୍ୟକ୍ରମ ବର୍ତ୍ତମାନ କରୁଛି ତା ପୂର୍ବ ଅପେକ୍ଷା 100% ସକ୍ସେସ, ପୂର୍ବରୁ ଯେମିତି କାର୍ଯ୍ୟକ୍ରମ ଥିଲା ତା 100% ସକ୍ସେସ ରହିଛି।
0: ତାହେଲେ ଆଉ କଣ କଣ ପରିବର୍ତ୍ତନ କରିପାରିବା ସାର୍ ଆମର ଏହି କାର୍ଯ୍ୟକ୍ରମରେ?
1: ଦେଖନ୍ତୁ ମୋର କହିବାର କଥା, ବର୍ତ୍ତମାନ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ବା ଯୁବବାଣୀ କାର୍ଯ୍ୟକ୍ରମରେ ଆପଣ କୁଇଜ୍ ପ୍ରୋଗ୍ରାମ ପ୍ରତି ସପ୍ତାହରେ ଦିଅନ୍ତୁ, ଆଉ ପ୍ରତି ସପ୍ତାହରେ ଗୋଟେ ଆମର ଯେମିତି ଯୁବକ ମାନଙ୍କୁ ପ୍ରେରଣା ଓ ଉତ୍ସାହ ଯୋଗାଇବ, ସେପରି 15-20 ମିନିଟ୍ ଏକ ନାଟକ ପ୍ରସ୍ତୁତ କରନ୍ତୁ, ଆଉ ଯୋଉ କବିତା ଆସର ହଉଛି ବା କବିତା ବା ଗଳ୍ପ ପଢା ଯାଉଛି ତା ସମାଜ ଉପଯୋଗୀ କବିତା ବା ଗଳ୍ପ ସ୍ଥାନିତ କରାଯାଉ। ଆଉ ବିଶେଷ ଭାବରେ ସଦାସର୍ବଦା ଲକ୍ଷ୍ୟ କରିବାକୁ ପଡିବ ଯେ ଆମର ନୂତନତାର ଉପସ୍ଥାପନ ସ୍ୱର ସୃଷ୍ଟି କରିବା, ଯେ କି ଜଣେ ଉପସ୍ଥାପକ ଆସିବ ସବଜେକ୍ଟକୁ ନେଇକି, ଆଜି କଣ ପ୍ରଚାର ହବ ସେ ସବଜେକ୍ଟକୁ ନେଇ ପୂର୍ବଭାଷ ବା ପୂର୍ବରୁ ସେ ମନେକର ଆଜିର ସବଜେକ୍ଟ ଅଛି ବୁଧ ପୂର୍ଣ୍ଣିମା କି ଅନ୍ୟ କଣ ଅଛି, ତା ଉପରେ ସବଜେକ୍ଟକୁ କ୍ଲାରିଫାଏ କଲେ ପ୍ରୋଗ୍ରାମର ମାନ୍ୟତା ନିଶ୍ଚିନ୍ତ ଅଧିକ ଉଚ୍ଚ ମାନ ରହିପାରିବ। ଯୋଉ ଦିନର ଯାହା ସୃଷ୍ଟି କରୁଛି, ଯୋଉ ଦିନ ଯୋଉ ବାର୍ତ୍ତାଟା ସୃଷ୍ଟି କରେ, ଆଜିର ଦିନଟା କଣ ପାଇଁ ପ୍ରଯୁଜ୍ୟ, ଶ୍ରେଷ୍ଠ କଣ ପାଇଁ, ତାର ସବଜେକ୍ଟ ଆଜି କିଛି ପର୍ବପର୍ବାଣୀ ଅଛି, ତାରି ବିଷୟରେ ଭିତ୍ତି କରି ଯଦି କାର୍ଯ୍ୟକ୍ରମର ଉପସ୍ଥାପନ ସ୍ୱର କରନ୍ତି ତାହେଲେ ଆହୁରି ମାନ୍ୟତା ଉଜ୍ଜଳ ହବ ବୋଲି ମୋର ଆଶା ଓ ବିଶ୍ୱାସ।
0: ଆଜ୍ଞା ସାର୍, ତାହେଲେ କିଛି ବାର୍ତ୍ତା ଦେବାକୁ ଚାହିଁବେ କି ସାର୍ ଆମ ଯୁବବାଣୀ କାର୍ଯ୍ୟକ୍ରମକୁ?
1: ଯୁବବାଣୀର କାର୍ଯ୍ୟକ୍ରମ ସମସ୍ତ ଉପସ୍ଥାପିକା ଉପସ୍ଥାପିକାଙ୍କୁ ମୁଁ ଅନୁରୋଧ କରୁଛି, ଆଉ ବିଶେଷ ଭାବରେ ଯେ କି ପ୍ରଯୋଜକ ମହାଶୟ ବା ଡାଇରେକ୍ଟର ମହାଶୟଙ୍କୁ ମୁଁ ଅନୁରୋଧ କରୁଛି ଯେ କି ବର୍ତ୍ତମାନ ଯୋଉ ପ୍ରକାର କାର୍ଯ୍ୟକ୍ରମ ଚାଲିଛି ତାହା ବାସ୍ତବିକ ସ୍ୱାଗତଯୋଗ୍ୟ। କାର୍ଯ୍ୟକ୍ରମର ନିର୍ଦ୍ଦିଷ୍ଟତାକୁ ନେଇ ଯେ କି ଆମେ ଦେଖୁଛୁ ଗୋଟେ କବିତା ଆସର ବିଭିନ୍ନ ସମୟରେ ହଉଛି, ଅଲଗା ହଉଛି, କେବଳ ସେଇ ଦୃଷ୍ଟିର ପିଲାମାନଙ୍କୁ ନେଉଛନ୍ତି, ବାହାର ଜିଲ୍ଲାର ପିଲାମାନଙ୍କୁ ସ୍ଥାନାନ୍ତର କରାଯାଉ ନାହିଁ, ତେଣୁ ଏଥିରେ ସ୍ଥାନ ଦେବାକୁ ଆକାଶବାଣୀ ଜୟପୁର କେନ୍ଦ୍ରକୁ ମୁଁ ଅନୁରୋଧ କରୁଛି। ଆମର ଏବେ ବିଜ୍ଞାନ ଭିତ୍ତିକ ନାଟକ ପ୍ରସ୍ତୁତ କରନ୍ତୁ, ଆଉ ଜଣେ କିପରି ସଫଳ ତା ପାଇପାରିବ ତାର କାହାଣୀକୁ ନେଇ ବିଭିନ୍ନ ପ୍ରକାର ନାଟକ ପରିବେଷଣ କରନ୍ତୁ, କିମ୍ବା ସମାଜରେ ଘଟୁଥିବା ଜଣେ ଚରିତ୍ରଗତ ମାନେ ତା ଜୀବନରେ କେମିତି ସେ ଆଗେଇଛି, ସଫଳତା ପାଇଛି, ତାର ଦୃଷ୍ଟାନ୍ତ ଅନେକ ସମୟରେ ଆସୁଛି, ଆହୁରି ପରିମାଣରେ ପ୍ରଚାର କରନ୍ତୁ, ଏହା ତାହେଲେ ଆହୁରି କାର୍ଯ୍ୟକ୍ରମ ଶ୍ରୋତାଙ୍କ ପ୍ରିୟ ହେଇପାରିବ, ଏଥିରେ ବିବ୍ରତ ହେବାର କିଛି ନାହିଁ।
0: ଆଜ୍ଞା ସାର୍, ବହୁତ ବଢିଆ ସାର୍, ଏତେ ସବୁ କଥା କହିଲେ ଆମକୁ ବହୁତ କିଛି କମ ସମୟରେ ଆପଣ ବହୁତ କିଛି କହିଲେ, ଏତିକି ସମୟ କାଢିକି ଆମ ସହିତ କଥା ହେଲେ, ବହୁତ ବହୁତ ଧନ୍ୟବାଦ ସାର୍, ନମସ୍କାର ସାର୍।
1: ନମସ୍କାର।
2: ବର୍ତ୍ତମାନ ଶୁଣୁଥିଲେ ସାଥୀ ଆମର ଜଣେ ନିୟମିତ ଶ୍ରୋତାଙ୍କ ସହିତ ସାକ୍ଷାତକାର। ଆଶା କରୁଛୁ ଆପଣମାନଙ୍କୁ ସାକ୍ଷାତକାରଟି ଭଲ ଲାଗିଥିବ। ତେବେ ସାଥୀ ଆଉ ଡେରି ନ କରି ଆରମ୍ଭ କରିବା ଆପଣମାନେ ପଠାଇଥିବା ମେସେଜ ଆଉ ଭଏସ୍ ମେସେଜର କାର୍ଯ୍ୟକ୍ରମ। ପ୍ରଥମ ମେସେଜଟି କରିଛନ୍ତି କେ ମୋହନ ରାଓ ଆଚାରି ଭାଇ, ସୁନାରୀ ଷ୍ଟ୍ରିଟ୍, ଜୟପୁରରୁ। ସେ କହିଛନ୍ତି 26/4/2026 ଆଜିର ଯୁବବାଣୀ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ସ୍ମୃତିମୟୀ ପାଣିଗ୍ରାହୀ ଆଉ ସ୍ୱାସ୍ତିକ ଭାଇ। ଆଜିର ବିଚାର ଶୁଣିକି ଭଲ ଲାଗିଲା, ତେବେ ହସ କଥାଗୁଡ଼ିକ ମଧ୍ୟ ଭଲ ଲାଗିଲା। ଉପସ୍ଥାପନା କରିଥିବା ଦୁଇ ଜଣଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର ଜଣାଇଦେବେ। ଉପସ୍ଥାପନା କରିଥିବା ସ୍ମୃତି ଏବଂ ସାଇ ସ୍ୱାସ୍ତିକ ଭାଇଙ୍କୁ ମୋର ଧନ୍ୟବାଦ।
3: ତେବେ ସେ ପୁଣି କହିଛନ୍ତି 27/4/2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ସ୍ମୃତି ପ୍ରଜ୍ଞା ପାତ୍ର ଆଉ ଅସ୍ମିତା ଷଡ଼ଙ୍ଗୀ। ଆଜିର ବିଚାର ଭଲ ଲାଗିଲା, ତାହାପରେ ଆମେ ଓଡ଼ିଆ ଆମ ଭାଷା ବଢ଼ିଆ ସେହି ବିଷୟରେ ଜାଣିହେଲା, ଜାଣିବା କଥାରେ ବହୁତ କିଛି ଜାଣିହେଲା। ତେବେ ଉପସ୍ଥାପନା କରିଥିବା ଦୁଇ ଜଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ସେ ପୁଣି ଥରେ ମେସେଜ କରିଛନ୍ତି 28/4/2026 ମଙ୍ଗଳବାରର ସନ୍ଧାନ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ପୁଷ୍ପାଞ୍ଜଳି ଗୌଡ଼ ଏବଂ ପ୍ରତୀକ ଶର୍ମା ଭାଇ। ୱାର୍ଲଡ ଡେ ଫର ସେଫ୍ଟି ହେଲ୍ଥ ଏଟ୍ୱାର୍କ ଆଉ ମଧୁବାବୁଙ୍କ ଜୟନ୍ତୀ ବିଷୟରେ ଶୁଣିକି ବହୁତ ଭଲ ଲାଗିଲା। ତେବେ ଉପସ୍ଥାପନା କରିଥିବା ପୁଷ୍ପାଞ୍ଜଳି ଭଉଣୀ ଏବଂ ପ୍ରତୀକ ଭାଇଙ୍କୁ ସେ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି।
3: ତେବେ ସେ ପୁଣି କହିଛନ୍ତି 29/4/2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ସରୋଜିନୀ ମଣ୍ଡାଲ ଆଉ ପ୍ରିୟଙ୍କା ପାତ୍ର ଭଉଣୀ। ଇଣ୍ଟରନ୍ୟାସନାଲ ଡ୍ୟାନ୍ସ ଡେ ବିଷୟରେ ଜାଣିହେଲା, ଆଜିର ବିଚାର ମନଛୁଆଁ ହୋଇଥିଲା, ନାଟକଟି ମଧ୍ୟ ବହୁତ ବଢ଼ିଆ ହୋଇଥିଲା, ପରିଚାଳନା କରିଥିବା ରଞ୍ଜନ ବାବୁଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ପ୍ରିୟଙ୍କା ପାତ୍ର ଆଉ ସରୋଜିନୀ ମଣ୍ଡଳକୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।
2: ସେ ପୁଣି ଥରେ ମେସେଜ କରିଛନ୍ତି 30/4/2026 ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମଟି ଅତି ମନଛୁଆଁ ହୋଇଥିଲା। ଆୟୁଷ୍ମାନ ଭାରତ ଦିବସ ଏବଂ ଇଣ୍ଟରନ୍ୟାସନାଲ ଜାଜ୍ ଡେ ବିଷୟରେ ଜାଣିହେଲା। ଆଜିର ବିଚାର ସହିତ କଳାକାରଙ୍କ ସହିତ ସାକ୍ଷାତକାରଟି ବହୁତ ମନଛୁଆଁ ହୋଇଥିଲା। ଉପସ୍ଥାପନା କରିଥିବା ରେଶ୍ମା ମହାରଣା ଏବଂ ବର୍ଷା ମହାପାତ୍ରଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବା ସହିତ ଆକାଶବାଣୀର ସମସ୍ତ କର୍ମକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
3: ତେବେ ସେ ପୁଣି କହିଛନ୍ତି 1/5/2026 ଆଜିର ଯୁବବାଣୀ କାର୍ଯ୍ୟକ୍ରମରେ ନେଇ ଆସିଥିଲେ ସ୍ମୃତି ପାଢ଼ୀ ଆଉ ସାଇ ସ୍ୱସ୍ତିକ ଭାଇ। ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମଟି ବହୁତ ମନଛୁଆଁ ହୋଇଥିଲା, ଆଜିର ବିଚାରଟି ବହୁତ ବଢ଼ିଆ ହୋଇଥିଲା। ଉପସ୍ଥାପନା କରିଥିବା ସ୍ମୃତି ପାଢ଼ୀ ଆଉ ସାଇ ସ୍ୱସ୍ତିକ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ।
2: ସେ ପୁଣି ଥରେ ମେସେଜ କରିଛନ୍ତି 2/5/2026 ଶନିବାରର ଜୁଆନ କାତା କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ଲକ୍ଷ୍ମୀ ଦାସୀ ଭଉଣୀ ଏବଂ ନରେନ୍ଦ୍ର ଭାଇ। ଆଜିର କାର୍ଯ୍ୟକ୍ରମରେ ସତ୍ୟଜିତ ରୟଙ୍କ ଜୀବନୀ ବିଷୟରେ ଜାଣିବାକୁ ମିଳିଲା, ଏହା ସହ ଦ୍ରୁତଗତି ମହାବିପତ୍ତି ବିଷୟରେ ବି ବହୁତ କିଛି ଶିଖିବାକୁ ମିଳିଲା। ତେବେ ଉପସ୍ଥାପନା କରିଥିବା ଲକ୍ଷ୍ମୀ ଦାସୀ ଭଉଣୀ ଏବଂ ନରେନ୍ଦ୍ର ହରିଜନ ଭାଇଙ୍କୁ ମୋର ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ କେ ମୋହନ ରାଓ ଆଚାରୀ ଭାଇ, ଆପଣ ନିଜର ବହୁମୂଲ୍ୟ ସମୟ ବାହାର କରି ଆମ କାର୍ଯ୍ୟକ୍ରମକୁ ଶୁଣୁଛନ୍ତି ଏବଂ ଆମକୁ ମେସେଜ କରୁଛନ୍ତି। ଆଗକୁ ମଧ୍ୟ ଆମ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଆଉ ଏମିତି ହିଁ ଆମକୁ ମେସେଜ କରୁଥାନ୍ତୁ। ତେବେ ପରବର୍ତ୍ତୀ ମେସେଜଟି କରିଛନ୍ତି ନୀଲୁ ଦାସ ଭାଇ, ଶାସ୍ତ୍ରୀନଗର ବଲାଙ୍ଗୀରରୁ। ସେ କହିଛନ୍ତି 27/4/2026 ଆକାଶବାଣୀ ଜୟପୁରର ଯୁବବାଣୀ ବିଭାଗ। ସମୟ ଥରେ ଚାଲିଗଲେ ଆଉ ପଛକୁ ଫେରିନି, ପ୍ରତ୍ୟେକ ମଣିଷ ସମୟର ସଠିକ ଉପଯୋଗ କରିବା ଆବଶ୍ୟକ, ସମୟ ହେଉଛି ବଡ଼ ମୂଲ୍ୟବାନ। ବହୁତ ସୁନ୍ଦର ଭାବେ ଯୁବବାଣୀ କାର୍ଯ୍ୟକ୍ରମଟିକୁ ଭଉଣୀ ଅସ୍ମିତା ଓ ସ୍ମୃତିମୟୀ ଉପସ୍ଥାପନା କରିଥିଲେ। ଆଜିର ବିଚାର ଶିକ୍ଷଣୀୟ ଥିଲା, ମଣିଷ ସମାଜ ପାଇଁ ସମୟ ତ କେବେ ଫେରି ଚାହେ ନା, ଏହି ବିଷୟ ଉପରେ ଏକ ସୁନ୍ଦର ଶିକ୍ଷଣୀୟ ସାକ୍ଷାତକାରଟି କୃଷ୍ଣଚନ୍ଦ୍ର ଦାସ ସାର୍ଙ୍କ ସହିତ ବହୁତ ଭଲ ଲାଗିଲା।
3: ସେ ପୁଣି କହିଛନ୍ତି 1/5/2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ। ବିଶେଷତ୍ୱରେ ଆଜି ଲେବର ଡେ ଉପରେ ବିଶେଷ ଆଲୋଚନା ହୋଇଥିଲା। ସ୍ମୃତି ଭଉଣୀ ଏବଂ ସାଇ ସ୍ୱସ୍ତିଙ୍କ ଭାଇଙ୍କୁ ଧନ୍ୟବାଦ। ତେବେ ବହୁତ ବହୁତ ଧନ୍ୟବାଦ ନୀଲୁ ଦାସ ଭାଇ, ଆପଣ ଆମ କାର୍ଯ୍ୟକ୍ରମ ଶୁଣି ମେସେଜ କରୁଥିବାରୁ, ଏମିତି ହିଁ ଆମର କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଆଉ ମେସେଜ କରୁଥାନ୍ତୁ, ବହୁତ ବହୁତ ଧନ୍ୟବାଦ।
2: ଏବେ ଚାଲନ୍ତୁ ସାଥୀ ବର୍ତ୍ତମାନ ଶୁଣିବା ଆପଣମାନେ ପଠାଇଥିବା ଭଏସ୍ ଏସ୍ଏମ୍ଏସ୍ ଗୁଡ଼ିକ।
4: नमस्कार। 26 अप्रैल 2026 आकाशवाणी जयपुर जुगवाणी विभाग सुरभि कार्यक्रम टी आसते साय शक्ति पाढ़ी और श्रुतिमयी पाणीग्राही ता शुणा को खूब भल लगी। आज विचार खूब शिक्षण होता श्रोता बंधु मान सुंदर सुनाशेष भेषमेष गुड़िक शुणी किसी हस पसारा शुणी और किसी जानवा कथ शुणी ता शुणा को खूब

0: ମୋର ଏକ ଆପଣଙ୍କ ପାଖରେ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ମତାମତ ଅଛି। ଦେଖନ୍ତୁ, ଆଜି ଆପଣମାନେ ଯେଉଁ ସମୟରେ ସୁରଭି କାର୍ଯ୍ୟକ୍ରମଟି ଆରମ୍ଭ କଲେ, ମୁଁ ଆପଣଙ୍କୁ ପଠାଇଥିଲି 5ଟି ମତାମତ, ତା ବାହାରେ 3ଟି ମତାମତ ବାଜିଲା ଅଥବା ଆଉ 2ଟି ମତାମତ ବାଜିଲା ନାହିଁ। ଆପଣମାନେ ସାକ୍ଷାତକାରଟି ବଜାନ୍ତି, କିନ୍ତୁ ସାକ୍ଷାତକାରଟି ଆପଣ ବଜିଲା ନାହିଁ। ସେଥିପାଇଁ ଟିକେ କାର୍ଯ୍ୟକ୍ରମଟି ମହାନ ଦୁଃଖ ଲାଗିଲା। କେବଳ ଗୀତ ବଜେ ବଜେ ଗୀତ ବଜେଇବେ କାର୍ଯ୍ୟକ୍ରମରେ ସାରିଦେଲେ, ସେଥିପାଇଁ ଟିକେ ମହାନ ଦୁଃଖ ଲାଗିଲା। କାରଣ ସୁରଭି କାର୍ଯ୍ୟକ୍ରମଟି ଏମିତି କାର୍ଯ୍ୟକ୍ରମ ଶୁଣିବାକୁ ବହୁତ ଖୁବ୍ ଖୁସି ଲାଗେ। ଯେମିତି କାର୍ଯ୍ୟକ୍ରମ ମାଧ୍ୟମରେ କହିବାକୁ ଗଲେ, ଆପଣମାନେ ଯେଉଁ 4ଟି ରବିବାର 4ଟି କାର୍ଯ୍ୟକ୍ରମ ଆନନ୍ତି, ବହୁତ ଖୁସି ଲାଗେ। ଯେମିତି କଥାରେ କଥାରେ ସାକ୍ଷାତକାର, ମୋ ଜୀବନ ଜୀବିକାରେ ସାକ୍ଷାତକାର, ଆମ ଅତିଥି କ୍ରମରେ ସାକ୍ଷାତକାର, ବାଟେଘାଟେ ସାକ୍ଷାତକାର, ଏ ଯୋଉ ସାକ୍ଷାତକାରଟି ଆପଣମାନେ ଆଣନ୍ତି, ବହୁତ ଖୁସି ଲାଗେ। ଯଦି ଏଇ ଗତ ରବିବାର ଯଦି କଣ ପାଇଁ ସାକ୍ଷାତକାରଟି ବାଜିଲା ନାହିଁ, ଏହାର ଯଦି କାରଣ ଟିକେ ଜଣେଇଲେ ଆମେ ନିହାତି ଭାବରେ ଖୁସି ହେମୁ। କାରଣ ସୁରଭି କାର୍ଯ୍ୟକ୍ରମଟି ହେଉଛି ଆମ ଶ୍ରୋତା ବନ୍ଧୁମାନଙ୍କ କାର୍ଯ୍ୟକ୍ରମ, ଆଉ କଣ ପାଇଁ ସାକ୍ଷାତକାରଟି ବାଜିଲା ନାହିଁ ଏବଂ କାହିଁକି ଆପଣମାନେ ପ୍ରଚାର ପ୍ରସାର କରିପାରିଲେ ନା, ଯଦି ଟିକେ ତାର ଯଦି କାରଣ ଟିକେ ଜଣେଇଲେ ଆମେ ନିହାତି ଭାବରେ ଖୁସି ହେମୁ। ଏବଂ ଆମକୁ ବି ଚିଠି ପଠାଇବାକୁ ବି ଆହୁରି ଖୁସି ଲାଗିବ ଏବଂ ଆପଣମାନେ ବି ଉତ୍ତର ଦେବା ପାଇଁ ବି ନିହାତି ଆପଣଙ୍କୁ ଖୁସି ଲାଗିବ। ମୋଟାମୋଟି କହିବାକୁ ଗଲେ ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୁଁ ଗୋଟେ ଲାଞ୍ଚଡ ଭାଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରର। ନମସ୍କାର
1: ଭାଇ, ଆମର ତ୍ରୁଟି ପାଇଁ ଆମେ କ୍ଷମା ଚାହୁଁଛୁ। ହୁଏତ ସମୟ ଅଭାବରୁ ସାକ୍ଷାତକାରଟି ବାଜି ନଥିବ ଏବଂ ଆପଣଙ୍କର ଭଏସ୍ ଏସ୍ଏମ୍ଏସ୍ ଟି ତାହା ଭୁଲ ବଶତଃ ରହିଯାଇଥିବ, ସେଥିପାଇଁ ଆମେ ଆପଣଙ୍କ ଠାରୁ କ୍ଷମା ଚାହୁଁଛୁ। ଆଉ ଆଗକୁ ଏପରି ଭୁଲ ହେବ ନାହିଁ, ସେଥିପ୍ରତି ମଧ୍ୟ ଆମେ ଧ୍ୟାନ ରଖିବୁ ଭାଇ।
0: 27 April 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ଶ୍ରୁତି ପ୍ରଜ୍ଞା ପାତ୍ର ଓ ଅସ୍ମିତା ଷଡ଼ଙ୍ଗୀ। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା, ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ସମ୍ପାଦକ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଆମେ ଓଡ଼ିଆ ଆମ ଭାଷା ବଢ଼ିଆ, ଏ ସୁନ୍ଦର ବିଷୟବସ୍ତୁ ପ୍ରଣୟ କିଛି କଥା ଜାଣିବାକୁ ପାଇଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ସମୟ ତ କେବେ ଫେରିଯାଏ ନା। ଏ ସୁନ୍ଦର ବିଷୟବସ୍ତୁ ପାଇଁ କୃଷ୍ଣଚନ୍ଦ୍ର ପାତ୍ର ଭାଇଙ୍କ ସହ ସାକ୍ଷାତକାର କରାଯାଇଥିଲା, ଯାହାକୁ ସାକ୍ଷାତକାର ନେଇ ଆସିଥିଲେ ଅସ୍ମିତା ଷଡ଼ଙ୍ଗୀ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ। ସମୟକୁ ନେଇକି ଅନେକ କିଛି କଥା କୃଷ୍ଣ ଭାଇଙ୍କ ପାଖରୁ ଜାଣିବାକୁ ପାଇଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଶେଷରେ କିଛି ଜାଣିବା କଥା ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 29 April 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟି ନେଇ ଆସିଥିଲେ ପ୍ରିୟଙ୍କା ପାତ୍ର ଓ ସରୋଜିନୀ ମଣ୍ଡଲ। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା, ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଏକ ସୁନ୍ଦର ନାଟକଟେ ଶୁଣିଥିଲି, ଯାହାର ଶୀର୍ଷକ ଥିଲା କି ଧାତୁଗୁଡ଼ାରେ, ଯାହାକି ସୁନ୍ଦର ଭାବେ ରଚନାଟି କରିଥିଲେ ସୁବ୍ରତ ସାମନ୍ତରାୟ ଏବଂ ପ୍ରଯୋଜନା ଦାୟିତ୍ୱରେ ଥିଲେ ରଞ୍ଜନ କୁମାର ବେହେରା। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାଟି ଜଣାଇଦେବେ। ସେ ନାଟକଥିରେ ଅନେକ କିଛି କଥା ତଥ୍ୟ ଗୁଡିକ ଜାଣିବାକୁ ପାଇଥିଲି କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ସୁନ୍ଦର ଭାବରେ କଳାକାରମାନେ ଉପସ୍ଥାପନା କରିଥିବା ଯୋଗୁଁ ମୁଁ କାର୍ଯ୍ୟକ୍ରମ ମାଧ୍ୟମରେ ହୃଦୟ ସହିତ ଧନ୍ୟବାଦ ଦେଉଛି ଯେ ଏତେ ସୁନ୍ଦର ଭାବେ ନାଟକଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ। ଏବଂ ମୋର ଏକ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ମତାମତ ଅଛି ଏଇ ନାଟକକୁ ନେଇକି। ଦେଖନ୍ତୁ, ଏଇ ଅତୀତ କାଳରେ ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗରେ ଏକ 2-3 ନାଟକ ପ୍ରଚାର ହେଇଥିଲା। ଗୋଟିଏ ନାଟକ ଥିଲା କି ପ୍ରେମ ନୁହେଁ ଖେଡ଼ଘର, ସେଇଟା ହେଉଛି ପୁରୁଣା ନାଟକ, ଏବଂ ଆଉ ଗୋଟେ ନାଟକ ଥିଲା କି ସମ୍ପର୍କର ହିସାବ ନିକା। ଯଦି ଏହାର ଯଦି ପାର୍ଟ 2 ଯଦି ଆପଣମାନେ କାର୍ଯ୍ୟକ୍ରମରେ ଯୋଗବାଣୀ ବିଭାଗରେ ପ୍ରଚାର ପ୍ରସାର କରନ୍ତି, ତାହେଲେ ଟିକେ ଶୁଣିବାକୁ ଖୁସି ଲାଗେ। ଯେମିତି ପ୍ରେମ ନୁହେଁ ଖେଳଘର ନିଜେ ପ୍ରଯୋଜନା ଏବଂ ରଚନା କରିଥିଲେ ରଞ୍ଜନ କୁମାର ବେହେରା, ଏବଂ ସମ୍ପର୍କର ହିସାବ ନିକା ସେଇ ସୁନ୍ଦର ନାଟକରେ ବି ଅନେକ କିଛି ତଥ୍ୟ ଗୁଡିକ ଜାଣିବାକୁ ପାଇଥିଲେ। ଯଦି ସେ 2-3 ନାଟକର ଯଦି ପାର୍ଟ 2 ଯଦି ଆପଣମାନେ 2-3 ନାଟକଟି ପ୍ରଚାର ପ୍ରସାର କରନ୍ତେ, ତାହେଲେ ଆମକୁ ବି ଏତେ ଶୁଣିବାକୁ ଖୁସି ଲାଗନ୍ତା ଏବଂ ଆପଣଙ୍କ କାର୍ଯ୍ୟକ୍ରମ କରିବା ପାଇଁ ନିହାତି ଖୁସି ଲାଗନ୍ତା। ଏ ପ୍ରତି ଟିକେ ଦୃଷ୍ଟି ଦେବେ ଆର ଏହାର ଉତ୍ତର ଟିକେ ଜଣେଇବେ। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି।
1: ହଁ ଭାଇ, ନିଶ୍ଚିନ୍ତ ଭାବରେ ଆମେ ଚେଷ୍ଟା କରିବୁ ଯେ ପ୍ରେମ ନୁହେଁ ଖେଳଘର ଏବଂ ସମ୍ପର୍କର ହିସାବ କିତାବ ଏହି 2 ନାଟକର ଦ୍ୱିତୀୟ ଭାଗ ଆଣିବାକୁ।
0: 30 April 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ହାଲସ୍ପନ୍ଦନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ରିଶ୍ମା ମହାରଣା, ବର୍ଷା ମହାପାତ୍ର। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା, ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଆୟୁଷ୍ମାନ ଭାରତ ଦିବସ, ଆଜିର ବିଶେଷତ୍ୱ ସମ୍ପର୍କରେ ସୁନ୍ଦର ବିଷୟବସ୍ତୁରେ ଜାଣିବାକୁ ପାଇଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି, ଗୋଟିଏ ଭଉଣୀଙ୍କ ସହ ସାକ୍ଷାତକାର କରାଯାଇଥିଲା, ଯାହାକୁ ସାକ୍ଷାତକାର ନେଇ ଆସିଥିଲେ ବର୍ଷା ମହାପାତ୍ର। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ। ସେ ଭଉଣୀଙ୍କ ପାଖରୁ ଅନେକ କିଛି କଥା ଜାଣିବାକୁ ପାଇଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲେ ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 31 April 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ଶ୍ରୁତି ପାଢ଼ୀ, ସାଇ ଶକ୍ତି ପାଢ଼ୀ। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା, ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଶ୍ରୋତାବନ୍ଧୁଙ୍କ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥା ଚିତ୍ର ଗୀତ ଗୁଡିକ ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲେ ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ଗୋଟେ ଲାଞ୍ଚଡ ଭାଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲ।
1: ବହୁତ ବହୁତ ଧନ୍ୟବାଦ ନୀଳାଞ୍ଚଳ ଭୋଇ ଭାଇ, ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଆମକୁ ଭଏସ୍ ଏସ୍ଏମ୍ଏସ୍ କରୁଛନ୍ତି, ସେଥିପାଇଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ। ଏମିତି ହିଁ ଆମ କାର୍ଯ୍ୟକ୍ରମ

0: ଶୁଣୁଥାନ୍ତୁ ଏବଂ ଆମକୁ ଭଏସ୍ ଏସ୍ଏମ୍ଏସ୍ ପଠାଉଥାନ୍ତୁ।
1: ତେବେ ସାଥୀ, ବର୍ତ୍ତମାନ ଶୁଣିବା କିଛି ଜାଣିବା କଥା।
0: 90 ଇୟର୍ସ ଅଫ୍ ଆକାଶବାଣୀ। ଭାରତର ଗଣମାଧ୍ୟମ ଇତିହାସରେ 8 ଜୁନ୍ 1936 ଏକ ସ୍ମରଣୀୟ ଦିନ, ଯେଉଁଦିନ ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସର ନାମ ପରିବର୍ତ୍ତନ ହୋଇ ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀ ହୋଇଥିଲା। 2025 ଜୁନ୍ 8 ତାରିଖରେ ଆକାଶବାଣୀ ଲୋକସେବା ପ୍ରସାରଣର 90 ବର୍ଷ ପୂରଣ କରିଛି। ଏହି 90 ବର୍ଷର ଯାତ୍ରା କେବଳ ସୂଚନା ଦେବା ନୁହେଁ, ବରଂ ଦେଶର ସାଂସ୍କୃତିକ ଓ ସାମାଜିକ ବିକାଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି। 1927 ବମ୍ବେ ଷ୍ଟେସନରୁ ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା, ଯାହା ପରେ 1936 ଏଆଇଆର୍ ବା ଅଲ୍ ଇଣ୍ଡିଆ ରେଡିଓରେ ପରିଣତ ହୋଇଥିଲା। ଗ୍ରାମାଞ୍ଚଳରେ ଖବର, ଶିକ୍ଷା ଏବଂ କୃଷି ସମ୍ବନ୍ଧୀୟ ସୂଚନା ପାଇଁ ଆକାଶବାଣୀ ଏକମାତ୍ର ଭରସାଯୋଗ୍ୟ ମାଧ୍ୟମ ଥିଲା। ଓଡ଼ିଶାରେ ଆକାଶବାଣୀର ଯାତ୍ରା 1948 କଟକ କେନ୍ଦ୍ରରୁ ଆରମ୍ଭ ହୋଇଥିଲା। 2025 ସୁଦ୍ଧା ଏହି ସଂସ୍ଥା ଓଡ଼ିଶାରେ 15 କେନ୍ଦ୍ର ମାଧ୍ୟମରେ ସେବା ଯୋଗାଇ ଆସିଅଛି। ସେଥିମଧ୍ୟରୁ ଆମ ଆକାଶବାଣୀ ଜୟପୁର ଅନ୍ୟତମ। ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଆକାଶବାଣୀ ଜୟପୁର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ କେନ୍ଦ୍ର। ଏହା କେବଳ ଖବର ନୁହେଁ, ବରଂ ଅଞ୍ଚଳର କଳା, ସଂସ୍କୃତି ଏବଂ ପରମ୍ପରାକୁ ଜୀବିତ ରଖିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଆସୁଛି। 1964 ଜୁନ୍ 28 ତାରିଖରେ ଏହି କେନ୍ଦ୍ରଟି ସ୍ଥାପିତ ହୋଇଥିଲା। ଏହା କୋରାପୁଟ, ଗଜପତି ଏବଂ ଆଖପାଖ ଅଞ୍ଚଳର ଆଦିବାସୀ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମୁଖ୍ୟ ମାଧ୍ୟମ। ଜୟପୁର ଆକାଶବାଣୀ ଓଡ଼ିଆ ଭାଷା ସହିତ ସ୍ଥାନୀୟ ଦେଶିଆ ସୌରା ଭାଷାରେ ମଧ୍ୟ କାର୍ଯ୍ୟକ୍ରମ ପ୍ରସାରଣ କରିଥାଏ। ଏଠାରେ କୃଷି ସୂଚନା, ସ୍ଥାନୀୟ ସମ୍ବାଦ, ନାଟକ, ଯୁବବାଣୀ ଏବଂ ଜନସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ପ୍ରସାରିତ ହୁଏ। ଏହା ମିଡିୟମ ୱେଭ୍ରେ 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ ଉପଲବ୍ଧ ହେଉଛି। ଜୟପୁର ଆକାଶବାଣୀ ରାଷ୍ଟ୍ରୀୟ ଏବଂ ଆନ୍ତଃରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ହାସଲ କରିଛି। 1999 ବାତ୍ୟା ସମୟରେ ଯେତେବେଳେ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା, ସେତେବେଳେ ଆକାଶବାଣୀ ସମାଜକୁ ସଠିକ୍ ଖବର ଏବଂ ସତର୍କତାର ସହ ସେବା ଯୋଗାଇଥିଲା। ଏହା ସହିତ କରୋନା ମହାମାରୀ ସମୟରେ ଲୋକଙ୍କୁ ସଚେତନ କରିବା ଏବଂ ମନୋରଞ୍ଜନ କରିବାରେ ମଧ୍ୟ ଆକାଶବାଣୀର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆକାଶବାଣୀ 591 ଷ୍ଟେସନ ସହିତ ଭାରତର 98% ଜନସଂଖ୍ୟା ପାଖରେ ପହଞ୍ଚିଛି। 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି। 90 ବର୍ଷ ପରେ ମଧ୍ୟ ଏହା ଡିଜିଟାଲ ମାଧ୍ୟମ ବା ଏଫ୍ଏମ୍ ଏବଂ ପୋଡ୍କାଷ୍ଟ ମାଧ୍ୟମରେ ଯୁବପିଢ଼ିଙ୍କ ସହିତ ଯୋଡ଼ି ହୋଇ ରହିଛି। ଆକାଶବାଣୀ କେବଳ ସୂଚନା ଦିଏ ନାହିଁ, ବରଂ ବହୁଜନ ହିତାୟ, ବହୁଜନ ସୁଖାୟ ଏହି ମୂଳମନ୍ତ୍ର ସହ ଦେଶର ଆତ୍ମାକୁ ସଂଯୋଗ କରେ।
1: ତେବେ ସାଥୀ, ସମୟ ତ ହେଇଗଲାଣି, କିନ୍ତୁ ତା ପୂର୍ବରୁ ଜାଣିରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ। ଆଗାମୀକାଲି ସୋମବାର ସୃଜନୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଏକ ସମ୍ପାଦକୀୟ ଓ ତାପରେ ଶୁଣିବେ ଗୋଟିଏ ସୁନ୍ଦର ସାକ୍ଷାତକାର।
0: ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା, ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ମାଧ୍ୟମରେ ଆପଣଙ୍କ ମତାମତ ଜଣାଇବେ। ସେଥିପାଇଁ ଆମ ନମ୍ବରଟି ହେଉଛି 9438268568 ଏବଂ ଆମ ମେଲ୍ ଆଇଡିଟି ହେଉଛି airjaipur@gmail.com। ଆପଣଙ୍କର ମତାମତ ଅପେକ୍ଷାରେ ରହିଲୁ ସାଥୀ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷାରାଣୀ ପଟ୍ଟନାୟକ
1: ଆଉ ମୁଁ ପୁଷ୍ପାଞ୍ଜଳି ଗୌଡ଼।
0: ରହୁଛୁ ସାଥୀ,
2: ନମସ୍କାର।
3: ଏତେବେଳେ ଯାଏଁ ଶୁଣୁଥିଲେ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚୈତି ଜହ୍ନ କାର୍ଯ୍ୟକ୍ରମ। ଆଜି ସେ ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ଜୟରାମ ମୁର୍ଜା। ତାହେଲେ ଶ୍ରୋତାବନ୍ଧୁ, ବିଳମ୍ବ କାହିଁକି, କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ଦିନ ସ୍କୁଲ ନ ଯାଇଛି ସେ ଅଙ୍ଗନବାଡ଼ି ପାଖରେ ଅଙ୍ଗନବାଡ଼ି ଯାଇକି ସୁବିଧା ଖାଦ୍ୟ ସାଙ୍ଗରେ ଖାଦ୍ୟ ବି ଖାଇବ, ତା ସାଙ୍ଗରେ ତା ସାଙ୍ଗେ ଗୀତ ଖେଳ ନାଚ, ତାପରେ ହାତରେ ନିଜେ ନିଜେ କରିକିନା କିଛି ଜିନିଷ ଏଭଳିଆ କରିକି ତାର ବୁଦ୍ଧି କେମିତି ବଢିବ ସେ ବ୍ୟବସ୍ଥା କରାହେଇଛି। ଆଉ ଜନ୍ମରୁ 3 ବର୍ଷ ପିଲା, ଜନ୍ମରୁ 6 ମାସ ପର୍ଯ୍ୟନ୍ତ ତ ପିଲା ତାର ଖାଇବା କଥା କହିଲେ ଆମର ମା କ୍ଷୀର ଖାଇବ, 6 ମାସରୁ 3 ବର୍ଷ ପିଲାଙ୍କ ପାଇଁ ଆମର ତାର ଖାଇବା ବ୍ୟବସ୍ଥା ଅଙ୍ଗନବାଡ଼ିରେ ଖାଦ୍ୟ ତାର ଘରକୁ ନେଇକି ଖାଇବା ବ୍ୟବସ୍ଥା ପାଇଁ କରାଯାଇଛି। ଆଉ ଯୋଉ ବୁଦ୍ଧି କଥା ଆମେ ଯେହେତୁ ଆଜି କଥା ହଉଛୁ, ତ ବୁଦ୍ଧି ବଢିବା ପାଇଁ ତାର ମାକୁ, ପିଲା ତ ସେତେବେଳେ ଶିଖିବନି, ମାକୁ ବୁଝା ହଉଛି ଯେ ସେ କେମିତି କେମିତି ଘରେ ତାର ଯତ୍ନ ନବ। ତାର ମା କେବଳ ନାହିଁ, ତାର ମା ତାର ଘରେ ଯିଏ ଯିଏ ଯତ୍ନ ନଉଛନ୍ତି ସବୁ ଲୋକ କେମିତି ତାକୁ ତା ସହିତ କଥା ହେବେ, ତା ସହିତ ଖେଳିଲା ବେଳେ, ଗାଧେଇଲା ବେଳେ, ଖୁଏଇଲା ବେଳେ, ଶୁଏଲା ବେଳେ କେମିତି କଥାବାର୍ତ୍ତା କରିବେ, ଘରେ ବି ସେ କିଛି ଖେଳନା ତିଆରି କରିକି ଦେବେ, ଘରର କିଛି ଜିନିଷକୁ ବି ଖେଳନା ଭାବରେ ବ୍ୟବହାର କରିକି ତାକୁ ଶିଖେଇବେ, ପାଖ ସାହି ପଡ଼ିଶା କେମିତି ବ୍ୟବହାର କଲେ ପିଲାର ବ୍ୟବହାର ଭଲ ହବ, ପିଲା ଆଗକୁ ଯାଇକିରି ଭଲ ମଣିଷ ହବ, ସେ ବିଷୟରେ ମିଟିଂ କରିକି ଆଉ ଦିଦି ମାନେ ଅଙ୍ଗନବାଡ଼ି ଦିଦି ମାନେ ଘରେ ଯାଇକି ବି ମା ମାନଙ୍କୁ ବୁଝାଉଛନ୍ତି।
1: ନୀଳାଞ୍ଚଳ ବାବୁ ଧନ୍ୟବାଦ ଲାଗ, ତମର ପ୍ରଶ୍ନ ତ ଉତ୍ତର ମିଳିଗଲା। ଏଲେ ଆମେ ଜନ ଆରି ଗୋଟେ ଫୋନ ହେଲା ଖାଇକି ସମର ପିଲା।
2: ହ୍ୟାଲୋ ରେଡ଼ିଓ କେ ପଚାରୁ।
3: ହ୍ୟାଲୋ
2: ହ୍ୟାଲୋ କେ କୈଲାସ ବାବୁ କହନ୍ତୁନି। କୈଲାସନି
3: ଶଶିଭୂଷଣ କୁମାର ରହନମାଲ, ପାଟନାଗଡ଼ ବ୍ଲକ ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
2: ହେଲେ ବାବୁ ତୁମର ପ୍ରଶ୍ନ କାଇଟା ଅଛି ଆଜି?
3: ସାର୍ ଛୋଟବେଳେ ଯୋଉ ଛୁଆଟା 5-6 ବର୍ଷରୁ 6 ଯାଏ ବନ୍ୟାର ସୁବିଧା କଣ କଣ ରହିଛି ତା ବିଷୟରେ ମୋର ଜାଣିବାର ଥିଲା। ଆଉ ଗୋଟେ ମା କେମିତି ତାକୁ ଠିକ ସେ ଭାବରେ ମୋର ଇଏ କରିବେ, ମାନେ
1: ଯତ୍ନ କେମିତି
3: ରଖିବେ, ସେ ବିଷୟରେ ମୋର ଜାଣିବାର ଅଛି।
0: ଏବେ ଆଗରେ ଯିଏ ପଚାରିଥିଲେ ସେ ବିଷୟରେ କହିଥିଲୁ, ଆଉ ଥରେ କହିଦଉଛୁ ଯେ ଆମର ଅଙ୍ଗନବାଡ଼ି କେନ୍ଦ୍ର ଆପଣ ଜାଣିଛନ୍ତି ଜନ୍ମରୁ 6 ବର୍ଷ ପର୍ଯ୍ୟନ୍ତ ପିଲାର ଯତ୍ନ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ଅଛି। ତ ଅଙ୍ଗନବାଡ଼ି କେନ୍ଦ୍ରରେ ଯେକୌଣସି ଗାଁର ଯେକୌଣସି ଗାଁ ଆମ ଓଡ଼ିଶାରେ ଯେକୌଣସି ଅଞ୍ଚଳ କୌଣସି ନା କୌଣସି ଅଙ୍ଗନବାଡ଼ି କେନ୍ଦ୍ର ସହିତ ଜଡ଼ିତ ହୋଇଥିବେ, ତ ଆପଣ ସେଠି ଅଙ୍ଗନବାଡ଼ି କେନ୍ଦ୍ରରେ ସବୁ ସୁବିଧା ପାଇପାରିବେ। ତାର ଖାଦ୍ୟ, ତାର ଟୀକା ଯାହା ନେବା କଥା ଆମର ଅଛି, ଶିଶୁ ସୁରକ୍ଷା ପାଇଁ ରୋଗ ବି ଏବେ ଆମେ ଆଗ କଥା ହେଲୁ ଯେ ଆମର ଉଦ୍ଦେଶ୍ୟ ହେଉଛି ICDS ବା ଶିଶୁ ଆମର ସମନ୍ୱିତ ଶିଶୁ ବିକାଶ ଯୋଜନା ବା ଆମର ଅଙ୍ଗନବାଡ଼ି ଯୋଉଠି ଆମେ ଯୋଉ କାର୍ଯ୍ୟକ୍ରମ କରାହଉଛି, ତ ତାର ଉଦ୍ଦେଶ୍ୟ ହେଉଛି ପିଲାର ପିଲା ପ୍ରଥମରେ ବଞ୍ଚିବ, ତାପରେ ବଢିବ, ତାପରେ ତାର ବୁଦ୍ଧିର ବିକାଶ ହବ। 3ଟା ଜିନିଷ ଆମର ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ତ ପ୍ରଥମରେ ଯୋଉ ଆପଣ ଆମକୁ କହିଲୁ ବଞ୍ଚିବ, ତ ତାର ପାଇଁ ବଞ୍ଚିବା ପାଇଁ ଯେମିତି ତାକୁ ରୋଗ ହବ ନାହିଁ ଆଉ ତାକୁ ତାର ଦେହ ଖରାପ ହବ ନାହିଁ, ସେସବୁ ବିଷୟରେ ଆମର ଅଙ୍ଗନବାଡ଼ି କେନ୍ଦ୍ରରେ ତାର ଟୀକାକରଣ ଯୋଉ ଦିଆହଉଛି ଆମର ସରକାରଙ୍କ ତରଫରୁ ମାଗଣାରେ ଟୀକାକରଣ ବ୍ୟବସ୍ଥା ହଉଛି। ତାର ଛୋଟ ଛୋଟ ଯଦି କିଛି ଅସୁବିଧା ହଉଛି ତ ସେଠି ଗୋଟେ ଆମର ମମତା ଦିବସ ହଉଛି ଅଙ୍ଗନବାଡ଼ି କେନ୍ଦ୍ରରେ, ସେଠି ତାର ଚିକିତ୍ସା କି ତାକୁ ଚିହ୍ନଟ ହଉଛି ଯେ ନାଇଁ ପିଲାର ଏ ଅସୁବିଧା ଅଛି। ଆଉ ଗୋଟେ ଆପଣ ଶୁଣିଥିବେ ଗୋଟେ RBSK ବୋଲି ଗୋଟେ ଅଛି ଯୋଉଥିରେ କି ତାର ଯଦି କିଛି ଭିନ୍ନକ୍ଷମ ଥିବ ଛୋଟବେଳୁ ପିଲା ତାର ଚିହ୍ନଟ ହବ, ଯେମିତିକି ତାର ବୁଦ୍ଧି ବଢୁଛି କି ନାହିଁ, ସେ ଚାଲିପାରୁଛି କି ନାହିଁ, ହେଲା ତାର ତାର ଶାରୀରିକ ବିକାଶ ହଉଛି କି ନାହିଁ, ଶୁଭୁଛି କି ନାହିଁ, ତାକୁ ସେ ଦେଖିପାରୁଛି କି ନାହିଁ, ଏଯାକ ସବୁ ଚିହ୍ନଟ କରିକି ତାର ଚିକିତ୍ସା ବ୍ୟବସ୍ଥା ବି କରାଯାଉଛି। ଆପଣମାନେ ଜାଣିଥିବେ କାର ଯୋଉ ପାଦ ବଙ୍କା ହେଇଯାଇଥାଉଛି, କାର ଜନ୍ମ ହେଲା ବେଳକୁ ପାଟି ତାର ଯୋଉ ଓଠ ଯୋଉ ଗ୍ରହଣ ଖଣ୍ଡିଆ କହୁଛୁ ସେଭଳିଆ ହେଇଥାଉଛି, ସେଇଟା ସବୁ ଆମର ଅଙ୍ଗନବାଡ଼ି କେନ୍ଦ୍ରରେ ସେ 6 ମାସକୁ ଥରେ RBSK ଯୋଉ ଅଛନ୍ତି ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମରେ, ସେଠି ଗୋଟେ ଡାକ୍ତର ତାଙ୍କର ଅଛନ୍ତି, ସବୁ ଷ୍ଟାଫ ଅଛନ୍ତି, ସେମାନେ ଯାଇକି ପ୍ରତି 6 ମାସରେ ଥରେ ଅଙ୍ଗନବାଡ଼ି କେନ୍ଦ୍ରରେ ସବୁ ପିଲାଙ୍କର 6 ବର୍ଷ ଭିତରେ ପିଲାଙ୍କର ପରୀକ୍ଷା ନିରୀକ୍ଷା କରିକି ଏସବୁ ସୁବିଧା ଅସୁବିଧା ଯଦି ଥିବ ସେ ଚିହ୍ନଟ କରିକି ତାର ବ୍ୟବସ୍ଥା ବି କରୁଛନ୍ତି। ଆଉ ତାପରେ
3: ପୁତୁରା ଗୋଟେ ମ୍ୟାଡମ ଟିକେ ଗୋଡ଼ଟା ଟିକେ ବଙ୍କା ହେଇଛି ଛୋଟ ବେଳୁ,
0: ସେଇଟା ଆପଣ ଆପଣଙ୍କର ଯୋଉ ପାଖରେ ଅଙ୍ଗନବାଡ଼ି ଦିଦି ଅଛନ୍ତି, ଆଶା ଦିଦି ଅଛନ୍ତି, ANM ଥିବେ, ଆପଣ ତାଙ୍କୁ ଯୋଗାଯୋଗ କରନ୍ତୁ, ସିଏ ଆପଣଙ୍କୁ କହିବେ। RBSK ଏଇଟା ମାଗଣାରେ ହଉଛି, ଆପଣ ଜାଣିଥାନ୍ତୁ ୟାର ଯାହା ଚିକିତ୍ସା ହଉଛି ଛୋଟ ବଡ ଚିକିତ୍ସା ସବୁ ମାଗଣାରେ ସରକାର କରଉଛନ୍ତି, ତ ଆପଣ ତାଙ୍କ
3: ସାଙ୍ଗେ ମେଡିକାଲ ହବ ମ୍ୟାଡମ?
0: ହଁ, ଡିଷ୍ଟ୍ରିକ୍ଟ ସେମାନେ ରେଫର କରିବେ, ଆମେ ତ କହିପାରିବାନି ସେଇଟା କେତେ ଇଏ ଦରକାର ପଡିଲେ ସେମାନେ କଟକ ବି ରେଫର କରୁଛନ୍ତି। କଟକରେ ଆପଣ ଜାଣିଛନ୍ତି ଶିଶୁ ଆମର ଅଛି ଶିଶୁ ଭବନ, ସେଇଠିକି ବି ରେଫର କରୁଛନ୍ତି। ଆଉ ଆପଣଙ୍କର ଯୋଉଠି ସୁବିଧା ହେଇପାରିବ ଆପଣଙ୍କ ପାଖରେ।

0: କୁର୍ଲା ଅଛି, ବଲାଙ୍ଗୀରରେ ମେଡିକାଲ ଅଛି, ଯୋଉ ଆମର ଯୋଉ କଲେଜ ଅଛି ମେଡିକାଲ କଲେଜ, ସେଠି ସେମାନେ ହଁ ତାର ତାର ଯୋଉ ଦେଖିକିନା ତାର ବ୍ୟବସ୍ଥା ତାର କଣ ଅସୁବିଧା ଅଛି ତାକୁ ଧରିକି ସେମାନେ ତାକୁ ରେଫର କରିଦେବେ।
1: ଠିକ ଅଛି ମ୍ୟାଡମ, ନମସ୍କାର ମ୍ୟାଡମ,
0: ହଉ ଧନ୍ୟବାଦ।
2: ଭଲ କଥା ପଚାରିଲେ ଦିଦି, ସେ ଯେ ଆର୍ବିଏସ୍କେ ବୋଲିକି ନା ଜନ କହିଲା ହାଲୋ ରେଡିଓ କେ ପଚାରୁ
3: ଜୁହାର ଜୁହାର
4: ଜୁହାର
2: ଜୁହାର ଲାଗ କେ କହିଲା ସିନି ନା ଅଲ ସାଙ୍ଗି ଦିଆ
3: ନରସିଂ କହିଲିନି ମୁଁ
2: ବାବୁ କାଇକି ଖାଇ ପର୍ସନ ଚାଲେ ପଚାରି ଦିଆ
3: ଦିଦି କେ ଜୁହାର
0: ଜୁହାର ଜୁହାର
3: ଜନ ମୁଇଁ କହିବା ପର୍ସନ ଏଇଟା କି ଆଜିକାଲି ପିଲାମାନେ ସେ ଓଟିଜେନ୍ ପିଲା ବୋଲି ନାଇଁ କି ଜନ୍ମ ହେଲାନି କାଇ ଅସୁବିଧା ହେଲା ଆଗ କାଲେ ତ କଣ ଡାକ୍ତରଖାନା ମିଶା ପାରିଲା ଧାଇ ମାନେ ପିଲାମାନେ ଜନ୍ମାଇ ପାରିଲା ଗାଁ ଗାଁ କରିଲେ ଔଷଧ ପତ୍ର ସେଠି ନା ପାରିଲା ଅଙ୍ଗନବାଡି ଦିଦି ଟୀକା ନା ଦେଇ ପାରିଲା ମାତ୍ର ସେଡ଼ବେନେ ନାଇଁ କି ପିଲାମାନେ ନିକ ଜନ୍ମ ପାରିଲା ଯେତିକି ପିଲା ତ କି ନା ରହିଲା ମାତ୍ର ଆଜିକାଲି ଡାକ୍ତର ଲଗେ ମାନେ ପିଲା ତିନି ମାସ ସ୍ଥାନୁ ଅଙ୍ଗନବାଡି ଦିଦି ତାପରେ ଡାକ୍ତର ମାନେ ସବୁ ଖାତା ବନେଇ ଦେଇକି ସବୁ ଯାକ ଚେକ୍ କରେ ସବୁ କରବାଏ ଔଷଧ ପତ୍ର ଦବା ଡେଲିଭରି ମିଶା ହସ୍ପିଟାଲ ଲଗେ କରବାଏ ମାତ୍ର ବେଶୀ ଆଜିକାଲି ସେ ଅଟିଜମ୍ ପିଲାମାନେ କେନ୍ତା ଜନ୍ମ ହେଲାନି କାର ହାତ ପେଟ କାମନା କଲାନି କାର ମାଇଣ୍ଡ କାମନା କଲାନି କାଇ ପାଇ ଦିଦି ଏନ୍ତା ହେଲାନି ସେଟା ମୁଇଁ ପଚାରେ ମୋର ମନ ଗୋଟେ ପ୍ରଶ୍ନ ଗୋଟେ ଅଛି ସେଟା କହି ଦିଆ
0: ସେଟା କାଇ ହେଲାନି ଆଗେ ଠାନେ କାଇ ହେଲା ଯେ ଇଟା ତ ସବୁଠୁ ବଢିଆ ପ୍ରଶ୍ନ ଆଜି ପଚାରିଲ ବାବୁ ଇଟା କାଇ ହେଲାନି ବୋଲେ ଆଗରେ କାଇ ରହୁଥିଲା ଇ ମୋବାଇଲ ନା ରହିଲା ହେଲା ଟିଭି ନା ରହିଲା ତ ଘରେ କାଏ ହଉଥିଲା ପିଲାମାନେ ଖେଳା ବୁଲା କରୁଥିଲେ ହଁ ଆରି ବାବା ମା ମାନେ ମିଶା ପିଲାମାନଙ୍କ ସାଙ୍ଗରେ କଥାବାର୍ତ୍ତା ସବୁ ହଉଥିଲେ ଏବେ ବହୁତ ଆମେ ଦେଖିଲୁନି ଯେ ମାଇଜୀ ମାନେ ମିଶା ତାଙ୍କର ଭିତରେ କଥାବାର୍ତ୍ତା ବେଶୀ ହେତେ ରହିଲେ ଆଗରୁ ହଁ ସୁଖ ଦୁଃଖ ହେତେ ରହିଲେ ସବୁ ଆଜିକାଲି ଜନ ଲଗେ ଦେଖା ତମେ ରାସ୍ତାଘାଟରେ ଜନ ଲଗେ ବସିଲେ ବି ଇଆଡେ ଗୋଟେ ମୁହଁ କରିକି ସିଆଡେ ଗୋଟେ ମୁହଁ କରିକି ଇ ଗୋଟେ ମୋବାଇଲ ସେ ଗୋଟେ କଥାବାର୍ତ୍ତା ଆଉ ନାହିଁ ତ ପିଲାମାନେ ଶୁଣ ଅଟିଜିମ୍ ବୋଲି ଯେନ୍ତା ହେଲାନି ସେଟା ପ୍ରକୃତରେ ବ୍ୟବହାରର ଅଧିକାଂଶ ଆମେ ଯେତିକି ଆମେ ଆ ବିଷୟରେ ବେଶୀ ମୁଇଁ ତ ଜାଣିନାହିଁ ବାବୁ ହେଲେ ବେଶୀ ହଉଛି ଆମେ ଯେତିକି ଜାଣିଛୁ ତ ଏଇଟା ହଉଛି ବ୍ୟବହାରର କଥା ଆମେ ଯେନ୍ କଥାବାର୍ତ୍ତା ହେଲୁନି ଆମର ଯୋଉ ପିଲା ସହିତ ଆମର ଯୋଉ କଥାବାର୍ତ୍ତା ବ୍ୟବହାର ଲାଗି ସେ ଖଣ୍ଡେ ଉଣା ହେଇଗଲାନି ହେଲା ପିଲାକେ ଆମେ କଥା ହେଲେ କାଏ କାଏ ଏଇଟା ତ କାନ୍ଦିଲାନି ମା କାମ କରବ ଏ ମୋବାଇଲ ଧରେଇ ଦିଆ ତ ପିଲା କାଏ ହେଲାନି କଥା ନା ହେଲାନି ଖାଲି ସେ ଛବି ମାନେ ଦେଖି ଦେଖି ଗଲାନି ହେଲା ସେଥିର କାଜେ ସେଥିର କାଜେ ଏଇ ଅଟିଜିମ୍ ଯେନ୍ତା ପିଲାବେଳୁ ପିଲାମାନଙ୍କର କଥା କହିବାଟା ବି ଖଣ୍ଡେ ଲେଟ୍ ହେଇଗଲାନି ହଁ ତମେ ଦେଖା ସେ ପିଲାମାନେ ଆଗରେ କାଏ ହଉଥିଲା ଗୋଟେ ପିଲା ଆର ଗୋଟେ ପିଲା ସାଙ୍ଗରେ ଖେଳୁଥିଲା ସେ କଥା ହେଲେ ଇଏ ଶୁଣୁଥିଲା ଇଏ କଥା ହେଲେ ସିଏ ଶୁଣୁଥିଲା ଦୁଇ ଜଣଙ୍କ ଭିତରେ ଭଲ ଭାବେ ନହେଲେ ମିଶା ଟିକେ ଟିକେ ଟିକେ ଟିକେ କରି କଥା ହେଇ ଭଲ ଭାବେ ଆଗେ ଟିକେ ସ୍ପଷ୍ଟ ଭାବରେ କଥାବାର୍ତ୍ତା କରି ରହୁଥିଲେ ଏବେ ଘରେ ମିଶା ସେମିତି ବାବା ମା ମାନେ ହା ପିଲା କାନ୍ଦିଲାନି ଆମେ ଜନଠାନେ ମିଶା ଦେଖୁଛୁ ବସ୍ରେ ଜି ବସ୍ ଷ୍ଟାଣ୍ଡରେ ଜଗି ଧର ଯୋଉଠି ଦେଖ ପିଲାମାନଙ୍କେ ମୋବାଇଲ ଗୋଟେ ଲାଗା ଧରେଇ ଦଉଛନ୍ତି ହେଲା ଆଗେ କାଇଟା ହଉଥିଲା ସେ ପିଲା ପଚାରୁଥିଲା ଏ ଦେଇଟା କାଇଟା ସେଟା କାଇଟା ଦେଖାଉତ ରହିଲା ବାହାରେ ଏ ଦେଇଟା କାଇଟା ଗଲାନି ସେଟା କାଇଟା ଗଲାନି ସେମିତି ନାହିଁ ଏବେ ଖାଲି ମୋବାଇଲ କେ ଦେଖତେ ରହିଲାନି ତ ସେ କଥାବାର୍ତ୍ତା ତାର ଇଟା ଖଣ୍ଡେ ଉଣା ହେଇଗଲାନି ସେଥିର କାଜେ ଇ ଜିନିଷ ଗୁଡାକ ବହୁତ ହେଲାନି ଶୁଣ ବାବୁ ଆମେ ଏକା ସଚେତନ ହେବାର ଅଛେ ଗାଁ ଗହଳିରେ ବିଷା ଯେ ପିଲାମାନଙ୍କ ଭିତରେ ଖେଳ ବେଶୀ କେମିତି ହବ ତାଙ୍କର ଭିତରେ ଖେଳା ଖେଳି ହେବେ କଥାବାର୍ତ୍ତା ହେବେ ହଁ ଦୁନିଆ ଆଜିକାଲି କେତେ ଜିନିଷ ବାହାରିଲାଣି ଖେଳ କାଜେ ବଲ୍ ହେଲାଣି କେତେ ପ୍ରକାର ଖେଳ ବାହାରିଲାଣି କ୍ରିକେଟ ଖେଳ ହେଲାଣି ଏବେ ବଲ୍ ଲୋକ ମିଶା ଖେଳିବାର ଖଣ୍ଡେ ଉଣା କରିଦେଲେଣି ଆଗରେ ସବୁବେଳେ ଆମେ ହଁ ଆମେ ତ ଗାଁ ଗାଁରେ ଦେଖୁଥିଲୁ ବାବୁ ଭଲିବଲ ମାନେ ଖେଳତେ ରହିଲେ ଏବେ କିନ୍ତୁ ସେମିତି ନାହିଁ
2: ସବୁ ମୋବାଇଲ
0: ସବୁ ମୋବାଇଲ ଖଣ୍ଡେ ଲାଗା ଧରି ଧରି ବସିଲେନି
3: ଠିକ କଥା କହିଲେ
2: ହେଲେ ଧନ୍ୟବାଦ ଲାଗେ ନରସିଂ ବାବୁ ତମର ପ୍ରଶ୍ନର ଉତ୍ତର ତମକୁ ମିଳିଗଲା କାହିଁକି ଜୁହାର ଲାଗ ଏମିତି ସେ ଫୋନ କରତେ ରୁଆ ଆଲେ ସେ ଗୋଟେ ଭଲ ପର୍ସନ ପଚାରିଲା ଦିଦି ଏବେ ଯେନ୍ ତମେ କହିଲା ଯେମିତି ମୋବାଇଲ ବୋଲିକିରି ସେଟା ଗୋଟେ ପିଲା ଠକି ମନକେ ଖରାପ କରିଦେଲାନି
4: ହେଲୋ ରେଡିଓ କେ ପଚାରୁ ଭୁବନେଶ୍ୱର ଜିଲ୍ଲା।

0: ବୁଝିଲା କନେ କନେ ଶୁଭିଲାନି
1: ହେଲେ ତମକେ ଶୁଭିଲାନି ତ ଆମର କଥା
2: ଶୁଣିଲା
1: ତମର ପରିଚୟ କହି ଦିଅ ଆର ତମର ଖାଇ ପର୍ସନ ଅଛି ପଚାରି ଦିଅ
2: ଆମର ଆଇସିଡିଏସ୍ ମାନେ କଣ ସେ ବିଷୟରେ ଟିକେ ସଚେତନ ମାର୍ଗ ଦେଲେ ଭଲ ହେଇଥାନ୍ତା ଆଉ ଛୋଟ ଛୋଟ ଶିଶୁ ମାନଙ୍କର ଔଷଧ ବିଷୟରେ ଟିକେ କହିବା ପାଇଁ କହିଦେବେ ଆଉ ଆଉ ଜିନିଷ ହଉଛି ଆମେ ଏତେ ସଚେତନ ମାର୍ଗ ଦଉଛୁ ହେଲେ ମଧ୍ୟ ଆମର
1: କାଇଟେ ବୋଲା
2: ମାନେ ଛୋଟ ଛୋଟ ପିଲାଙ୍କୁ ଯୋଉଟା ଉନ୍ନତି ହବା କଥା ନିକେ
1: ଉନ୍ନତି
2: ଆଗ୍ରହ ପକ୍ଷା ଏବେ ବର୍ତ୍ତମାନ
1: ଆଗର ଅପେକ୍ଷା ଉନ୍ନତି କଣ୍ଡେ ଗୁନା ହେଇଗଲାନି ବୋଲେ ଆସିଲି କି କେନ୍ତା ଆଇସିଡିଏସ୍ ଲୋକେ କାଇ ସୁବିଧା ମିଳିଲାନି ଆର ପିଲାମାନଙ୍କେ କେମିତି ଜାଗ୍ରତ ଯତ୍ନ ନେବାର ସେ ବିଷୟରେ ପଚାରିଲାସିନି କାଇ ଦିଦି କହିଦିଏ
3: ଆଇସିଡିଏସ୍ ବୋଇଲେ ତ ଆମର ସମନ୍ୱିତ ଓଡ଼ିଆରେ କହିଲେ ସମନ୍ୱିତ ଶିଶୁ ବିକାଶ ଯୋଜନା ସମନ୍ୱିତ ଏଥିରେ କାଜେ କହିଲୁନି ଯେ ଆମେ ବିଭିନ୍ନ ବିଭାଗ ସାଙ୍ଗରେ ସମ୍ପର୍କ ରଖିକିନା ତାଙ୍କର ସେ ଗୋଟେ ପିଲା ବଢିବା ପାଇଁ ପିଲାମାନଙ୍କର ପାଇଁ ଯୋଉ ଯୋଉ ବିଭାଗ କାମ କଲେନି ଏବେ ପିଲା ପାଇଁ ପାଣି ଦରକାର ଭଲ ପିଇବା ପାଣି ସେଥିଲାଗି ଆମେ ସେ ଯିଏ ପାନୀୟ ଜଳ ଯୋଗାଉଛନ୍ତି ତାଙ୍କର ସାଙ୍ଗେ ସମ୍ପର୍କ ରଖିଲୁନି ଏବେ ପିଲା ସୁସ୍ଥ ହୋଇକି ବଢିବା ଲାଗି ଆମର ଚିକିତ୍ସା ଦରକାର ଡାକ୍ତରଖାନା ଦରକାର ସେଟା ପାଇଁ ଆମେ ଡାକ୍ତରଖାନା ସହିତ ସମ୍ପର୍କ ରହିଲୁନି ଆଶା ଦିଦି ଏନ୍ଏମ୍ ଦିଦି ତାର ଉପରେ ଗଲେ ସିଡିପିଓ ଯେଉଁ ଆମର ଅଫିସର ରହୁଛନ୍ତି ବ୍ଲକରେ ସିଏ ରହିଲେଣି ମେଡିକାଲ ଅଫିସର ସହିତ ସମ୍ପର୍କରେ ରହିଲେନି ଏମିତି ଆମେ ବ୍ଲକ ସାଙ୍ଗରେ ଅଙ୍ଗନବାଡ଼ି ଘର ତିଆରି ପାଇଁ ଏଇଟା ପାଇଁ ଆମକୁ ଘର ଗୋଟେ ତ ନିହାତି ଦରକାର ନା କାମ କରିବା ପାଇଁ ଗାଁ ଗହଳିରେ ତ ସେ ଘର ତିଆରି ପାଇଁ ପାଣି ସୁବିଧା ପାଇଁ ପାଇଖାନା ଘର ପାଇଁ ଏ ସବୁ ସୁବିଧା ପାଇଁ ଆମେ ବିଭିନ୍ନ ବିଭାଗ ସାଙ୍ଗରେ ମିଶିକିନା ପିଲାମାନଙ୍କର ବଢିବା ବିକାଶ ମାନେ ପିଲା ବଞ୍ଚିବ ଏବେ ଆଗରୁ କହିଥିଲି ଯେମିତି ପିଲା ବଞ୍ଚିବ ବଢିବ ଆରି ତାର ବୁଦ୍ଧି ବଢିବ ହେଲା ଦେହ ବଢିବ ବୁଦ୍ଧି ମିଶା ବଢିବ ଏ ତିନିଟା ଜିନିଷ କାଜେ ଆମେ ବିଭିନ୍ନ ବିଭାଗ ସହିତ ଯୋଉଟା ରଖୁଛୁ ସେଟାକୁ ଆଇସିଡିଏସ୍ ସମନ୍ୱିତ ଶିଶୁ ବିକାଶ ଯୋଜନା ବୋଲି କହିଲେନି ଆଉ ଆପଣ ଜାଣିଥିବେ ଯେ ଏଇଟା ପାଇଁ ଆମର ତିନିଟା ଜିନିଷ ଯେଟା କହିଲୁ ବଞ୍ଚିବାର ଲାଗି ଆମର ସ୍ୱାସ୍ଥ୍ୟ ପରୀକ୍ଷା ଦରକାର ରୋଗବାଗ ହେଲେ ତାର ଚିକିତ୍ସା ଦରକାର ଆର ରୋଗ ନ ହେବା ଲାଗି ଆମେ ଟୀକା ଦେବା ଦରକାର ଆରି ରହିଲା ତାପରେ ବଢିବ ଆମେ ବଢୁଛି କି ନାହିଁ ବୋଲି ମାପିବା ଦରକାର ଛୋଟ ପିଲା ଜାଣିନ ସେ ବଢୁଛି କି ନାହିଁ ସମାନରେ ମାସକୁ ମାସ କେତେ ବଢିବା କଥା ସେଥିପାଇଁ ତାର ଉଚ୍ଚତା ଓଜନ ନେଇକିନା ଦେଖା ହଉଛି ତାପରେ ରହିଲା ତାର ଖାଇବା କଥା ଘରେ ତ ଖାଉଛନ୍ତି ଫେର ବି ଖଣ୍ଡେ ଉଣା ହେଇଯିବ କାଳେ ବୋଲି ସରକାର ବିଭିନ୍ନ ଯୋଜନାରେ ଦୁର୍ବଳ ପିଲା ହେଇଥିଲେ ଖଣ୍ଡେ ଅଧିକ ଖାଦ୍ୟ ଦଉଛନ୍ତି ଯଦି ସୁସ୍ଥ ହେଇକି ବଢୁଛି ତାର ପାଇଁ ବି ଖାଦ୍ୟ ଦଉଛନ୍ତି ଏଭଳିଆ ତାପରେ ଏତିକି ଗଲା ଖାଇବା କଥା ଗଲା ତାପରେ ରହିଲା ଆମେ ତାର ବୁଦ୍ଧି ବଢିବା ପାଇଁ ବି କେମିତି ତାର ବଢିବ ସେ ତାର ମାନସିକ ବିକାଶ ହବ ତାର ଦେହ ଶାରୀରିକ ବିକାଶ ହବ ଏ ସବୁ ବିକାଶ ପାଇଁ ବି ତା ଅଙ୍ଗନବାଡ଼ିରେ 3-6 ବର୍ଷ ପିଲାଙ୍କ ପାଇଁ କଲେଣି ଆଉ ଜନ୍ମରୁ 3 ବର୍ଷ ପିଲାଙ୍କ ପାଇଁ ଘରେ କିଭଳି କରିବେ ମା ମାନଙ୍କୁ ଶିକ୍ଷା ଦିଆ ମା ତାର ଘର ପରିବାର ଲୋକ ଶିକ୍ଷା ଦିଆ ହେଲାନି
1: ପଙ୍କଜ ବାବୁ ଜୁହାର ଲାଗ ଆରେ କାଇ ପର୍ସନ ଅଛେ ହେଲେ ପଚାର ଦିଆ ଖାଇବା କାଜେ କାଇ ସୁବିଧା ଅଛେ ବୋଲି
3: ଆମର ଏବେ ପିଲା 6 ମାସ ପର୍ଯ୍ୟନ୍ତ ତ ମା କ୍ଷୀର ଖାଇବ ତାପରେ 6 ମାସ ପରେ ପିଲାଙ୍କର ପିଲା ଲାଗି 6-3 ବର୍ଷ ପର୍ଯ୍ୟନ୍ତ ହେଲା ପର୍ଯ୍ୟନ୍ତ ପିଲାଙ୍କୁ ଆମର ଗୋଟେ ଯୋଉ ଏସ୍ଏନ୍ପି ବା ଆମର କହୁଛୁ ପରିପୂରକ ଖାଦ୍ୟ ପୁଷ୍ଟିକର ଖାଦ୍ୟ ଯୋଜନା ସେ ଯୋଜନାରେ ଆମର ତାଙ୍କୁ ଛତୁଆ ପ୍ୟାକେଟ ଗୋଟେ ହାଲୁଆ ପ୍ୟାକେଟ ଗୋଟେ ସୁଜି ଆଉ ଆମର ଏ ଯୋଉ ବେସନର ହାଲୁଆ ପ୍ୟାକେଟ ଗୋଟେ ଆଉ ଅଣ୍ଡା 12 ଦିଆହଉଛି ସାଧାରଣତଃ ଆଉ ଯଦି ପିଲା ଦୁର୍ବଳ ଥିବ ସେଥିରେ ଆମର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ବୋଲି ଗୋଟେ ଯୋଜନାରେ ପିଲାଙ୍କ ପାଇଁ ସେଠି ଆମର ପ୍ରିମିକ୍ସ ବୋଲି ଗୋଟେ ପାଉଡର ଆସୁଛି ସେଟା ଯୋଉଟା ତିଆରି କରିକି ସେଟା ଆମର ସବୁ ଏସ୍ଏଚ୍ଜି ଗ୍ରୁପ୍ ମାନଙ୍କ ଦ୍ୱାରା ତିଆରି କରିକି ଯୋଗାଇ ଦିଆହଉଛି ତା ଛଡ଼ା ତାଙ୍କୁ ଅଣ୍ଡା ଆଉ କଦଳୀ ବି ଦେବାର ବ୍ୟବସ୍ଥା ଅଛି ତାଠୁ ଯଦି ବେଶୀ ଦୁର୍ବଳ ହେଇଗଲେ ଆଉ ଗୋଟେ ଆମର ଅଛି ସିମାମ୍ ପ୍ରୋଗ୍ରାମ ବା କମ୍ୟୁନିଟି ମ୍ୟାନେଜମେଣ୍ଟ କରିବା ପାଇଁ ଯୋଉଟା ପୂର୍ଣ୍ଣ ଆହାର ବୋଲି ବି ଆମେ ଏବେ କହୁଛୁ ସେ ଯୋଜନାରେ ବି ତାଙ୍କୁ ଗୋଟିଏ ଅଧିକ ଟିକେ ଶକ୍ତିଯୁକ୍ତ ଖାଦ୍ୟ ବି ଦିଆହଉଛି 112 ଦିନ ପର୍ଯ୍ୟନ୍ତ ଆଉ 112 ଦିନ ପ୍ରତ୍ୟେକ ଦିନ ଖାଇବା ପାଇଁ ଗୋଟେ ଲେଖା ଅଣ୍ଡା

ପାରିବେ ବ୍ୟବସ୍ଥା ଅଛି। ଆଉ 3-6 ବର୍ଷ ପିଲା ସେଇଭଳିଆ ଅଙ୍ଗନବାଡ଼ିରେ ଆସିବେ ପ୍ରତ୍ୟେକ ଦିନ, ଆଉ ସେଠି ଖାଇବେ ଖାଦ୍ୟ, ରନ୍ଧା ହେବା ଖାଦ୍ୟ ଖାଇବେ। ଆଉ ଯଦି ପିଲା ବେଶୀ ଦୁର୍ବଳ ଅଛି ଏ ଖାଦ୍ୟ ସାଙ୍ଗରେ ସେମାନଙ୍କୁ ବି ସେ ପ୍ରିମିକ୍ସ ଅଣ୍ଡା ଆଉ କଦଳୀ ଦେବାର ବ୍ୟବସ୍ଥା ଅଛି। ଆଉ ଏବେ ଖରା ଦିନରେ ଏବେ ଅଙ୍ଗନବାଡି କେନ୍ଦ୍ରରେ ପିଲାମାନେ ଖରାଦିନ ପାଇଁ ସ୍କୁଲ ସବୁ ବନ୍ଦ ଅଛି, ତ ଯେହେତୁ ଆଉ ରାନ୍ଧିକି ଦିଆ ହଉନି ସେଟା ଘରେ ମିଶା ଦେବେ, ଶୁଖିଲାଟା ଦେଲେ।

0: ହେଲେ କାଇଟା କହିତେ ଲାସ ଦିଦି ତାର ସଙ୍ଗେ ଆର କାଇ ଏଇଟା ଅଛେ ବୋଲି
1: ହଁ ଏବେ ଅଙ୍ଗନବାଡି କେନ୍ଦ୍ରରେ ପିଲାମାନେ ଖରାଦିନ ପାଇଁ ସ୍କୁଲ ସବୁ ବନ୍ଦ ଅଛି ତ ଯେହେତୁ ଆଉ ରାନ୍ଧିକି ଦିଆ ହଉନି ସେଟା ଘରେ ମିଶ ଦେବେ ଶୁଖିଲାଟା ଦେଲେ ବାବା ତାର ମା ଘରେ ରାନ୍ଧିକିନା ବାବା ମା ମାନେ ରାନ୍ଧିକି ଦେବେ ବୋଲି ବି ଶୁଖିଲା ଖାଦ୍ୟ ବି ଦିଆ ହଉଛି
0: ହେଲେ ଖାଇଲେ ଫୋନ ଗୋଟେ ଆସ୍ତେ ହେଲା କଟିଗଲା ସମରା ଆରି କରବା କି କେନ୍ତା ହେଲେ ସେତିକି ଭିତରେ ଆରି କାଇଟା ଆମେ ଏ ଜାନବାର ହେଲା କି ଦିଦି ଯେ ଛଅ ବରଷ ଭିତରେ ଆରି କାଇ ସୁବିଧା ମାନ ଅଛେ ସେଟା ଆମେ ଜାଣି ନ ପାରିଲୁ କାହିଁକି ଗୋଟେ ଫୋନ ଉଠେଇ ଦଉ
2: ହ୍ୟାଲୋ ରେଡିଓ ପଚାରୁ ହ୍ୟାଲୋ ହେଲେ କଟିଗଲା ଆଜ୍ଞା ଆରି
0: ଆଲେ ଏତେ ରହିସି କାଇଟା ବୋଲେ କାଇଟା ଆରି ସୁବିଧା ଅଛେ ଛଅ ବର୍ଷ ପର୍ଯ୍ୟନ୍ତ ଛଅ ବର୍ଷ ପଛେ ସ୍କୁଲ ଲଗେ ଜଏନ କରିଦେବାର ଅଛି ଆମେ
1: ନାଇଁ ଛଅ ବର୍ଷ ପତେ ନାଇଁ ଏବେ ତ ଶିଶୁ ବାଟିକା ବୋଲି ହେଲାଣି ପାଞ୍ଚ ବର୍ଷ ଯେଉଁ ବାବା ମା ଚାହିଁଲେ ନେଇକିନା ସ୍କୁଲରେ ବି ଜଏନ କରିପାରିବେ
0: ହେଲେ ପାଞ୍ଚ ବର୍ଷ ଯାକ ଆମର ଅଙ୍ଗନବାଡ଼ି ଲଗେଇ ମାନକେ ଆସେ
1: ନାଇଁ ଛଅ ବର୍ଷ ପିଲାମାନଙ୍କୁ ବି ଆମେ ରଖୁଛୁ ସେମାନଙ୍କର ସେତି ଓଜନ ଆରି ଉଚ୍ଚତା ନେବାର ବ୍ୟବସ୍ଥା ନାହିଁ ତ ଆମର ଠାନେ ସେଟା କରିବେ ସେମାନେ ଓଜନ ହେବେ କି କାହା ଯଦି ଦେହ ଖରାପ ହେଲା ବି ଆମର ଯୋଉ ମମତା ଦିବସ ଅଛି ସେଠି ବି ସେ ଆଣିକିନା ଏଏନ୍ଏମ୍ ଦିଦିଙ୍କୁ ଦେଖେଇକି ଔଷଧପତ୍ର ବି ଆମେ କରିପାରିବୁ କି ତାଙ୍କୁ ମିଶା କୋଉ ଡାକ୍ତରଖାନାକୁ ମିଶା ଦିଦି ମିଶା ପଠେଇ ପାରିବେ
0: ହେଲେ ଦିଦି କାଟା ବୋଲେ ଉଚ୍ଚତା ବୋଲିକିନା ଯେଉଁ କହିଲା ସେଟା ମିଶା ନ ବଢିଲେ ତାର କାଜେ ଆରି କାଇ ଖାଦି ପିଦି କି ଔଷଧପତ୍ର
1: ସେଟା ତ ଦେଖା ହେଇଛି ଯେ ପରୀକ୍ଷା କରିକିନା ଯେ ଖାଦି ଠିକରେ ନହେଲେ ଯତ୍ନ ଠିକରେ ନହେଲେ ଏକା ଉଚ୍ଚତା ଖଣ୍ଡେ ନ ବଢେ ଆମର ଲୋକର ଧାରଣା କାଇଟା କି ତାର ବାବା ଖଣ୍ଡେ ତଉଣା ହେଲା ଲମ୍ବା ନାହିଁ ତାର ମା ଖଣ୍ଡେ ଲମ୍ବା ନାହିଁ ସେଠି କାଲି ପିଲା ବି ଲମ୍ବା ନ ହେଲାନି ବୋଲୁଛନ୍ତି ସେମିତି ମାତ୍ର ନାଇଁ ପରୀକ୍ଷା ନିରୀକ୍ଷା କରିକିନା ଏଇଟା ମାନେ କୁହା ହେଇଛି ଯେ ପିଲା ଯଦି ସମାନରେ ପିଲାବେଳୁ ସମାନ ଖାଦି ପାଇବ ସବୁ ସଫା ସୁତୁରା ରହିବ ତାର ମା ଠିକରେ ଖାଦି ଦେବେ ଘର ପରିବାର ତାର ସାଙ୍ଗରେ ଭଲରେ ବ୍ୟବହାର କରିବେ ଭଲରେ ରଖିବେ ତାହେଲେ ସେ ମିଶା ଲମ୍ବା ହେବାର ଅଛି ବେଶୀ ବେଶୀ ଲମ୍ବା ନ ହେଲେ ମିଶା ସମାନରେ ଲମ୍ବା ହେଇକି ଯିବ ବୁଟି ହେଇକି ନ ରହେ
0: ହେଲେ ବଲ କାତା ମାନ ତ ଆଜି ବୈଠକ ଦିଦି କହିଦେଲା ଯେ ଆମେ ମିଶା ଜାଣବାର ଅଛେ ଯେ ପିଲା ଟକି ମନକେ କାଇ ହେଲା କି ନ ହେଲେ ମିଶା ନେଇକି ତମେ କହିଲା ପରା ମଝି ମଝି ନେଇକିରି ଆମେ ତାର ଉଚ୍ଚତା ଓଜନ ମାପବାର
1: ଅଛେ ପ୍ରତି ମାସରେ
0: ବୋଲେ ହେବାର ଅଛି ଆର ଖଣ୍ଡେ ଜ୍ୱର ଆଇଲେ ମିଶା ନେଇକି ତାକେ ନେଇକିରି ଦେଖେଇବାର ଅଛି ସେଟା ଜବର ନ ହେଇକିରି ଆରି କାଇଟା ହେଲେ ରୋଗ ବାତ ଆଇଲା ପରା ଆଜି ତମେ ବୈଠକ ଆସିକରି ଆମକେ ଏତେ ରକମର କଥା ମାନେ ବୁଝେଇ ଦେଲା କେବେ କେବେ କାଇ ଠିକା ମାନେ ନେବାର ଅଛି କାଇ ରକମର ଖାଦ୍ୟ ଆଇସିଡିଏସ୍ ଲଗେ ମିଳିଲାନି
1: ସେଟା ଅଙ୍ଗନବାଡି ଠାନେ ଗଲେ ଦିଦି ମାନେ ମିଶା କହିବେ ଏନ୍ଏମ୍ ଦିଦି ଆସୁଛନ୍ତି ବି ବୁଝେଇ ଦେବେ ଆମର ଲୋକମାନଙ୍କୁ ଆମର ଅନୁରୋଧ ରହିବ ଯେ ସେମାନେ ସବୁବେଳେ ଅଙ୍ଗନବାଡି ଲଗେ ଯାଇକି ପଚାରନ୍ତୁ ପଚାରିଲେ ଏକା ବେଶୀ କଥା ଜାଣି ହେସି ଆରି ଘରେ ରହିଲେ ଡାକିଲେ ଏକା ଯିବୁ ବୋଲେ ନହେ ନିଜ ଆଡୁ ମିଶା ପଚାରିବାର ଅଛି
0: ତମକୁ ଧନ୍ୟବାଦ ଲାଗ ଦିଦି ହେଲେ ମୋବାଇଲ ନାଇଁ ରହିଲି ତେବେ ଜୁହାର
2: ଲାଗ
1: ଜୁହାର
3: ଏଥର ଯାଇ ଶୁଣୁଥିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା ଛଅଟା ପାଇଁ ଯାଉଛି ହିନ୍ଦୀରେ ସମ୍ବାଦ ଶୁଣନ୍ତୁ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି ସମୟ ମଧ୍ୟରେ

0: ପାରିବାରିକ ବିବାଦ, ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ଧନାଦେଶ ଅଗ୍ରାହ୍ୟ ବା ଚେକ୍ ବାଉନ୍ସ, ଭୂ ଅଧିଗ୍ରହଣଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଏବଂ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ ଆଦି ଗ୍ରହଣ କରାଯାଇପାରିବ। ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବା ପୂର୍ବରୁ ଏକ ପ୍ରାକ୍ ଲୋକ ଅଦାଲତ ବୈଠକରେ ପକ୍ଷମାନେ ଏବଂ ସେମାନଙ୍କ ଅଧିବକ୍ତାମାନେ ଯୋଗଦେଇ ସେମାନଙ୍କ ମାମଲା ବିଷୟରେ ଆଲୋଚନା କରି ଏହାର ସମାଧାନ ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବାକୁ ସୁଯୋଗ ପାଇବେ। ଏଥିନିମନ୍ତେ ସ୍ଥିରୀକୃତ ମାମଲାଗୁଡ଼ିକରେ ପକ୍ଷମାନଙ୍କୁ ସୂଚନା ବା ନୋଟିସ୍ ଦିଆଯିବ। ଉଭୟ ପକ୍ଷ ସ୍ୱେଚ୍ଛାକୃତ ଭାବେ ଏହି ବୈଠକରେ ବ୍ୟକ୍ତିଗତ କିମ୍ବା ଆଭାସୀ ମାଧ୍ୟମରେ ଯୋଗଦାନ କରିପାରିବେ। ମାମଲାର ପରିସମାପ୍ତି ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବା ନିମନ୍ତେ ଉଭୟ ପକ୍ଷଙ୍କ ମଧ୍ୟରେ ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଓ ତାଲୁକ ସ୍ତରରେ ଥିବା ମଧ୍ୟସ୍ଥତା କେନ୍ଦ୍ରରେ ଏହି ବୈଠକଗୁଡ଼ିକର ଆୟୋଜନ କରାଯିବ। ଏହି ପ୍ରାକ୍ ଲୋକ ଅଦାଲତ ବୈଠକରେ ତାଲିମପ୍ରାପ୍ତ ମଧ୍ୟସ୍ଥ ଓ ଆଇନ ସେବା ସଂସ୍ଥାର ଅଧିକାରୀମାନେ ପକ୍ଷମାନଙ୍କୁ ସହାୟତା ପ୍ରଦାନ କରିବେ। ଉଭୟ ପକ୍ଷଙ୍କ ସହମତି କ୍ରମେ ମାମଲାଗୁଡ଼ିକୁ ବିଶେଷ ଲୋକ ଅଦାଲତରେ ସ୍ଥାନିତ କରାଯାଇ ଫଇସଲା କରାଯିବ। ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଲିପ୍ତ ଆଗ୍ରହୀ ପକ୍ଷମାନେ www.sci.gov.in ନିଜ ତରଫରୁ ଏହି ବିଶେଷ ଲୋକ ଅଦାଲତରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। ଏହାର ସୁଯୋଗ ନେଇ ମାମଲାଗୁଡ଼ିକର ତ୍ୱରିତ ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ମାମଲାରେ ଜଡ଼ିତ ଉଭୟ ପକ୍ଷମାନଙ୍କୁ ଅନୁରୋଧ କରାଯାଉଛି। ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ଦେୟମୁକ୍ତ ନମ୍ଘର 15100 କିମ୍ବା ନିକଟସ୍ଥ ଆଇନ ସେବା ସଂସ୍ଥା ସହ ଯୋଗାଯୋଗ କରନ୍ତୁ। ଘୋଷଣାଟି ଏଠି ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ଅନ୍ୟ ଏକ ଘୋଷଣା। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ 2027 ଜାନୁଆରୀ 26 ଗଣତନ୍ତ୍ର ଦିବସରେ ପଦ୍ମ ପୁରସ୍କାର ପାଇବାକୁ ସୁପାରିଶ ନିମନ୍ତେ 2026 ଜୁଲାଇ ମାସର 31 ସୁଦ୍ଧା ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ www.awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି। ନାମାଙ୍କନ ପତ୍ର ଏବଂ ସୁପାରିଶ ପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ www.awards.gov.in କୁ ଲଗ୍ଇନ୍ କରିବାକୁ ପଡ଼ିବ। ଏଥିପାଇଁ ଆଇଡି ହେଲା A2524467042 ଏବଂ ପାସୱାର୍ଡ ହେଲା AU779#157. ପୁଣି ସେ କହି ରଖୁଛୁ, ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ www.awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଲା ଚଳିତ ବର୍ଷ ଜୁଲାଇ ମାସର 31। ଘୋଷଣାଟି ଏଠି ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କିଛି ସମୟ ପରେ ଅର୍ଥାତ୍ ସନ୍ଧ୍ୟା 6:10 ଏବଂ ରାତି 9:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20 ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30 ସନ୍ଧ୍ୟା 6:55 ଶୁଣିବେ ଜନଜୀବନ ସମ୍ବାଦ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲରେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ଏବଂ ରାତି 8:30 ଶୁଣିବେ ସମାଚାର ଦର୍ପଣ। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 7:30 ଶୁଣିବେ କିଷାନବାଣୀ ଡାଏଲଗ୍ କାର୍ଯ୍ୟକ୍ରମ। ରାତି 8:15 ଶୁଣିବେ ଶ୍ରୋତାଙ୍କ କାର୍ଯ୍ୟକ୍ରମ ସମ୍ପର୍କୀୟ ମତାମତକୁ ନେଇ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00 ଏବଂ ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶୁଣିଲେ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଆଓ ମିଲେ ସଜନା, ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର।
1: ଆଚ୍ଛା ତୋ ହମ୍ ଚଲତେ ହୈଁ।

0: अच्छा तो हम चलते हैं,
1: अच्छा तो हम चलते हैं।
2: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ଖାନଦାନରୁ। ଶିଳ୍ପୀ ହେଲେ ମହମ୍ମଦ ରଫି ଏବଂ ଆଶା ଭୋସଲେ।

ଶୁଣିଲେକେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୋତା, ମୁଁ ଏଠି କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପୁଣିଥରେ ଶୁଣିପାରିବେ ଆଜି ରାତି 9:30ରେ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଧାରାବାହିକ ଶ୍ରୀମଦ୍ ଭାଗବତର 70ତମ ଭାଗ।

ବିଦୁର ଆଉ ଉଦ୍ଧବ ଉଭୟ କୃଷ୍ଣ କଥାରେ ମହାନନ୍ଦ ଲାଭ କଲେ। ତାପରେ ଉଦ୍ଧବ ବଦ୍ରିକାଶ୍ରମକୁ ଗଲେ। ଶ୍ରୀକୃଷ୍ଣ ମର୍ତ୍ତଲୀଳା ଶେଷ ପୂର୍ବରୁ ବ୍ରହ୍ମଜ୍ଞାନ ମୈତ୍ରେୟ ମୁନିଙ୍କୁ ଦେଇଥିଲେ। ଉଦ୍ଧବଙ୍କ ଉପଦେଶ କ୍ରମେ ବିଦୁର ଗଙ୍ଗାତୀରରେ ମୈତ୍ରେୟ ମୁନିଙ୍କୁ ଭେଟିଲେ।

0: ଶୁଣିଲେ କେତୋଟି ହିନ୍ଦୀ ଭଜନ ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା ଛଡ଼ା ଆଜି ଚାଳିଶ ମିନିଟ୍ ହେବା ପାଇଁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ପରେ ପରେ ଶୁଣିବେ ଜନଜୀବନ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ବିଜ୍ଞାପନ ବିରତି ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି କହିଲେ ରାଜ୍ୟପାଳ। ସୁଭଦ୍ରା ଯୋଜନାର କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସହାୟତା ରାଶି। ପଶ୍ଚିମବଙ୍ଗ ସମେତ ଚାରୋଟି ରାଜ୍ୟ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗଣତି ହୋଇ ପ୍ରକାଶ ପାଇବ ଫଳାଫଳ। ଏବଂ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ନୂତନ ଜାତୀୟ ଶିକ୍ଷାନୀତି 2020 ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ସମୃଦ୍ଧ ଓଡ଼ିଶାର ମୂଳଦୁଆ ସାଜିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟେ କହିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଲୋକସେବା ଭବନରେ ନୂତନ ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତାକୁ ନେଇ ଆୟୋଜିତ ପ୍ରଜ୍ଞା ପ୍ରେରଣା କର୍ମଶାଳାର ଉଦ୍ଯାପନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତିରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ

0: ରଖିବାକୁ ହେଲେ ଶିଶୁର ସାମଗ୍ରିକ ବିକାଶର ଆବଶ୍ୟକତା ରହିଛି। ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡାକ୍ତରୀ ସ୍ନାତକ ଶିକ୍ଷାରେ ପ୍ରବେଶ ପାଇଁ ଆଜି ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଦେଶ ତଥା ଦେଶ ବାହାରେ 5000 ଉର୍ଦ୍ଧ୍ୱ ପରୀକ୍ଷା କେନ୍ଦ୍ରରେ 22 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ରାଜ୍ୟରୁ 27ଟି ପରୀକ୍ଷା କେନ୍ଦ୍ରରେ 50000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ଏହି ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିଥିଲା। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତାକାଲି ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଶାନ୍ତିରେ ଭବିଷ୍ୟତ ଗଠନ, ମାନବାଧିକାର, ବିକାଶ ଏବଂ ସୁରକ୍ଷା ପାଇଁ ପ୍ରେସ୍ ସ୍ୱାଧୀନତାକୁ ପ୍ରୋହାହିତ କରିବା। ଜାତିସଂଘ ସାଧାରଣ ପରିଷଦ 1993 ଆଜିର ଦିନକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା। ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ସ୍ୱାଧୀନ, ସଶକ୍ତ ଏବଂ ଉତ୍ତରଦାୟୀ ଗଣତନ୍ତ୍ର ଅପରିହାର୍ଯ୍ୟ। ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ସୂଚନା ପ୍ରସାରଣ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଗଣମାଧ୍ୟମର ସ୍ୱାଧୀନତା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି। ଏନେଇ ଆଜି ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କଳାହାଣ୍ଡି ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ପକ୍ଷରୁ ଭବାନୀପାଟଣାଠାରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ପଦ୍ମଶ୍ରୀ ପଟ୍ଟାୟତ ସାହୁଙ୍କ ସମେତ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର କାର୍ଯ୍ୟକ୍ରମରେ ଯୋଗଦେଇ ଦେଶ ନିର୍ମାଣରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସମ୍ଭାଦ ପରିବେଷଣ ପାଇଁ ଯୁବ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୟାଗଡ଼ ଜିଲ୍ଲା କୁଆଁରିଆ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି 2 ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ 2 ଜଣଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ 16 ବର୍ଷରୁ କମ୍ ଆନ୍ତଃଜିଲ୍ଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧାକୁ ପରାସ୍ତ କରି ଭୁବନେଶ୍ୱର ଏ ବିଜୟୀ ହୋଇଛି। କଟକ ଓ ଭୁବନେଶ୍ୱରର ବିଭିନ୍ନ ପଡ଼ିଆରେ ଖେଳାଯାଇଥିବା ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ 37ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ମୋଟ 103ଟି ମ୍ୟାଚ୍ ଖେଳାଯାଇଥିଲା। ପାଣିପାଗ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 24ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ଜନିତ ବର୍ଷା ଏବଂ କାନ୍ଥ ଭୁଷୁଡ଼ିବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି କହିଲେ ରାଜ୍ୟପାଳ। ସୁଭଦ୍ରା ଯୋଜନାର କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସହାୟତା ରାଶି। ପଶ୍ଚିମବଙ୍ଗ ସମେତ 4ଟି ରାଜ୍ୟ ଏବଂ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗଣତି ହୋଇ ପ୍ରକାଶ ପାଇବ ଫଳାଫଳ ଏବଂ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 24ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଚନ୍ଦନଯାତ୍ରା ହିନ୍ଦୁ ଧର୍ମରେ ପାଳିତ ହେଉଥିବା ଏକ ଅନନ୍ୟ ପର୍ବ, ଯାହାକି ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ କେଉଁଠି 21 ଦିନ ତ କେଉଁଠି 42 ଦିନ ବ୍ୟାପି ପାଳନ କରାଯାଇଥାଏ। ମୁଖ୍ୟତଃ ଓଡ଼ିଶା ଏବଂ ଭାରତର ବିଭିନ୍ନ ମନ୍ଦିରମାନଙ୍କରେ ଏହା ପାଳନ କରାଯାଏ। ଏହି ପର୍ବରେ ମନ୍ଦିରରେ ଥିବା ବିଗ୍ରହମାନଙ୍କରେ ଚନ୍ଦନର ପ୍ରଲେପ ଦିଆଯାଇଥାଏ, ଯାହାକି ଠାକୁରମାନଙ୍କୁ ଗ୍ରୀଷ୍ମକାଳୀନ ଉଷ୍ମତାରୁ ରକ୍ଷା କରିଥାଏ ବୋଲି ପ୍ରଥା ପ୍ରଚଳିତ ଅଛି। ଚାପ ଖେଳ ଏହି ପର୍ବର ଏକ ବିଶେଷ ମହତ୍ତ୍ୱ ବହନ କରିଥାଏ। ବିଶେଷକରି ମୁଖ୍ୟ ବିଗ୍ରହମାନଙ୍କର ଚଳନ୍ତି ପ୍ରତିମାମାନଙ୍କୁ ସୁସଜ୍ଜିତ ବୈତରେ ଅଧିଷ୍ଠିତ କରାଯାଇ ମନ୍ଦିର ପାର୍ଶ୍ୱସ୍ଥ ପୁଷ୍କରିଣୀ ଅବା ନଦୀମାନଙ୍କରେ ଚାପ ଖେଳାଯାଇଥାଏ। କିଛି କିଛି ସ୍ଥାନମାନଙ୍କରେ ଏହି ଚାପ ଉଭୟ ଦିବାରାତ୍ର ମଧ୍ୟ ଖେଳାଯାଇଥାଏ। ବିଶେଷକରି ଏହି ପର୍ବ କେଉଁଠି ଓ କିପରି ପାଳନ କରାଯାଇଥାଏ ଆସନ୍ତୁ ଜାଣିବା। ପୁରୀ ଶ୍ରୀମନ୍ଦିରରେ ଏହି ଉତ୍ସବ 2ଟି ପର୍ଯ୍ୟାୟରେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି 42 ଦିନ ବ୍ୟାପୀ ପାଳନ କରାଯାଇଥାଏ।

ଯଥା ବାହାର ଚନ୍ଦନଯାତ୍ରା ଓ ଭିତର ଚନ୍ଦନଯାତ୍ରା। ଶ୍ରୀଜଗନ୍ନାଥଙ୍କର ସେବକମାନେ ବିଭିନ୍ନ ରୀତିନୀତି ସମ୍ପନ୍ନ ପୂର୍ବକ ପ୍ରଭୁଙ୍କ ଚନ୍ଦନଯାତ୍ରା ସମ୍ପାଦନ କରିଥାନ୍ତି। ବାହାର ଚନ୍ଦନଯାତ୍ରାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଭୂଦେବୀ ଶ୍ରୀଦେବୀ ରାମ ଓ କୃଷ୍ଣ ଏବଂ ପାଞ୍ଚଟି ଶିବଲିଙ୍ଗଙ୍କ ଚଳନ୍ତି ପ୍ରତିମାଙ୍କୁ ପଞ୍ଚୁପାଣ୍ଡବ ଭାବେ ଏକ ଭବ୍ୟ ସମାରୋହରେ ଶ୍ରୀଜଗନ୍ନାଥ ମନ୍ଦିରର ସିଂହଦ୍ୱାର ଦେଇ ନରେନ୍ଦ୍ର ପୁଷ୍କରିଣୀକୁ ନିଆଯାଇଥାଏ। ସେଠାରେ ଶ୍ରୀବିଗ୍ରହମାନଙ୍କୁ ନନ୍ଦା ଭଦ୍ରା ଓ ଜୟା ନାମକ ସୁସଜ୍ଜିତ ବୋଇତରେ ବିରାଜମାନ କରାଯାଇ ଚାପ ଖେଳାଯାଇଥାଏ। ଏହି ଚାପ ଖେଳର ବିଶେଷତ୍ୱ ହେଉଛି ବିଗ୍ରହମାନଙ୍କୁ ଗ୍ରୀଷ୍ମକାଳୀନ ଉଷ୍ମତାରେ

ନରେନ୍ଦ୍ର ପୁଷ୍କରିଣୀକୁ ନିଆଯାଇଥାଏ। ସେଠାରେ ଶ୍ରୀବିଗ୍ରହମାନଙ୍କୁ ନନ୍ଦା ଭଦ୍ରା ଓ ଜୟା ନାମକ ସୁସଜ୍ଜିତ ବୋଇତରେ ବିରାଜମାନ କରାଯାଇ ଚାପ ଖେଳାଯାଇଥାଏ। ଏହି ଚାପ ଖେଳର ବିଶେଷତ୍ୱ ହେଉଛି ବିଗ୍ରହମାନଙ୍କୁ ଗ୍ରୀଷ୍ମକାଳୀନ ଉଷ୍ମତାରେ ଥଣ୍ଡାର ଅନୁଭୂତି ପ୍ରଦାନ କରିବା। ବାହାର ଚନ୍ଦନଯାତ୍ରା 21 ଦିନ ବ୍ୟାପୀ ପାଳନ କରାଯିବା ପରେ ଭିତର ଚନ୍ଦନଯାତ୍ରା ପାଳନ କରାଯାଇଥାଏ, ଯାହା ଏକ ଗୋପନୀୟ ନୀତି ଅଟେ। ଏହି ସମୟରେ ଶ୍ରୀବିଗ୍ରହମାନଙ୍କୁ ଥଣ୍ଡା ଏବଂ ଆରାମ ପ୍ରଦାନ ପୂର୍ବକ କେବଳ ସୁଗନ୍ଧିତ ଚନ୍ଦନର ପ୍ରଲେପ ଉପରେ ଧ୍ୟାନ ଦିଆଯାଇଥାଏ। ଉତ୍ତରପ୍ରଦେଶର ବୃନ୍ଦାବନର ବିଭିନ୍ନ ମନ୍ଦିର ଓ ଇସ୍କନ କେନ୍ଦ୍ରମାନଙ୍କରେ ଚନ୍ଦନ ଲାଗି ପରେ ସେଠାରେ ଥିବା ଯମୁନା ନଦୀରେ ବିଗ୍ରହମାନଙ୍କୁ ଶୋଭାଯାତ୍ରା ନିଆଯାଇ ବୋଇତରେ ଅଧିଷ୍ଠିତ ପୂର୍ବକ ଚାପ ଖେଳାଯାଇଥାଏ। କିଛି କିଛି ସ୍ଥାନରେ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଏହି ନୀତି ସମ୍ପାଦିତ ହୋଇଥାଏ। ବୃନ୍ଦାବନରେ ବିଶେଷକରି ବାଙ୍କେ ବିହାରୀ ମନ୍ଦିର, ରାଧାବଲ୍ଲଭ ମନ୍ଦିର, ଗୋସ୍ୱାମୀ ମନ୍ଦିର, ଇସ୍କନ ବୃନ୍ଦାବନ ଓ ଅନ୍ୟାନ୍ୟ ମନ୍ଦିରମାନଙ୍କରେ ଏହି ପର୍ବ ଧୁମ୍ଧାମ୍ରେ ପାଳିତ ହୋଇଥାଏ। ମନ୍ଦିର ମାଳିନୀ ସହର ଭୁବନେଶ୍ୱରର ପ୍ରସିଦ୍ଧ ବାବା ଲିଙ୍ଗରାଜଙ୍କର ମଧ୍ୟ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ। ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ବାବା ଲିଙ୍ଗରାଜଙ୍କର ଚନ୍ଦନଯାତ୍ରା 22 ଦିନ ବ୍ୟାପୀ ପାଳନ କରାଯାଇଥାଏ। ବାବା ଲିଙ୍ଗରାଜଙ୍କର ସେବକମାନେ ବିଗ୍ରହମାନଙ୍କୁ ଥଣ୍ଡା ରଖିବା ଓ ଆରାମ ପ୍ରଦାନ ପୂର୍ବକ ଚନ୍ଦନର ପ୍ରଲେପ ଦେବା ସଙ୍ଗେ ସଙ୍ଗେ ପ୍ରଭୁ ଲିଙ୍ଗରାଜଙ୍କର ଚଳନ୍ତୀ ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା ପାର୍ବତୀ, ମା ରୁକୁଣା ଏବଂ ଶ୍ରୀ ବାସୁଦେବଙ୍କର ବିଗ୍ରହମାନଙ୍କୁ ସନ୍ଧ୍ୟା ସମୟରେ ଏକ ପଟୁଆରରେ ମନ୍ଦିର ପାର୍ଶ୍ୱସ୍ଥ ବିନ୍ଦୁସାଗର ସରୋବରକୁ ନିଆଯାଇ ପ୍ରଭାତୀ ବୋଇତ ନାମକ ସୁସଜ୍ଜିତ ବୋଇତରେ ଚାପ ଖେଳ କରିଥାନ୍ତି। ଏହି ପର୍ବରେ ହରିହରଙ୍କ ମିଳନର ମହତ୍ତ୍ୱ ଅଧିକ। ପୌରାଣିକ ମତରେ ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଓ ଦୋଳପର୍ବ ପରେ ପରେ ଆରାମ ପ୍ରଦାନ ପାଇଁ ମାତା ପାର୍ବତୀଙ୍କୁ ବୋଇତରେ ବୁଲାଇ ନେବା ପାଇଁ ପ୍ରତିଶ୍ରତିପୂର୍ବକ ଏହି ଚାପ ଖେଳର ଆୟୋଜନ ହୋଇଥାଏ। ପୁରୀ ଜିଲ୍ଲା କାକଟପୁରସ୍ଥିତ ମା ମଙ୍ଗଳାଙ୍କ ପୀଠରେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି 21 ଦିନ ବ୍ୟାପୀ ମାଙ୍କର ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥ ମନ୍ଦିର ସହିତ କାକଟପୁର ମା ମଙ୍ଗଳାଙ୍କର ମନ୍ଦିର ଅବିଚ୍ଛେଦ୍ୟ ଭାବେ ଜଡ଼ିତ। ବିଶେଷକରି ନବକଳେବର ସମୟରେ ଶ୍ରୀଜଗନ୍ନାଥଙ୍କର ଦ୍ୱାର ବିଷୟରେ ସୂଚନା ମା ମଙ୍ଗଳା ସ୍ୱପ୍ନ ମାଧ୍ୟମରେ ସେବାୟତମାନଙ୍କୁ ପ୍ରଦାନ କରିଥାନ୍ତି। ଚନ୍ଦନଯାତ୍ରା ସମୟରେ ସେବକମାନେ ପ୍ରତ୍ୟହ ମାଙ୍କୁ ଚନ୍ଦନ ଲାଗି କରିବା ପରେ ବିଭିନ୍ନ ରୀତିନୀତି ସମ୍ପାଦନ ପୂର୍ବକ ମାଙ୍କୁ ଶୋଭାଯାତ୍ରାରେ ନେଇ ନିକଟସ୍ଥ ପ୍ରାଚୀ ନଦୀରେ ଥିବା ସୁସଜ୍ଜିତ ବୋଇତରେ ଦେବୀଙ୍କ ଚାପ ଖେଳ କରିଥାନ୍ତି। ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ କନକପୁରସ୍ଥିତ ଝଙ୍କଡ଼ବାସିନୀ ମା ସାରଳଙ୍କ ପୀଠରେ ମଧ୍ୟ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ଦୀର୍ଘ 21 ଦିନ ବ୍ୟାପୀ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରତିଦିନ ଦେବୀଙ୍କୁ ଚନ୍ଦନ ଲାଗି ସରିବା ପରେ ବିମାନରେ ନିକଟସ୍ଥ ଚନ୍ଦନ ପୋଖରୀକୁ ନିଆଯାଇ ଦିବାରାତ୍ର ଚାପ ଖେଳାଯାଇଥାଏ। ଦେବୀଙ୍କ ସେବକ ରାଓଳମାନେ ଏହି କାର୍ଯ୍ୟରେ ସାମିଲ ହୋଇ ରୀତିନୀତି ସମ୍ପାଦନ କରିଥାନ୍ତି। ଏହି ଉତ୍ସବରେ ଆଧ୍ୟାତ୍ମିକ ରୀତିନୀତି ସହିତ ସଙ୍ଗୀତ ଏବଂ ନୃତ୍ୟର ଏକ ମହତ୍ତ୍ୱପୂର୍ଣ୍ଣ ସାଂସ୍କୃତିକ ସମନ୍ୱୟ ଘଟିଥାଏ, ଯାହା ବିଶେଷ ଭାବେ ଓଡ଼ିଶାରେ ଦେଖିବା ପାଇଁ ମିଳିଥାଏ।

ଏଥର ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ପାଗଳ କରିଛି ପାଉଁଜିତର, ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ନିବେଦିତା।

0: ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ମତ ରଖିବେ। ଡକ୍ଟର ଜୟଶଙ୍କରଙ୍କ ଏହି ଗସ୍ତ ଜାମାଇକା, ସୁରିନାମ ଏବଂ ତ୍ରିନିଦାଦ ଓ ଟବାଗୋ ସହିତ ଭାରତର ରାଜନୈତିକ ସମ୍ପର୍କକୁ ବୃଦ୍ଧି କରିବା ସହ ଦକ୍ଷିଣ ଦକ୍ଷିଣ ସହଯୋଗ ଏବଂ ବିକାଶ ପ୍ରତି ପାରସ୍କରିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ମିଳିତ ଭାବେ ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନେଇ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆସନ୍ତାକାଲିଠାରୁ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ କରିବ। ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ଆସନ୍ତାକାଲି ଅଗ୍ନି ନିରାପତ୍ତା ସପ୍ତାହର ଉଦ୍ଘାଟନ କରିବେ। ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନସ୍ଥିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ପ୍ରତିଜ୍ଞା ଶପଥ ଗ୍ରହଣର ନେତୃତ୍ୱ ଶ୍ରୀ ଶ୍ରୀବାସ୍ତବ ନେବେ। ସପ୍ତାହବ୍ୟାପୀ ସମଗ୍ର ଦେଶରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା ଅଭିଯାନ, ମକ୍ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକଳାପ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଆଧାର କାର୍ଡ଼ର ଡିଜାଇନ୍ରେ ପରିବର୍ତ୍ତନ ହେବା ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଖଣ୍ଡନ କରିଛି। ସ୍ୱଷ୍ଟୀକରଣରେ କୁହାଯାଇଛି ଏପରି କୌଣସି ପରିବର୍ତ୍ତନ ପାଇଁ ଯୋଜନା ନାହିଁ। ଏହି ଖବର ଏବଂ ସାମାଜିକ ଗଣମାଧ୍ୟମ ପୋଷ୍ଟ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଜନସାଧାରଣଙ୍କୁ ଏପରି ରିପୋର୍ଟ ଏବଂ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ଅଣଦେଖା କରିବା ସହ ୟୁଆଇଡିଏଆଇର ସରକାରୀ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଏବଂ ପିଆଇବି ଦ୍ୱାରା ଜାରି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଇରାନ ସହିତ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ପାଇଁ କାର୍ଯ୍ୟ କରୁଥିବା କୂଟନୈତିକ ପରାମର୍ଶଦାତା ଭାବେ ନିକ୍ ଷ୍ଟିୱାର୍ଟଙ୍କୁ ନିଯୁକ୍ତ କରାଯାଇଥିବା ନେଇ ହ୍ୱାଇଟ୍ ହାଉସ୍ ସ୍ୱଷ୍ଟ କରିଛି। ଏକ ବିବୃତ୍ତିରେ ମୁଖପାତ୍ର ଅଲିଭିଆ ଷ୍ଟିୱାର୍ଟଙ୍କୁ ଜଣେ ଅଭିଜ୍ଞ ନୀତି ବିଶାରଦ ଭାବେ ବର୍ଣ୍ଣନା କରିଛନ୍ତି। ସେ ଷ୍ଟିଭ୍ ୱିଟକମ୍ଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀକୁ ସହାୟତା କରିବେ। ପୂର୍ବରୁ ଷ୍ଟିୱାର୍ଟ ଟ୍ରମ୍ପଙ୍କ ପ୍ରଥମ ପ୍ରଶାସନ ସମୟରେ ଷ୍ଟେଟ୍ ଡିପାର୍ଟମେଣ୍ଟରେ ଇରାନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ କାର୍ଯ୍ୟ କରିଥିଲେ। ଆମେରିକା ସମର୍ଥିତ 9 ସୂତ୍ରୀ ଶାନ୍ତି ଯୋଜନାର ପ୍ରତିବଦଳରେ ଇରାନ 14 ସୂତ୍ରୀ ଶାନ୍ତି ପ୍ରସ୍ତାବ ଦେବା ପରେ ଆମେରିକା ନିକ୍ ଷ୍ଟିୱାର୍ଟଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ଖେଳ ଖବର। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 7 ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। 166 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ନାଇଟ୍ ରାଇଡର୍ସ 18.2 ଓଭରରେ 3 ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଗାଲାକ୍ସ ଆଇର ଅଭିଯାନ ଦୃଷ୍ଟି ଭାରତୀୟ ମହାକାଶ ଯାତ୍ରାର ଏକ ବଡ଼ ସଫଳତା କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହେବା ସହିତ ଫଳାଫଳ ପ୍ରକାଶ ପାଇବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲିଠାରୁ ପାଳନ କରାଯିବ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ଏବଂ ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ଭାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ସଡ଼କ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଏ ଦିଗରେ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ଟ୍ରାଫିକ୍ ବ୍ୟବସ୍ଥା, ଦୁର୍ଘଟଣା ରୋକିବା ଏବଂ ପରିବେଶ ସୁରକ୍ଷାକୁ ନେଇ ବିଭିନ୍ନ ଦୃଢ଼ ନିଷ୍ପତ୍ତି ନିଆଯାଇଛି। ବେଆଇନ ପାର୍କିଂ ଉପରେ କଟକଣା ପାଇଁ ରାସ୍ତାକଡ଼ରେ ଅନିୟମିତ ଭାବେ ଗାଡ଼ି ପାର୍କିଂ କରୁଥିବା ବ୍ୟକ୍ତି ଏବଂ ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଆର୍ଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣରୁ ମୁକ୍ତି ପାଇଁ ଶିଳ୍ପାଞ୍ଚଳଗୁଡ଼ିକରେ ଧୂଳି ପ୍ରଦୂଷଣ ରୋକିବା ପାଇଁ ସମସ୍ତ ଶିଳ୍ପ ପ୍ରତିଷ୍ଠାନକୁ ନିଜ ନିଜ ଅଞ୍ଚଳର ସଡ଼କ ପାର୍ଶ୍ୱ ସଫା ରଖିବାକୁ କୁହାଯାଇଛି। ଦୁର୍ଘଟଣା ରୋକିବାକୁ ରମ୍ବଲ ଷ୍ଟ୍ରିପ୍ ଲଗାଇବାକୁ ନିଷ୍ପତ୍ତି ହୋଇଛି। ବ୍ରେକ୍ଡାଉନ୍ ଗାଡ଼ି ପାଇଁ ହାଇଡ୍ରା ସେବା ବ୍ୟବସ୍ଥା

0: କରାଯାଇଛି। ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କତା ଅବଲମ୍ଘନ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ କମ୍ପାନୀକୁ ନିଜ ପରିସର ମଧ୍ୟରେ ଶ୍ରମିକ ଓ କର୍ମଚାରୀଙ୍କ ପାଇଁ କୁଲିଂ ସେଡ୍ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ କାରଖାନାର ପ୍ରବନ୍ଧକ ସମେତ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ଏ ସମ୍ବନ୍ଧରେ ଝାରସୁଗୁଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣବ କୁମାର ମିଶ୍ର କହିଛନ୍ତି,
1: ଜିଲ୍ଲା ସଡ଼କ ସୁରକ୍ଷା ସମିତି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ସେଥିରେ ଆମର କିଭଳି ଭାବରେ ଆମେ ଦୁର୍ଘଟଣା କମେଇବା ସହିତ ମୃତ୍ୟୁ ହାରକୁ ରୋକିବୁ ଆଉ ପରିବେଶ ବି ପରିଷ୍କାର ରଖିବୁ ତା ଉପରେ ଚର୍ଚ୍ଚା ହୋଇଥିଲା। ଲେନ୍ ପାର୍କିଂ କିଭଳି ଭାବରେ ନ କରିବେ, ସବୁ ଗାଡ଼ିକୁ ଚାଲାଣ କରିବା ପାଇଁ ଆମକୁ ନିର୍ଦ୍ଦେଶ ଦେଇଥିଲେ। ସବୁ ପ୍ରକାର ପ୍ରାଇଭେଟ୍ କମ୍ପାନୀ ମାନଙ୍କୁ କୁହାଯାଇଥିଲା ଯେ ତାଙ୍କ ପାଖ ଅଞ୍ଚଳର ସମସ୍ତଙ୍କର ଡିସାଇଡ୍ କରିଥିଲେ କଲେକ୍ଟର ସାର୍, କେତେ କେତେ ଜାଗା ସେ ଅଞ୍ଚଳ ସେମାନେ ମେସିନ୍ ଲଗେଇ ହଉ ବା ଲୋକ ଲଗେଇ ହଉ ତାକୁ ସଫା ରଖିବେ। ତାପରେ ଆମର ଯୋଉ ବ୍ରେକ୍ଡାଉନ୍ ଗାଡି ଗୁଡାକ ରାସ୍ତାରେ ବେଳେବେଳେ ହେଇଯାଉଛି, ତାକୁ ଗୋଟେ କ୍ରେନ୍ ରଖିବେ NH ଏବଂ ଆମର ଗୋଟେ କମ୍ପାନୀ OMPL କମ୍ପାନୀକୁ କହିଥିଲେ ଯେ କ୍ରେନ୍ ରଖିବେ, କ୍ରେନ୍ ମାଧ୍ୟମରେ ସାଙ୍ଗେ ସାଙ୍ଗେ ସେ ଗାଡ଼ିକୁ ହଟେଇବା ପାଇଁ ଚେଷ୍ଟା କରିବେ। ତାପରେ ଏବେ ତ ଆମର ଗ୍ରୀଷ୍ମ ପ୍ରବାହ ପାଇଁ 11:00 to 3:00 ପର୍ଯ୍ୟନ୍ତ ଗାଡ଼ି ବନ୍ଦ କରାହେଇଛି, ତାକୁ ଆମକୁ କୁହାହେଇଛି କଡ଼ାକଡ଼ି ଭାବେ ଦେଖିବା ପାଇଁ, କାରଣ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି। ସେଥିପାଇଁ ସେ ଆମକୁ ବିଭିନ୍ନ କମ୍ପାନୀରେ କୁଲିଂ ସେଡ୍ କରିବେ, ଡ୍ରାଇଭର ରେଷ୍ଟ ନେବା ପାଇଁ କୁଲିଂ ସେଡ୍ କରିବେ, ସେଠି ଡ୍ରାଇଭର ମାନେ ରେଷ୍ଟ ନେବେ, ସେଗୁଡ଼ା ଆମକୁ ଯାଞ୍ଚ କରିବା ପାଇଁ କହିଥିଲେ। ପ୍ରାୟ 10-12 କମ୍ପାନୀର ଦେଇଥିଲେ, ସେମାନଙ୍କର ଯାଇକିରି କୁଲିଂ ସେଡ୍ ଯାଇକି ଯାଞ୍ଚ କରାହବ।
0: ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ DMFA ସମ୍ମିଳନୀ କକ୍ଷଠାରେ ଅଣ କ୍ୟାଡର ପ୍ରସିକ୍ୟୁଟରମାନଙ୍କ ପାଇଁ ଏକ ଦୁଇଦିନିଆ ଇଣ୍ଡକ୍ସନ ଏବଂ ରିଫ୍ରେସର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସହରର ବିଭିନ୍ନ ସ୍ଥାନରେ ଥିବା ପୁରାତନ ତଥା ବିପଦପୂର୍ଣ୍ଣ ଅଟ୍ଟାଳିକାଗୁଡ଼ିକ ବିରୁଦ୍ଧରେ ପୌରପାଳିକା ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ସମସ୍ତ କାର୍ଯ୍ୟାନୁଷ୍ଠାନ ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ଜରୁରୀକାଳୀନ ବିଭାଗର ତତ୍ତ୍ୱାବଧାନରେ ଗ୍ରହଣ କରାଯାଉଛି। ଜିଲ୍ଲା ପ୍ରଶାସନ ଏବଂ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ ନାରୀ ଶକ୍ତି ବନ୍ଦନା ତଥା ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ 1500ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲା ବିକାଶ ସମନ୍ୱୟ ଏବଂ ନିରୀକ୍ଷଣ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ବନ୍ଧରେ ସାଂସଦ ଶ୍ରୀ ପୁରୋହିତ ସମୀକ୍ଷା କରିବା ସହ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣରେ ଅବହେଳା କଲେ ଶିଳ୍ପ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିକ୍ଷା ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ଉଦୟା ତାରାର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଷ୍ପତ୍ତି ପ୍ରକାରେ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଅନୁଯାୟୀ ଖରା ଛୁଟି ସମୟରେ ପିଲାମାନଙ୍କୁ ପାଠପଢ଼ା ସହ ଯୋଡ଼ି ରଖିବା ପାଇଁ ସମସ୍ତଙ୍କୁ ହଲିଡେ ହୋମୱାର୍କ ବଣ୍ଟନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯେଉଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ରାତି 7:30 ଆରମ୍ଭ କରୁଛୁ କିଷାନବାଣୀ କାର୍ଯ୍ୟକ୍ରମ।

0: ହରିଆ ଦେଖ ଭାଉଜ ଆସିଲେ।
1: ଆରେ ତମେ କାହିଁକି ଆସିଲ ଜମିକୁ?
2: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
1: ଆଉ ତମେ କଣ ଭାବିଲ?
0: ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି। ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
2: ଆରେ ବାଃ, ଇଏ ତ ବହୁତ ଭଲ କଥା।
3: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ଝୁଆର ଭାଇନା ଝୁଆର ଝୁଆର
2: ଝୁଆର ଝୁଆର ପିଲା
1: ଆସ ଭାଇନା ଆସ ଆସ ଆସ ଝାଳ ନାଳ ହେଇକିରି ଆଇଲ ପଡ଼ିଲ ଯେ ବେଳା ବାଟରେ ବାଟ ଭାରି ଆଇଲ କିନ୍ତି
2: ବେଳା ବାଟରେ ବୋଲେ ଏବେ ତ ଚାଷ ଆସ ନାହିଁ ଟିଙ୍ଗିରି ପଡୁଛି ବୁଝିଲୁ କି ସେ ଖରାରେ ବସିଥିଲି ଟିକେ କିନ୍ତି ଲାଗଲା ରେ।
1: ହଁ ହଁ ନାଇଁ ଖରା ତ ବେଶୀ ହଉଛି ଏକା ଭାଇନା ହେଲେ ଖରା ହଉଛି ବୋଲିକିରି ମଧ୍ୟ ଦାଣ୍ଡକୁ ନ ବାହାରିଲେ ବି ସେତ ହବ ନାହିଁ ଭାଇନା କାମ ଧାମ ଥିଲେ ଯିବାକୁ ପଡିବ ଏକା
2: କାମ ଧାମ ବୋଲେ ମୋର ଏବେ କିଛି ନାହିଁ ଗା ହେଲେ ଚାଷ ଜମି ଟିକେ ଯିବା ହେଲେ ଖାଲି ପଡୁଛି ତ ଦେଖିବା ବୋଲି
1: ମୁରମୁରା ହବାକୁ ହବ ନାହିଁ ଭାଇନା ବର୍ଷ ଯାକ ଆମେ ଚାଷ ପ୍ରଣାଳୀଟାକୁ ଜାରି ରଖିବାକୁ ପଡିବ
2: ବୋଇଲେ କି
1: ହେଲେ ବୋଇଲେ କଥା ଆମେ କହିବି ଟିକେ ତମ ଧୈର୍ଯ୍ୟ ଧର ବୈଠକ ଘରକୁ ଆଇଲେ ଝୁଆର ମୁଣ୍ଡିଆଟା ମାରିଦବା ତାପରେ ତମର ଦୁଃଖ ବୁଝିବା ଭାଇନା। ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ ଜୁହାର ଲାଗ ହେଲା ଯେ ଭାଇନା ଶୁଣ ଆମେ ବର୍ଷ ଯାକ ଚାଷ କରୁଛେ ଏକା ହେଲେ ତମର ଭଳିଆ ମଧ୍ୟ କେତେଟା ଚାଷୀ ଅଛନ୍ତି ବର୍ଷା ଦିନ ସରିଗଲା ବୋଲି ଚାଷକୁ ସମା ଡିଙ୍ଗ ଡାଙ୍ଗ ହେଇକିରି ମୁରମୁରା ହେଇକିରି ବୁଲୁଛନ୍ତି।
2: ହଇ ଆଉ କିସ କରିବ ପାଣି ନାହିଁ କିଛି ନାହିଁ ବର୍ଷାକୁ ନେଇକିରି ବସିଥିବା
1: ନାଇଁ ନାଇଁ ତା ବୋଇଲେ ତ ଭାଇନା ବର୍ଷ ଯାକ ବର୍ଷା ହବ ବୋଲିକିରି କିଛି ମାନେ ନାଇଁ ବର୍ଷା ଦିନେ ଏକା ବର୍ଷା ହବ କି ନାହିଁ
2: ହଇ ବର୍ଷା ଦିନେ ବର୍ଷା ହବ ଖରା ଦିନେ ଖରା ହବ
1: ଖରା ଦିନେ ଖରା ହେଲେ ମଧ୍ୟ ଭାଇନା ହେଲେ ତାର ପାଇଁ ମଧ୍ୟ ଗୋଟେ ଉପଚାର ଅଛି ଉପଚାର ବୋଲେ ଆମେ ମଧ୍ୟ ଆମର ହାତ ପାହାନ୍ତାର ବ୍ୟବସ୍ଥାରେ ଆମେ ଖରାଦିନେ ମଧ୍ୟ ଖରାଟିଆ ଚାଷ କରିପାରିବା
2: ଖରାଟିଆ ଚାଷ
1: ନାଇଁ ନାଇଁ ପାଣିର ବ୍ୟବସ୍ଥା କରିବାକୁ ପଡିବ ଭାଇନା
2: ପାଣିର
1: କେତେ ସୁବିଧା ଅଛି ସରକାର
2: ଯୋଉଟା କହୁଛୁ ମୁଇଁ ଖୋଳି ପାରିବି
1: ନାଇଁ ନାଇଁ ନାଇଁ ଖୋଳିଲେ ଜବର ଡାବୁଲୁଡା ଭାଇନା ମୁଇଁ ଖୋଳିବା କଥା କହୁ ନାହିଁ ଦେଖ ଭାଇନା ତମର ସେଇ ଯୋଉ ରାସ୍ତା ସାଇଡ୍ରେ ଗାଁକୁ ଜମିଟା ଅଛି ଟିକେ ଦୂରରେ କେନାଲ ଯାଇଛି ତମର ଚାଷ ଜମିକୁ କେନାଲକୁ ଟିକେ ଦୂର ହକା ବୋଲ
2: ସେଟା ଖୋଳିବୁ
1: ନାଇଁ ନାଇଁ ଖୋଳିବା କଥା ନାଇଁ ଭାଇନା ସେଇଠି ନାଇଁ କି ଆଜିକାଲି ଆମର ଯୋଉ ଛୋଟ ଛୋଟ ପାଣି ପମ୍ପ ସେଟ୍ ଆଉ ପାୱାର ଟିଲର ମାନଙ୍କରେ ମଧ୍ୟ ପାଣି ପମ୍ପର ବ୍ୟବସ୍ଥା ହେଇଗଲାଣି
2: ପାୱାର ଟିଲର
1: ମଧ୍ୟ ପାଣି ବ୍ୟବସ୍ଥା ଆମେ କରିକିରି ପମ୍ପ ସେଟ୍ର ବ୍ୟବସ୍ଥା କରିପାରିବା ତାହିଁରେ ମଧ୍ୟ ଗୋଟେ ଜେଟ୍ ପମ୍ପ ଟାଇପ୍ର ଗୋଟେ ସେଟ୍ ଥାଉଛି ଯଦି ଆମେ ପାଣି ଆଣିବା କୁବାଟରୁ ଆହୁରି ପାଣି ଛାଡିବା କୁବାଟରୁ ବୋଲେ 8-10 କିଆରି ଲଙ୍ଗେଇକିରି ତମ ପାଣି ନେଇପାରିବ
2: ହୋଇକି
1: ଆହୁରି କିସ କେତେ ସୁବିଧା ଅଛି ଭାଇନା 8-10 କିଆରି ଡେଇଁକିରି ତମେ ଗୋଟେ ଜାଗାର ପାଣିକୁ ଆହୁରି ଗୋଟେ ଜାଗାକୁ ନେଇପାରିବ ଆହୁରି ସରକାରଙ୍କ ତରଫରୁ ମଧ୍ୟ ସେଠି ଜବର ପଇସା ଲାଗିଯିବ ବୋଲିକିରି ଆମର ଚାଷୀ ଭାଇ ଭଉଣୀ ମାନଙ୍କର ପାଇଁ ବୋଲିକିରି ସ୍ୱତନ୍ତ୍ର ରିହାତି ଯୋଉ ସବସିଡି ବୋଲିକିରି କହୁଛନ୍ତି ତାର ବ୍ୟବସ୍ଥା ମଧ୍ୟ ଅଛି ଆଉ କିସ ତାର ଦାମ ଭାଇନା 180,000 ହେଲେ ଆମର ଚାଷୀ ଭାଇ ଭଉଣୀ ମାନେ ଯଦି ତାକୁ ସବସିଡି ଦରରେ ପାଇବାକୁ ଇଚ୍ଛା ବୋଇଲେ ତାଙ୍କର ବ୍ୟାଙ୍କ ପାସବୁକ୍ ଜମିର ପଟ୍ଟା ତାର କପି ଆହୁରି ଆଧାର କାର୍ଡ ବ୍ୟବସ୍ଥା କିସ କିସ ଦେଲେ ନାଇଁ କି 75-80% ସବସିଡି ପୁଣି ମିଳୁଛି ଭାଇନା
2: ଏତେ ଧନ୍ଦା ଅଛି
1: ହଇ ଭାଇନା
2: ହେଲେ ମୁଇଁ କରିପାରିବି
1: ନାଇଁ ନାଇଁ କରିବା କଥା ଏକା ଭାଇନା ହେଲେ ଦେଖ ଏବେ ଆମେ 4 ବେକାରୀ ସମସ୍ୟା ପରା ହେଲେ କି ନାଇଁ ସେ 4 ଯଦି ଆମେ କୋଉଟା ମିଶା ଚାଷ କଲେ ବୋଇଲେ ବର୍ଷ ଯାକ ଟିକେ ହେଲେ ତ ଉଜ୍ଜଳ ହବ କି ନାଇଁ
2: ଶୁଣେ
1: ହଁ
2: ମୁଇଁ ଏବେ ଖରାରେ ମୁରମୁରା ହେଇଥିଲି ନାଇଁକି
1: ନାଇଁ ଟିକେ ଉଜ୍ଜଳ ଲାଗିଲା କି
2: ତୁଇ କହିବାରୁ ନାଇଁ ଚେଙ୍ଗା ହେଇଗଲି
1: ନାଇଁ ନାଇଁ ଜାଣିବାକୁ ପଡିବ ଭାଇନା ହେଲେ ଦେଖ ଭାଇନା ଆଜିକାଲି ଆଉ ଗୋଟେ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ମଧ୍ୟ ଗୋଟେ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି ଆମେ ଯୋଉ ବିଭିନ୍ନ ପ୍ରକାର ଚାଷ କରୁଛେ କୃଷି ଉତ୍ପାଦନ ସମୟରେ ଆମେ କେମିତି ଅଧିକରୁ ଅଧିକ ଯଦି ତାକୁ ଆମେ ଜଳସେଚନ କରେଇ ପାରିବା ତାହେଲେ ଆମର ଚାଷ ଜମି ଆହୁରି ଉର୍ବର ଆହୁରି ଉନ୍ନତ ଆହୁରି ଅଧିକରୁ ଅଧିକ ଆମର ଆୟ ହେଇପାରିବ
2: ହଇ ଜଳସେଚନ ସୁବିଧା
1: ଖାଇବା ପାଖରେ ଗୋଟେ ଗିଲାସ ପାଣି ଲୋଡ଼ା କି ନାହିଁ ରାନ୍ଧବା ପାଖରେ ଗୋଟେ ହଣ୍ଡା ପାଣି ଲୋଡ଼ା କି ନାହିଁ କୁହ ତ ଭାଇନା ସେମିତି ଚାଷ ପାଖରେ ଯେତେ ପାଣିର ବ୍ୟବସ୍ଥା ଆମେ ଯଦି ସୁରୁଖୁରୁରେ କରିପାରିବା ତାହେଲେ ନିଶ୍ଚିତ ଚାଷ ଆମର ଉନ୍ନତି ହବ ଭାଇନା
2: ହେଲା ତୁ ତ ଗୋଟେ କହିଲୁ ପାୱାର ଟିଲର
1: ପମ୍ପ ସେଟ୍ର ବ୍ୟବସ୍ଥା ଖଞ୍ଜା
2: ଆହୁରି
1: ମଧ୍ୟ ଭାଇନା ଦେଖ ଆହୁରି ମଧ୍ୟ ଆମର ଯୋଉ ଜଳ ଯୋଗାଣ ବିଭାଗ ତରଫରୁ ଆମ ଯୋଉ ଲିଫ୍ଟ ଇରିଗେସନ ବୋଲିକିରି କହୁଛନ୍ତି ସେମାନେ ମଧ୍ୟ ଭାଇନା ସେ କେନାଲ ବ୍ୟବସ୍ଥାରୁ ଅଣ୍ଡରଗ୍ରାଉଣ୍ଡରେ ଗୋଟେ ପାଇପ୍ ପୋତିକିରି ଲିଫ୍ଟ ଇରିଗେସନ ବ୍ୟବସ୍ଥା ତଳ ତଳୁ ଆଇବେ ତମେ ସେଠି ଗୋଟେ ଲିଫ୍ଟ ପଏଣ୍ଟ ଥିବ ତମକୁ ଦରକାର ହେଲେ ସେଟା ଅନ୍ କରିଦେଲ ବୋଲେ ପାଣି ଚାଲିଲା
2: ବୋଲେ
1: ପାଖାପାଖି 10 ଜମି ଆରାମସେ ଆମେ ଜଳସେଚନ କରିପାରିବା
2: ନାଇଁ ନାଇଁ ନାଇଁ ନାଇଁ ମୁଇଁ କହିବାଟା କିସ ବୋଲେ ଏବେ ଯୋଉ ଆମର ଲୋକମାନେ କଥା ହେଇଥାଉଛନ୍ତି ଏଲ୍ଆଇ ପଏଣ୍ଟ
1: ହଁ ହଁ ସେଟା ଗୋଟେ ଭାଇନା ଆହୁରି ସେଟା ଗୋଟେ ଭାଇନା ଆହୁରି ଗୋଟେ

0: ଏବେ ସରକାରଙ୍କ ଗୋଟେ ନୂଆ ଜିନିଷ ଗୋଟେ ବ୍ୟବସ୍ଥା ହେଇଛି, ଯୋଉ ସୋଲାର ପମ୍ପ ବ୍ୟବସ୍ଥା ମଧ୍ୟ ଗୋଟେ ହେଇଛି।
1: ସୂର୍ଯ୍ୟ ମହାପୁରୁ,
0: ହଁ ସୂର୍ଯ୍ୟ ମହାପୁରୁ ହେଲେ ଭାଇନା ମହାପୁରୁ ଆଇକିରି ପାଣି ପକେଇବାଟା ନାହିଁ, ଆମର ସୋଲାର ପ୍ଲେଟ ଲାଗିବ, ତାହିଁରେ ବିଦ୍ୟୁତ ଶକ୍ତି ସଂରକ୍ଷଣ ହବ, ତାହିଁରେ ପମ୍ପ ଚାଲିବ, ତାହିଁରୁ ସେ ପାଣି ଉଠେଇକିରି ତମର ପାଇଁ ଦୂରରୁ କେନାଲରୁ ହଉ କି ନହେଲେ ପାଖରେ ସେ ପାଖାପାଖି ଯଦି ଗୋଟେ ପୋଖରୀ ଥିଲେ ମଧ୍ୟ ତାହିଁରୁ ମଧ୍ୟ ପାଣି ଆଣିକିରି ଆମେ ଆମର ଜଳସେଚନ ବ୍ୟବସ୍ଥା କରିପାରିବା। ଆହୁରି ଡିପ୍ ଇରିଗେସନ, ବୁନ୍ଦା ଜଳସେଚନ, ସ୍ପ୍ରିଙ୍କ୍ଲର ବୋଲିକିରି କହୁଛନ୍ତି, କେତେ ପ୍ରକାର ବ୍ୟବସ୍ଥା ମଧ୍ୟ ବ୍ୟବସ୍ଥା ରହିଛି। ହେଲେ ଆମେ ସେ ବିଭାଗ ସହିତ କଥାବାର୍ତ୍ତା ହେଇକିରି ଏଇ ବ୍ୟବସ୍ଥାଟାକୁ ହାତକୁ ନେବାକୁ ପଡିବ।
1: ଏତେ ସବୁ ଅଛି ଆଉ,
0: ହେଲେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଟିକେ କହି ରଖିବା ଯେ ସେମାନେ ଯୋଉ ସମୟରେ ବର୍ଷା ହଉନାହିଁ ସେଇ ସମୟରେ ମଧ୍ୟ ବିଭିନ୍ନ ପ୍ରକାର ଯନ୍ତ୍ରପାତିକୁ ବ୍ୟବହାର କରିକିରି ବିଭିନ୍ନ ପ୍ରକାର ପ୍ରଯୁକ୍ତି ବିଦ୍ୟା ତାକୁ ପ୍ରୟୋଗ କରିକିରି
1: ବିଭିନ୍ନ ପ୍ରକାର
0: ଯନ୍ତ୍ରପାତି ଲଗେଇଲେ ଅଧିକ ଉତ୍ପାଦନ ହେଲେ ଭାଇନା। ଆଜି ଗୋଟେ ବଡ ଗୁରୁତ୍ୱପୂର୍ଣ୍ଣ ଦିବସ ଭାଇନା, ଆଜି ହଉଛି ଆମର ବିଶ୍ୱ ଟୁନା ମାଛ ଦିବସ।
1: ଓହୋ, ଆଜି ସେ ଟୁନା ମାଛର ଜନ୍ମ ଟାଇପ ହେଇ
0: ଭାଇନା, ଆଜି ତାକୁ ଗୋଟେ ପରିଚୟ ମିଳିଥିଲା
1: ମିଳିଥିଲା।
0: ହେଲେ ଦେଖ ଭାଇନା, ବିଭିନ୍ନ ପ୍ରକାର ମାଛ ତ ଆମେ ଖାଉଛେ, ପ୍ରତ୍ୟେକ ମାଛ ଆମ ଶରୀର ପାଇଁ ଯୋଉ ହାଡ଼ ତିଆରି ହଉଛି, ଯୋଉ କ୍ୟାଲସିୟମ ଆମ ଶରୀର ବିଭିନ୍ନ ପ୍ରକାର ଭିଟାମିନ ମିନେରାଲ୍ସ ତିଆରିରେ ସାହାଯ୍ୟ କରୁଛି ଏକା।
1: ହଁ ହେଲା ଜେର ବାବୁ,
0: ହଁ
1: ବେଶୀ କଥା ହେଇଗଲେ,
0: ଆଇଥିଲେ
1: ହେଲେ ଆମେ ବୈଠକରେ କାହିଁକି ଆଇଛେ କଣ ପାଇଁ?
0: ହଇ ଭାଇନା, ଆମେ ତ ବୈଠକ ଘରକୁ ପ୍ରତି ରବିବାର ଦିନ ଆସୁଛେ।
1: ହଇ
0: ହେଲେ ରବିବାର ଦିନର ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ କିଷାନବାଣୀ ଡାଇଲ ଆଉଟ କଥା ବି କହିବା ଭାଇନା। ହେଲେ କୋଉ କୋଉ କେତେ କଥା ବାଟ ପଳେଇବାର ଅଛି କି ନାହିଁ, ହେଲେ ଆମର ଯୋଉ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଆମେ ସ୍ୱତନ୍ତ୍ର ଭାବରେ ରବିବାର ଦିନ ଯୋଉ କାର୍ଯ୍ୟକ୍ରମ ରଖିଛେ ସେଟା ହଉଛି କିଷାନବାଣୀ ଡାଇଲ ଆଉଟ। ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଚାଷୀ ଭାଇ ଭଉଣୀ ମାନେ ସେମାନେ ଯୋଉ ନୀତିଦିନିଆ ଚାଷ କରୁଛନ୍ତି ତାଙ୍କର ଚାଷ ଜନିତ ସମସ୍ୟା ଆମକୁ ଲେଖିକିରି ଜଣାଉଛନ୍ତି। ସେଇ ସମସ୍ୟା ବିଷୟରେ ଆମେ ଗୋଟେ ବିଭାଗର ଆଜ୍ଞା ସହିତ କଥାବାର୍ତ୍ତା ହେଇକିରି କେମିତି ତାର ସମାଧାନ ହେଇପାରିବ ତାକୁ ଆମେ ଚେଷ୍ଟା କରୁଛେ ଆଉ ଆଗାମୀ ଦିନରେ କରିବା।
1: ହଇ ହଇ ହଇ, ଠିକ କଥା କହିଲୁ
0: ହେଲା
1: ଯେ ବାବୁ,
0: ହଁ
1: ଗୋଟେ କଥା କହୁଛି ତତେ।
0: ହଇ ହଇ ହଇ,
1: ଏବେ ତ ଖରାଦିନ ଚାଲିଛି କି ନାହିଁ?
0: ହଇ ଭାଇ ନା,
1: ତୁଇ ଆମର ବିଷୟରେ ଏକା କଥା କହିଲୁ ତୁ, ପଶୁ ପକ୍ଷୀ ମାନେ କୁଆଡେ ଯିବେ?
0: ହଇ ଭାଇ ନା, ଆମେ ସିନା ମୁରୁମୁରା ହେଇକିରି ବସୁଛେ, ହେଲେ ଆମକୁ ମଧ୍ୟ ଯେମିତି ଜଳର ଅଭାବରେ ଆମର ଅଂଶୁଘାତ ହଉଛି କି ଆମକୁ ହାଲିଆ ଲାଗୁଛି କି ଦୁର୍ବଳ ଲାଗୁଛି, ଆହୁରି କେତେ କେତେବେଳେ ବିଭିନ୍ନ ପ୍ରକାର ଅସୁବିଧା ମାନେ ହଉଛି, ହେଲେ ସେମିତି ପଶୁ ପକ୍ଷୀ ମାନଙ୍କର ମଧ୍ୟ ଆମେ ସ୍ୱତନ୍ତ୍ର ଯତ୍ନ ନବାର ଅଛି। ହେଲା, ସେମାନେ ମିଶା ଭଲ ଥିଲେ ଏକା ଆମେ ଆଗକୁ ଯାଇପାରିବା, ସେମାନେ ମଧ୍ୟ ଆମର ଚାଷର ଗୋଟେ ଅଂଶ
1: କି ନାହିଁ? ଏବେ ଗାଈ ଗୋରୁ ପାଳୁଛନ୍ତି।
0: ହେଲେ ଭାଇନା ଦେଖ, ଆମର କିଷାନବାଣୀ ଡାଇଲ ଆଉଟ କାର୍ଯ୍ୟକ୍ରମରେ ଆମେ ପ୍ରତି ସପ୍ତାହରେ ଯୋଉ ପ୍ରଚାର କରୁଛେ, ଚିଠି କିଛି ଆସିଥାଉଛି, ତ ଏହି ପରିପ୍ରେକ୍ଷୀରେ ଆମ ପାଖରେ ମଧ୍ୟ ଗୋଟେ ଚିଠି ଆସିକିରି ପହଞ୍ଚିଛି।
1: କୋଉଠୁ ଆସିଛି?
0: ପହଞ୍ଚିଛି ସେ ଚିଠିଟା ଆସିଛି, ଦେଖୁଛି ରୁହ କୋଉଠୁ ଆସିଛି,
1: ହେଡ୍ରେ
0: ଦେଓଘାଟି କୋରାପୁଟରୁ ଆସିଛି। ଲେଖି ପଠେଇଛନ୍ତି କୃଷ୍ଣଚନ୍ଦ୍ର ଗୌଡ଼ ପରଶୁରାମ
1: ଗୌଡ଼। ତାଙ୍କର କଣ
0: ତାଙ୍କର ତମେ କହିବା ବିଷୟ ବଢିଆ ପ୍ରଶ୍ନ ଗୁଡ଼ ଅଛି ଭାଇନା, ଖରାଦିନେ ଗାଈ ଗୋରୁ ମାନଙ୍କର ଖାଦ୍ୟ ଆଉ ସ୍ୱାସ୍ଥ୍ୟର କେମିତି ଯତ୍ନ ନେବା ବୋଲିକିରି ପଚାରିଛନ୍ତି।
1: ଓହୋ, ଏତିକି ତ
0: ଭାଇ?
1: ହେଲେ ଶୁଣେ,
0: ହଁ ଭାଇନା,
1: ଆମର ଜୟପୁରର ଆମର ଅଛନ୍ତି ଗୋଟେ ମ୍ୟାଡମ, ହେଲା କି ନାହିଁ
0: ଏ ବିଷୟରେ?
1: ହଁ, ଏଇ ବିଷୟରେ ମୁଁ ଚର୍ଚ୍ଚା କରିଛି,
0: ହେଲେ ଆଉ ଡେରି କରିବା ନାହିଁ ଭାଇନା, ତମେ ମ୍ୟାଡମକୁ ଏ ବିଷୟରେ ଟିକେ ପଚାରି ଦିଅ। ମୁଁ ତମ ବିଷୟଟା ଆଉ ଥରେ କହି ରଖୁଛି, ଖରାଦିନେ ଗାଈ ଗୋରୁ ମାନଙ୍କର ଖାଦ୍ୟ ଓ ସ୍ୱାସ୍ଥ୍ୟର ଯତ୍ନ ବିଷୟରେ ଟିକେ ପଚାର ଭାଇନା।
1: ହଉ ହଉ ହଉ, ପଚାରି ଦଉଛି,
0: ପଚାର।
2: କିଷାନବାଣୀ ଡାଇଲ ଆଉଟ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ, ଆପଣଙ୍କର ପରିଚୟ ଟିକେ ଦେବେ କି?
3: ଆଜ୍ଞା, ମୁଁ ହଉଛି ନବନୀତା ଡାକୁଆ, ମୁଁ ଲାଇଫ ଷ୍ଟକ ଇନ୍ସପେକ୍ଟର ମାଦ୍ରାସାଇ।
2: ମାଦ୍ରାସାଇ, ଆପଣ କୋଉ ହସ୍ପିଟାଲରେ ଅଛନ୍ତି? ଆଜ୍ଞା
3: ଆଜ୍ଞା,
2: ଆପଣ କୋଉ ହସ୍ପିଟାଲରେ ଅଛନ୍ତି?
3: ମୋର ମାଦ୍ରାସାଇ ସେଣ୍ଟର, ମୁଁ ଆମର ଜୟପୁର ହସ୍ପିଟାଲ ଅଣ୍ଡରରେ ଅଛି।
2: ଆଜ୍ଞା ଆଜ୍ଞା, ହେଲେ ଆମର ଯୋଉ କେତେଗୁଡ଼ିଏ ଚିଠି ଆସିଛି, ସେ ଚିଠିରେ ଆମକୁ ପ୍ରଶ୍ନ ପଚାରିଛନ୍ତି ଯେ ବର୍ତ୍ତମାନ ଯୋଉ ଖରାଦିନେ ଆମର ଗାଈ ଗୋରୁଙ୍କର ଯତ୍ନ କିପରି ନେବେ, ସେ ବିଷୟରେ ଟିକେ ଆଲୋକପାତ କରିବେ କି?
3: ଆଜ୍ଞା, ଦେଖନ୍ତୁ ଏବେ ତ ଖରାଦିନ ଷ୍ଟାର୍ଟ ହେଇଯିବ, ଆଉ ସେଥିପାଇଁ ଆମର ଗୋପାଳକ ମାନେ ଗୁହାଳ ଟିକେ ସଫା ସୁତୁରା ରଖିବା ଉଚିତ, ତାପରେ ଯେପରି ଆମର ଗୁହାଳକୁ ବାୟୁ ଚଳାଚଳ ହେଇପାରୁଥିବ ସେଥିପ୍ରତି ଧ୍ୟାନ ଦେବା ଉଚିତ, ଆଉ ଯଦି ପଙ୍ଖାର ଯଦି ବ୍ୟବସ୍ଥା ହୋଇପାରୁଛି ତାହେଲେ ବହୁତ

0: ଭଲ।
1: ଆଜ୍ଞା
0: ଆଉ
1: ଆଜ୍ଞା।
0: ଯଦି ଆପଣଙ୍କର ଯଦି ଶଙ୍କର ଜାତୀୟ ଗାଈ ଅଛନ୍ତି ସେମାନଙ୍କୁ ପ୍ରତିଦିନ ଗାଧୋଇବା ଦରକାର। ତାପରେ ଦିନରେ ଆମେ ଅତି କମରେ 3ରୁ 4 ଥର ତାଙ୍କୁ ପାଣି ପିଇବାର ବ୍ୟବସ୍ଥା କରିବା ଉଚିତ। ଆଉ ଯଦି 24 ଘଣ୍ଟା ପାଣିର ସୁବିଧା ବ୍ୟବସ୍ଥା ହେଇପାରୁଛି ତ ବହୁତ ଭଲ।
1: ମନେକର ଆପଣଙ୍କର ଯାହାର ପାଣିର ସୁବିଧା ନାହିଁ,
0: ଆଜ୍ଞା,
1: ସେ କେମିତି କ'ଣ କରିବେ? ତାକୁ କେତେ ଲିଟର ଖଣ୍ଡେ ଦେବାକୁ ପଡ଼ିବ?
0: ଦିନକୁ ଆପଣ ଗାଈ କେତେ ଅଛନ୍ତି ଦେଖି କୁଣ୍ଡ ବନେଇ ଦେଇକି,
1: ହଁ
0: ଆପଣ ସିମେଣ୍ଟର କୁଣ୍ଡ ବନେଇ ପାଣି ରଖିଲେ ସେ ଆପଣ
1: ସୁବିଧା ହେବ।
0: ଆଜ୍ଞା, କୁଣ୍ଡ ବନେଇ ଦେଇ ପାଣି ଭର୍ତ୍ତି କରିଦେଉଥିଲେ ସେ ଯେତେବେଳେ ଚାହିଁବ ପିଇପାରିବ। ତାପରେ 24 ଘଣ୍ଟା ପାଣି ରହୁଥିଲେ ସୁବିଧା ଆପଣଙ୍କୁ।
1: ଆଜ୍ଞା ଆଜ୍ଞା। ତାହେଲେ ଖରାଦିନେ, ଏକ୍ଚୁଆଲି ଖରାଦିନେ ଆମର ପାଣି ନିଶ୍ଚିତ ଭାବରେ ଦରକାର ହବ, ନାଇଁ କି ପଶୁ
0: ପାଣି? ଗାଈର ପାଣି କମିଗଲେ ତାର କ୍ଷୀର ବି କମିଯିବ।
1: ଆଜ୍ଞା ଆଜ୍ଞା।
0: ତାର ଖାଦ୍ୟ ଆଉ ପାଣି ପ୍ରତି ବହୁତ ଧ୍ୟାନ ଦେବା ଉଚିତ, କାହିଁ ବୋଲେ ଖାଦ୍ୟ ବି ଟିକେ ଖରାଦିନେ ଟିକେ ଅଧିକା ଦେବା ଉଚିତ। ଅନ୍ୟ ସମୟରେ ଯାହା ଦେଉଥିବେ ଆମେ ତାର କେଜି ହଉ ଦେଢ଼ କେଜି ଦାନା ତାକୁ ଘାସ ହଉ ତାର ନଡ଼ା ଯୋଉ ପାଳ ନଡ଼ା ଯାହା ବି ଦେଉଛନ୍ତି ଟିକେ ଅଧିକା ଦେବେ। ଆଉ ସବୁବେଳେ ସକାଳ ସମୟରେ ଆଉ ସନ୍ଧ୍ୟା ସମୟରେ ହିଁ ଖାଇବାକୁ ଦେବେ। ଦିନବେଳେ ଖରା ସମୟରେ ବହୁତ ଖାଇବାକୁ ଦେବେନି, ପାଣି ପିଇବା ପାଇଁ ଦେବେ। ଆଉ ଦିନବେଳେ ଖରା ସମୟରେ ଗାଈକୁ ବାହାରେ ବେଶୀ ସମୟ ବୁଲିବାକୁ ନ ଛାଡ଼ିକି ତାକୁ ଗୁହାଳରେ ବାନ୍ଧିକି ରଖିବେ, ନାହିଁ ତ ଗଛ ଛାଇରେ ରଖିବା ବ୍ୟବସ୍ଥା କଲେ ଭଲ ହବ। ଆଉ ଖରା ଯଦି ଆପଣ ଯଦି ଗାଈ ବାହାରେ ବୁଲିକି ଯଦି ସନ୍ଷ୍ଟ୍ରୋକ୍ ହେଲା କେମିତି ଜାଣିବେ ଆପଣ? ସେ ଗାଈ ଟେମ୍ପରେଚର୍ ବଢ଼ିଯିବ, ଦେହର 104 ଅଧିକ ରହିବ, ଗାଈ ଧଇଁ ସଇଁ ହବ, ପାଟିରୁ ନାଳ ବାହାରିବ, ସେତେବେଳେ ଆପଣ ଜାଣିବେ ଯେ ଗାଈ ଷ୍ଟ୍ରେସ୍ ହେଇଯାଇ ମାନେ ସନ୍ଷ୍ଟ୍ରୋକ୍ ସେମିତି ଯଦି ଜାଣିପାରୁଛନ୍ତି ତାହେଲେ ଗାଈକୁ ସାଙ୍ଗେ ସାଙ୍ଗେ 10-20 ମିନିଟ୍ ଥଣ୍ଡା ପାଣିରେ ତାକୁ ଗାଧୋଇବେ। ତାକୁ ଥଣ୍ଡା ପାଣି ପିଇବାକୁ ଦେବେ। ତାପରେ ବି ଯଦି ଟେମ୍ପରେଚର୍ ନ କମୁଛି ତା ମୁଣ୍ଡରେ ଓଦା କପଡ଼ା ବି ପକେଇ ପାରିବେ ଆପଣ। ଆଉ ଯଦି ନ କମୁଛି ଟେମ୍ପରେଚର୍ ତାହେଲେ ଆପଣ ନିକଟସ୍ଥ ଆମର ପଶୁ ଚିକିତ୍ସାଳୟରୁ ସାହାଯ୍ୟ ନେଇପାରିବେ।
1: ଆଚ୍ଛା, ପ୍ରଧାନ ଆମର ରୋଗଟେ ହଉଛି ଖରାଦିନିଆ ହଉଛି ଅଂଶୁଘାତଟା, ନାଇଁ
0: ଆଜ୍ଞା?
1: ଆଉ କଣ ଅଛି କି ଆଜ୍ଞା, କଣ ରୋଗ ହେଇପାରେ କି?
0: ନାଇଁ ଆଉ କିଛି ତ ସେମିତି ବେଶୀ ବିଶେଷ ନାହିଁ। ଆଉ ଆମର ଖରାଦିନେ ବର୍ଷା ଦିନ ପାଇଁ ବୋଲି ଆଗୁଆ ଟୀକା ଖରାଦିନେ ହିଁ କରାଯାଏ। ଆମର ବଜବଜିଆ ହଉ ସାହାଣ ହଉ ତାପରେ ଫାଟୁଆ ଟୀକାଟା ଖରା ସରି ଆସିବ ଆଉ ବର୍ଷା ଷ୍ଟାର୍ଟ ହେବା ପୂର୍ବରୁ ସେ ଟୀକା ଯାକ ଆମର କରିଦେବା ଉଚିତ।
1: ଆଚ୍ଛା, ଲୋକମାନେ କହୁଛନ୍ତି ଯେ ଆମର ଖରାଦିନେ ଟିକେ ଗାଈ ଗୋରୁ ଆମର କମ ଟିକେ କ୍ଷୀର ଦଉଛନ୍ତି ବୋଲିକି, ଏଟା କଣ ସତ କି?
0: ହଁ, ନାଇଁ କ୍ଷୀର ମାନେ ତାର ଯଦି ଖାଦ୍ୟ ଆଉ ପାଣି ଅଂଶ କମିଯିବ ତାହେଲେ କ୍ଷୀର କମେଇଦେବ ଗାଈ।
1: ଆଚ୍ଛା ଆଚ୍ଛା ଆଜ୍ଞା।
0: ତାଙ୍କୁ ପାଣି ସଫିସିଏଣ୍ଟ ପିଇବାକୁ ଦେବା, ତାଙ୍କ ଦାନାରେ ଟିକେ ପରିମାଣ ଟିକେ ବଢ଼େଇବା ଅଧିକା, ତାଙ୍କୁ ଘାସ ହଉ ନଡ଼ା ହଉ ଟିକେ ଠିକ ସମୟରେ ତାଙ୍କୁ ଖାଇବାକୁ ଦେବା ଉଚିତ। ଆଉ ଯଦି ପାଣି ବି କମିଯାଉଛି ତାହେଲେ କ୍ଷୀର କମେଇଦେବା ଗାଈ।
1: ଆଜ୍ଞା, ଯାହା ହଉ ଆପଣଙ୍କୁ ବହୁତ ମୂଲ୍ୟବାନ ସବୁ କଥା କହିଲେ। ମୁଁ ଭାବୁଛି ଯେ ଆମର ଯେଉଁମାନେ ବି ଶ୍ରୋତା ଅଛନ୍ତି ସେମାନେ ଶୁଣୁଛନ୍ତି, ସେମାନଙ୍କର ଉତ୍ତର ନିଶ୍ଚିତ ଭାବରେ ପାଇପାରିଥିବେ। ଆପଣଙ୍କୁ ଆକାଶବାଣୀ ଜୟପୁର ତରଫରୁ ଅନେକ ଅନେକ ଧନ୍ୟବାଦ।
2: ହେଲା କିରେ?
3: ହେଲା ଭାଇନା। ନାଇଁ ନାଇଁ ମ୍ୟାଡମ, କେତେ କଥା କହିଲେ ଭାଇନା, ଏସବୁ ଜାଣିବା କଥା ହେଲା। ଆମେ ମଧ୍ୟ ଗାଈ ଗୋରୁ ଦୁଇଟା ରଖିଛେ କାନା ଭାଇନା, ସେମାନଙ୍କର ଖରାଦିନେ ଆମେ ଯେମିତି ଖରାଦିନେ ଟିକେ ଜାଗ୍ରତ ହେଇକି ବାହାରୁଛେ, ଗାଈ ଗୋରୁ ମାନଙ୍କର ପାଇଁ ମଧ୍ୟ ମ୍ୟାଡମ୍ ଯୋଉ କଥା ମାନେ କହିଲେ, ଆମେ ମଧ୍ୟ ଟିକେ ସଚେତନ ହବା, ତାଙ୍କର ଖାଇବା ପିଇବା ପାଣି ବ୍ୟବସ୍ଥା ଟିକେ କରିବା, ସ୍ୱତନ୍ତ୍ର ସ୍ୱାସ୍ଥ୍ୟର ଯତ୍ନ ନେବା, ଖରାକୁ ବାହାରକୁ ଛାଡ଼ିବା ନାହିଁ।
2: ହଇରେ ବାବୁ, ତାଙ୍କର ବି ଜୀବନ ଅଛି,
3: ଜୀବନ ଅଛି ନା ଭାଇନା,
2: ଆମେ ଟିକେ ଯତ୍ନ ନେଇଗଲେ
3: ନେଇଗଲେ ସେମାନେ ମଧ୍ୟ ଆଶ୍ୱସ୍ତି, ଆମେ ମଧ୍ୟ ବଞ୍ଚିଲେ ସେମାନେ ମଧ୍ୟ ବଞ୍ଚିଲେ।
2: ହଁ, ଫଳପ୍ରଦ କି ନାହିଁ ଏବେ ଦେଖେ, ଭଲକିରି କ୍ଷୀର ଫିର ଦେବେ,
3: ହଇ ହଇ
2: ଦୁଇ ପଇସା ଲାଭ ମିଶାରେ
3: ମିଳିବ କା, ସେମାନେ ଆମର ଚାଷ ଜମିର ଗୋଟେ ଅଂଶ ଭାଇନା।
2: ତାପରେ ସମାନ ଟାଇମରେ ଟୀକାକରଣ ବିଷୟ,
3: ଟୀକାକରଣ କଥା ଗୋଟେ କହିଲେ ମାତ୍ର ସେଟା ଗୋଟେ ମନକୁ ଗଲା,
2: ସିଧା ମିଶାରୁ
3: ସେଟା ଗୋଟେ ବଡ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାଇନା। ହେଲା ଯେ ଭାଇନା, ହେଲେ ଦେଖ ଏବେ ବୈଠକରେ ମ୍ୟାଡମ୍ କେତେ କଥା କହିଲେ ଆମେ ମଧ୍ୟ ଶୁଣିଲେ, ଆଉ ତା କାମରେ ଲଗେଇବା, ହେଲେ ଗୀତ ବାଦନ ବ୍ୟବସ୍ଥା ଟିକେ ହେଲେ କା ମନଟା ଟିକେ ଆନନ୍ଦ ଲାଗିବ ବୋଲିବାଟା।
2: ଓ ଏଇଟା କହୁଛୁ କି
3: ଭାଇନା? ନ କହିଲେ ତ ତମେ କରିବ ନାଇଁ, ପାସରି ଦବ
2: ହେଡ୍ ପିଲା, ମସ୍ତ ଗୀତ ଗୁଡେ ବାଛିକିରି ରଖୁଛି।
3: ନାଇଁ ନାଇଁ, ତମେ ତ ବ୍ୟବସ୍ଥା କରିଛ, ମୁଁ ଜାଣିଛି, ଆଉ
2: ହେଲେ ସେଟା ଟିକେ ଶୁଣିଦବା
3: ଶୁଣିଦବା ନାଇଁ ଯେ ଶୁଣିଦବା।

0: ନାଇଁ ହେଲା ଭାଇ ନା ମଜା ଲାଗିଲା ପୁରୁଣା ଗୀତଟା
1: ନାଇକି
0: ନାଇଁ ନାଇଁ ବଡ଼ ମନ ଆନନ୍ଦ ଲାଗିଲା ଗୀତ ମନ ଟିକେ ଶୁଣୁଥିଲେ କା ଭାଇନା ମନଟା ଟିକେ ପରଚଳ ଲାଗୁଛି
1: ହେଲେ ମୁଁ ଏଇଠି ଗୋଟେ କଥା ତତେ କହିବି ବୋଲୁଥିଲି
0: କଣ ଭାଇନା
1: କିଷାନ ବାଣୀ ଡାଇଲା ଠୁ କାର୍ଯ୍ୟକ୍ରମ ଆମର ଯୋଉମାନେ ପଢା ଲିଖା ନଥିବେ କିସ କରିବାର ବାବୁ ତାଙ୍କେ
0: ସେମାନେ ଯଦି ନିୟମିତ ଆମର କାର୍ଯ୍ୟକ୍ରମ ଶୁଣିବେ ଭାଇନା ତାହେଲେ ସେମାନେ ମଧ୍ୟ କେତେ ଗୁଡ଼େ ବିଷୟରେ ଜାଣିପାରିବେ ହେଲା ଆମେ କେତେ କଥା ଆଲୋଚନା କରୁଛେ କି ନା କେବେ ମାଛ ଚାଷ ଗଲା ସପ୍ତାହରେ ଆମେ ଡ୍ରୋନ୍ କଥା କହିଲେ ହଉ କି ନାହିଁ କେତେବେଳେ କେମିତି ଆମେ ଛତୁ ଚାଷ କଥା କହୁଛେ ଗୋପାଳନ ବିଷୟରେ କହୁଛେ ମାଟି ପରୀକ୍ଷା ବିଷୟରେ କହୁଛେ କୋଉଟା ହେଲେ ଗୋଟେ ତାଙ୍କର କାମରେ ଲାଗିବ କି ନାହିଁ ଭାଇନା
1: ଲାଗିବ
0: ହେଲା ହେଲେ ଆମେ ଚାଷୀ ଭାଇ ଭଉଣୀ ମାନଙ୍କୁ କହି ରଖିବା ସେମାନେ ଯେକୌଣସି ବର୍ଗର ଚାଷୀ ହୁଅନ୍ତୁ ନା କାହିଁକି ନିୟମିତ ଆମର କାର୍ଯ୍ୟକ୍ରମ ଶୁଣନ୍ତୁ ବିଭିନ୍ନ ଉପାଦେୟ ବିଷୟ ଗୁଡିକ ସେମାନେ ଜାଣିପାରିବେ ଅନେକ ତଥ୍ୟ ଅନେକ ସୂଚନା ଆଉ ତା ଆଉ ଗୋଟେ କଥା ହେଲା ଯୋଉ ବିଭିନ୍ନ ସମୟରେ ଆମର ଯୋଉ କୃଷି ସଚେତନତା ହେଲା କଣ କଲେ ଆଗକୁ ଆହୁରି ସଚେତନ ହେଇପାରିବା କଣ କଲେ ଆମର ଚାଷ ଜମିର ସୁରକ୍ଷା ହେଇପାରିବ ଏଗୁଡିକ ବିଷୟରେ ମଧ୍ୟ ଜାଣିପାରିବେ ହେଲା ଭାଇ ନା ଗଲାବେଳେ ଆମେ ଟିକେ ଠିକଣା ଆଉଥରେ କହି ରଖିବା
1: ନାଇଁ ନାଇଁ ନାଇଁ ନାଇଁ ତୁଇ ମତେ ଗୋଟେ କଥା ଗୋଟେ କହିଥିଲୁ
0: ହଇ ଭାଇନା
1: ଏବେ ତୁଇ କାଲି କୋଉଠି କାର ସାଙ୍ଗରେ କଥା ହେଇଥିଲୁ
0: ସେ ପର୍ଲିର ଭଲ ଚାଷ ଗୋଟେ କରିଛନ୍ତି ହେଲା ଅଳ୍ପ ଜମିରେ ମିଶା ବଢିଆ ଚାଷ ହେଇଛି ତାଙ୍କର
1: ପର୍ଲିର ଚାଷୀ
0: ପର୍ଲିର ଭାଇନା ଚାଷୀ ଭେଣ୍ଡିଆ ପିଲା
1: ମାନେ ପଢାଲିଖା
0: ପଢାଲିଖା ଚାଷୀ ତାଙ୍କର କଥା ତାଙ୍କର ମୁହଁରୁ ଆଜିର ଚାଷୀ ହେଲା ଶୁଣିଦେବା
1: ଶୁଣିଦେବା
0: ଭାଇ ନମସ୍କାର
2: ନମସ୍କାର
0: ପ୍ରଥମେ ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ
2: ଆଜ୍ଞା ମୋର ନାଁ ହଉଛି ଗୋପାଳ ତ୍ରିପାଠୀ ପର୍ଲି ର ବାସିନ୍ଦା
0: ଆଚ୍ଛା ଆଜ୍ଞା ଆପଣଙ୍କର କେତେ ଏକର ଚାଷ ଜମି ଅଛି
2: ମୋର ଗୋଟେ 5 ଏକର ଖଣ୍ଡେ ଅଛି ଆଜ୍ଞା
0: କଣ ଚାଷ କରୁଛନ୍ତି ସେ 5 ଏକର
2: ଧାନ ଟିକେ କରୁଥାଉଛୁ ଆଜ୍ଞା ଧାନ ଟିକେ ଆଉ ମକା ଟିକେ କରୁଥାଉଛୁ
0: ଗାଁରେ ଅଧିକାଂଶ ଚାଷୀ ଧାନ ଚାଷ କରୁଛନ୍ତି ନା ବର୍ତ୍ତମାନ ମକା ଚାଷ ପ୍ରତି ଆଗ୍ରହ ପ୍ରକାଶ କଲେଣି
2: ଧାନ ବି କରୁଛନ୍ତି ମକା ବି କରୁଛନ୍ତି
0: ଆଚ୍ଛା ଦେଖନ୍ତୁ ଆପଣଙ୍କର ଯୋଉ ପର୍ଲି ଗାଁ କହିଲେ ପନିପରିବା ଚାଷ ପ୍ରତି ଲୋକମାନଙ୍କର କିଛି ଆଗ୍ରହ ଅଛି କି ଗାଁରେ
2: ହଁ ପନିପରିବା ବି କରୁଛନ୍ତି
0: କଣ କଣ ସବୁ ହଉଛି ଆଜ୍ଞା ପନିପରିବା ଆପଣ ଗାଁରେ
2: ପନିପରିବା ହଉଛି ବାଇଗଣ କାଙ୍କଡ ପୋଟ ସବୁ ଲଗେଇ
0: ଆପଣ ଯୋଉ ଧାନ ଚାଷ କରୁଛନ୍ତି କେତେ ବର୍ଷ ହେଲା ଆପଣ ଧାନ ଚାଷ କରି ଆସୁଛନ୍ତି
2: ଆମର ତ ପୁରା ପିଢି ଦର ପିଢି ହେଇଗଲାଣି ବାବା କରୁଥିଲେ ଜେଜେ ବାବା କରୁଥିଲେ ବାବା କରୁଥିଲେ କରୁଛୁ
0: ହେଲେ ଏଇ ଯୋଉ ଧାନ ଚାଷ କରୁଛନ୍ତି କୋଉଠୁ ବିହନ ଆଣୁଛନ୍ତି ନା ନିଜେ ବିହନ ପ୍ରସ୍ତୁତ କରୁଛନ୍ତି
2: ବିହନ ନିଜେ ଇଏ କରୁଛୁ ନହେଲେ ଯାଇକି ଇଏ ଆଣୁଛୁ
0: ହେଲେ ପାଖ ଅଞ୍ଚଳ ବୋଲେ ବୋରିଗୁ ମାନେ କୃଷକ ବନ୍ଧୁ ନେଇକି ଆସିକି କରୁଥିବେ ବିକ୍ରି ବଟାର ସୁବିଧା ତ ଆଜିକାଲି ଯୋଉ ମଣ୍ଡି ହେଲାଣି ଗାଁ ଲୋକମାନେ ପ୍ରାୟ ମଣ୍ଡିରେ ଆମର ଧାନ ବିକ୍ରି କରିବା ପାଇଁ ଆଗ୍ରହ କରୁଛନ୍ତି
2: ମଣ୍ଡିରେ
0: ଯେ ଲୋକମାନେ ପ୍ରାୟ ରାସାୟନିକ ସାର ପ୍ରାୟ ଅଧିକ ପରିମାଣରେ ପ୍ରୟୋଗ କରୁଛନ୍ତି ହେଲେ ଆପଣଙ୍କର ଗାଁରେ ସେଇ ସ୍ଥିତିକୁ ନେଇକି କଣ ସବୁ ପରିସ୍ଥିତି ରହିଛି ଆଉ ଗାଁ ଲୋକମାନେ କି ଖତ ସାର ପ୍ରୟୋଗ କରୁଛନ୍ତି
2: ଅଧିକ ତ କହିପାରିବନି କିନ୍ତୁ ଅଧିକ ଗୋବର ଖତ ବି ପଡୁଛି ଗୋବର ଖତ ନିଜେ ତିଆରି କରିକି ପଡୁଛି ତାପରେ ରାସାୟନିକ ସାର ଅଳ୍ପ ପଡୁଛି
0: ତାପରେ ଦେଖା ଦେଇଛି ଯେ ସମସ୍ତଙ୍କ ପାଖରେ ଗାଈ ଗୋରୁ ବି ବର୍ତ୍ତମାନ ରହିବାର ବ୍ୟବସ୍ଥା ନାହିଁ ଗାଈ ଗୋରୁ ବି ରଖୁନାହାନ୍ତି ଏଇଟା ମଧ୍ୟ ଗୋଟେ ବଡ ସମସ୍ୟା ଦେଖାଦେଇଛି ସେମାନଙ୍କ ପାଖରେ
2: ନାଇଁ ସମସ୍ତ ଗାଈ ଗୋରୁ ରଖିବା କଥା ଗାଈ ଗୋରୁ ରଖିଲେ ଆମକୁ ବହୁତ ଲାଭ ହବ ନା
0: ଆପଣ କେତେ ଖଣ୍ଡେ ଗୋ ସମ୍ପଦ ରଖିଛନ୍ତି ଗାଈ ଗୋରୁ କେତେ
2: ମୋ ପାଖରେ ଗୋଟେ 10ଟା ଗାଈ ଗୋରୁ ଅଛନ୍ତି
0: ଆଚ୍ଛା
2: ମୋର ଗୋବର ମୁଁ ନିଜେ ମୋର ନିଜର ଗୋବରରେ ମୁଁ
0: ଆଚ୍ଛା ଦେଖିବାକୁ ପାଇଛି ଆମେ କେତେଟା ଗାଁରେ ଯୋଉ ଗୋବର ଗ୍ୟାସ ପ୍ଲାଣ୍ଟ କରୁଛନ୍ତି ଗୋପାଳ ଭାଇ ସେଇଟା ପ୍ରତି କେବେ ଆପଣ ଜାଣିଛନ୍ତି କି କିଛି ଆଗ୍ରହ ଅଛି କି ସେଥିପାଇଁ ଗୋବର ଗ୍ୟାସ ପ୍ଲାଣ୍ଟ
2: ଶୁଣିଛି ଆଗ୍ରହ କିନ୍ତୁ କରିନି
0: ଆଚ୍ଛା ଆପଣ ବର୍ଷକୁ 2 ଥର ଚାଷ କରୁଛନ୍ତି ନା ଗୋଟିଏ ଥର ଏକା ଚାଷ କରୁଛନ୍ତି
2: ପାଣି ତ ଅସୁବିଧା
0: କେବଳ ବର୍ଷା ଉପରେ ହିଁ ନିର୍ଭର
2: ବର୍ଷା ଉପରେ ହିଁ ନିର୍ଭର
0: ଆପଣ କୋଉ ବ୍ୟାଙ୍କରୁ ଲୋନ୍ ଆଣିଛନ୍ତି କି ଗୋପାଳ ଭାଇ ଠିକ ଅଛି ଗୋପାଳ ଭାଇ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ଆପଣ ଚାଷ କରୁଥାନ୍ତୁ ବହୁତ ବହୁତ ଧନ୍ୟବାଦ ରହିଲି
2: ନମସ୍କାର
0: ନମସ୍କାର
1: ତୁଇ ମିଶାର ମୁଁ ଚାଲା କି ମୁଁ
0: ନାଇଁ ଭାଇନା ନ

0: ପଚାରିଲେ କହିବେ କି ଭାଇନା ଗୋଟେ ଗୋଟେ ପଚାରିବାର
1: ଛିଣ୍ଡେଇଲା ପରା ଟିକେ ଟିକେ
0: ପଚାରିଲେ ତାଙ୍କର ମନର କଥାଟା କହିଦେବାର ଅଛି
1: ମାତ୍ର ଭଲ ଲାଗିଲା
0: ଭଲ ଲାଗିବ
1: କହିଲେ
0: ବୁଝିଲୁ କି ନାଇଁ ମନର କଥା ହେଲା ଯେ ଭାଇନା ଯିବା ଗଲାବେଳକୁ ଆମର ଚାଷୀ ଭାଇ ଭଉଣୀଙ୍କୁ ଆମର ଠିକଣା କହି ରଖିବା ଯେଉଁମାନେ ଆଗାମୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହୁଁଛନ୍ତି ଚିଠି ଦେବାକୁ ଚାହୁଁଛନ୍ତି ଆମର ଠିକଣା ଟିପି ରଖନ୍ତୁ ଆମର ଠିକଣା ହେଲା କିଷାନବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର ପିନ୍କୋଡ଼ ହେଲା 7640005
1: ହଉ ହଉ ହରି ବାବୁ
0: ହଁ ଭାଇନା
1: ଦେଖେ ଇ ସମୟ ମନେକର
0: ହଁ କାଳ

0: ପଡିବ
1: ଭଲ କଥା କହିଲୁ ଆଉ ଉପର
0: ନାଇଁ ନାଇଁ ବେଳ ହେଇଗଲାଣି ଦେଖୁଛି
1: ଦେଖିଲୁ
0: ନାଇଁ ନାଇଁ ଦେଖିଲି
1: ସଙ୍କେତ
0: ଏଠି ଦେଖ କଳା ହେଇକି
1: ଯିବା।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ ଭାରତ ସରକାର।
3: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିଆଙ୍କୁ, ସେ ଜଣେଇବେ ନିଜ ସଫଳତାର ରହସ୍ୟ।
4: ମୋର କୃଷକ ଭାଇ ଓ ଭଉଣୀମାନେ ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ।
3: ତାହା କିପରି?
4: ବାସ୍, ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏହି ନମ୍ବରରେ ଫୋନ କରନ୍ତୁ 1800180551। କୃଷକ କଲ୍ ସେଣ୍ଟରର ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
3: ଆରେ ଭାଇ, ବିଶେଷଜ୍ଞଙ୍କ ସବୁ ସମୟରେ ସେଠି ଉପସ୍ଥିତ ଥିବେ?
4: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ, ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
5: କିନ୍ତୁ ଭାଇ, ବେଶୀ ସମୟ ଯାଏଁ କଥା ହେଲେ ବେଶୀ ପଇସା ତ ଲାଗିବ?
4: କିଛି ପଇସା ଲାଗିବନି, ମୋବାଇଲ ଦ୍ୱାରା କିମ୍ବା ଅନ୍ୟ ଫୋନ ଦ୍ୱାରା କୃଷକ କଲ୍ ସେଣ୍ଟରକୁ ମାଗଣାରେ କଲ୍ କରନ୍ତୁ, ପରାମର୍ଶ ପାଇଁ ମଧ୍ୟ ପଇସା ପଡିବନି। ହଁ, ଷୋଳ ଅଣ ସତ।
6: କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପ ଲାଇନ ନମ୍ବର 1800180551 ରେ ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର

ଏଥରେ ଶୁଣୁଥିଲେ କିଷାନବାଣୀ ଡାଇଲଗ କାର୍ଯ୍ୟକ୍ରମ ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇ ଆପ୍ ମାଧ୍ୟମରେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ପାରିବେନି କେହି ଅଲଗା କରି। ଏହି ଚଳଚ୍ଚିତ୍ରର ଶିଳ୍ପୀମାନେ ହେଲେ ସୌରିନ ଭଟ୍ଟ ଏବଂ ନିବେଦିତା।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ, ଶ୍ରୋତାମାନଙ୍କୁ ଏଠି କହି ରଖୁଛୁ, ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ଆଜି ରାତି 10ଟାରେ ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ, ଶ୍ରୋତାଙ୍କ ମତାମତକୁ ନେଇ ଆମର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ପର୍କ ସେତୁ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ସ୍ମିତାରାଣୀ ଜେନା।

0: ସମ୍ପର୍କ ହେଉଛି ମଣିଷ ଜୀବନର ଏମିତି ଏକ ଅଂଶ ଯାହା କେବଳ ରକ୍ତ ସହିତ ସୀମିତ ନୁହେଁ, ବରଂ ଭଲ ପାଇବା, ସ୍ନେହ, ମିତ୍ରତା ଦ୍ୱାରା ଆମେ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରିଥାଉ।
1: ଯଦି ଭରସା ଭାଙ୍ଗିଯାଏ ସେଠି ସମ୍ପର୍କ ସବୁଦିନ ରହେନି, ଆଉ ଯେଉଁଠି ଭରସା ଥାଏ ସେଠି ସମ୍ପର୍କ ଜିତିଯାଏ।
0: ଆଧୁନିକତାର ଯୁଗରେ ସମସ୍ତେ ଏତେ ବ୍ୟସ୍ତ ଯେ କେହି କାହାକୁ ସମୟ ଦେଇପାରୁନାହାନ୍ତି, କିନ୍ତୁ ପବିତ୍ର ସମ୍ପର୍କ ସମୟ ଏବଂ ଦୂରତାକୁ ଅଟକାଇ ପାରେ ନାହିଁ।
1: ସେହିଭଳି ଏକ ସମ୍ପର୍କ ଆପଣଙ୍କର ଆଉ ଆମ ଭିତରେ ବି ଅଛି। ଆପଣ ନିଜ ବ୍ୟସ୍ତବହୁଳତା ଜୀବନ ଭିତରେ ଆମକୁ ଶୁଣନ୍ତି ଏବଂ ଆମ କାର୍ଯ୍ୟକ୍ରମ ଶୁଣି ଆମ ପାଖକୁ ମତାମତ, ଅଭିଯୋଗ ପଠାନ୍ତି।
0: ସେଥିପାଇଁ ଆପଣଙ୍କର ଏତେ ସୁନ୍ଦର ସୁନ୍ଦର ମତକୁ ନେଇ ଆମେ ନେଇ ଆସିଛୁ ଆଜିର ସମ୍ପର୍କ ସେତୁ କାର୍ଯ୍ୟକ୍ରମ।
1: ଉପସ୍ଥାପନରେ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସ୍ମିତା। ନମସ୍କାର।
2: ସମ୍ପର୍କ ସେତୁ, ସମ୍ପର୍କ ସେତୁ।
1: ତେବେ ସ୍ମିତା, ଗଲାଥର ସମ୍ପର୍କ ସେତୁରେ ଗୋଟେ ଭଏସ୍ ମେସେଜ ସ୍ଥାନ ପାଇନଥିଲା, ସେଇଟିକୁ ପଠାଇଥିଲି ଆମର ନିୟମିତ ଶ୍ରୋତା ନୀଳା।

0: ମନକୁ ଭଲ। ତମେ ଆସିଗଲେ ଶ୍ରୋତାଙ୍କ ହୃଦୟ ଫୁଟିଯାଏ ନାନା ଫୁଲ, ତୁମେ ଆସିଗଲେ ମୋ ମନ କହି ସଭିଙ୍କର ତୁମେ ଭଲ।
1: ଚିନ୍ତାମଣି ବାବୁ, ଆପଣ ସମ୍ଭାବନା କାର୍ଯ୍ୟକ୍ରମ ଶୁଣି ଖୁବ୍ ସୁନ୍ଦର ଭାବେ କବିତା ଲେଖି ପଠାଇଛନ୍ତି, ବାସ୍ତବିକ ଆପଣଙ୍କୁ ଭଲ ଲାଗିଛି ସମ୍ଭାବନା। ଆପଣ ଏତେ ସୁନ୍ଦର କବିତା ଲେଖିପାରୁଛନ୍ତି କାର୍ଯ୍ୟକ୍ରମ ଶୁଣି, ତେଣୁ ଆପଣଙ୍କୁ ଧନ୍ୟବାଦ ଦେଉଛୁ। ଆଉ ବିଶେଷ କରି ସେଦିନର ଯିଏ ଉପସ୍ଥାପନା କରିଥିଲେ ସୁରଭି ଅପା, ତାଙ୍କୁ ଜଣାଇଦେଉଛୁ କାର୍ଯ୍ୟକ୍ରମ ମାଧ୍ୟମରେ, ଆଉ ମୁଁ ବି ଉପସ୍ଥାପନା କରିଥିଲି, ଆପଣଙ୍କର ଧନ୍ୟବାଦ ସାଦରେ ଗ୍ରହଣ କରୁଛି।
0: ପରବର୍ତ୍ତୀ ଏସଏମଏସ ଟି ପଠାଇଛନ୍ତି ପ୍ରଫୁଲ୍ଲ କେଉଁଝରରୁ। ସେ ଲେଖିଛନ୍ତି, ଆଜିର ସମ୍ଭାବନା କାର୍ଯ୍ୟକ୍ରମଟି ବିଭିନ୍ନ ଶ୍ରୋତାଙ୍କ ମତାମତ ଭିନ୍ନ ଭିନ୍ନ ଥିଲେ ମଧ୍ୟ ସାରାଂଶଟି ଗୋଟିଏ ଥିବାରୁ ଅଂଶଗ୍ରହଣ କରିଥିବା ଶ୍ରୋତା ଭାଇ ଓ ଭଉଣୀଙ୍କୁ ଏବଂ ଉପସ୍ଥାପନ କରିଥିବା ଭାଇ ଭଉଣୀଙ୍କୁ ଅନେକ ଅନେକ ଧନ୍ୟବାଦ। ଏବଂ ସେ ଲେଖିଛନ୍ତି, କିଶୋର ଭାରତୀରେ ମିନତୀ ନନ୍ଦଙ୍କ ଉପସ୍ଥାପନା କରିଥିବା କ୍ଷୁଦ୍ର ନାଟକରେ ବବ୍ଲୁ ଓ ମଉସା ଅଂଶଗ୍ରହଣ କରିଥିବା ଦୁଇ କଳାକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ପ୍ରଫୁଲ୍ଲ ବାବୁ, ଆପଣ ପ୍ରଥମେ ସମ୍ଭାବନା କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ସମ୍ଭାବନା କାର୍ଯ୍ୟକ୍ରମ ଆପଣ ନିୟମିତ ଶୁଣନ୍ତି, ତା ଛଡ଼ା କିଶୋର ଭାରତୀ କାର୍ଯ୍ୟକ୍ରମରେ ମିନତୀ ନନ୍ଦଙ୍କର ଉପସ୍ଥାପନା ବି ଆପଣଙ୍କୁ ଭଲ ଲାଗିଛି, ସେଥିରେ ଅଂଶଗ୍ରହଣ କରିଥିଲେ ବବ୍ଲୁ ଆଉ ମଉସା, ସେହି ଦୁଇ କଳାକାରଙ୍କୁ ଆପଣ ଧନ୍ୟବାଦ ଜଣାଇଛନ୍ତି, ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ଜଣାଇଦେଉଛୁ। ଆଉ ଆପଣଙ୍କ ମାଧ୍ୟମରେ ସବୁ ଶ୍ରୋତାଙ୍କୁ ଅନୁରୋଧ କରୁଛୁ ଯେ କିଶୋର ଭାରତୀ କାର୍ଯ୍ୟକ୍ରମ ପ୍ରତି ଶନିବାର ଦିନ 1:20 ଶୁଣନ୍ତୁ, କାରଣ ଏହି କାର୍ଯ୍ୟକ୍ରମରେ ଆମେ କିଶୋରଙ୍କ ପାଇଁ ଅନେକ ଆଲୋଚନା, ଭଲ ଭଲ ସାକ୍ଷାତକାର, କିଶୋର ପ୍ରତିଭା କୁଇଜ କାର୍ଯ୍ୟକ୍ରମ, ଜାଣିବା କଥା ନାଟକ ରୂପକ ପ୍ରଚାର କରୁଛୁ, ଯାହା ଶୁଣିଲେ ଆପଣମାନଙ୍କ ମନକୁ ଛୁଇଁବ ଆଉ କିଛିଟା ଆପଣ ଶିକ୍ଷା ପାଇପାରିବେ।
0: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି କେ ମୋହନ ରାଓ ଆଚାରୀ ସୁନାରୀ ସାହି ଜୟପୁରରୁ। ସେ ଲେଖିଛନ୍ତି, ଆଜିର ଚୈତିଜହ୍ନର ପ୍ରୋଗ୍ରାମଟି ନେଇ ଆସିଥିଲେ ସରୋଜ ଭାଇ ଆଉ ସନ୍ତୋଷୀ ଆଚାରୀ, ଉପସ୍ଥାପନାଟି ଶୁଣିକରି ଭଲ ଲାଗିଲା। ଆଉ ଭେଟଘାଟ ନେଇଥିଲେ ଭାଇ ସରୋଜ ନାୟକ, ଭତ୍ରା ଜାତିର ମ୍ୟାରେଜ ଏବଂ ପରିଶେଷରେ ସିଷ୍ଟର ସନ୍ତୋଷୀ ଆଚାରୀ ଭଲ ଭାବରେ ପ୍ରଶ୍ନ କରିଛନ୍ତି। ଶେଷରେ ମହିଳାମାନଙ୍କର ଯତ୍ନ ଉପରେ ଆଲୋଚନାଟି ଭଲ ଲାଗିଲା। ଆଉ ଉପସ୍ଥାପନାରେ ଥିବା ଉଭୟଙ୍କୁ ମୋର ଧନ୍ୟବାଦ ଏବଂ ନମସ୍କାର ଜଣାଇଦେବେ।
1: ମୋହନ ରାଓ ବାବୁ, ଆପଣ ଚୈତିଜହ୍ନ କାର୍ଯ୍ୟକ୍ରମ ଶୁଣି ମତାମତ ଦେଇଛନ୍ତି, ଭେଟଘାଟରେ ଯାହା ଥିଲା ଭତ୍ରା ମନର ବିବାହ ଚଳନ ସମ୍ପର୍କରେ ଯାହାକୁ ନେଇଥିଲେ ସରୋଜ ନାୟକ, ତା ଛଡ଼ା ସନ୍ତୋଷୀ ଆଚାରୀଙ୍କର ସାକ୍ଷାତକାର ବି ଆପଣଙ୍କୁ ଭଲ ଲାଗିଛି, ଉଭୟଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଆପଣ ଲେଖିଛନ୍ତି ଆପଣଙ୍କ ମେସେଜରେ, ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟଙ୍କୁ ଜଣାଇଦେଉଛୁ। କିନ୍ତୁ ଆପଣଙ୍କୁ ଅନୁରୋଧ କରୁଛୁ, ଆପଣ ସଠିକ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଭଲ ମତାମତ ଦେଉଛନ୍ତି, କିନ୍ତୁ ଲେଖିବା ଶୈଳୀ ଟିକେ ଆପଣଙ୍କର ଆମକୁ ଅସୁବିଧା କରୁଛି, ତେଣୁ ଆପଣ ଲେଖିଲା ବେଳେ ଟିକେ ଧ୍ୟାନର ସହ ଲେଖନ୍ତୁ, ଯେମିତିକି ଆମେ ଠିକ୍ ଭାବେ ପଢ଼ିପାରିବୁ ଏବଂ ଆପଣ ବି ଖୁସି ହେବେ ଶୁଣିକି ଉତ୍ତର।
0: ପରବର୍ତ୍ତୀ ଏସଏମଏସ ଟି ଆସିଛି କଟକରୁ, ପଠାଇଛନ୍ତି ସୁନୀଲ କାନ୍ତ ମହାନ୍ତି। ସେ ଲେଖିଛନ୍ତି, ଆଜିର ଗବାକ୍ଷରେ ଓଡ଼ିଆ ଅସ୍ମିତା ବିଷୟରେ ଆଲୋଚନାଟି ଖୁବ୍ ମନ୍ତ୍ରମୁଗ୍ଧ କରିଛି, ସୁନ୍ଦର ଉଦାହରଣ ସାଙ୍ଗକୁ ସଙ୍ଗୀତ ସଂଯୋଜନା ଖୁବ୍ ମନଛୁଆ। ଆଉ ରଞ୍ଜନ ଭାଇଙ୍କୁ ସୁପ୍ରଭାତ, ଆପଣଙ୍କ ଉପସ୍ଥାପନା ଖୁବ୍ ମନଜିଣା, ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଭେଟି ଦେଇଥିବାରୁ ଜୟପୁର କେନ୍ଦ୍ରକୁ କୋଟି ପ୍ରଣାମ।
1: ଆପଣଙ୍କର ପ୍ରଣାମ ଆମେ ସାଦରେ ଗ୍ରହଣ କରୁଛୁ, ଆପଣ ବି ଆମର ପ୍ରତି ନମସ୍କାର ନେବେ। ଆପଣଙ୍କୁ ଗବାକ୍ଷ ଭଲ ଲାଗିଛି, ଯାହାର ବିଷୟବସ୍ତୁ ଥିଲା ଅସ୍ମିତା, ଆପଣଙ୍କୁ ଅନୁରୋଧ କରୁଛୁ ଆପଣ ଏମିତି ନିୟମିତ ଶୁଣନ୍ତୁ, ଆପଣଙ୍କର ବଳିଷ୍ଠ ମତାମତ ଦିଅନ୍ତୁ, ଯାହାକି ଆମ କାର୍ଯ୍ୟକ୍ରମର ମାନ ବଢ଼ିଆରେ ସହଯୋଗ କରିବ।
0: ପରବର୍ତ୍ତୀ ଏସଏମଏସ ଟି ଆସିଛି ବଲାଙ୍ଗୀର ଶାସ୍ତ୍ରୀନଗରରୁ, ପଠାଇଛନ୍ତି ନୀଲୁ ଦାସ। ସେ ଲେଖିଛନ୍ତି, ସଜମୌଜ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର, କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିବା ରଞ୍ଜନ ସାର୍, ଉଦୟ ଶଙ୍କର ସାର୍, ସୁପ୍ରଭା ମ୍ୟାଡମ୍, ପ୍ରିୟଙ୍କା ଭଉଣୀ ଓ ସ୍ମୃତିମୟୀ ଭଉଣୀ, ଆପଣ ସମସ୍ତଙ୍କୁ ପ୍ରଥମେ ପ୍ରଣାମ ଜଣାଉଛି। କାର୍ଯ୍ୟକ୍ରମ ଭିତରେ ପ୍ରଚାର ହୋଇଥିବା ମିଠା କବିତା, ବ୍ୟଙ୍ଗ କବିତା, କିଛି ମିଠା ତ କିଛି ହାଲକା ଥିଲା। ନିଶା ସମ୍ରାଟଙ୍କ ଦଶମଜା କବିତାଟି ଭଲ ଲାଗିଲା। ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଫୁଲ ଓ ଚକୋଲେଟ୍କୁ ନେଇ କଥାବାର୍ତ୍ତାଟି ଭଲ ଲାଗିଲା। ବ୍ୟାଙ୍କରୁ ଟଙ୍କା ୱିଥଡ୍ର କରୁଥିବା ହସକଥାଟି ଭଲ ଲାଗିଲା। ସେ ଆହୁରି ଲେଖିଛନ୍ତି, ସକାଳର ବର୍ଣ୍ଣବିଭା ବର୍ଣ୍ଣଳୀ କାର୍ଯ୍ୟକ୍ରମର ଗବାକ୍ଷ କାର୍ଯ୍ୟକ୍ରମ, ନିଜର ପରିଚୟ ଓ ଆତ୍ମସମ୍ମାନକୁ ଛାଡ଼ିବେନି, ନିଜର ଭାଷା ସଂସ୍କୃତି ମୂଲ୍ୟବୋଧକୁ ଅବହେଳା କରିବା ନାହିଁ। ଅସ୍ମିତା ଆମର ପରିଚୟ, ଆମର ଗର୍ବ, ଆମର ଭାଷା, ଆମର ସଂସ୍କୃତି, ଆମେ କେବେ ତାକୁ ଅବହେଳା କରିବା ନାହିଁ। ଅସ୍ମିତାକୁ ନେଇ ବହୁ ସୁନ୍ଦର ଶିକ୍ଷଣୀୟ ମତାମତ ଦେଲେ ଅବସରପ୍ରାପ୍ତ ଶିକ୍ଷକ ନିହାର ରଞ୍ଜନ ରାଉତରାୟ ସାର୍, ବହୁତ ବଢ଼ିଆ ଶିକ୍ଷଣୀୟ ଥିଲା କାର୍ଯ୍ୟକ୍ରମ।
1: ନୀଲୁ ବାବୁ, ଆପଣଙ୍କର ଦୁଇଟି ମେସେଜ ରହିଛି, ପ୍ରଥମେ ଆପଣ ସଜମୌଜ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ସେଦିନ ଯେଉଁମାନେ ସବୁ ଭାଗ ନେଇଥିଲେ କାର୍ଯ୍ୟକ୍ରମରେ ତାଙ୍କୁ ଆପଣ ପ୍ରଣାମ ଜଣାଇଛନ୍ତି, ଧନ୍ୟବାଦ ଜଣାଇଛନ୍ତି, ଆମେ କାର୍ଯ୍ୟ

0: ମାଧ୍ୟମରେ ଜଣେଇ ଦେଉଛୁ। ଆଉ ହସକଥା ସମ୍ପର୍କରେ ଆପଣ ଲେଖିଛନ୍ତି, ସବୁ ହସକଥା ଭଲ ଲାଗିଥିଲା, ମଜା କବିତା ବି ଆପଣଙ୍କୁ ଭଲ ଲାଗିଥିଲା, କିନ୍ତୁ ଲେଖିଛନ୍ତି ଯେ କିଛି ମିଠା ଥିଲା, କିଛି ହାଲକା ଥିଲା। ଏଇଠି ଆମେ ସମସ୍ତ ଶ୍ରୋତାଙ୍କୁ ଅନୁରୋଧ କରୁଛୁ ଯେ ସଜମୌଜ କାର୍ଯ୍ୟକ୍ରମକୁ ଆପଣମାନେ ନିୟମିତ ହସକଥା ମଜା କବିତା ପଠାନ୍ତୁ, କାରଣ ଆପଣମାନଙ୍କର ହସକଥା ମଜା କବିତା ଢେର ସଂଖ୍ୟାରେ ଆସି ପହଞ୍ଚିଲେ ଆମ କାର୍ଯ୍ୟକ୍ରମ ଆହୁରି ଭଲ ଲାଗିବ। ତାପରେ ଆପଣ ଗବାକ୍ଷ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ଗବାକ୍ଷରେ ଅସ୍ମିତା ସମ୍ପର୍କରେ ଯିଏ ମତାମତ ଦେଇଥିଲେ ନିହାର ରଞ୍ଜନ ରାଉତରାୟ ସାର୍, ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ। ବାସ୍ତବିକ ଅସ୍ମିତା ସମ୍ପର୍କରେ ଆପଣ ଯାହା ମତାମତ ଦେଇଛନ୍ତି, ଆମେ ନିଜର ଭାଷା ସଂସ୍କୃତି ଆଉ ମୂଲ୍ୟବୋଧକୁ କେବେ ହେଲେ ଅବହେଳା କରିବା ଉଚିତ ନୁହେଁ, ସମସ୍ତ ଶ୍ରୋତା ଏ ଦିଗରେ ସଚେତନ ହେବା ଆବଶ୍ୟକ। ଆପଣଙ୍କର ସୁନ୍ଦର ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ ଦେଉଛୁ।
1: ବହୁତ ସାରା ମେସେଜ ଆମ ପାଖରେ ଅଛି, କିନ୍ତୁ ସମୟ ଅଭାବ ଯୋଗୁଁ ଆଜି ଆମେ ପଢିପାରୁନୁ।
0: ତେବେ ସମ୍ପର୍କ ସେତୁକୁ ମେସେଜ ପଠାଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ଆପଣ ପ୍ରତି ଶୁକ୍ରବାର ସୁଦ୍ଧା ଆପଣଙ୍କର ମେସେଜ ଆମ ପାଖକୁ ପଠାନ୍ତୁ। ତେବେ ସ୍ମିତା, ସମୟ ଇସାରାରେ ଆଜିର ସମ୍ପର୍କ ସେତୁରୁ ବିଦାୟ ନେବା। ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ସ୍ମିତା।
0: ନମସ୍କାର।

0: ଓଡ଼ିଶାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଜାତୀୟ ଶିକ୍ଷାନୀତି 2020 ଉପରେ ଆୟୋଜିତ ଦୁଇଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 2036 ସୁଦ୍ଧା ଓଡ଼ିଶାକୁ ପୂର୍ବ ଭାରତର ଜ୍ଞାନକେନ୍ଦ୍ର ଏବଂ 2047 ସୁଦ୍ଧା ଗବେଷଣା ଓ ନବସୃଜନରେ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଜ୍ଞାନ ହିଁ ଶକ୍ତି ମନ୍ତ୍ରକୁ ଆଧାର କରି ଜାତୀୟ ଶିକ୍ଷାନୀତି 2020 ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଆକାର ଦେଉଛି।
1: ହାଇସ୍କୁଲ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏସ୍ଟି ଛାତ୍ରଛାତ୍ରୀମାନେ ଯେଉଁମାନେ ଅଧା ପାଠରୁ ସେମାନେ ଛାଡ଼ି ଦେଉଛନ୍ତି, ଅର୍ଥାତ୍ ସେମାନେ ଡ୍ରପ୍ ଆଉଟ୍ ହୋଇଯାଉଛନ୍ତି। ଇଏ ପାଠପଢ଼ା ଛାଡ଼ିବା ହାର ହ୍ରାସ କରିବା ପାଇଁ ବା ଡ୍ରପ୍ ଆଉଟ୍ କମାଇବା ପାଇଁ ଆମେ ଶହୀଦ ମାଧବ ସିଂ ଆତ୍ମକର୍ତ୍ତ ଯୋଜନା ମାଧ୍ୟମରେ 3 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ତାଙ୍କ ହାତରେ 5,000 ଟଙ୍କା ଲେଖା ଆର୍ଥିକ ପ୍ରୋତ୍ସାହନ ଦେଇ ଏ କ୍ଷେତ୍ରରେ କିଭଳି ଭାବରେ ଡ୍ରପ୍ ଆଉଟ୍ କମିବ ତାକୁ ଆମେ ଗୁରୁତ୍ୱ ମଧ୍ୟ ଆଜି ଆମେ ଦେଉଛୁ। ଏବଂ ବିଶେଷ କରିକି ଉଚ୍ଚଶିକ୍ଷା କ୍ଷେତ୍ରରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବା ସହିତ ଚଳିତ ବର୍ଷ ଆମେ ବଜେଟ୍ରେ ମଧ୍ୟ 4 ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବଜେଟ୍ରେ ଆମେ ପ୍ରାବଧାନ ରଖିଛୁ। ଏଥିରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ଆଜି ଆମ ସରକାର ଆଜି ଶିକ୍ଷା କ୍ଷେତ୍ରରେ ଆଉ 2 ପଦ ଆଗକୁ ଯିବା ପାଇଁ ଚେଷ୍ଟା ରଖିଛନ୍ତି। ସେହିଭଳି ଭାବରେ 2 ନୂତନ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ବୈଷୟିକ ଶିକ୍ଷା କ୍ଷେତ୍ରରେ ଗୋଟିଏ ପାରାଦୀପରେ ଆଉ ଗୋଟିଏ ବଲାଙ୍ଗୀରରେ ଆମେ ବଜେଟ୍ରେ ତାକୁ ମଧ୍ୟ ପ୍ରାବଧାନ ରଖିଛୁ। 2 ନୂତନ କୃଷି ମହାବିଦ୍ୟାଳୟ ଗୋଟିଏ ମୟୂରଭଞ୍ଜରେ ଏବଂ ଆଉ ଗୋଟିଏ ମଧ୍ୟ ବଲାଙ୍ଗୀରରେ ରଖିବାର ଆମେ ବଜେଟ୍ରେ ମଧ୍ୟ ସ୍ୱତନ୍ତ୍ରତା ଦେଇଛୁ। ଏବଂ ତାହା ସହିତ ନୂତନ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଚିପିଲିମାଠାରେ ସମ୍ବଲପୁରରେ, ନୂତନ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ସୋନପୁରରେ, 3 ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଗଜପତିରେ, ମାଲକାନଗିରିରେ ଏବଂ ରାୟଗଡ଼ାରେ, ଏବଂ 2 ନୂତନ ହୋମିଓପାଥି ମେଡିକାଲ କଲେଜ ନୟାଗଡ଼ ଏବଂ ନୂଆପଡ଼ାରେ। ଏହିଭଳି ଭାବରେ ଆମେ ଶିକ୍ଷାକୁ ସବୁ କ୍ଷେତ୍ରରେ ଆମେ ତାକୁ ସାମଗ୍ରିକ କେମିତି ଶିକ୍ଷା

0: କ୍ଷେତ୍ରରେ ଗୋଟିଏ ବ୍ୟାପକ ଭାବରେ ବୈପ୍ଳବିକ ପରିବର୍ତ୍ତନ ହୋଇପାରିବ, ଆଉ ତାକୁ ଆଧାର କରିକି ଆଜି ଆମ ସରକାର ଇଏ କାମକୁ ଆଗେଇ ନେଉଛନ୍ତି। ସେଥିରେ କୌଣସି ପ୍ରକାରର ଆମର ଏଥିରେ କାଳ୍ପନିକତା ନାହିଁ, କିମ୍ବା ଆମେ ସେଥିରେ ପଛକୁ ଫେରିବାର, କିମ୍ବା ଆମେ ତାକୁ ଡିଲେ କରିବା। ଇଏ କାର୍ଯ୍ୟକ୍ରମ ଭିତରେ ଆମେ ସ୍ୱତନ୍ତ୍ରତା ତାକୁ ଦେଇକରି ଆଗକୁ ନେବା ପାଇଁ ଆମେ ତ୍ୱରିତ ବଜାରରେ କାମ କରିବା ପାଇଁ ଯାଉଛନ୍ତି। ସେହିଭଳି ଭାବରେ 100 ବର୍ଷର ପୁରାତନ ଯେଉଁ ବିଦ୍ୟାଳୟ ଗୁଡ଼ିକ ଅଛି, କିମ୍ବା ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ ଯିଏ ଅଛି, ତାକୁ ମଧ୍ୟ ଆମେ ସ୍ୱତନ୍ତ୍ରତା ଦେଉଛୁ। ସେ ବିଦ୍ୟାଳୟର ଉନ୍ନତିକରଣ, ତାକୁ କିଭଳି ଭାବରେ ଏକ ମଡେଲ ଭାବେ ପ୍ରତିଷ୍ଠିତ କରାଇବା, ସେଥିପାଇଁ ପୁରାତନ ବିଦ୍ୟାଳୟ ଗୁଡ଼ିକୁ ଏକ ଐତିହ୍ୟ ବିଦ୍ୟାଳୟ ହିସାବରେ, ସରକାର ଐତିହ୍ୟ ବିଦ୍ୟାଳୟ ହିସାବରେ ଯୋଜନା ମାଧ୍ୟମରେ ତାର ଉନ୍ନୀକରଣ ମଧ୍ୟ ଆମେ କରିବା ପାଇଁ ଯାଉଛୁ। ଏବଂ ସେଥିପାଇଁ ପ୍ରାୟ ପ୍ରତି ଜିଲ୍ଲାରେ 30 ଜିଲ୍ଲାରେ ଏହିଭଳି ଭାବରେ ଗୁରୁତ୍ୱପୂର୍ଣ୍ଣ ବିଦ୍ୟାଳୟ ଗୁଡ଼ିକୁ ପ୍ରାଧାନ୍ୟ ଦେଉଛୁ। ଦୁର୍ଗମ ଅଞ୍ଚଳର ଆଦିବାସୀ ପିଲାଙ୍କର ପାଇଁ ବହୁଭାଷୀ ଶିକ୍ଷା, MLE ଏବଂ ଅନ୍ୱେଷା ଏବଂ ଆକାଂକ୍ଷା ଭଳି ଯୋଜନା ମାଧ୍ୟମରେ ମଧ୍ୟ ସମାଜର ଶେଷ ଧାଡ଼ିରେ ଥିବା ପିଲାଟି ପାଖରେ ଗୁଣାତ୍ମକ ଶିକ୍ଷା କିଭଳି ଭାବରେ ପହଞ୍ଚି ପାରିବ ତା ଉପରେ ଫୋକସ୍ କରାଯାଉଛି।
1: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜ୍ଞାନଭୂମି ଭାବରେ ଓଡ଼ିଶା ଅନାଦିକାଳରୁ ସାରା ବିଶ୍ୱକୁ ପଥ ପ୍ରଦର୍ଶନ କରିଛି। ସେ କହିଛନ୍ତି, ଓଡ଼ିଶାର ନୌବାଣିଜ୍ୟ, କୃଷି, ମନ୍ଦିର, କଳା, ସାହିତ୍ୟ ଓ ସୁସଂସ୍କୃତି ସେ ସମୟର ଶିକ୍ଷାର ନିଦର୍ଶନ।
2: ଆମକୁ ବିଶ୍ୱକୁ ଯିବା ପାଇଁ ହେଲେ, ଆମ ଉତ୍ପାଦିତ ଜିନିଷକୁ ବିଶ୍ୱକୁ ପହଞ୍ଚାଇବା ପାଇଁ ହେଲେ, ବିଶ୍ୱର ଟେକ୍ନୋଲୋଜିକୁ ଆମ ଅଞ୍ଚଳକୁ ଆଣିବା ପାଇଁ ହେଲେ, ଆମକୁ ଭାଷାରେ ଦକ୍ଷତା ଆଣିବା ପାଇଁ ପଡ଼ିବ। ଓଡ଼ିଶାର ଶିକ୍ଷାନୁଷ୍ଠାନ ଇଣ୍ଟରନ୍ୟାସନାଲାଇଜେସନର ପ୍ରମୁଖ ସର୍ତ୍ତ ଏ ପ୍ରକାର ବ୍ୟବସ୍ଥା ମାଧ୍ୟମରେ କରିବାର ଆବଶ୍ୟକତା ଅଛି। ଶିକ୍ଷାର ଆଜି ସବୁଠୁ ବଡ଼ ସର୍ତ୍ତ ହେଲା ଯେଉଁ GER କଥା ମୁଁ କହିଲି, ଦୂରଦୂରାନ୍ତର ବିଦ୍ୟାର୍ଥୀକୁ ଏମ୍ପାୱାର୍ଡ କରିବା କଥା ଯେତେବେଳେ ଆସୁଛି, ବିନା ଟେକ୍ନୋଲୋଜିରେ ସମ୍ଭବ ନୁହେଁ। ଟେକ୍ନୋଲୋଜିର ଅର୍ଥ ନୁହେଁ କେବଳ ଇଣ୍ଟରନେଟ୍ କନେକ୍ଟିଭିଟି, ଟେକ୍ନୋଲୋଜିକୁ ସ୍ୱୟଂ ପ୍ରଭାର ଚ୍ୟାନେଲ୍ସ, ଓଡ଼ିଆ ଭାଷା ପାଇଁ ବି ଡେଡିକେଟେଡ୍ ଚ୍ୟାନେଲ୍ ତିଆରି କରାଯାଇଛି, ଅନେକ ଆଜି ଅନ୍ଲାଇନ୍ ଇଣ୍ଟରନେଟ୍ AI ଡ୍ରିଭେନ୍ କଣ୍ଟେଣ୍ଟ ବି ତିଆରି ହେଲାଣି। ଏଗୁଡ଼ିକରେ ୟୁନିଭର୍ସିଟିଗୁଡ଼ିକ ଏବେ ସବୁ ମାର୍କେଟ୍ ଫୋର୍ସ ଷ୍ଟାର୍ଟଅପ୍ସ ମାନେ ତିଆରି କରୁଛନ୍ତି। ଅରେଞ୍ଜ ଇକୋନୋମି କଥା ଭାରତ ସରକାର କଳ୍ପନା କରୁଛନ୍ତି, ଅରେଞ୍ଜ ଇକୋନୋମିର ନେତୃତ୍ୱ, ଟେକ୍ନୋଲୋଜିର ଆଡ଼େପ୍ଟେବିଲିଟି ଆମର ଓଡ଼ିଶାର ୟୁନିଭର୍ସିଟି ଆଉ ଇନ୍ଷ୍ଟିଚ୍ୟୁସନ୍ସ ମାନେ ନେତୃତ୍ୱ ନେବା ଦରକାର। ଇଏ ହରିବା ପାଇଁ ହେଲେ ଶିକ୍ଷକ ଦକ୍ଷତା ବିନା ଏ ସମ୍ଭବ ନୁହେଁ। ନିରନ୍ତର କ୍ୟାପାସିଟି ବିଲ୍ଡିଂ ଅଫ୍ ଟିଚର୍ସ, ୟା ଉପରେ ଜାତୀୟ ଶିକ୍ଷାନୀତି ଜୋର ଦେଉଛି, ଆପଣମାନେ ଏଥିରେ ଧ୍ୟାନ ଦେବେ ଏଇଟା ମୋର ଅପେକ୍ଷା। ଏ ସବୁ ବ୍ୟବସ୍ଥାର ମୂଳ ଆଧାର ବିଦ୍ୟାର୍ଥୀ। ଆମର ବ୍ୟବସ୍ଥାକୁ ଷ୍ଟୁଡେଣ୍ଟ ସେଣ୍ଟ୍ରିକ୍ କରିବା ପାଇଁ ପଡ଼ିବ, ଆମ ବ୍ୟବସ୍ଥାକୁ ରିସର୍ଚ୍ଚ ଆଉ ଇନୋଭେସନ୍ କରିବାରେ ସାଙ୍ଗରେ ଯୋଡ଼ିବା ପାଇଁ ପଡ଼ିବ। ସର୍ବୋପରି ଜାତୀୟ ଶିକ୍ଷାନୀତିର ଗୋଟେ ବଡ଼ ସର୍ତ୍ତ ରହୁଛି, ୟାକୁ ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ କରିବା ପାଇଁ ପଡ଼ିବ। ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ମାନେ ଓଡ଼ିଶାର ଇଞ୍ଜିନିୟରିଂ କଲେଜଗୁଡ଼ିକ କୋଣାର୍କ ମନ୍ଦିରକୁ ପଢ଼େଇବା ଦରକାର। 1000 ବର୍ଷ ପୂର୍ବେ ତିଆରି ହୋଇଥିବା କୋଣାର୍କ ମନ୍ଦିରରେ ଫିଜିକ୍ସ ଥିଲା ନା ନାହିଁ, ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂ ଥିଲା ନା ନାହିଁ, କେମିକାଲ ଇଞ୍ଜିନିୟରିଂ ଥିଲା ନା ନାହିଁ, ଏଇଠି ମନ୍ଦିରର ସର୍କୁଲାର ଇକୋନୋମିର ପ୍ରଭାବ କ'ଣ ଥିଲା। ଆଜି ବି ପୁରୀ ମନ୍ଦିରରେ ଅନେକ ବ୍ୟବସ୍ଥା ଖଞ୍ଜା ଯାଇଛି। ଏଗୁଡ଼ିକ କେବଳ ଉପଚାର ନୁହେଁ, ଏଗୁଡ଼ିକ କେବଳ ରିଚୁଆଲ୍ସ ନୁହେଁ, ଏଗୁଡ଼ିକ ନିହିତ ଅର୍ଥନୈତିକ ମଡେଲ ଥିଲା, ଫୁଡ୍ ସିକ୍ୟୁରିଟିର ମଡେଲ ଥିଲା, ସୋସିଆଲ ଇମ୍ପାକ୍ଟ ଭିତରେ କଥା ଅଛି। ଆଧ୍ୟାତ୍ମିକତା ବିନା ଜୀବନ ଅଧୁରା ହେଉଛି, ଅଦା ହେଇଯାଉଛି। ଆମ ସମାଜରେ ଓଡ଼ିଆ ଯେଉଁ ଜନଜୀବନ ଅଛି, ଓଡ଼ିଶାର ସଞ୍ଜୟ ବତୀର ଇମ୍ପାକ୍ଟ ଅଛି, ସଞ୍ଜୟ ବତୀଟା ରିଚୁଆଲ୍ସ ନା ତାର ସୋସିଆଲ ଇମ୍ପାକ୍ଟ ଅଛି, ୟାକୁ ଶିକ୍ଷା ବିଭାଗକୁ ତାର ଦାର୍ଶନିକ ତତ୍ତ୍ୱ ପର୍ଯ୍ୟନ୍ତ ଯିବା ପାଇଁ ପଡ଼ିବ। ଏଇଟା ହେଲା ଆଇକେଏସ୍। ଓଡ଼ିଶାର ସବୁ ଗାଁରେ ଭାରତୀୟ ଜ୍ଞାନ ପରମ୍ପରାର ଗୋଟିଏ ଗୋଟିଏ ବଡ଼ ବଡ଼ ଲାଇବ୍ରେରୀ ଆଉ ଲାବୋରେଟୋରୀ ଅଛି, ୟାକୁ ଆମର ସ୍କୁଲ କଲେଜ ଗୁଡ଼ିକୁ ସେ ଲୋକ ପରମ୍ପରାକୁ, ଲୋକ କଥାକୁ, ଲୋକ ସଭ୍ୟତାକୁ ଆଜିର ଭାଷାରେ ଟେକ୍ନୋଲୋଜି ମାଧ୍ୟମରେ ପରିପ୍ରକାଶ କରିବାର ଦାୟିତ୍ୱ ୟୁନିଭର୍ସିଟି ଗୁଡ଼ିକର ଅଛି। ଆମକୁ ଆମ ଶିକ୍ଷା ବ୍ୟବସ୍ଥାକୁ ଏଭଳିଆ ବ୍ୟାପକ କରିବା ପାଇଁ ପଡ଼ିବ ଯେଉଁଥିରେ ଓଡ଼ିଆ ସ୍ୱାଭିମାନ ଅସ୍ମିତା ସହ ବୈଷୟିକ ଦାୟିତ୍ୱ, ସର୍ବଭାରତୀୟ ଦାୟିତ୍ୱ, ରାଷ୍ଟ୍ରବାଦର ତତ୍ତ୍ୱକୁ ଆମକୁ ଆତ୍ମସାତ କରିବାର ବ୍ୟବସ୍ଥା ଆମକୁ ଆମର ଶିକ୍ଷା ବ୍ୟବସ୍ଥାରେ କରିବା ପାଇଁ ପଡ଼ିବ।
1: ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ରାଜ୍ୟର ଯେଉଁ ଉପାନ୍ତ ଏବଂ ଦୂରାନ୍ତ ଅଞ୍ଚଳର ବ୍ଲକ୍ଗୁଡ଼ିକରେ ଉଚ୍ଚଶିକ୍ଷା ବ୍ୟବସ୍ଥା ନଥିଲା, ସେହିଭଳି 18ଟି ବ୍ଲକ୍ରେ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି। ସେ କହିଛନ୍ତି, ବାମପନ୍ଥୀ ପ୍ରଭାବିତ ଅଞ୍ଚଳରେ ଗ୍ରାମୋଦୟ ଯୋଜନା ମାଧ୍ୟମରେ ଶିକ୍ଷାର ବିସ୍ତାର କରାଯାଇଛି।
3: ବାମପନ୍ଥୀ LWE ଆକ୍ଟିଭ ଥିବା ଅଞ୍ଚଳଗୁଡ଼ିକରେ ଆମେ ଗ୍ରାମୋଦୟ ଯୋଜନା ମାଧ୍ୟମରେ, କେନ୍ଦ୍ର ଗୃହମନ୍ତ୍ରୀଙ୍କର ଇଏ ଗୋଟିଏ ବଡ଼ ପ୍ରୟାସ ଥିଲା ଯେ ଭାରତବର୍ଷରୁ କେଉଁଭଳି ଭାବରେ ଏ LWE ଅଞ୍ଚଳଗୁଡ଼ିକର ବିଲୋପ ଘଟିବ ଏବଂ ସେଠି ଶିକ୍ଷା

0: ଏହା ମାଧ୍ୟମରେ ଆମେ ସେ ଅନ୍ଧକାରକୁ ଦୂରୀଭୂତ କରିପାରିଛନ୍ତି। ତା ସହିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ 2024କୁ ଅନୁପାଳନ କରିବା କଥା ହେଉ କି ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟରେ ଯେଉଁ ଶିକ୍ଷକ କ୍ୟାଡର ସଂରକ୍ଷଣରେ ସଂରକ୍ଷଣ ଅଧିନିୟମ 2026ର ପ୍ରଣୟନ କରିବା କଥା ହେଉ, ଏସବୁ କଥାରେ ଶିକ୍ଷାବିତମାନଙ୍କୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବା ସହିତ ବିଶ୍ୱବିଦ୍ୟାଳୟମାନଙ୍କୁ ଆମେ ତାଙ୍କର ଯେଉଁ ଅଧିକାର ରହିଥିଲା ତାହାକୁ ଏ ସରକାର ଫେରାଇ ଦେବାରେ ସକ୍ଷମ ହୋଇଛନ୍ତି ଏବଂ ଇତିମଧ୍ୟରେ ମାନ୍ୟବର କୁଳାଧିପତିଙ୍କୁ ମଧ୍ୟ ଯଥେଷ୍ଟ କୃତଜ୍ଞତା ଯେ 14ଟି ବିଶ୍ୱବିଦ୍ୟାଳୟରେ କୁଳପତିମାନଙ୍କର ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଇପାରିଛି।
1: ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। 1991 ୟୁନେସ୍କୋର 26ତମ ସାଧାରଣ ଅଧିବେଶନରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 1993 ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ଭାବେ ଭବିଷ୍ୟତର ଗଠନ। ଅଭିବ୍ୟକ୍ତିର ସ୍ୱାଧୀନତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଭବିଷ୍ୟତ ପାଇଁ ଏକ ଦୃଢ଼ ସୂଚନା ଇକୋସିଷ୍ଟମ ପ୍ରସ୍ତୁତ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଏ ସମ୍ପର୍କରେ କହିଛନ୍ତି ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଆନନ୍ଦ ପ୍ରଧାନ।
2: ପ୍ରେସ୍ କି ସ୍ୱତନ୍ତ୍ରତା କେବଳ ପତ୍ରକାରଙ୍କ ମୁଦ୍ଦା ନହିଁ ହେ, ୟା ହର ନାଗରିକ କା ଅଧିକାର ହେ। ଅଗର ପ୍ରେସ୍ ସ୍ୱତନ୍ତ୍ର ନହିଁ ହୋଗା ତୋ ନାଗରିକଙ୍କୁ ବି ସହୀ ଔର ବିଶ୍ୱସନୀୟ ଜାନକାରୀ ନହିଁ ମିଲେଗୀ, ଔର ଅଗର ଉନକୋ ସହୀ ଔର ବିଶ୍ୱସନୀୟ ଜାନକାରୀ ନହିଁ ମିଲେଗୀ ତୋ ଉସସେ ଉନକା ବହୁତ ଜାତି ତୌର ପର ଭି, ସାମାଜିକ ତୌର ପର ଭି ଔର ରାଷ୍ଟ୍ରୀୟ ତୌର ପର ଭି ବହୁତ ନୁକସାନ ହୋଗା। କ୍ୟୁକି ସୂଚନାଏଁ ହି ହମେଁ, ଜୈସା କି ହମ ଜାନତେ ହୈଁ କି ସୂଚନାଏଁ ହି ହମେଁ ସଶକ୍ତ ବନାତୀ ହୈଁ, ଜାନକାରିୟାଁ ହି ହମେଁ ସଶକ୍ତ ବନାତୀ ହୈଁ, ହମେଁ ତୈୟାର କରତୀ ହୈଁ କିସି ଭି ଖତରେ ସେ ନିପଟନେ କେ ଲିଏ ଔର କିସି ଭି ଜୋ ଅପରଚୁନିଟିଜ ହୈଁ ଉନକା ଇସ୍ତେମାଲ କରନେ କେ ଲିଏ। ଇସଲିଏ ଆଜ ପ୍ରେସ ସ୍ୱତନ୍ତ୍ରତା ଦିବସ କେ ଅବସର ପର ହମ ସିର୍ଫ ଉତ୍ସବ ନହିଁ ମନାଏ ବଲକି ଆତ୍ମନ୍ଥନ ଭି କରେଁ କି ହମ କିସ ତରହ କି ପତ୍ରକାରିତା କୋ ବଢ଼ାବା ଦେନା ଚାହତେ ହୈଁ, ହମ କୈସୀ ପତ୍ରକାରିତା କୋ ଆଗେ ଲେ ଜାନା ଚାହତେ ହୈଁ। ଔର ଆଖିର ମେଁ ମେଁ ୟେ ବାତ ଜରୁର କହୁଁଗା କି ଏକ ମଜବୁତ ଲୋକତନ୍ତ୍ର କେ ଲିଏ ସ୍ୱତନ୍ତ୍ର ପ୍ରେସ ଅନିବାର୍ଯ୍ୟ ହୈ ଔର ଇସିଲିଏ ଦୁନିଆ ଭର ମେଁ ଆଜ ପ୍ରେସ କି ସ୍ୱତନ୍ତ୍ରତା କି କୋ ସେଲିବ୍ରେଟ କିଆ ଯା ରହା ହୈ, ଉସକା ଉସକୋ ଉସକା ଏକ ସମ୍ମାନ କିଆ ଯା ରହା ହୈ ଔର ହମେ ଭାରତ ଜୈସେ ଲୋକତାନ୍ତ୍ରିକ ଔର ବିକାଶଶୀଲ ଦେଶ ମେଁ ଭି ପ୍ରେସ କି ସ୍ୱତନ୍ତ୍ରତା କୋ ମଜବୁତ କରନେ କେ ଲିଏ କାମ କରନା ଚାହିଏ।
1: ଦେଶର ସମସ୍ତ ଗ୍ରାମକୁ ସଡ଼କ ସୁବିଧା ସହିତ ସଂଯୋଗ କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି କେନ୍ଦ୍ର କୃଷି କୃଷକ କଲ୍ୟାଣ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ରାୟଗଡ଼ାଠାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ ସ୍ୱୀକୃତିପତ୍ର ହସ୍ତାନ୍ତର ସମାରୋହରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି ବିକଶିତ ଭାରତ ପାଇଁ ବିକଶିତ ଗ୍ରାମର ଗଠନ ନିତାନ୍ତ ଜରୁରୀ। ସେ କହିଛନ୍ତି ଭିଭିଜି ରାମଜୀ ଯୋଜନାରେ ଗ୍ରାମ୍ୟ ବିକାଶର ରୂପରେଖ ଗ୍ରାମବାସୀ ସ୍ଥିର କରିବେ। ଏକ ବର୍ଷରେ 1.5 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ରାଶି ଖର୍ଚ୍ଚ ପାଇଁ ଯୋଜନାରେ ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।
3: ହମ ଅର ପ୍ରୋଗ୍ରେସିଭ ଖେତୀ କୈସେ କରେ ଇସକେ ଲିଏ ଏକ ବୈଜ୍ଞାନିକୋଂ କି ହମ ଟିମ ବନାନେ ବାଲେ ହୈ ଜୋ ଓଡ଼ିଶା କି ଖେତୀ କା ସର୍ଭେ କରକେ ୟହାଁ ଔର କୌନ କୌନ ସି ଫସଲେ ବେହତର ହୋ ସକତି ହୈ ଜୋ କିସାନୋଂ କି ଆମଦାନୀ ବଢ଼ା ସକେ। ଏକ ଇଣ୍ଟିଗ୍ରେଟେଡ ଫାର୍ମିଂ ପର ହମ ଓଡ଼ିଶା ମେଁ କାମ କରନା ଚାହତେ ହୈଁ। କିସାନ କେବଳ ଅନାଜ ସେ ଅପନୀ ଆଜୀବିକା ନହିଁ ଚଲା ସକତା, ଅନାଜ ଭି ପୈଦା କରେ, ଅନାଜ କେ ସାଥ ସାଥ ଫଲ ଭି ପୈଦା କରେ, ସବ୍ଜି ଭି ପୈଦା କରେ, ଲେକିନ ଉସକେ ସାଥ ସାଥ ହମ କିସାନ କୋ ପଶୁପାଳନ ସେ ଭି ଯୋଡ଼ନା ଚାହତେ ହୈଁ, ମଛଲି ପାଳନ ସେ ଯୋଡ଼ନା ଚାହତେ ହୈଁ, ବକରି ପାଳନ ସେ ଯୋଡ଼ନା ଚାହତେ ହୈଁ, ମଧୁମକ୍ଖି ପାଳନ ସେ ଯୋଡ଼ନା ଚାହତେ ହୈଁ, ବୃକ୍ଷୋଁ କି ଖେତୀ ସେ ଯୋଡ଼ନା ଚାହତେ ହୈଁ। ଔର ଲକ୍ଷ୍ୟ ଏକ ହି ହୈ କିସାନ କି ଆମଦାନୀ ବଢ଼ାନା ତାକି ଅନ୍ନଦାତା ହମେଶା ସୁଖୀ ରହେ, ଆନନ୍ଦିତ ରହେ, ଲଗାତାର ଆଗେ ବଢ଼ତା ରହେ। ଔର ଇସଲିଏ ପିଛଲେ ସାଲ ମେ ବିକଶିତ କୃଷି ସଂକଳ୍ପ ଅଭିଯାନ ଚଲାୟା ତ ଓଡ଼ିଶା ମେ।
1: କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ପ୍ରଥମ ପର୍ଯ୍ୟାୟରେ 15,808ଟି ସଡ଼କ 523ଟି ସେତୁ ମଧ୍ୟରୁ ପ୍ରାୟ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଓଡ଼ିଶା ଉଦାହରଣ ସୃଷ୍ଟି କରିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଗ୍ରାମାଞ୍ଚଳରେ ଗମନାଗମନକୁ ସୁବ୍ୟବସ୍ଥିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
4: 2036 ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶା ଭାବେ ଗଢ଼ି ତୋଳିବା ପାଇଁ ଆଜି ଆମର ଉଦ୍ୟମ ଆମ ରାଜ୍ୟ ସରକାରଙ୍କର ଜାରି ରହିଛି। ଆମେ ଜାଣୁ ଗ୍ରାମାଞ୍ଚଳ ଉନ୍ନତି ବିନା ଆମ ସମୃଦ୍ଧ ଓଡ଼ିଶାର କେବେ ସମ୍ଭବ ହୋଇପାରିବ ନାହିଁ।

0: ସେଥିପାଇଁ ଗ୍ରାମାଞ୍ଚଳର ଇଏ ଭିତ୍ତିଭୂମି, ସେ ରାସ୍ତା ହେଉ, ପାନୀୟ ଜଳ ହେଉ, ବିଜୁଳି ହେଉ, ଏ ସମସ୍ତ ବ୍ୟବସ୍ଥାକୁ ଆଜି ଆପଣମାନଙ୍କର ପାଖରେ ପହଞ୍ଚାଇବାର ଇଏ ହେଉଛି ଆମର ମୌଳିକ ଦାୟିତ୍ୱ ଏବଂ ଆମେ ତାକୁ ପ୍ରତିବଦ୍ଧତାର ସହିତ କାମ କରୁଛୁ। ଗ୍ରାମାଞ୍ଚଳର ଗମନାଗମନ ରାସ୍ତା ସୁଦୃଢ଼ ହୋଇପାରିଲେ ଆପଣମାନଙ୍କର ଭିତରେ ରୋଜଗାର ବଢ଼ିପାରିବ, ଚାଷ କାମ ଆଗେଇ ପାରିବ, ଶିକ୍ଷାର ମାନ ବଢ଼ିପାରିବ ଏବଂ ବିଶେଷ କରିକି ଆମେ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଲାଭବାନ ହୋଇପାରିବା। ଏଣୁ ନିଶ୍ଚିତ ଭାବେ ଆଜି ପ୍ରତ୍ୟେକ କ୍ଷେତ୍ରରେ ଆମ ସରକାର ଏକ ମିଶନ ମୋଡ଼ରେ କାମ କରୁଛନ୍ତି।
1: ରାଷ୍ଟ୍ରର ସମୃଦ୍ଧି ଓ ସାମଗ୍ରିକ ବିକାଶରେ ଶ୍ରମିକଙ୍କର ଶ୍ରମ, ନିଷ୍ଠା ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଚଳିତ ମାସ 1 ତାରିଖରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଶ୍ରମିକ ସମାଜର ସର୍ବାଙ୍ଗୀନ ଉନ୍ନତି, କଲ୍ୟାଣ ତଥା ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମାଝି କହିଥିଲେ।
2: ରାଜ୍ୟର ଶ୍ରମିକ ଭାଇ ଭଉଣୀମାନଙ୍କର ପାଇଁ ଦୈନିକ 10 ଟଙ୍କା ହାରରେ ମହଙ୍ଗା ଭତ୍ତା ବିଚ୍ଛିନ୍ନ ଭାବେ April 1 ତାରିଖଠାରୁ ବୃଦ୍ଧି ନିମନ୍ତେ ଘୋଷଣା କରୁଛି। ଏହାଦ୍ୱାରା ରାଜ୍ୟର ସର୍ବନିମ୍ନ ମଜୁରୀ ଅଣକୁଶଳୀ ବର୍ଗର ଶ୍ରମିକମାନଙ୍କର ପାଇଁ ଦୈନିକ 472 ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କର ପାଇଁ ଦୈନିକ 522 ଟଙ୍କା, କୁଶଳୀ ଶ୍ରମିକମାନଙ୍କର ପାଇଁ ଦୈନିକ 572 ଟଙ୍କା ଓ ଉଚ୍ଚ କୁଶଳୀ ଶ୍ରମିକମାନଙ୍କର ପାଇଁ ଦୈନିକ 622 ଟଙ୍କାକୁ April 1 ତାରିଖଠାରୁ ବୃଦ୍ଧି କରାଗଲା।
1: ଏତିକିରେ ଶେଷ ହେଲା ସମାଚାର ତର୍ପଣ। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏକ ମେହଲ ହୋ ସପ୍ନୋ କା ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ କିଶୋର କୁମାର।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆପଣଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣିଲେ କଥାଚିତ୍ର ମମତାରୁ, ଶିଳ୍ପୀ ଥିଲେ ପ୍ରଣବ କିଶୋର ପଟ୍ଟନାୟକ, ମଧୁସୂଦନ ରାଓଙ୍କ ଗୀତ ରଚନାକୁ ସଙ୍ଗୀତ ଦେଇଥିଲେ ପ୍ରଫୁଲ୍ଲ କୁମାରଙ୍କର। ଅନୁରୋଧ ଥିଲା ଆପଣଙ୍କର ବୁଲି ଆସି କୁଆ ଖଡ଼ିଆଳ ନୂଆପଡ଼ାରୁ। ଆପଣ ଥିଲେ ମିଲନ ହଂସ, ଭବାନୀ ଶଙ୍କର, ସୁଶୀଲ ଭାରତୀ, ଶୁଭମ ଈଶ୍ୱର ବାଲେଶ୍ୱର ଏବଂ ଧନେଶ୍ୱର। ଅନ୍ୟ ଏକ ଚିଠିରେ କୁମୁଟି ସାହି ଗୁଣପୁରରୁ ଆପଣ ହେଲେ ଶିବପ୍ରସାଦ ପଟ୍ଟନାୟକ ଏବଂ ତାଙ୍କ ସାଥୀ ଅଭିଜିତ, ଦୀପ୍ତିମୟୀ ଏବଂ ସୀମା। ରାଇଘର ଉମରକୋଟରୁ ଆପଣ ଆଣିଥିଲେ ମିକି, ସ୍ୱାଗତିକା, ହିମାଂଶୁ, ଲେଙ୍କା ବାବୁ ଏବଂ ତାଙ୍କ ସାଥୀ। ଅମଲେଶ୍ୱର ଛତିଶଗଡ଼ରୁ ଆପଣ ହେଲେ ଡୋମନ ଠାକୁର, ସୁମନ, ମିଥିଲେଶ, ତାରିଣୀ, ସୁରଜ, ଜ୍ୟୋତି, ରିଆନ୍ସ ଏବଂ ଗୁଡ଼ିଆ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଅନୁରୋଧ ହେଲା ଆପଣଙ୍କର। ଆପଣ ହେଲେ ପାଲିଗୁଡ଼ା, ବାମଣୀପୋର୍ଟ, ଜୟପୁରରୁ ରଘୁନାଥ ପ୍ରଧାନୀ, ରାଜୁ ପ୍ରଧାନୀ, ସୁକାନ୍ତି, ପୂର୍ଣ୍ଣଚନ୍ଦ୍ର, ନବୀନ ପ୍ରଧାନୀ ଏବଂ ତାଙ୍କ ସାଥୀ। ଶାସ୍ତ୍ରୀନଗର ବଲାଙ୍ଗୀରରୁ ଆପଣ ହେଲେ ନୀଲୁ କୁମାର ଦାସ, ନରେନ୍ଦ୍ର ନାରାୟଣ ଦାସ, ରେଣୁକା ଦାସ, ସୌମ୍ୟା, ରୁଦ୍ରନାରାୟଣ ଏବଂ ତାଙ୍କ ବାପାମା। ଦେଓକାଲି ଶଙ୍କରଦାସ କଟକରୁ ଆପଣ ହେଲେ ସୁନୀଲକାନ୍ତ ମହାନ୍ତି, ସରୋଜକାନ୍ତ, ଲକ୍ଷ୍ମୀକାନ୍ତ, ସୁଦୀପା, ସୁପ୍ରୀତି, ସୌରତପା, ଆକୃତି, ପୁଅ ବିଶୁ। ଗୋଡ଼ିଗୋଠ ଦାନଗଦୀ ଯାଜପୁରରୁ ଆପଣ ହେଲେ ଆରତୀ ଜେନା, ପିଙ୍କି ଜେନା, ମିନତୀ ଏବଂ ତାଙ୍କ ସାଥୀ। କୋଟପାଡ଼ ସୌରାସାହିରୁ ଆପଣ ହେଲେ ଶ୍ରୀଧର, ଶ୍ରୀମନ୍ତ, ଶ୍ରୀକାନ୍ତ, ଶ୍ରୀରାମ, ଶ୍ରୀୟା, ବବ୍ଲୁ, ଶ୍ରୀତମ ଏବଂ ତାଙ୍କ ସାଥୀ। ନୂଆବନ୍ଧ ସାହି ନବରଙ୍ଗପୁରରୁ ରୁବି, ବୁଲୁ, ସବିତା, ଲିପ୍ସାଇ, ସିଲୁ ଏବଂ ରୋଜି। ଆପଣମାନେ ଶୁଣିବାକୁ ଚାହିଁଛନ୍ତି କଥାଚିତ୍ର ହାକିମ ବାବୁରୁ। ଶିଳ୍ପୀ ହେଲେ ଅନୁରାଧା ପୌଡ଼ୱାଲ, ଦେବଦାସ ଛୋଟରାୟଙ୍କ ଗୀତ ରଚନା, ସଙ୍ଗୀତ ସରୋଜ ପଟ୍ଟନାୟକ।

ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ ହେଲା ଆପଣଙ୍କର ଭାଟପାରା ଦତରଙ୍ଗୀ ଛତିଶଗଡ଼ରୁ ଆପଣ ହେଲେ ଦ୍ୱାରିକା ପ୍ରସାଦ ବର୍ମା, କିଶୋର କୁମାର, ଦୀପକ କୁମାର ଏବଂ ଜ୍ଞାନେନ୍ଦ୍ର କୁମାର ବର୍ମା। ଅନ୍ୟ ଏକ ଚିଠିରେ ସ୍ୱର ବାଲେଶ୍ୱରରୁ ମମତା ବିଶ୍ୱାଳ ପୁହାଣ, ନମ୍ରତା ଇପ୍ସିତା ଅଙ୍ଗୁରବାଳା, ବିଷ୍ଣୁପ୍ରିୟା ଏବଂ ତାଙ୍କ ସାଥୀ। ଦଳେ ସେହି ବରିଗୁମାରୁ ଆପଣ ହେଲେ ଅକ୍ଷୟ, ଜଗଦୀଶ, ଅରୁଣ, ତ୍ରିପତି, ମନୁ ଏବଂ ବିନୁ। ନବରଙ୍ଗପୁରରୁ ଆପଣ ହେଲେ ରାଜା, ସିଲୁ, ଦିଲୁ, ପ୍ରତ୍ୟୁଷ, ଆଦ୍ୟାଶା, ପଦ୍ମଳା ଏବଂ ତାଙ୍କ ସାଥୀ। ଡଙ୍ଗରିଗୁଡ଼ା ଡାବୁଗାଁରୁ ଆପଣ ହେଲେ ଚନ୍ଦ୍ରଭାନୁ, ଭାନୁପ୍ରତାପ, ମଙ୍ଗୁଳି, ଅନାଦି, ସରସ୍ୱତୀ, ମିନତୀ, ଭାରତୀ, ଇତି ଏବଂ ପ୍ରୀତି। ସୁକୁଦେଇ ଯାଜପୁରରୁ ଆପଣ ହେଲେ ଆଦିତ୍ୟ, ଅନୁରାଧା, ଆଲୋକ ଏବଂ ତାଙ୍କ ସାଥୀ। ଆପଣଙ୍କ ପସନ୍ଦର ଗୀତଟିକୁ ନେଇଛୁ କଥାଚିତ୍ର ଅନୁରାଗ। ଶିଳ୍ପୀ ହେଲେ ଚିତ୍ତ ଜେନା। ଶିବବ୍ରତ ଦାସଙ୍କ ଗୀତକୁ ସଙ୍ଗୀତ ଦେଇଛନ୍ତି ଭୁବନ ହରି।

0: ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ ହେଲା ଆପଣଙ୍କର ବେଙ୍ଗାଲୁରୁ ମାରାଥାଲିରୁ ସ୍ୱର୍ଣ୍ଣପ୍ରଭା ବେବି, ସୁନୀଲକାନ୍ତ ବାପି, ଜୟପ୍ରଭା କୁଟାପ୍ପା ଭୁବନେଶ୍ୱର ଏବଂ ତାଙ୍କ ସାଥୀ ରାଜନଗର ଜୟପୁରରୁ ଆପଣ ହେଲେ ସୁରେଶ, ଅନନ୍ତ, ଅମିତ, କାଳି, ଯୋଗେନ୍ଦ୍ର, ପ୍ରଶାନ୍ତ ଏବଂ ତ୍ରିନାଥ। ଅନ୍ୟ ଏକ ଚିଠିରେ ଅଡାଳପଙ୍କ ବନ୍ତ ଭଦ୍ରକରୁ ମନ୍ମଥ କୁମାର ପଣ୍ଡା, ପ୍ରମିଳା ପଣ୍ଡା, ପ୍ରତୀକ୍ଷା, ଲିଜା ଲିପୁନ, ତନ୍ମୟ ଆରତୀ, ବିକି, ରକି, ବାବୁଲ ଏବଂ ତାଙ୍କ ସାଥୀ। ଜୟପୁର ଆପଣ ହେଲେ କମଳୁ, କର୍ଣ୍ଣ, ହରି, ମାଧବ, ଧନମନ। ଅନ୍ୟ ଏକ ଚିଠିରେ ଆପଣ ହେଲେ ସୋମନାଥ ସାହୁ, ଜରିଆ ପଟାମୁଣ୍ଡେ, କେନ୍ଦ୍ରାପଡ଼ାରୁ। ଜୟପୁର ଆପଣ ହେଲେ କେ ମୋହନ ରାଓ ଆଚାରୀ, କେ ଜ୍ୟୋତି, ସାଇ ଶ୍ରୁତି, ଦୀପା ଏବଂ ତାଙ୍କ ସାଥୀ। କରଡ଼ିଆ ଉପରସାହି ପଞ୍ଚପିଡ଼ ମୟୂରଭଞ୍ଜରୁ ଆପଣ ହେଲେ ବୁଲବୁଲ, ଜଗନ୍ନାଥ, ଅଜୟ, ତପନ ଏବଂ କ୍ଷିତିଚନ୍ଦ୍ର। ଆପଣମାନେ ଶୁଣିବାକୁ ଯାଇଛନ୍ତି କଥାଚିତ୍ର କନ୍ୟାଦାନ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ପ୍ରଣବ ପଟ୍ଟନାୟକ ଏବଂ ଅନୁରାଧା। ନିଜ ଗୀତକୁ ସଙ୍ଗୀତ ଦେଇଛନ୍ତି ଅରୁଣ ମହାନ୍ତି।
1: ତମ ଗାଁ ଆଉ କେତେ ଦୂର?

ডঙ্গাশিলৰ জোৰামৰ নৱৰংপুৰো অনুৰোধ কৰিছোঁ তালে নৰহৰি দুৰ্ব গোবিন্দ ঘনশ্যাম নিৰঞ্জন নৰেন্দ্ৰ কৃষ্ণ এবং ত্ৰিনাথ অন্য এক চিঠিৰে আপোন হলে নৱৰংপুৰৰ অলিচা প্ৰত্যুষ কৃষ্ণ সাই জগা এবং তাঙ্ক সাথী ରାମଗିରିରୁ ସୁଭଦ୍ରା ଅର୍ଚ୍ଚନା ବର୍ଷା କାବେରୀ ସହଦେବ କୋଟପାଡ଼ରୁ ଶୋଭା ସେନ ସୁଚିତ୍ରା ଜୟପ୍ରକାଶ ଭୀମସେନ ଏବଂ ଜିତେନ୍ଦ୍ର ଫମ୍ପୁଡ଼ିରୁ ଆପଣାଇଲେ ଶିବଶଙ୍କର ଲଳିତା ଲକ୍ଷ୍ମୀପ୍ରିୟା ଏବଂ ଅଜିତ ଆପଣମାନେ ଶୁଣିବାକୁ ଚାହିଁଛନ୍ତି କଥାଚିତ୍ର ଅଭିଳାଷ ଶିଳ୍ପୀ ଆଣିଲେ ହେମଲତା ଫକୀର ପଟ୍ଟନାୟକ ଏବଂ ସାଥୀ ଦିଲୀପ ଦାସଙ୍କ ଗୀତକୁ ସଙ୍ଗୀତ ଦେଇଛନ୍ତି ସରୋଜ ପଟ୍ଟନାୟକ

କାର୍ଯ୍ୟକ୍ରମର ଶେଷ ଗୀତଟି ପାଇଁ ଅନୁରୋଧ ହେଲା ଆପଣଙ୍କର ବ୍ୟାଙ୍କରୋଡ୍ ବଲାଙ୍ଗୀରରୁ ଏଲ୍ କ୍ରିଷ୍ଣାରାଓ, ଏଲ୍ ଲକ୍ଷ୍ମୀ, ତିରୁମାଲା, ତିରୁପତି ଦିବ୍ୟା, ରୋଜା ଏବଂ ତାଙ୍କ ସାଥୀ। ଅନ୍ୟ ଏକ ଚିଠିରେ ଗାନ୍ଧୀନଗର ବଲାଙ୍ଗୀରରୁ ଆପଣାଲେ ତ୍ରିଦିବେଶ, ପଙ୍କଜିନୀ ସହ ସଂସୁ, ଚନ୍ଦ୍ରକାନ୍ତି ସୁଲଭ ଏବଂ ରୁନୁ। ଆପଣ ହେଲେ ବରୁଣ ସିଂ ଶେରଗଡ଼ ବାଲେଶ୍ୱରରୁ, ଗଙ୍ଗାଧର, ନୟନା, ସ୍ମୃତି ଏବଂ ଅଭିଲିପ୍ସା। ଆପଣମାନେ ଚାହିଁଛନ୍ତି କଥାଚିତ୍ର ରକ୍ତ ଗୋଲାପ। ଶିଳ୍ପୀ ଅନ୍ୟ ଏଚ୍ପି ଗୀତା ଏବଂ ପ୍ରଣବ ପଟ୍ଟନାୟକ, ନାରାୟଣ ପ୍ରସାଦ ସିଂଙ୍କ ଗୀତ, ସଙ୍ଗୀତ ଧନଞ୍ଜୟ ଶତପଥୀ।

ରକ୍ତଗୋଲାପର ଏହି ଗୀତଟି ସହିତ ଶେଷ କରୁଛୁ ଅନୁରୋଧରେ ଆପଣଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଆଜିର ରାଗ ସଂଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ଉସ୍ତାଦ ବଡ଼େଗୁଲା ମଲ୍ଲିକ ଖାଁଙ୍କ ଖ୍ୟାଲ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ବସନ୍ତ।

0: event is being jointly organized by the Northern Command and Central Command of the Indian Army and the Society of Indian Defence Manufacturers, that is SIDM. The Ministry of Defence informed that the symposium will serve as a vibrant platform to showcase and integrate state-of-the-art indigenous technologies to overcome operational challenges. Ministry of Health and Family Welfare, in collaboration with all states and union territories and relevant central ministries and departments, will observe a Pan-India Fire Safety Week from tomorrow to raise awareness on the importance of prevention and mitigation of fire hazards across healthcare facilities in the country. In IPL cricket, chasing the target of 164 runs set by Punjab Kings, Gujarat Titans were 147 for 5 in 17.5 overs in Ahmedabad when reports last came in. Earlier in another match, Kolkata Knight Riders defeated Sunrisers Hyderabad by 7 wickets at Rajiv Gandhi International Stadium in Hyderabad. Chasing the target of 166 runs set by Sunrisers Hyderabad, Kolkata Knight Riders scored 169 for 3 in 18.2 overs, and that is the end of this news bulletin.
1: ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ ଶୁଣିଲେ ରିଲିକୁରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଅର୍ଥାତ୍ ମଇ ମାସର 4 ତାରିଖ ସୋମବାର ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:25 ଶୁଣିବେ ରାମଚରିତ ମାନସ ସକାଳ 7:25 ଶୁଣିବେ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ସୁରଭି କାର୍ଯ୍ୟକ୍ରମ ଏଥିରେ ଶୁଣିବେ ଗୀତିକାର ନିର୍ମଳ ନାୟକଙ୍କ ସହ ସାକ୍ଷାତକାର ପୂର୍ବାହ୍ନ 10:30 ଶୁଣିବେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ୍ ଦିନ 12:00 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଏଥିରେ ଶୁଣିବେ ସାକ୍ଷାତକାର ଅଂଶୁଘାତର କାରଣ ଓ ପ୍ରତିକାର ସମ୍ପର୍କରେ ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ଆଇନ କ'ଣ ଅପରାହ୍ନ 5:00 ଶୁଣିବେ ଯୁବାଣୀ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ଆଲୋଚନା ସାମ୍ବାଦିକତା ଓ ଯୁବ ସମାଜ ଆଲୋଚକ ପୃଥ୍ୱୀରାଜ ଚୌଧୁରୀ ପରେ ଶୁଣିବେ ଜନଗଣନା କାହିଁକି କରାଯାଏ ଅପରାହ୍ନ 5:30 ଶୁଣିବେ ଚୈତିଜହ୍ନ କାର୍ଯ୍ୟକ୍ରମ ଏଥିରେ ହାଲଚାଲରେ ଶୁଣିବେ କାମ କରିବା ସମୟରେ ସତର୍କତା ଭେଟଘାଟରେ ଶୁଣିବେ ଲକ୍ଷ୍ମୀ ବସ୍ ତାନେ କାହି କାହି ସୁବିଧା ମିଳିଲା ଅଛେ ଏବଂ ଶେଷ ଶୁଣିବେ ହେଲ୍ଥ ଇନ୍ସୁରାନ୍ସ କ'ଣ ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ ରାତି 9:30 ଶୁଣିବେ ନାଟକ ସିଂହାସନ ରଚନା ଆନନ୍ଦ ଚନ୍ଦ୍ର ପହି ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ ଶୁଣିଲେ ଆସନ୍ତାକାଲି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ରାତି 11:12 ଏଠି ଶେଷ କରୁଛୁ ଆଜିର ସନ୍ଧ୍ୟା ଅଧିବେଶନ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ ଆସନ୍ତାକାଲି ସକାଳ 5:53 ଆଜି ପାଇଁ ବିଦାୟ ଦିଅନ୍ତୁ ଶୁଭରାତ୍ରୀ ଜୟ ହିନ୍ଦ୍।